ରଞ୍ଜନ କୁମାର ଗିଲ୍, କୈଳାସ ଚନ୍ଦ୍ର ଗିଲ୍ ଏବଂ ଭରତ ଚନ୍ଦ୍ର ପାତ୍ର। ଆପଣ ଚାହିଁଛନ୍ତି ସୁନାମୟନ ଆଲବମ୍ରେ ବାବୁଲୁ ସୁପ୍ରିୟଙ୍କୁ ଶୁଣିବା ପାଇଁ। ରେ ମେଘ ତୁ ଶୁଣିଯା, ତୋ ଦିଗ ତୁ ଭାଙ୍ଗିଯା, ପ୍ରିୟା ଅଛି ଦୂର ଦେଶେ, ଯିବୁ ଚାଲି ତା ପାଶେ, ମୋ ଖବର ଦବୁ ତାକୁ ଯା ନେଇଯା। ଶିଳ୍ପୀ ବାବୁଲ ସୁପ୍ରିୟ।

ସତରେ ଆଜି କେଇଟବା ବର୍ଷାର ବୁନ୍ଦା ଏ ମାଟି ଏ ମନକୁ ଓଦା କରିଦେଇଗଲା। ଆଉ ମନ ତଳେ କୋହଳୁଥିବାର ସ୍ମୃତିର ନିଆଁରେ ଜାଣି ଜାଣି ଆଉ ଟିକେ ଘିଅ ଢାଳି ବି ଦେଇଗଲା।

ତମେ କେବେ ଆସିବ? ତମେ କେବେ ଆସିବ? ତମେ ଆସିଲେ ମେଘ ଆସିବ, ଆଉ ମେଘ ଆସିଲେ ବର୍ଷା ବି ଆସିବ। କାରଣ ବର୍ଷା ଆସିଲେ ଏ ମାଟି ଭିଜିବ, ଆଉ ଏ ମାଟି ଭିଜିଲେ ଏ ମନ ବି ଭିଜିବ। ପୁଣି ଜାଣିଶୁଣି ଆମେ ଦୁହେଁ ଭିଜୁଥିବା, ଆଉ ଆକାଶରେ ଇନ୍ଦ୍ରଧନୁ ବସି ଖାଲି ଦେଖୁଥିବା।

ଆକାଶବାଣୀ କଟକ ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ 18 ଦିନ 2026 ମସିହା ଜୁଲାଇ 9 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ସତରେ କାଳିଆ ଠାକୁରେ, କି ତୁମର ଡୋର, କି ତୁମର ମହିମା। ନୈସର୍ଗିକ ଭାବନା ଜଗତରେ ଥାଇ ଭକ୍ତ ସହ ଡୋର ଲଗେଇଥାଅ। ତୁମର ଲୀଳା ଖେଳା ମହିମା ଅଲୌକିକ। କେବଳ ତୁମ ଶରଣରେ ଭକ୍ତର ସବୁ ଆଶା ପୂର୍ଣ୍ଣ ହୁଏ। ସେଇଥିପାଇଁ ତ ତୁମକୁ ନିଜର କରିବା ପାଇଁ ଭକ୍ତ ବ୍ୟାକୁଳ। ତୁମ ନାମ ଭଜିବାରେ, ତୁମ ଶ୍ରୀମୁଖ ଦର୍ଶନରେ ଭକ୍ତକୁ ଯେଉଁ ଆତ୍ମତୃପ୍ତି ମିଳେ ତାହା ଅବର୍ଣ୍ଣନୀୟ। ଭକ୍ତର ଶେଷ ଇଚ୍ଛା ଠାକୁରୀ, ଜୀବ କଲାବେଳେ ଆଖିରେ ନାଚୁଥାଉ ତୁମରି ଛବି, କାନକୁ ଶୁଭୁଥାଉ ତୁମରି ନାମ, ଆଉ ତୁଣ୍ଡରେ ଥାଉ ତୁଳସୀ ନିର୍ମାଲ୍ୟ।

ପ୍ରଭୁ, କୋଟିଏ ଭକ୍ତଙ୍କର ତୁମେ ଗୋଟିଏ ଅନୁଭବୀ ଠାକୁର, ଦାରୁ ହୋଇ ବି ତୁମେ ଭାବଗ୍ରାହୀ। ଷାଠିଏ ପୌଠି ଛପନ ଭୋଗ ସିନା ଲାଗି ହୁଏ ତୁମ ପାଖରେ, ହେଲେ ଭୋଗ ନୈବେଦ୍ୟର ନୁହେଁ, ଭାବର କ୍ଷୁଦା ଥାଏ ତୁମ ପାଖରେ। ସେଇଥିପାଇଁ ତ ତୁମେ ଭାବଗ୍ରାହୀ କଳା ଠାକୁର। ଭୁଜ ନଥାଇ ବି ତୁମେ ମହାବାହୁ, ଭକ୍ତଙ୍କୁ କୋଳେଇ ନେବା ପାଇଁ ବାହୁ ପ୍ରସାରିଚ। ଚରଣ ନାହିଁ, ହେଲେ ଭକ୍ତ ତୁମ ଶ୍ରୀଚରଣରେ ଲୁଟିଯିବା ପାଇଁ ବ୍ୟାକୁଳ। ତୁମରି ପାଖରେ ସାରା ଜଗତ ଶରଣ ପଶୁଛି, ପାପୀ ଡାକୁଛି, ତପି ଡାକୁଛି, ପ୍ରଭୁ ରଖ ରଖ।

ପଦରୀ ଠାକୁରେ, ଭକ୍ତର ଭକ୍ତିକୁ ଶକ୍ତିକୁ ପରୀକ୍ଷା କରିବାକୁ ବୋଧେ ତୁମେ ଖୁବ୍ ଭଲ ପାଅ। ସେଇଥିପାଇଁ ତ କରୁଣା କଲେ ବିପଦ ଦିଅ, ଟାଣପାଣ କଷ। ହେଲେ ଅଜ୍ଞାନୀ ନିରୀହ ଭକ୍ତର ଯେତେବେଳେ ଧୈର୍ଯ୍ୟ ରହେ ନାହିଁ, ଥକିଯାଏ ପରୀକ୍ଷା ଦେଇଦେଇ, ସେତେବେଳେ ଦୁଇ ହାତ ଟେକି ସମ୍ପୂର୍ଣ୍ଣ ରୂପେ ତୁମ ନିକଟରେ ନିଜକୁ ସମର୍ପଣ କରି ତୁମର କରୁଣା ଭିକ୍ଷା କରେ।

ହେ ମହାବାହୁ, ଭକ୍ତର ଡାକଇ ଏ ଡାକରେ ନାହିଁ ଟିକିଏ ବି ଆବିଳତା। ଭକ୍ତର ଆତ୍ମା ଡାକୁଛି ପ୍ରଭୁ, ଲୋଡ଼େ ନାହିଁ ଧନରତ୍ନ ମାନ ସମ୍ମାନ, ଲୋଡ଼ୁଛି ତୁମରି ଆଶିଷ ତୁମରି ସ୍ନେହ। ତୁମେଇ ତ ଭକ୍ତର ପିତାମାତା ଜନ୍ମଦାତା, ତେବେ କେମିତି ପ୍ରଭୁ ଦୂରେଇ ରହିଛ, ଓହ୍ଲେଇ ଆସ ଓହ୍ଲେଇ ଆସ ରତ୍ନ ସିଂହାସନୁ, ଅଧୀର ହେଲାଣି ଭକ୍ତ ତୁମ ଶ୍ରୀମୁଖ ସନ୍ଦର୍ଶନ ପାଇଁ। ଓହ୍ଲେଇ ଆସ ବଡ଼ଦାଣ୍ଡକୁ ଠାକୁରେ, ରଥଯାତ୍ରା ପର୍ଯ୍ୟନ୍ତ ଆଉ ଥୟ ଧରୁନି ମନ, ଆଉ ବିଳମ୍ବ ନକର କଳା ଠାକୁର, ତୁମର ସାନ୍ନିଧ୍ୟ ପାଇବା ଲାଗି ବ୍ୟାକୁଳିତ ହୃଦୟ ନେଇ ଚାହିଁ ରହିଛନ୍ତି ଭକ୍ତ।

ଜଗନ୍ନାଥେ, ତୁମେ ଭକ୍ତର ଅଧୀନ, ସାର୍ବଜନୀନ। ସେଇଥିପାଇଁ ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନନ୍ଦୀଘୋଷ ରଥ ଚଳି ବିଜେ କରିବ ବଡ଼ଦାଣ୍ଡରେ। ଶଙ୍ଖ ହୁଳୁହୁଳି ଧ୍ୱନି, ଘଣ୍ଟ କରତାଳ ସ୍ୱର ଓ ସଂକୀର୍ତ୍ତନ ନାଦରେ ଯେମିତି ଫାଟି ପଡ଼ିବ କି ବଡ଼ଦାଣ୍ଡ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗହଳ ଲଗାଇ ଚହଳ ପକାଇ ଝୁଲି ଝୁଲି ଆସିବ। ହେଲେ ଥରେ ତ ଆଡ଼ ନୟନରେ ଦେଖ ଠାକୁରେ, ଆଦୁରି ଅପେକ୍ଷା କରିଛି କେବେ ତୁମେ ବିରାଜିବ ହୃଦ ସିଂହାସନୀ। ଭଗତୀ ଫୁଲରେ ଗୁନ୍ଥିଛି ମାଳ ତୁମ ଗଳାରେ ଝୁଲେଇବା ପାଇଁ।

0: ପବିତ୍ର ଘୋଷଯାତ୍ରା ଅବସରରେ ଶୁଣୁଥିଲେ ବନ୍ଦନାରେ କିଛି ସ୍ୱତନ୍ତ୍ର ଭକ୍ତିଗୀତ। କଣ୍ଠଦାନ କରିଥିଲେ ସାହେବ ପୃଷ୍ଟି, ସ୍ୱରୂପ ଚକ୍ରବର୍ତ୍ତୀ, ଶରତ କୁମାର ନାୟକ, ଷଳଭାମା ମହାପାତ୍ର, ଅମରେନ୍ଦ୍ର ମହାନ୍ତି ଏବଂ ଲୋପିତା ମିଶ୍ର। ଗୀତ ରଚନାଗୁଡ଼ିକ ଥିଲା ଅଚ୍ୟୁତାନନ୍ଦ ଦାସ, ଅଲେଖଚନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ରଥ, ରଘୁନାଥ ରାଉତ ଏବଂ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କର। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ସଦ୍ୟସ୍ମିତା ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଦିଲ୍ଲୀପ ଶ୍ରୀଚନ୍ଦନ।

ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ମାନବୀୟ ଚଳଣି ଅନେକ ରହିଛି। ସେଥିପାଇଁ କୁହାଯାଏ ଯଥା ଦେହେ ତଥା ଦେବେ। ଆମେ ଯେପରି ସକାଳୁ ଉଠି ମୁହଁ ଧୋଇ ଦାନ୍ତ ଘଷି ସ୍ନାନାଦି ନିତ୍ୟକର୍ମ ସମ୍ପାଦନ କରୁ, ପ୍ରଭୁଙ୍କର ସେପରି ନୀତି ହୁଏ। ଶୁକ୍ଳ ପୁଷ୍ପ ପ୍ରେକ୍ଷଣ କରାଯାଇଥିବା ଜଳରେ ପ୍ରଭୁଙ୍କର ମୁଖ ପ୍ରକ୍ଷାଳନ ହୁଏ। ପ୍ରଭୁଙ୍କର କୁମ୍ଭାଟୁଆ କିମ୍ବା ବଉଳ ଦାନ୍ତ କାଠିରେ କର୍ପୂର ଗୁଣ୍ଡ ତ୍ରିଫଳା ଚୂର୍ଣ୍ଣ ଲଗାଯାଇ ଦନ୍ତମାର୍ଜନ କର୍ମ ସମ୍ପାଦନ ହୁଏ। ଏହାପରେ ଶ୍ରୀଜୀଉଙ୍କ ବିମ୍ବସ୍ନାନ ହୁଏ। ଏହି ନୀତିକୁ ଅବକାଶ କୁହାଯାଏ। ଦିନେ ଶ୍ରୀଚୈତନ୍ୟ ଅବକାଶ ନୀତିରେ ଶ୍ରୀମନ୍ଦିର ପରିସରରେ ଥାନ୍ତି। ଅବକାଶ ପରେ ନୀତି ବ୍ୟବହୃତ ଦାନ୍ତକାଠି ଖଣ୍ଡିଏ ମହାଜନ ସେବକ ଶ୍ରୀ ଚୈତନ୍ୟଙ୍କୁ ଦେଲେ। ଏହି ବ୍ରହ୍ମଭୋଗ୍ୟ ଦାନ୍ତକାଠିକୁ ଶ୍ରୀମନ୍ ଚୈତନ୍ୟ ଦେବ ତାଙ୍କର ଅନୁଗାମୀ ସାଧୁ ହରିଦାସଙ୍କ ପଛପଟେ ପୋତି ଦେଇ ପାଣି ଢାଳିଲେ। ବ୍ରହ୍ମ ସତ୍ୟ ହେତୁ ଜଳ ମଧ୍ୟ ଚିନ୍ମୟ ହୋଇଯାଏ। ନାମନିଷ୍ଠ ସନ୍ନ୍ୟାସୀ ହରିଦାସ ଦିନକୁ ନିଷ୍ଠାର ସହ 3 ଲକ୍ଷ ନାମ ଜପ କରନ୍ତି। ଶ୍ରୀଜଗନ୍ନାଥଙ୍କ ମହିମା, ଶ୍ରୀ ଚୈତନ୍ୟଙ୍କ ବିଶ୍ୱାସ, ହରିଦାସଙ୍କ ନାମନିଷ୍ଠାରେ ଦାନ୍ତକାଠିରୁ ଗଛ ହେଲା। ଗଛ ବଢ଼ି ବଢ଼ି ମହାଦ୍ରୁମରେ ପରିଣତ ହେଲା। ଏହା ସାଧୁ ହରିଦାସଙ୍କୁ ଖରା ବର୍ଷା କାକରରୁ ରକ୍ଷା କଲା। ଏହି ଗଛ ଉପରେ ବର୍ଷେ ଆଖି ପଡ଼ିଲା ରାଜକର୍ମଚାରୀଙ୍କର। ସେ ବର୍ଷ ରଥଯାତ୍ରା ପୂର୍ବରୁ ବଉଳ କାଠ ନିଅଣ୍ଟ ହେଲା। ବଉଳ କାଠରେ ପ୍ରସ୍ତୁତ ସେନାପଟା ପ୍ରଭୁଙ୍କ ପହଣ୍ଡି ବିଜେ ପୂର୍ବରୁ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ। ପ୍ରତିବର୍ଷ ବଉଳ କାଠ ସାକ୍ଷୀଗୋପାଳ ବକୁଳ ବନରୁ ସଂଗ୍ରହ ହୁଏ। ସେ ବର୍ଷ କାଠ ନ ମିଳିବାରୁ ରାଜକର୍ମଚାରୀମାନେ ରାଜାଙ୍କୁ ଖବର ଦେଲେ, ବାଲିସାହିରେ ସେନାପଟା ଉପଯୋଗୀ ବକୁଳ ବୃକ୍ଷଟିଏ ଅଛି, ଭୋଇ ସେବକ ଓ କଳାବେଠିଆଙ୍କ ଦ୍ୱାରା ଗଛଟି ହଣା ହୋଇ ଅଣାଯିବାର ନିଷ୍ପତ୍ତି କରାଗଲା। ଶ୍ରୀ ଚୈତନ୍ୟ ଏ ଖବର ପାଇଲେ ବଉଳ ଗଛ କଟା ହେବ ଶୁଣି ମନ କଷ୍ଟ ହେଲା। ରାଜସଭାରେ ଶ୍ରୀ ଚୈତନ୍ୟ ପହଞ୍ଚିଲେ, ରାଜାଙ୍କୁ ପଚାରିଲେ, ରାଜନ୍, ଗୋଟିଏ ମାଟି କୁଡ଼ୁଆରେ ମହାପ୍ରସାଦ କ'ଣ 2 ଥର ଅର୍ପଣ କରିହେବ ଠାକୁରଙ୍କୁ? ରାଜା କହିଲେ, ନା, ଉଚ୍ଛିଷ୍ଟ ହୋଇଯିବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ପଚାରିଲେ, ବିଗତ ଦିନର ଉଲାଗି ଫୁଲମାଳ କ'ଣ ପ୍ରଭୁଙ୍କୁ ପୁନର୍ବାର ଅର୍ପଣ କରିହେବ? ମହାରାଜ କହିଲେ, ନା, ଏପରି ହୁଏ ନାହିଁ। ତାହେଲେ ଶ୍ରୀ ଜଗନ୍ନାଥଙ୍କ ଦାନ୍ତ ଘଷାରେ ବ୍ୟବହୃତ ଦାନ୍ତକାଠିରୁ ସୃଷ୍ଟି ହୋଇଥିବା ଗଛ ପୁନଶ୍ଚ ପ୍ରଭୁଙ୍କୁ ଲାଗିହେବ କିପରି? ରାଜା କହିଲେ, ଏହା କ'ଣ ସତ୍ୟ? ଭଲ ବଉଳ କାଠ ତ ମିଳୁନାହିଁ, ତେଣୁ ଗଛ କାଟିବାକୁ ହେବ। ଶ୍ରୀ ଚୈତନ୍ୟ କହିଲେ, ଯାହା ଠିକ୍ ଭାବୁଛ ତାହା କର। ଶ୍ରୀ ଚୈତନ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ମନେ ମନେ ଏହା ଜଣାଇ ସଭାରୁ ଉଠି ଆସିଲେ। ଚୈତନ୍ୟ ସ୍ୱୟଂ ମନା କରିବା ସତ୍ତ୍ୱେ ରାଜା ବିଚାରିଲେ, ଚୈତନ୍ୟଙ୍କ ସବୁ କଥା ସତ ବୋଲି ପ୍ରମାଣ କ'ଣ? ରାଜାଙ୍କ ନିର୍ଦ୍ଦେଶରେ ସକାଳେ ବାଲିସାହିର ବଉଳ ଗଛ ନିକଟକୁ ଭୋଇସେବକ

ଓ କଳା ବେଠିଆମାନେ ଗଲେ। ଗଛର ଚୌହଦି ବଦଳି ଯାଇଛି, ଚିହ୍ନି ହେଉନି ସେ ଗଛ। ସଳଖ ସୁନ୍ଦର ବଉଳ ଗଛ ଅଷ୍ଟବକ୍ର ରୂପ ଧାରଣ କରିଛି, ଠିକ୍ ଛତାଟିଏ ପରି, ସତେ ଯେପରି ଭକ୍ତ ହରିଦାସଙ୍କୁ ଛାୟା ପ୍ରଦାନ କରୁଛି। ଗଛର ମଞ୍ଜ ନାହିଁ, ଅନ୍ତସାର ଶୂନ୍ୟ, ଫମ୍ପା ହୋଇଯାଇଛି। ଏ ବିଚିତ୍ର ଘଟଣା ଦେଖି କଳାବେଠିଆ ଫେରିଆସିଲେ। ରାତ୍ରରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ହେ ରାଜନ, ଶ୍ରୀ ଚୈତନ୍ୟ ଠିକ୍ କହୁଛନ୍ତି, ବୃକ୍ଷ ସ୍ୱରୂପରେ ଭକ୍ତ ସାଧକ ହରିଦାସଙ୍କୁ ଛାୟା ପ୍ରଦାନ ପୂର୍ବକ ମୁଁ ସେଠି ଛତା ଭଳି ରହିଛି ଓ ରହିବି ନାମ ଶୁଣିବା ପାଇଁ। ରାଜା ସ୍ୱପ୍ନ ଘଟଣା ବର୍ଣ୍ଣନା କଲେ। ସାରା ସହର ଶ୍ରୀ ଜଗନ୍ନାଥ ଓ ଶ୍ରୀ ଚୈତନ୍ୟଙ୍କ ମହିମା ଖେଳିଗଲା। ଏତେ କଥା ପରେ ଦିଅଙ୍କ ଗଛରେ କୁରାଢ଼ି ମାରିବାକୁ ଆଉ କିଏ ସାହସ କରିବ? ସେହି ବକୁଳ ଗଛର ନାମ ହେଲା ସିଦ୍ଧ ବକୁଳ। ଏବେ ବି ପୁରୀ ବାଲିସାହିର ସିଦ୍ଧ ବକୁଳ ମଠରେ ସେହି ଗଛ ଅଛି, ଯାହା ଶ୍ରୀ ଜଗନ୍ନାଥଙ୍କ ମହିମା ସହ ଶ୍ରୀ ଚୈତନ୍ୟ ଓ ହରିଦାସଙ୍କ ସ୍ମୃତି ଓ କୀର୍ତ୍ତିକୁ ସାଇତି ରଖିଛି।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ଦିଲ୍ଲୀପ ଶ୍ରୀଚନ୍ଦନ ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ।

ଭଗବାନ କପିଳଦେବ କହୁଛନ୍ତି ଯେ ପ୍ରାଣୀମାନେ ପ୍ରବୃତ୍ତି ମାର୍ଗରେ କାମ କରି କେବଳ ଶ୍ରମ ଲାଭ କରନ୍ତି, ନିବୃତ୍ତି ମାର୍ଗରେ କାର୍ଯ୍ୟ କଲେ ମୋକ୍ଷ ମିଳେ। ସୁକୃତ ଦୁଷ୍କୃତ ଆଦି ଜୀବ ନିତ୍ୟ ଭୋଗ କରୁଥାଏ। ଦେବହୂତିଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କପିଳ କହିଲେ ଯେ ସେ ନିଜେ ହିଁ ସମସ୍ତ ରୂପ ବହନ କରନ୍ତି। ଯିଏ ବିଶ୍ୱର ଆତ୍ମା ସେ ସୂକ୍ଷ୍ମ ସ୍ୱରୂପରେ ବିଦ୍ୟମାନ, ସେ ଆଧ୍ୟାତ୍ମରୂପୀ ଚୈତନ୍ୟ ହିଁ ମହତ, ଇନ୍ଦ୍ରିୟମାନଙ୍କ ପ୍ରଭୁ ହିଁ ଶ୍ୟାମସୁନ୍ଦର।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଷ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ସୁଭାଷ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ମୁଖ୍ୟ ଜମିକୁ 7-10 ଦିନ ଅନ୍ତରରେ 2 ଥର କାଦୁଅ କରି ଭଲ ଭାବରେ ସମତୁଲ କରିଦିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ମାଟିର ଆର୍ଦ୍ରତାକୁ ଦେଖି ବୁଣାବୁଣି କରନ୍ତୁ। ଛଟାବୁଣା ଧାନ ପାଇଁ ଏକର ପ୍ରତି 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ବୁଣାଧାନ ପାଇଁ ଏକର ପ୍ରତି 12-16 କିଲୋଗ୍ରାମ ଉତ୍କୃଷ୍ଟ ବିହନ ବ୍ୟବହାର କରନ୍ତୁ। ମୁଖ୍ୟ ଜମିରେ ପ୍ରଥମ ଥର କାଦୁଅ କରିବା ସମୟରେ ଧଣିଚା ଗଛକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ଉଚ୍ଚ ଜମି ଧାନ ଚାଷରେ ଶେଷଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜିବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 75 କିଲୋଗ୍ରାମ ଏସ୍ଏସ୍ପି କିମ୍ବା 27 କିଲୋଗ୍ରାମ ଡିଏପି ସହିତ 20 କିଲୋଗ୍ରାମ ଏମ୍ଓପି ପ୍ରୟୋଗ କରନ୍ତୁ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରିଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଭେଣ୍ଡି ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% ଡବ୍ଲ୍ୟଏସ୍ କୀଟନାଶକ ମିଶାଇ ବିଶୋଧନ କଲେ ଫସଲରେ ରୋଗପୋକ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଇଥାଏ। ଧାନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନରେ 10 ଗ୍ରାମ ଟ୍ରାଇକୋଡ୍ରମା ପାଉଡର କିମ୍ବା 3 ଗ୍ରାମ କ୍ୟାପ୍ଟନ କିମ୍ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15-15 ସେଣ୍ଟିମିଟର କିମ୍ବା 20-10 ସେଣ୍ଟିମିଟର ବ୍ୟବଧାନରେ ଏବଂ 4-6 ସେଣ୍ଟିମିଟର ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନର ସୁବିଧା ଥିବା ଅଞ୍ଚଳରେ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୁହିକ ତଳିଘେରା ମଧ୍ୟ କରିପାରିବେ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଉଚ୍ଚତାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ଏକ ଏକର ମକା ଚାଷ ପାଇଁ 6-7 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ଫଲ୍ ଆର୍ମି ୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ଜାମ 19.8% ଏଫ୍ଏସ୍ କୀଟନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ମୂଳସାର ହିସାବରେ ଏକର ପ୍ରତି 55 କିଲୋଗ୍ରାମ ଡିଏପି, 25 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଉପଯୁକ୍ତ ଗଛ ସଂଖ୍ୟା ରଖିବା ପାଇଁ ମକା ମଞ୍ଜିକୁ ସିଡ୍ରିଲ୍ ବ୍ୟବହାର କରି କିମ୍ବା ଲଙ୍ଗଳ ସିଆର ପଛରେ ଧାଡ଼ିରେ 4-5 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମକା ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବୁଣିବାର 1-2 ଦିନ ଭିତରେ ଜମି ବତର ଥିବା ଅବସ୍ଥାରେ ଆଟ୍ରାଜିନ୍ ଘାସମରା ଔଷଧ ଏକର ପ୍ରତି 800 ଗ୍ରାମ ଔଷଧକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବିହନ ବୁଣିବାର 1-2 ଦିନ ମଧ୍ୟରେ 80 ମିଲିଲିଟର ଅକ୍ସା ଫ୍ଲୁରୋଫେନ୍ ନାମକ ଘାସମରା ଔଷଧ କିମ୍ବା 1 ଲିଟର ପେଣ୍ଡିମେଥାଲିନ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ମାଟିରେ ବତର ଥିବା ଅବସ୍ଥାରେ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲାଟ୍ ଜେଟ୍ ନୋଜଲ ଥିବା ସ୍ପ୍ରେୟରରେ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା 2 ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ତେବେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ଶୁଣନ୍ତମ ଆଜିର କାର୍ଯ୍ୟକ୍ରମର ସୂଚନା ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ଆଲୋଚନା ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟର ରକ୍ଷା ଆଲୋଚନା କରିବେ ଡାକ୍ତର ଅଦିତି ଆଭାରଥ ପ୍ରଭାତ ପରିକ୍ରମା 7:25 କଥିକା 7:35 ଏଥିରେ ରହିଛି ବିଷୟ ସାମ୍ପ୍ରତିକ ସମୟରେ ଜୀବନବୋଧ ଆଲୋଚନା କରିଛନ୍ତି ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ ସଜପୁର 7:40 କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି ଶ୍ରୀକ୍ଷେତ୍ର ମାଧୁରୀ 7:30 ଏଥିରେ ରହିଛି ବିଷୟ ଭିତର ଛୁ ତଳ ଛୁ ସେବା ଆଲୋଚନା କରିଛନ୍ତି ରବୀନ୍ଦ୍ରନାଥ ପ୍ରତିହାରୀ ବୈଦେଶିକ ବିଳାସର 79ତମ ଭାଗ 7:45 ଗୀତ ଗୀତିକା 9:00 ନାଟକ ବାଣାପରାଜୟ 10:00 ମୂଳମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି ବେତାର ରୂପାନ୍ତର ଗୋପାଳ ଛୋଟରାଏ ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର ଅଭୁଲା ଗୀତ 11:10 କଣ୍ଠଦାନ କରିଛନ୍ତି ଏ ମନ୍ଦାକିନୀ ସ୍ୱାଇଁ ଏବଂ ସଙ୍ଗୀତା ପଣ୍ଡା ଦାସକାଠିଆ ଗୀତ ପ୍ରଚାର କରିବ 11:30 ପରିବେଷଣ କରିଛନ୍ତି ଲଡ଼ୁ କିଶୋର ଶୁକ୍ଲା ଏବଂ ସତ୍ୟସୁନ୍ଦର ନାୟକ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ 12:00 ଓରାମ ଗୀତ 10:15 ପରିବେଷଣ କରିଛନ୍ତି ବୃନ୍ଦାବନ ଖୁଖା ଏବଂ ସାଥୀ ନାରୀ ମହଲରେ ସ୍ୱୟଂ ସିଦ୍ଧା ଏଥିରେ ରହିଛି ନୀଳିମା ପାତ୍ରଙ୍କ ସହିତ ସାକ୍ଷାତକାର 20:20 ଓଡ଼ିଆ କଥାଚିତ୍ର ଗୀତ 2:45 ଅପରାହ୍ନ 5:00 ଏବଂ 7:02 ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 3:00 ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର ଅନୁରୋଧ କାର୍ଯ୍ୟକ୍ରମ ଚିରହରିତ 4:00 ସମବେତ କଣ୍ଠରେ ଦେଶଭକ୍ତି ଗୀତ 4:55 ଯୁବବାଣୀ 5:30 ଏଥିରେ ବିବିଧାରେ ଶୁଣିବେ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଙ୍କ ସହିତ ସାକ୍ଷାତକାର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 73ତମ ଭାଗ 6:10 ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର 6:30 ଜିଲ୍ଲା ହାଲଚାଲରେ ଆଜି ରହିଛି ମାଲକାନଗିରି ଜିଲ୍ଲାର ହାଲଚାଲ 7:25 କୃଷି ସଂସାରରେ 7:30 ଏଥିରେ ରହିଛି ଆଲୋଚନା ଡାଲି ଜାତୀୟ ଶସ୍ୟର ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ ଆଲୋଚନା କରିଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 8:02 ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ ଶୁଣିବେ 10:00 ଖେଳ ଦୁନିଆ 8:30 କଣ୍ଟ୍ରି ୱାଇଡ୍ ଅର୍ ଇନ୍ସାଇଟ୍ସ 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଓଡ଼ିଶୀ ଗୀତ ଛାନ୍ଦ ଏବଂ ଚମ୍ପୁ 10:00 କଣ୍ଠଦାନ କରିଛନ୍ତି ମନମୋହନ ପ୍ରଧାନ ବିଶ୍ୱନାଥ ସାହୁ ଏବଂ ପଶ୍ଚିମେଶ୍ୱର ଜେନା ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ

ସୀମା ମଧ୍ୟରେ ମାଛ ଧରିପାରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝି ପ୍ରଥମ ପର୍ଯ୍ୟାୟରେ 2200 ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ 2027 ମାର୍ଚ୍ଚ ମାସ ସୁଦ୍ଧା ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବା ସହ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିମାସରେ ପ୍ରକଳ୍ପର ସମୀକ୍ଷା କରିବେ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା 322 ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ ହୋଇଛି। ପରୀକ୍ଷଣ ସମୟରେ ନିୟୋଜିତ ସମସ୍ତ ଅତ୍ୟାଧୁନିକ ଦୂରଗାମୀ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ରର ଗତିପଥକୁ ସଫଳତାର ସହ ଟ୍ରାକ୍ କରିଥିଲା। ଏହି କ୍ଷେପଣାସ୍ତ୍ର 60 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାସ୍ତା, ସେତୁ ଓ କୋଠାବାଡ଼ି ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ଏବଂ ମାସିକ ସମୀକ୍ଷା ବୈଠକ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କର୍ମଶାଳା ଭୁବନେଶ୍ୱର ଘୋଷଣାନାମା ଗ୍ରହଣ ସହ ଉଦ୍ଯାପିତ ହୋଇଛି। ଜନଜାତି ଜ୍ଞାନ, ଗବେଷଣା, ନବସୃଜନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରି ବିକଶିତ ଭାରତ 2047 ଲକ୍ଷ୍ୟ ସାକାର ଦିଗରେ ଏହି ଘୋଷଣାନାମାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କର୍ମଶାଳାରେ କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକର ବ୍ୟାପକ ଯାଞ୍ଚ କରି ଚଳିତ ମାସ ଶେଷ ସୁଦ୍ଧା ଡିଏମ୍ଇଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ୍ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାଲିଙ୍ଗ୍ କହିଛନ୍ତି ଯାଞ୍ଚରେ କୌଣସି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂଆ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ 400 ଜଣଙ୍କ ପାଇଁ ରାତ୍ରିଭୋଜନର ବ୍ୟବସ୍ଥା ରହିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ 1 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ। ନିୟମ ଅନୁସାରେ ପ୍ରଥମେ 7 ନମ୍ଘର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପଭି ନିଆଯାଇଛି। ଆଜି ସକାଳ 6:00 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 614.65 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,64,900 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ସେହି ସମୟ ମଧ୍ୟରେ 27,590 ଘନଫୁଟ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା କିମ୍ବା ମାଛଧରାକୁ ନିଷିଦ୍ଧ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ସେବା ପ୍ରଦାନର ସ୍ଥିତି ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ 181 ଗ୍ରାମ ଚୟନ କରାଯାଇଛି। ସେଥିମଧ୍ୟରୁ 40% ଅଧିକ ଅନୁସୂଚିତ ଜାତି ଜନସଂଖ୍ୟା ଥିବା ଗ୍ରାମଗୁଡ଼ିକର ଭିଭିଭୂମି ବିକାଶ ପାଇଁ ପ୍ରତି ଗ୍ରାମ ନିମନ୍ତେ 40 ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ 60 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 800 ଜଣ ରୋଗୀଙ୍କୁ ଓ ସେମାନଙ୍କ ପରିବାରଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ୍ ଦିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରାକୁ ନେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଛି। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ଅପରାହ୍ନ 2:32

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା ଆଲୋଚନା କରିଛନ୍ତି ଡାକ୍ତର ଅଦିତି ପ୍ରଭାରଥ।
1: ଦେଶରେ ଆର୍ଥିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ଫଳରେ ହିଁ ବରିଷ୍ଠମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତୁ ଦେଖିବା ବରିଷ୍ଠ ନାଗରିକମାନଙ୍କର ମୁଖ ଗହ୍ୱର ସମସ୍ୟାଗୁଡ଼ିକ କ'ଣ ଓ ତା'ର ସରଳ ସମାଧାନ କିପରି କରିହେବ। ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମୁଖ୍ୟତଃ ଦାନ୍ତ ମାଢ଼ି ଜିଭ କଳତନ୍ତୁ ଓ ତାଳୁକାତନ୍ତୁରେ ହୋଇଥାଏ। ଦାନ୍ତ ପୋକ କାଟିବା ହେଉଛି ଦାନ୍ତର ମୁଖ୍ୟ ରୋଗ। ଦାନ୍ତ ପୋକକଟା ରୋଗ ଏକ ସଂକ୍ରାମକ ରୋଗ ନହେଲେ ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ଦାନ୍ତଗୁଡ଼ିକର ବାହାରକୁ ଦେଖାଯାଉଥିବା ଉଜ୍ଜଳ ଶୁଭ୍ର ଅଂଶଟିକୁ ଏନାମେଲ କହିଥାଉ। ଏହି ଏନାମେଲ ଉପରେ ଯଦି ଶର୍କରା ଜାତୀୟ ଖାଦ୍ୟର ଆସ୍ତରଣ ଅଧିକ ସମୟ ଧରି ରୁହେ ତେବେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ବୀଜାଣୁ ବା ବ୍ୟାକ୍ଟେରିଆ ଏହି ସ୍ତର ଉପରେ ବଂଶ ବିସ୍ତାର କରି ଲାକ୍ଟିକ୍ ଅମ୍ଳ ସୃଷ୍ଟି କରିଥାନ୍ତି। ଲାକ୍ଟିକ୍ ଅମ୍ଳ ଏନାମେଲରୁ କ୍ୟାଲସିୟମ ଓ ଫସ୍ଫରସକୁ ଦ୍ରବୀଭୂତ କରି ଦାନ୍ତରେ ଛିଦ୍ର ସୃଷ୍ଟି କରିଥାଏ। ଛିଦ୍ରଗୁଡ଼ିକ ହିଁ ଦନ୍ତକ୍ଷୟ ରୋଗର ପ୍ରାଥମିକ ଅବସ୍ଥା। ଥରେ ଦାନ୍ତରେ ଛିଦ୍ର ସୃଷ୍ଟି ହେଲେ ତାହା ଦାନ୍ତର ଉପର ଅଂଶକୁ ନଷ୍ଟ କରି କ୍ରମେ ଦାନ୍ତ ମଜାକୁ ଛୁଇଁଥାଏ। ଦାନ୍ତ ମଜାରେ ଦାନ୍ତର ସ୍ନାୟୁ ଓ ରକ୍ତଜାଲକ ସବୁ ଥାନ୍ତି, ତେଣୁ ଦାନ୍ତଗୁଡ଼ିକ ସମ୍ବେଦନଶୀଳ ହୋଇଯାଆନ୍ତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ରୋଗାକ୍ରାନ୍ତ ଦାନ୍ତଗୁଡ଼ିକର ସଠିକ୍ ଚିକିତ୍ସା କରାନଗଲେ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଦାନ୍ତଗୁଡ଼ିକୁ ଓପାଡ଼ିବାକୁ ହୋଇଥାଏ। ତେଣୁ ଦାନ୍ତ ପୋକକଟା ରୋଗ ଆରମ୍ଭ ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଦାନ୍ତର ଫିଲିଂ ଓ ରୁଟ୍ କେନାଲ ଉପଚାର ଇତ୍ୟାଦି କଲେ ପ୍ରାକୃତିକ ଦାନ୍ତଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିହେବ। ଦାନ୍ତ ପୋକ କାଟିବା ବା ଦନ୍ତକ୍ଷୟ ରୋଗ ବ୍ୟତୀତ ମୁଖ ଗହ୍ୱରରେ ଆଉ କେତେକ ରୋଗ ବା ସମସ୍ୟା ହୋଇଥାଏ, ଯଥା ପାଟି ଓ କଣ୍ଠ ଅଳତି, ଯାହାକୁ ଆମେ ଓରୋଫ୍ୟାରିଞ୍ଜିଆଲ କ୍ୟାଣ୍ଡିଡିଆସିସ୍ କହିଥାଉ। ଏହି ରୋଗ ହେଲେ ଜିଭ ଓ ପାଟି ସାରା ଛତୁ ଫୁଟିଲା ପରି ଧଳା ଧଳା ସଂକ୍ରମଣର ଦାଗ ସବୁ ଦେଖାଯାଏ। ଏହା ପାଟିରେ ଫଙ୍ଗଲ ବା ଇଷ୍ଟ ସଂକ୍ରମଣ ଯୋଗୁଁ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଦୀର୍ଘଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ଷ୍ଟିରଏଡ୍ ଇନହେଲର ବ୍ୟବହାର କରୁଥାନ୍ତି ବା କର୍କଟ ରୋଗ ପାଇଁ ରେଡିଏସନ୍ ବା କେମୋଥେରାପି ନେଉଥାନ୍ତି ସେମାନଙ୍କଠାରେ ମଧ୍ୟ ଏଭଳି ଲକ୍ଷଣମାନ ଦେଖାଦେଇଥାଏ। ଏଭଳି ରୋଗର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଯିବା ଉଚିତ। ମୁଖ ଗହ୍ୱର ଜଳନ ସଂରକ୍ଷଣ, ଯାହାକୁ ଆମେ ମାଉଥ୍ ବର୍ନିଂ ସିଣ୍ଡ୍ରୋମ କହିଥାଉ, ଏଥିରେ ସବୁବେଳେ ପାଟି ପୋଡ଼ା ଜଳା ହୁଏ, କିନ୍ତୁ ଏହା କୌଣସି ଏକ ନିର୍ଦ୍ଦିଷ୍ଟ ପାଟି ରୋଗ ନୁହେଁ, ମାତ୍ର ଏହା କେତେକ ଗୁରୁତର ରୋଗ ଯଥା ମଧୁମେହ, ଯାହାକୁ ଆମେ ଡାଇବେଟିସ୍ କହିଥାଉ, ରଜ ନିବୃତ୍ତି, ଯାହାକୁ ଆମେ ମେନୋପଜ୍ କହିଥାଉ, ଥାଇରଏଡ୍ ହରମୋନ୍ର ନ୍ୟୁନତା, ଯାହାକୁ ଆମେ ହାଇପୋଥାଇରଏଡିଜିମ୍ କହିଥାଉ, ବା କେତେକ ଆଲର୍ଜିକ୍ ରୋଗର ପରିପ୍ରକାଶିତ ଲକ୍ଷଣ ହୋଇପାରେ। ଦେହରେ କେତେକ ଭିଟାମିନ୍ ଏବଂ ଖଣିଜ ଲବଣର ଅଭାବ ହେଲେ ମଧ୍ୟ ଏପରି ଲକ୍ଷଣମାନ ଦେଖାଦେଇଥାଏ। ତେବେ ସଠିକ୍ ରୂପେ ରୋଗ ନିର୍ଣ୍ଣୟ ନହେଲେ ଚିକିତ୍ସାର ସୁଫଳ ମିଳେ ନାହିଁ। ମୁଖ ଗହ୍ୱର ଶୁଷ୍କତା, ଯାହାକୁ ଆମେ ଜେରୋଷ୍ଟୋମିଆ କହିଥାଉ, ଏହା ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ବୟସାଧିକ ଲୋକଙ୍କର ଲାଳ ଗ୍ରନ୍ଥି ଶୁଖିଗଲେ ବା ଅନ୍ୟ କୌଣସି ରୋଗ ପାଇଁ ଖିଆ ହେଉଥିବା ଔଷଧର ପ୍ରଭାବରେ ମଧ୍ୟ ଏହା ହୋଇପାରେ। ଯଦି ମୁଖ ଗହ୍ୱର ଶୁଷ୍କତା ଅନୁଭୂତ ହୁଏ ତେବେ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇବା ଉଚିତ। ମୁଖ ଗହ୍ୱର ଦୁର୍ଗନ୍ଧ, ଯାହାକୁ ଆମେ ହାଲିଟୋସିସ୍ କହିଥାଉ, ମୁଖ ଗହ୍ୱର ଦୁର୍ଗନ୍ଧ ମୁଖ୍ୟତଃ ପାଟି ଭିତରେ ଅପରିଷ୍କାର ରହିଲେ ହୋଇଥାଏ। ଦାନ୍ତ ସନ୍ଧିରେ ବା ଜିଭ ଉପରେ ଖାଦ୍ୟ କଣିକା ସବୁ ଲାଗି ରହିଲେ ସେଗୁଡ଼ିକ ବ୍ୟାକ୍ଟେରିଆମାନଙ୍କ ଦ୍ୱାରା ବିଘଟିତ ହୋଇ ଦୁର୍ଗନ୍ଧ ବାହାରେ। ଏହିପରି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ମୁଖ ଗହ୍ୱରକୁ ପରିଷ୍କାର ରଖିବା ଉଚିତ। ଦରକାର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ବା ମାଉଥ୍ୱାଶ୍ ବ୍ୟବହାର କରାଯାଇପାରେ।
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବୟସ୍କ ଲୋକଙ୍କ ମୁଖ ଗହ୍ୱର ସ୍ୱାସ୍ଥ୍ୟ ରକ୍ଷା ଆଲୋଚନା କରିଥିଲେ ଡାକ୍ତର ଅଦିତି ପ୍ରଭାରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି।

ଇରାନ ଉପରେ ଆମେରିକାର ପୁନର୍ବାର ବିମାନ ଆକ୍ରମଣ, ପଶ୍ଚିମ ଏସିଆରେ ଉତ୍ତେଜନା ସ୍ଥିତିକୁ ନେଇ ଭାରତର ଉଦ୍ବେଗ ପ୍ରକାଶ, ଏବଂ ଭାରତ ଇଂଲଣ୍ଡ ଚତୁର୍ଥ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲ୍ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ଆଲୋଚନା କରିବାର ଆଶା କରାଯାଉଛି। ଏହାଛଡ଼ା ଶ୍ରୀ ମୋଦିଙ୍କ ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀକୁ ଏକ ନୂତନ ଗତି ଦେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଫୋରମ୍ରେ ଉଦ୍ବୋଧନ ଦେବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ମେଲବୋର୍ଣ୍ଣଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ଏକ ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା। ଏଥିସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ତାଙ୍କ ସ୍ୱାଗତ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏହି ଅବସରରେ ଅଷ୍ଟ୍ରେଲିଆ ଓ ଭାରତ ପକ୍ଷରୁ ମିଳିତ ଭାବେ ମା ତୁଝେ ସଲାମ ସଙ୍ଗୀତକୁ ବାଦ୍ୟଯନ୍ତ୍ରରେ ପରିବେଷଣ କରାଯାଇଛି। ଏହାଦ୍ୱାରା ଦୁଇ ଦେଶର ଜନସମ୍ପର୍କକୁ ସଶକ୍ତ କରିବା ଦିଗରେ ସଙ୍ଗୀତର ଭୂମିକା ପ୍ରତିଫଳିତ ହେଉଛି। ଦଶ ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କର ତୃତୀୟ ଥର ଲାଗି ଏହି ଅଷ୍ଟ୍ରେଲିଆ ଗସ୍ତ ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ଉଲ୍ଲେଖନୀୟ ଅଭିବୃଦ୍ଧିର ପ୍ରତିଫଳନ ବୋଲି ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନାଗେଶ ସିଂ କହିଛନ୍ତି। ସେ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ଅଷ୍ଟ୍ରେଲିଆ ପରସ୍କରର ନିକଟତର ହୋଇପାରିଛନ୍ତି। ଏଥିସହିତ ଦୁଇ ଦେଶ ଏକକ ରଣନୈତିକ ସ୍ୱାର୍ଥ ଏବଂ ଭାଗିଦାରୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଉପରାଷ୍ଟ୍ରପତି ସିବି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଲାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆଜି ସମାପ୍ତ ହେବ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି ଭାରତର ଅଧ୍ୟକ୍ଷତାରେ ତଥା ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ବୈଠକରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଆଲୋଚନା କରାଯାଇଛି। ଆଜି ସନ୍ଧ୍ୟାରେ ଏକ ଯୁଗ୍ମ ପ୍ରସ୍ତାବ ପାରିତ ହେବାର ଆଶା କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ବୈଠକରେ 11ଟି ଦେଶର ମନ୍ତ୍ରୀମାନେ ଯୋଗ ଦେଉଛନ୍ତି। ଭାରତ ଓ ମିଆଁମାର ଦ୍ୱିପକ୍ଷୀୟ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ଦୁଇଦିନିଆ 23ତମ ଭାରତ ମିଆଁମାର ଜାତୀୟସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ତାସବାଦ ଓ ଉଗ୍ରବାଦ କାର୍ଯ୍ୟକଳାପ, ନିଶାଦ୍ରବ୍ୟ ଚୋରାଚାଲାଣ, ଅସ୍ତ୍ରଶସ୍ତ, ବନ୍ୟପ୍ରାଣୀ ଓ ମାନବ ଚାଲାଣ, ସାଇବର ଅପରାଧ ସମେତ ସମସ୍ତ ପ୍ରକାର ଅପରାଧ ବିପକ୍ଷ ଲଢ଼େଇରେ ସହଯୋଗ ଜାରି ରଖିବା ଉପରେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଏ ଦିଗରେ ପରସ୍କର ସହିତ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବା ସହିତ ଦକ୍ଷତା ନିର୍ମାଣ ଏବଂ ସୁରକ୍ଷା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଦିଗରେ ସହଯୋଗ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି। ଏହାଛଡ଼ା ଭାରତ ମିଆଁମାର ସୀମାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଛି। ସୀମାରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଭାରତ ମିଆଁମାର ଥାଇଲାଣ୍ଡ ତ୍ରିଭୁଜ ରାଜପଥ ସମେତ କାଲାଦାନ ବହୁବିଧ

0: ଗମନାଗମନ ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଲାଗି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଇରାନ ଉପରେ ପୁନର୍ବାର ବିମାନ ଆକ୍ରମଣ କରିଛି। ଇରାନ ପକ୍ଷରୁ ଆକ୍ରମଣ କରାଯିବା ଦ୍ୱାରା ଅସ୍ତ୍ରବିରତି ଚୁକ୍ତିନାମା ଶେଷ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏହି ଆକ୍ରମଣ କରାଯାଇଛି। ଏଥିସହିତ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ ଆକ୍ରମଣ କରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏହାପରେ ତେହେରାନ ପକ୍ଷରୁ ଯଦି କୌଣସି ଆକ୍ରମଣ କରାଯାଏ ତେବେ ୱାଶିଂଟନ୍ ଏକ ଶକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହାର ଦୃଢ଼ ଜବାବ ଦେବ ବୋଲି ଟ୍ରମ୍ପ କହିଛନ୍ତି। ପଶ୍ଚିମ ଏସିଆରେ ବର୍ତ୍ତମାନ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ସେଠାରେ ଜାରି ରହିଥିବା ଆକ୍ରମଣ ଏବଂ ଉତ୍ତେଜନା ପରିସ୍ଥିତି ଦ୍ୱାରା ଆଞ୍ଚଳିକ ଶାନ୍ତି ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ଦେଖାଦେଇଛି। ସେଠାରେ ଉତ୍ତେଜନା ହ୍ରାସ ଦିଗରେ ସହଯୋଗ କରିବା ସହିତ ସାଧାରଣ ନାଗରିକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନିରବଚ୍ଛିନ୍ନ ଶକ୍ତି ଯୋଗାଣ ଓ ବାଣିଜ୍ୟିକ କାରବାର ଜାରି ରଖିବା ଦିଗରେ ସମ୍ପୃକ୍ତ ସମସ୍ତ ପକ୍ଷ ସହଯୋଗ କରିବାକୁ ଭାରତ ଆହ୍ୱାନ ଦେଇଛି। ପଶ୍ଚିମ ଏସିଆ ବିବାଦର ଏକ ଶାନ୍ତିପୂର୍ଣ୍ଣ ତଥା ଦୀର୍ଘସୂତ୍ରୀ ସମାଧାନ ଲାଗି ତୁରନ୍ତ ସମସ୍ତ ପକ୍ଷ କୂଟନୀତି ଓ କଥାବାର୍ତ୍ତାର ସାହାଯ୍ୟ ନେବା ଲାଗି ଭାରତ ପରାମର୍ଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚାଷୀଙ୍କ ସଶକ୍ତିକରଣ ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା କୃଷି ନେତୃତ୍ୱ ସମ୍ମିଳନୀ 2026ର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟରେ ଐତିହାସିକ ବୃଦ୍ଧି, ପିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ପିଏମ୍ ଫସଲ ବୀମା ଯୋଜନାରେ ସୁରକ୍ଷା ପ୍ରଦାନ, ରେକର୍ଡ ପରିମାଣର କୃଷି ଋଣ ପ୍ରଦାନ, ସାର ବାବଦରେ 13 ଲକ୍ଷ କୋଟି ଟଙ୍କା ପ୍ରଦାନ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ କୃଷିକ୍ଷେତ୍ରକୁ ଆତ୍ମନିର୍ଭର କରାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା, ରଣନୈତିକ ସ୍ୱୟଂଶାସନ ଏବଂ ସାର୍ବଭୌମତ୍ୱ ଦିଗରେ ଖାଦ୍ୟ ସୁରକ୍ଷା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ସୀମାରେ ମୁତୟନ କରାଯାଇଥିବା ସୈନିକ ଏବଂ କ୍ଷେତରେ ଚାଷ କରୁଥିବା କୃଷକ ଉଭୟ ଦେଶର ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା ଦିଗରେ ସମାନ ଧରଣର ଜାତୀୟ କର୍ତ୍ତବ୍ୟ ସମାପନ କରିଥାନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ତାଙ୍କର ଆଫଗାନ ପ୍ରତିପକ୍ଷ ମାଓଲାଏ ଆତାଉଲ୍ଲା ଓମାରୀଙ୍କ ସହିତ ମିଳିତ ଭାବେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କୃଷି ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କୃଷି, ଜଳସେଚନ, ପଶୁପାଳନ, କୃଷି ଗବେଷଣା, ଶିକ୍ଷା, କ୍ଷମତା ନିର୍ମାଣ ଓ କୃଷି ବ୍ୟବସାୟ ଆଦି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ଦେଶ ଆଲୋଚନା କରିଛନ୍ତି। ଏହାଛଡ଼ା ଖାଦ୍ୟ ସୁରକ୍ଷା, ଶସ୍ୟ ଉତ୍ପାଦନ, ଜଳ ପରିଚାଳନା, ଜଳବାୟୁ ଅନୁକୂଳ କୃଷି ଆଦି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଇଂଲଣ୍ଡ ଚତୁର୍ଥ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10ଟାରେ ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଭାରତ 0-2 ପଛୁଆ ରହିଛି। ୱିମ୍ବିଲଡନ୍ ଟେନିସ୍ର ମହିଳା ସିଙ୍ଗଲ୍ ସେମିଫାଇନାଲ୍ରେ ୟୁକ୍ରେନ୍ର ମାର୍ତା କୋସ୍ତିଓକ୍ ଏବଂ ଚେକୋସ୍ଲୋଭାକିଆର ଲିଣ୍ଡା ନୋସ୍କୋଭା ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ପ୍ରଥମ ଥର ଲାଗି ୱିମ୍ବିଲଡନ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମାର୍ତା କୋସ୍ତିଓକ୍ ଇଟାଲୀର ଜାସ୍ମିନ୍ ପାୱଲିନ୍ଙ୍କୁ 6-3, 6-2 ସେଟ୍ରେ ପରାସ୍ତ କରି ୱିମ୍ବିଲଡନ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଲିଣ୍ଡା ନୋସ୍କୋଭା ବେଲ୍ଜିୟମ୍ର ଏଲିସା ମର୍ଟେନ୍ସଙ୍କୁ 6-3, 7-5 ପରାସ୍ତ କରି ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି ଏବଂ ଭାରତ ଇଂଲଣ୍ଡ ଚତୁର୍ଥ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲ୍ରେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

0: ଶ୍ରୋତାବନ୍ଧୁ, ବିଶାଳ ଏ ପୃଥିବୀ, ଅଦ୍ଭୁତ ମଧ୍ୟ ପୃଥିବୀର ରୂପ। ଏଠି ମୁନି, ଋଷି ଓ ପୂର୍ବପୁରୁଷମାନଙ୍କ ଦ୍ୱାରା ରଚନା କରାଯାଇଛି ଅନେକ ଶାସ୍ତ୍ର। ସବୁ ଶାସ୍ତ୍ରକୁ ଅଧ୍ୟୟନ କରିବା ଗୋଟିଏ ଜୀବଦଶା ଭିତରେ ଅସମ୍ଭବ। ଏ ସମ୍ବନ୍ଧରେ ମହାନ ପଣ୍ଡିତ ଚାଣକ୍ୟଙ୍କର ଏକ ଉପାଦେୟ ଶ୍ଳୋକ ହେଉଛି, ଅନନ୍ତ ଶାସ୍ତ୍ର ବହୁଳାଶ୍ଚ ବିଦ୍ୟା, ଅଳ୍ପଶ୍ଚ କାଳ ବହୁବିଘ୍ନତା ଚ, ୟତ୍ସାର ଭୂତମ୍ ତଦୁପାସନୀୟମ୍, ହଂସ ୟଥା କ୍ଷୀର ଶିବାସ୍ତ ମଧ୍ୟାନ୍ତ। ଏହି ଶ୍ଳୋକର ଅର୍ଥ ହେଉଛି, ଶାସ୍ତ୍ର ବିଦ୍ୟା ଏବଂ ନାନା ବିଷୟରେ ଜ୍ଞାନର ସୀମା ନାହିଁ। ସମସ୍ତ ବିଦ୍ୟା ଓ ଜ୍ଞାନ ଜାଣିବାର ଉପଯୋଗୀ ହୋଇଥିଲେ ମଧ୍ୟ କୌଣସି ବ୍ୟକ୍ତି ଜୀବନକାଳରେ ସମସ୍ତ ଶାସ୍ତ୍ର ଅଧ୍ୟୟନ କରିପାରିବ ନାହିଁ। ସଂସାରରେ ମଣିଷ ନାନା ସମସ୍ୟାରେ ଜଡ଼ିତ ହୋଇ ସମୟ ଓ ସୁଯୋଗର ଅଭାବ ଯୋଗୁଁ ଯେତିକି ତା ପାଖରେ ଉପଲବ୍ଧ ସେସବୁର ଅଧ୍ୟୟନ ମଧ୍ୟ କରିପାରେ ନା। ତେଣୁ ହଂସ ଯେମିତି କ୍ଷୀର ମିଶିଥିବା ଜଳରୁ କେବଳ କ୍ଷୀର ପିଇଥାଏ, ସେହିପରି ନାନା ଶାସ୍ତ୍ର ମଧ୍ୟରୁ ମଣିଷ ଆବଶ୍ୟକ ଜ୍ଞାନ ଆହରଣ କରି କାର୍ଯ୍ୟରେ ବିନିଯୋଗ କରିବା ଉଚିତ। ହଁ ଶ୍ରୋତା ବନ୍ଧୁ, ଜ୍ଞାନର ସୀମା ନାହିଁ। ଜିଜ୍ଞାସୁ ବ୍ୟକ୍ତି ସମସ୍ତଙ୍କଠାରେ ଥିବା ଭଲ ଗୁଣକୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଓ ଗ୍ରହଣ କରନ୍ତି। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ବିଶ୍ୱବିଖ୍ୟାତ ଦାର୍ଶନିକ ଓ ବିଦ୍ୱାନ ପ୍ଲାଟୋଙ୍କ ସମ୍ପର୍କରେ ସଂଗୃହୀତ କାହାଣୀଟିଏ। ପ୍ରତିଦିନ ପ୍ଲାଟୋଙ୍କ ନିକଟକୁ ବହୁ ସଂଖ୍ୟକ ଲୋକ ସାକ୍ଷାତ କରିବାକୁ ଆସୁଥାନ୍ତି। ବିଭିନ୍ନ ବିଷୟରେ ସେମାନେ ପ୍ଲାଟୋଙ୍କ ସହ ଆଲୋଚନା କରନ୍ତି। ପ୍ଲାଟୋ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତି। ଆଲୋଚନା ପ୍ରସଙ୍ଗରେ ପ୍ଲାଟୋ ବି ଲୋକମାନଙ୍କୁ କିଛି ପ୍ରଶ୍ନ ପଚାରନ୍ତି। ପ୍ଲାଟୋଙ୍କର ଏହି ପ୍ରଶ୍ନ ପଚରା ଗୁଣ କିଛି ଲୋକଙ୍କର ପସନ୍ଦ ନଥିଲା। ସେମାନେ ଏହାର ସମାଲୋଚନା କରିବା ଆରମ୍ଭ କରିଦେଲେ। କଥା ଜଣେ ଶିଷ୍ୟଙ୍କ ମାଧ୍ୟମରେ ଯାଇ ପହଞ୍ଚିଲା ପ୍ଲାଟୋଙ୍କ ପାଖରେ। ପ୍ଲାଟୋ ସବୁ କଥା ଶୁଣି ଖୁବ୍ ଜୋରରେ ହସିଲେ। ହସି ହସି କହିଲେ, ବତ୍ସ, ଲୋକେ ମୋ ବିଷୟରେ କ'ଣ କହୁଛନ୍ତି ମୁଁ ଜାଣେନି, ହେଲେ ମୋ ନୀତିରେ ମୁଁ ଠିକ୍ ଅଛି। ମୁଁ ଏତିକି ଜାଣିଛି, ଯିଏ ନିଜକୁ ଶ୍ରେଷ୍ଠ, ବିଦ୍ୱାନ ଓ ଅନ୍ୟମାନଙ୍କଠାରୁ ବଡ଼ ବୋଲି ବିଚାର କରିଥାଏ, ତା'ର ଜ୍ଞାନ ଆହରଣର ଦ୍ୱାର ସେଉଠୁ ବନ୍ଦ ହୋଇଯାଏ। ମୋର ଜ୍ଞାନ ପାରାବାରର ଏକ ବିନ୍ଦୁ ସଦୃଶ। ମୁଁ ବିନ୍ଦୁ ବିନ୍ଦୁ ଜଳର ସମିଶ୍ରଣରେ ସାଗର ସୃଷ୍ଟି କରିବାକୁ ଚାହୁଁଛି। ପ୍ରତ୍ୟେକଙ୍କୁ କିଛି କିଛି ପ୍ରଶ୍ନ ପଚାରି ସେମାନଙ୍କଠାରୁ ଜ୍ଞାନ ଆହରଣ କରିବାକୁ ଚାହୁଁଛି। ମୋ ଭାବନାରେ କେହି ଛୋଟ ନୁହନ୍ତି କି ଅଜ୍ଞାନ ନୁହନ୍ତି, ପ୍ରତ୍ୟେକଙ୍କଠାରୁ କିଛି ନା କିଛି ଶିଖିବାର ଅଛି। ହଁ ଶ୍ରୋତା ବନ୍ଧୁ, ଜିଜ୍ଞାସୁ ପାଇଁ ଜ୍ଞାନର ଶେଷ ନାହିଁ। ଅନ୍ୟର ଭଲ ଗୁଣକୁ ଜାଣିବା ଏବଂ ଜ୍ଞାନ ଆହରଣ କରିବା ହେଉଛି ବିଜ୍ଞତାର ପରିଚୟ। ଜଗତ ସ୍ରଷ୍ଟାଙ୍କର ଏ ସୁନ୍ଦର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ହିତ ଅହିତ, ଭଲ ମନ୍ଦ ବିଚାର କରିବାର ଶକ୍ତି ରହିଛି ମଣିଷର। ବୁଦ୍ଧି ଆଉ ବିବେକକୁ ବିନିଯୋଗ କରି ମଣିଷ ସିଦ୍ଧାନ୍ତରେ ଉପନୀତ ହୁଏ। ଦୟା, କ୍ଷମା ଆଉ ସହନଶୀଳତା ଭଳି ଗୁଣ ମଧ୍ୟ ରହିଛି ଏହି ମଣିଷ ପାଖରେ। ମଣିଷ ତାର ସ୍ନେହ ଶ୍ରଦ୍ଧାରେ ପରକୁ ଆପଣାର କରେ, ଆତ୍ମୀୟତାରେ ଆପଣାର ଲୋକମାନଙ୍କୁ ବାନ୍ଧି ରଖେ। ଏସବୁ ମାନବୀୟ ଗୁଣକୁ ଯିଏ ଚିହ୍ନି ପାରିଛି ଆଉ ସେସବୁର ବିନିଯୋଗ ସଠିକ୍ ଭାବରେ କରିପାରିଛି, ସେ ହୋଇପାରିଛି ସମସ୍ତଙ୍କର ପ୍ରିୟ, ଆପଣାର। ଆଜି ପ୍ରଭାତରେ ଶ୍ରେଷ୍ଠ ଜନ୍ମ ମଣିଷ ଜନ୍ମର ସାର୍ଥକତାକୁ ନେଇ ମନର ଭାବ ପ୍ରକଟ କରନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରାବନ୍ଧିକ ସୁକାନ୍ତ କୁମାର ମହାନ୍ତି।
1: ଆମେ ଜନ୍ମ ହେଇଛେ ଏବଂ ଏ ଜନ୍ମ କିଛି ଦାୟିତ୍ୱ ଆମକୁ ମିଳିଛି, କର୍ତ୍ତବ୍ୟ କରିବା ପାଇଁ ସୁଯୋଗ ମିଳିଛି। ଏ ଜନ୍ମକୁ ସାର୍ଥକ କରିବା ପାଇଁ ଆମ ପାଖରେ କିଛି ମାଧ୍ୟମ ଦିଆଯାଇଛି, ତାକୁ କାର୍ଯ୍ୟକାରୀ କରିବା ହେଉଛି ଆମର ପ୍ରଥମ ମୂଳ ଉଦ୍ଦେଶ୍ୟ। ଆମର ସନ୍ଥମାନଙ୍କ ଭାଷାରେ, ସ୍ମାଇଲ୍ ଆଣ୍ଡ ମେକ୍ ଅଦର୍ସ ସ୍ମାଇଲ୍, ବି ହାପି ଆଣ୍ଡ ମେକ୍ ଅଦର୍ସ ହାପି। ଏଇ ଯଦି ଆମର ମନୋଭାବ ରହେ, ପ୍ରଭାତରୁ ଯଦି ଏଇ କଥାଟା ଭାବିକି ଆମେ ଉଠୁ, ଆଜି ମୁଁ ସମସ୍ତଙ୍କର କିଛି ଭଲ କରିବି, ଯାହାଫଳରେ ମୋ ପ୍ରତି ମଧ୍ୟ ଆଉ କେହି ଲୋକ ଅଛନ୍ତି ମୋ ପ୍ରତି ଭଲ କରିବେ, ଏଇ ଯୋଉ ଶପଥଟା ପ୍ରତ୍ୟେକ ଦିନ ପ୍ରତ୍ୟେକ ପ୍ରଭାତରେ ପ୍ରତ୍ୟେକ ମଣିଷ ନବା ଉଚିତ, ତାହେଲେ କଣ ହବ, ଆଜି ଦିନଟା ଯାକ ଭିତରେ ସେ ଅନ୍ତତଃ ଚେଷ୍ଟା କରିବ ଯେ ମୁଁ ଯାହା କିଛି କରିବି ସେଥିରୁ ସିଂହଭାଗ

0: ସମାଜର ମଙ୍ଗଳ ପାଇଁ ହେଇଥାଉ, ବନ୍ଧୁମାନଙ୍କର ଉନ୍ନତି ପାଇଁ ହେଇଥାଉ, ବା ବିଭିନ୍ନ ଅନୁଷ୍ଠାନ ସହିତ ଆମେ ଯୋଉ ଅନୁଷ୍ଠାନ ସହିତ ସବୁ ଯୋଡ଼ି ହେଇଯାଇଛୁ, ସାଂସ୍କୃତିକ ଅନୁଷ୍ଠାନ, ସାହିତ୍ୟିକ ଅନୁଷ୍ଠାନ, ସମାଜସେବା ଅନୁଷ୍ଠାନ, ତାର ଉନ୍ନତି କରିବେ ମଧ୍ୟ ଆମ ମନକୁ ଚିନ୍ତା ଆସିବ। ଯାହା ଆମେ ଭାବିବୁ ତାକୁ କାର୍ଯ୍ୟକାରୀ କରିବାକୁ ହେଲେ ଆମ ଭାବନାଟା ନିଶ୍ଚିତ ଭାବରେ ସୁସଂଗତ ହେବା ଉଚିତ ଏବଂ ସେ ଭାବନାଟା ସବୁବେଳେ ପରୋପକାରୀ ହେବା ଉଚିତ, ଅନ୍ୟର ମଙ୍ଗଳ ପାଇଁ ହେବା ଉଚିତ, ଯେଉଁଥିପାଇଁ ଅନ୍ତତଃ ଆମେ କିଛି ନହେଲେ ପ୍ରତ୍ୟହ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଶେଷବେଳକୁ ମଧ୍ୟ ଯୋଉ ହିସାବଟା ଆମେ ନଉ, ଆଜି ଦିନଟା ଯାକ ଭିତରେ ମୁଁ କଣ କଲି, କେତେ କାମ କଲି, କେତେ ଭଲ କାମ କଲି, କେତେ ମନ୍ଦ କାମ କଲି, ମୋର ମଣିଷ କଣିଆର ଦୁରୁପଯୋଗ କୋଉଠି ହେଇଛି, ଉପଯୋଗ କୋଉଠି ହେଇଛି, ମୋର ମାନବିକତାର ସ୍ୱାଦ କେତେ ଲୋକ ପାଇଛନ୍ତି, କେତେ ଲୋକ ସେଥିରୁ ଉପକୃତ ହୋଇଛନ୍ତି, ଏଇଭଳି ଭାବରେ ଗୋଟେ ତର୍ଜମା ମଧ୍ୟ କରିବା ଉଚିତ।
1: ଶ୍ରୋତା ବନ୍ଧୁ, ଏହି କର୍ମମୟ ଜୀବନ ଭିତରେ ଆଜି କିଏ କେଉଁଠି କର୍ମରତ ତ କିଏ କେଉଁଠି ଅବସ୍ଥାପିତ, ସମୟର ସ୍ରୋତରେ ଆଉ କାହାକୁ ନିଜ ଜନ୍ମସ୍ଥାନ ଛାଡ଼ି ଅନ୍ୟ କେଉଁଠି ରହିବାକୁ ପଡ଼ୁଛି, ହେଲେ ସେ ଭୁଲିପାରୁନି ନିଜ ଜନ୍ମ ମାଟିକୁ, ଭୁଲିପାରୁନି ତାର ଗାଁକୁ। ବ୍ୟସ୍ତ ବହୁଳ ଜୀବନ ଭିତରେ ଗାଁର କଥା ମନକୁ ଆସିଲେ ମନରେ ସୃଷ୍ଟି ହୁଏ ଆଲୋଡ଼ନ, ଅନମନା ହୋଇଯାଏ ବ୍ୟସ୍ତ ମନଟା। ଇଚ୍ଛା ହୁଏ ଥରେ ସେହି ନଦୀ ନାଳ ବଣ ଜଙ୍ଗଲ ଘେରା ଗାଁ ଆଡ଼େ ଟିକେ ବୁଲି ଆସିବାକୁ, ଆପଣଙ୍କ ଲୋକମାନଙ୍କ ଭିତରେ ହଜିଯିବାକୁ।
2: ମୁଁ ମନୋଜ କୁମାର ପୃଷ୍ଟି, କବିତା ଓ ଗଳ୍ପ ଲେଖିବା ମୋର ରୁଚି। ମୋର ଜନ୍ମ ଭଦ୍ରକ ଜିଲ୍ଲାର ଧାମନଗରୀ ବ୍ଲକ ଅନ୍ତର୍ଗତ ଖଡ଼ିକଦା ପଞ୍ଚାୟତର ଏକ ଛୋଟ ଗାଁରେ, ଗାଁର ନାଁ ବୈକୁଣ୍ଠ। ମୁଁ ଭୁବନେଶ୍ୱରରେ ରହି ବୃତ୍ତି କରେ। ଗାଁ କଥା ମନେ ପଡ଼ିଲେ ମନଟା ଚିହରି ଉଠେ, ଗାଁ କଥା ଭାବି ଝୁରେ, ଯେହେତୁ ସେ ଗାଁରେ ମୋର ପିଲାଦିନ ଅତିବାହିତ ହୋଇଅଛି। ଆମ ଗାଁ ବୈତରଣୀ ନଦୀ କୂଳରେ, ଗାଁଟି ଛୋଟ ହେଲେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଗାଁର ପୂର୍ବ ଓ ପଶ୍ଚିମ ଦିଗରେ ତାଳ, ଆମ୍ବ, ନଡ଼ିଆ ଓ ବାଉଁଶ ବଣରେ ଆଚ୍ଛାଦିତ। ଗାଁ ଆରମ୍ଭରେ ସହରକୁ ଲମ୍ବି ଯାଇଥିବା ପକ୍କା ରାସ୍ତା ଏବଂ ଗ୍ରାମଦେବୀଙ୍କ ମନ୍ଦିର ଓ ମହାଦେବଙ୍କ ମନ୍ଦିର, ଗାଁ ମଝିରେ ପ୍ରାଇମେରୀ ସ୍କୁଲ, ଗାଁ ଶେଷରେ ବିସ୍ତୀର୍ଣ୍ଣ ଖେଳ ପଡ଼ିଆ। ସତ କହିଲେ ଗାଁର ଚିତ୍ର ଏବେ ବଦଳି ଗଲାଣି। ଆଗ ଭଳି ଆଉ ସେଇ ପାଣିକାଦୁଆ ଭରା ଗାଁ ରାସ୍ତା ନାହିଁ କି ବାଉଁଶ ତିଆରି ପୋଲ ନାହିଁ। ଆମେ ପିଲାଦିନେ ସ୍କୁଲ ଗଲାବେଳେ ପାଣିକାଦୁଆରେ ଚଡ଼ବଡ଼ ହୋଇ ବାଉଁଶ ବାଡ଼ି ଧରି ଧୀରେ ଧୀରେ ସ୍କୁଲ ଯାଉଥିଲୁ ଏବଂ ଯିବା ବାଟରେ ଭାବୁଥିଲୁ ଯେମିତି ରାସ୍ତାରେ ଗୋଡ଼ ଖସି ନ ଯାଏ କି ଆମେ କାଦୁଆରେ ଗୋଟା କଣ ନ ହେଇଯାଉ ଏବଂ ସେଦିନଟି ସ୍କୁଲ ନ ଯାଇପାରୁ। ଯେହେତୁ ଆମ ଗାଁ ନଈ କୂଳରେ ବର୍ଷକୁ 4-5 ବନ୍ୟା ଆସିବାଟି ନିର୍ଦ୍ଧାର୍ଯ୍ୟ ଥିଲା, ସେହି ବନ୍ୟାର ଦୃଶ୍ୟ, କଦଳୀ ଭରା କରି ବୁଲିବାର ମଜା ଏବଂ ମାଛ ମରିବାର ଆନନ୍ଦ ଆଜି କାହିଁ ହେଉ ନାହିଁ, ସେଇ କଥା ମନେ ପଡ଼ିଲେ ଏବେ ଦେହ ମନ ଶିହରି ଉଠେ, ଆତ୍ମା ବିଭୋର ହୋଇ ସେଇ ପଛକଥାକୁ ଖୋଜି ବସେ ଏବଂ ଇଚ୍ଛା ହୁଏ ଆଉ ଥରେ ଫେରି ଆସନ୍ତା କି ସେହି ସବୁ ଦିନ ସେଇ ଗାଈଆଳ ଟୋକାର ଗାଈଗଲା ହୋ ଗାଈଗଲା ତାକ, ସେଇ ସବରିବାଲାର ହୁକୁମ ଡାବଲ ଗୀତ, ଆହା କାହିଁ ଗଲା ସେଇ ସବୁ ଦିନ, ସତରେ କଣ ସମୟର ସୁଅରେ ଆସିଗଲା ନା ତାକୁ ଆମେ ବଦଳାଇ ଦେଲୁ।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। କଥିକାରେ ଶୁଣନ୍ତୁ ଆଲୋଚନା ସାମ୍ପ୍ରତିକ ସମୟର ଜୀବନବୋଧ। ଆଲୋଚନା କରିଛନ୍ତି ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ।
1: ଯୁଗ ଯୁଗ ଧରି ମଣିଷର ମନ ଭିତରେ ଯାହା ନିରନ୍ତର ଏକ ମରିଚିକା ସୃଷ୍ଟି କରିଆସିଛି ତାହା ହେଉଛି ସୁଖର ସନ୍ଧାନରେ ଧାଇଁବା। ଏବଂ କହିବା ବାହୁଲ୍ୟ, ମଣିଷର ଏହି ଧାଇଁବାର ପ୍ରକ୍ରିୟାଟି ବଡ଼ ବିକଳ।

0: ସାମ୍ପ୍ରତିକ ସମୟ ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ, ବରଂ ପୂର୍ବାପେକ୍ଷା ଅଧିକ ଉତ୍କଟ ହୋଇଛି। ପ୍ରାଗୈତିହାସିକ କାଳରୁ ମଣିଷ କ୍ରମବିକାଶ ପଥରେ ସୁଖ ସ୍ୱାଚ୍ଛନ୍ଦ୍ୟ ପଛରେ ଅନୁଧାବନ କରିଛି। ବିଡ଼ମ୍ବନା ହେଲା ସେ ସୁଖ ଅଦ୍ୟାବଧି ତାକୁ ମିଳିନାହିଁ। ତାହାଠୁ ଅଧିକ ବିଡ଼ମ୍ବନା ହେଲା ଯେଉଁ ଯେଉଁ ବସ୍ତୁ ପଛରେ ସେ ଧାଇଁଛି ସୁଖ ନାମରେ, ତାହା ପାଇବା ପରେ ମଧ୍ୟ ତଥାକଥିତ ସୁଖ ତାହାଠୁ ଦୂରେଇ ଯାଇଛି। ମନେହୁଏ ଯେପରି ଏକ ନିରନ୍ତର ଦୌଡ଼ରେ ଆମେ ଧାଇଁବାରେ ଲାଗିଛୁ। ଯେଉଁ ଆକାଂକ୍ଷା ବା କାମନାଟି ପରିପୂରଣ ହୋଇଗଲେ ଆମେ ସୁଖୀ ହୋଇଯିବା ବୋଲି ଭାବୁ, ସେହି ନିର୍ଦ୍ଦିଷ୍ଟ କାମନାର ପରିପୂର୍ତ୍ତି ପରେ ଆମ ଆଗରେ ପୁଣି ଦେଖାଯାଏ ଏକାଧିକ ଅଭାବବୋଧ ଓ କାମନାର ମୃଗତୃଷ୍ଣା। ଆମେ ପୁଣି ଦୌଡ଼ିବାରେ ଲାଗୁ। ଏହି ମିଛ ଦୌଡ଼ରେ ସରିଯାଏ ସମଗ୍ର ଆୟୁଷ। ଯେତେବେଳେ ଚେତା ପଶେ ସେତେବେଳେ ବେଳ ଗଡ଼ି ଯାଇଥାଏ। ଜୀବନର ସୂର୍ଯ୍ୟାସ୍ତ ଆମକୁ ହାତଠାରେ ଡାକୁଥାଏ। ମଣିଷ ଭାବେ ଯେ ସେ ଯେମିତି ଜୀବନଟିଏ ବଞ୍ଚିବାକୁ ଚାହିଁଥିଲା ତାହା ଥିଲା ତା'ର ହାତ ପାହାନ୍ତାରେ, ମାତ୍ର ତାହା ସେ ପାରିଲା ନାହିଁ ଆପଣାର ଇଚ୍ଛାଶକ୍ତି ଅଭାବରୁ। ରୋମାନ ଦାର୍ଶନିକ ସେନେକା ସେ କଥା ଚେତେଇ ଯାଇଛନ୍ତି, ଜୀବନ ଯେତେବେଳେ ସବୁଜ ଅଛି ସେତେବେଳେ ହିଁ ସବୁଜ ସ୍ୱପ୍ନର ଘର ତୋଳିବା ଆବଶ୍ୟକ। ଜୀବନ ଧୂସର ପାଲଟିଗଲା ପରେ ସବୁଜ ସ୍ୱପ୍ନର ଘର ତୋଳିବା ପାଇଁ ଆଉ ସମୟ ନଥାଏ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆମକୁ ଯେତେ ବିଳାସ ଓ ପ୍ରାଚୁର୍ଯ୍ୟ ଦେଇଛି, ତତୋଧିକ କରିଛି ବିଭ୍ରାନ୍ତ ଓ ଅନ୍ତଃସାର ଶୂନ୍ୟ। ପ୍ରତିଯୋଗିତା ସର୍ବସ୍ୱ ଏ ଜୀବନ କେତେ ମାନସିକ ପୀଡ଼ା ଓ ଶାରୀରିକ କଷଣ ଭରା। ପ୍ରବଳ ମାନସିକ ପୀଡ଼ନ ଭିତରେ ଆମ ଅନ୍ତଃସତ୍ତାଟି ଯେବେ ତା'ର ସୌନ୍ଦର୍ଯ୍ୟ ଓ ସୁକୁମାର୍ଯ୍ୟ ହରାଇ ବସେ ସେତେବେଳେ ତାହା ବିକଳାଙ୍ଗ ହୋଇଯାଏ। ବାହାରକୁ ଦେଖାଯାଏ ନା, ମାତ୍ର ଭିତରେ ସବୁ ଭାଙ୍ଗିରୁଜି ଯାଇଥାଏ। ବଞ୍ଚିବା ଲାଗି ଏକ ଶକ୍ତିଶାଳୀ ପ୍ରେରଣା କାମ କରୁନଥାଏ ଆମ ଭିତରେ। ସେ ବିପର୍ଯ୍ୟୟ ଆମକୁ ଦୁଃଖୀ ମଣିଷଟିଏରେ ରୂପାନ୍ତରିତ କରିଦିଏ। ମଣିଷ ସମ୍ପ୍ରତି ତାର ଚାରିପାଖରେ ଥିବା ମଣିଷମାନଙ୍କ ସହ ଭାବର ଆଦାନ ପ୍ରଦାନ ନ କରି ବେଶୀ ସମୟ ଦେଉଛି କମ୍ପ୍ୟୁଟର, ମୋବାଇଲ ଆଦି ଯନ୍ତ୍ର ପାଖରେ, ଏବଂ ଏହା ତାକୁ ସମ୍ବେଦନଶୀଳତା ପାଖରୁ ଯଥେଷ୍ଟ ପରିମାଣରେ ଦୂରେଇ ରଖୁଛି। ଦାର୍ଶନିକ ସେନେକା ଠାଏ କହିଛନ୍ତି, ତମେ ଅନ୍ୟମାନଙ୍କ ପାଇଁ ଜୀବନ ବଞ୍ଚିବା ଉଚିତ ଯଦି ତମେ ନିଜ ପାଇଁ ଜୀବନ ବଞ୍ଚିବାକୁ ଚାହୁଁଛ। ଏକଦା ଜଣେ ରାଜା ତାଙ୍କ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଲେ, ପୃଥିବୀର ସବୁଠୁ ବେଶି ସୁଖୀ ଲୋକର ସନ୍ଧାନ କରି ତାର ପୋଷାକ ଖଣ୍ଡେ ସଂଗ୍ରହ କରି ଆଣିବା ଲାଗି, ଯାହାକି ରାଜା ନିଜେ ପରିଧାନ କରିବେ। ରାଜାଙ୍କ ଅନୁଚରମାନେ ଯାହାକୁ ପଚାରିଲେ ସେ ବ୍ୟକ୍ତି କୌଣସି ନା କୌଣସି କାରଣରୁ ଦୁଃଖୀ ଥିବାର ଜାଣିବାକୁ ପାଇଲେ। ମାତ୍ର ଅବଶେଷରେ ଏକ ନଦୀକୂଳରେ ଜଣେ ସୁଫି ସନ୍ଥଙ୍କୁ ସେମାନେ ଭେଟିଲେ, ଯେଉଁ ସୁଫି ସନ୍ଥ ମଧୁର ସୁରରେ ଗୀତ ଗାଉଥିବାର ସେମାନେ ଦେଖିବାକୁ ପାଇଲେ। ସେମାନେ ସନ୍ଥଙ୍କୁ ପଚାରିଲେ, ଆପଣ କ'ଣ ପୃଥିବୀର ସବୁଠୁ ବେଶି ସୁଖୀ ଲୋକ? ସୁଫି ସନ୍ଥ ଉତ୍ତର ଦେଲେ, ହଁ, ମୁଁ ସବୁଠୁ ବଡ଼ ସୁଖୀ ଲୋକ। ତେବେ ଦୟାକରି ଆମକୁ ଆପଣଙ୍କ ପୋଷାକ ଖଣ୍ଡେ ଦିଅନ୍ତୁ, ଏହା ରାଜାଙ୍କ ଇଚ୍ଛା, ଅନୁଚରମାନେ ଜଣାଇଲେ। ସନ୍ଥ କହିଲେ, ମୋର ତ ଏହି ଖଣ୍ଡେ ମାତ୍ର ପୋଷାକ, ଏବଂ ଏହାକୁ ମୁଁ ଦେଇପାରିବି କିପରି? ଘଟଣାଟି ରାଜା ଯେତେବେଳେ ଅନୁଚରମାନଙ୍କଠୁ ଶୁଣିଲେ ବିସ୍ମିତ ହେଲେ, ଉପଲବ୍ଧି କଲେ ଯେ ସୁଖ ବାସ୍ତବିକ ବାହ୍ୟ ବାତାବରଣରେ ନାହିଁ, ଜୀବନକୁ ସୁନ୍ଦର କରିବାର ଉପାଦାନ ନିଜ ଭିତରେ ଅଛି। ଆମର ସୁଖ ଦୁଃଖ, ଆମର ଉପଲବ୍ଧି, ଆମର ଜୀବନବୋଧ ଏହିପରି ଆପେକ୍ଷିକ। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ମଣିଷ ଯେଉଁ ସୁଖ ପଛରେ ଅନୁଧାବନ କରୁଛି ତାହା ତାର ନିଜ ଭିତରେ ଅଛି। କାହାଣୀ ଭଳି ପ୍ରତୀତ ହେଉଥିବା ଏକ ଘଟଣା ଏଠାରେ ମନେ ପଡ଼ୁଛି। ଏକଦା କିଛି ମୌଳବାଦୀ ବୁଦ୍ଧଙ୍କ ମୂର୍ତ୍ତି ସବୁ ଯେଉଁଠି ଦେଖିଲେ ତାହା ଭାଙ୍ଗି ପକାଉଥାନ୍ତି। ଅତି ପୁରାତନ ଏକ ବୁଦ୍ଧ ମନ୍ଦିରରେ ଥିଲା ବୁଦ୍ଧଙ୍କ ଏକ ବିଶାଳ ମାଟିରେ ତିଆରି ପ୍ରତିମା। କିଛି ବୁଦ୍ଧାନୁରାଗୀ ରାତି ଅଧରେ ସେ ମାଟି ପ୍ରତିମାକୁ ଏକ ଶଗଡ଼ରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କଲାବେଳେ ଆବୁଡ଼ା ଖାବୁଡ଼ା ରାସ୍ତାରେ କଚାଡ଼ି ହୋଇ ମାଟି ପ୍ରତିମାଟି ରାସ୍ତା ଉପରେ ପଡ଼ି ଭାଙ୍ଗି ଚୁର୍ମାର ହୋଇଗଲା। ମାତ୍ର ବିସ୍ମୟର କଥା, ସେ ମାଟି ପ୍ରତିମା ଭିତରୁ ଫିଟି ପଡ଼ିଲା ଏକ ସୁନାରେ ତିଆରି ବୁଦ୍ଧ ପ୍ରତିମା। ରାସ୍ତାରେ ନେଲାବେଳେ ଯଦି ମାଟିର ବୁଦ୍ଧ ପ୍ରତିମାଟି ଭାଙ୍ଗି ଯାଇନଥାନ୍ତା, ତେବେ ତହିଁ ଭିତରେ ଲୁଚି ରହିଥିବା ସ୍ୱର୍ଣ୍ଣିମ ବୁଦ୍ଧ ମୂର୍ତ୍ତିଟି ଅନାବିଷ୍କୃତ ରହିଯାଇଥାନ୍ତା। କହିବା ବାହୁଲ୍ୟ, କଞ୍ଚାମାଟିର ଆସ୍ତରଣ ତଳେ ସ୍ୱର୍ଣ୍ଣିମ ବୁଦ୍ଧ ଲୁଚି ରହିଥିବା ଭଳି ଆମ ଜୀବନର ଯାବତୀୟ ଜଞ୍ଜାଳ, ଦୁଃଖ, କଷଣ, ସମସ୍ୟା ଇତ୍ୟାଦିର ଆସ୍ତରଣ ତଳେ ଲୁଚି ରହିଛି ସ୍ୱର୍ଣ୍ଣିମ ସୁଖ। ମାତ୍ର ତାର ଆବିଷ୍କାର ଲୋଡ଼ା, ଜୀବନର ସବୁ ଦୁଃଖ, ସବୁ ଝଡ଼, ସବୁ ଅଭାବବୋଧ, ସବୁ ଅପ୍ରାପ୍ତି ଯେପରି ଏକ ଏକ ମାଟିର ପ୍ରଲେପ, ତହିଁ ଭିତରୁ ଆମେ ଆବିଷ୍କାର କରିବା ସୁନ୍ଦର ଜୀବନ ବଞ୍ଚିବାର ସୁଖ ଟିକକ। ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଭାଷାରେ, ହେ ମାନବାତ୍ମା, ଦୁଃଖ ତୁମର କାମ୍ୟ ନୁହେଁ, ଦୁଃଖ ତ ଆସିବ ବିଧାତାର ବିଧାନ ଏବଂ ତୁମର ପ୍ରୟୋଜନ ଅନୁସାରେ, ମାତ୍ର ତହିଁ ଭିତରେ ତୁମେ ଆବିଷ୍କାର କରିବ ସୁଖର ସାରତତ୍ଵ।
1: କଥିକାରେ ଶୁଣୁଥିଲେ ଆଲୋଚନା ସାମ୍ପ୍ରତିକ ସମୟର ଜୀବନବୋଧ। ଆଲୋଚନା କରିଥିଲେ ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଛି।

କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର, ଗୀତ ରଚନା ସତ୍ୟରଞ୍ଜନ ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତରେ ଗାଇଛନ୍ତି ବିଷ୍ଣୁମୋହନ କବି ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଚିତ ଗୋଟେ ଛୋଟ ସେଇ ଗାଁ, ସାବନା ରଙ୍ଗ ଝିଟି ରୁହେ ବର୍ଷା ତା ନାଁ।

ପରବର୍ତ୍ତୀ ଗୀତଟି ଗାଇଛନ୍ତି ଶରଣ୍ୟା ମିଶ୍ର, ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ଛିଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

ଶେଷ ହେଲା ସଜ ଫୁଲ। କଣ୍ଠଦାନ କରିଥିଲେ ବିଷ୍ଣୁମୋହନ କବି ଏବଂ ଶରଣ୍ୟ ମିଶ୍ର। ଗୀତ ରଚନା କରିଥିଲେ ସତ୍ୟରଞ୍ଜନ ଦାସ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୀମନ୍ଦିରରେ ପ୍ରଚଳିତ ଦୈନିକ ନୀତିମାନଙ୍କ ମଧ୍ୟରେ ଦ୍ୱାର ଫିଟା ହେଉଛି ପ୍ରଥମ ନୀତି। ଶ୍ରୀମନ୍ଦିରରେ ଚାରିଗୋଟି ଦ୍ୱାର ଥାଏ, ସେଗୁଡ଼ିକ ହେଲା ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମଦ୍ୱାର ବା ବ୍ୟାଘ୍ରଦ୍ୱାର, ଦକ୍ଷିଣଦ୍ୱାର ବା ଅଶ୍ୱଦ୍ୱାର ଏବଂ ଉତ୍ତରଦ୍ୱାର ବା ହସ୍ତିଦ୍ୱାର। ଏହି ଚାରିଦ୍ୱାର ବ୍ୟତୀତ ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା ଦ୍ୱାର ଛାମୁଦ୍ୱାର ବା କଳାହାଟ ଦ୍ୱାର, ଆଉ ତା ଆଗକୁ ପ୍ରଥମ ଦ୍ୱାର ହେଉଛି

ଜୟ ବିଜୟ ଦ୍ୱାର ପୂର୍ବ ରାତ୍ରରେ ଠାକୁରଙ୍କର ପହୁଡ଼ ପରେ ମନ୍ଦିର ଭିତର ଓ ବାହାରୁ ଶୋଧ କରାଯାଇ ଛାମୁଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ମୁଦ ଦିଆଯାଇ ତଳଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦ କରାଯାଇଥାଏ।

ପ୍ରାତଃକାଳରେ ଭିତରଛୁ ମହାପାତ୍ର ସିଂହଦ୍ୱାର ଫିଟାଇବାକୁ ଆଦେଶ ଦିଅନ୍ତି, ଆଉ ପତିତ ପାବନ ଦ୍ୱାର ନିଜେ ଖୋଲନ୍ତି। ତତ୍ପରେ ଭିତରଛୁ ମହାପାତ୍ର ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ ଓ ପାଳିଆ ମେକାପଙ୍କ ସହିତ ଜୟ ବିଜୟ ଦ୍ୱାରକୁ ଯାଇ ମୁଦ ଯାଞ୍ଚ କରି ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତି। ତାପରେ କଳାହାଟ ଦ୍ୱାର, ମଣିମା ମଣିମା ଡାକ ଦେଇ ସେହି ଦ୍ୱାର ଖୋଲାଯାଇଥାଏ। ଘଣ୍ଟା, ଚାରିଶଙ୍ଖ, ମହୁରୀ, ବୀଣା, ଭାଟ, ତାଳ, ସିଂହା, ଭେରି, ମୃଦଙ୍ଗର ଧ୍ୱନି ସାଙ୍ଗକୁ ଗମ୍ଭୀରା ଦ୍ୱାର ଫିଟାଯାଏ।

0: ସକାଳର ଦ୍ୱାରଫିଟା ଏବଂ ରାତିରେ ପହୁଡ଼ ନୀତି ପରେ ଦ୍ୱାର ବନ୍ଦ କରିବା ଦାୟିତ୍ୱ ଭିତରଛୁ ଓ ତଳଛୁ ମହାପାତ୍ର ସେବକମାନଙ୍କ ଉପରେ ନ୍ୟସ୍ତ। ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ବିଷୟ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ସେହି ମନ୍ଦିରରେ ଭିତରଛ ସେବା ଏକ ବଡ଼ ମହତ୍ୱପୂର୍ଣ୍ଣ ସେବା। ମୁଦୁଲି ମହାଜନ ଓ ଅମଣିଆ ପରୀକ୍ଷା ସେବା ମଧ୍ୟ ଭିତରଛ ସେବାର ଅନ୍ତର୍ଭୁକ୍ତ। ଏହି ସେବକ ହେଉଛନ୍ତି ଏକାଏକ ସେବକ। ପ୍ରତିଦିନ ଶୁଦ୍ଧପୂତ ଭାବରେ ସକାଳେ ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୋଡ଼ ଧୋଇ ଆସିବା ପରେ ସିଂହଦ୍ୱାର କବାଟ ଓ ପତିତ ପାବନ ଠାକୁରଙ୍କର ଦ୍ୱାର ଫିଟାଇବା ପାଇଁ ସେ ଆଦେଶ ଦିଅନ୍ତି। ପରେ ଭିତରଛ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରଠାରେ ପ୍ରତିହାରୀ ମୁଦୁଲି ମେକାପ ଓ ଅଖଣ୍ଡଙ୍କ ଉପସ୍ଥିତିରେ ପୂର୍ବ ରାତ୍ରିରୁ ତଳଛୁ ମହାପାତ୍ର ଦେଇଥିବା ଛାପ ତନଖି କରିବା ପରେ ମୁଦୁଲି ମୁଦ ଭାଙ୍ଗି ଚାବି ଫିଟାଇଲେ ଓ ପ୍ରତ୍ୟାହାରୀ କିଳିଣୀ ଫିଟାଇଲେ। ପାଞ୍ଚ ଜଣ ସେବକ ଭିତରକୁ ଯିବା ପରେ ଜୟ ବିଜୟ ଦ୍ୱାର ଭିତରପଟୁ ବନ୍ଦ ହୁଏ। ଭିତର କାଠ ପାଖେ ପାଳିଆ ପ୍ରତ୍ୟାହାରୀ ଡାକିବା ପରେ ଭିତରଛ କଳାହାଟ ଦ୍ୱାର ନିକଟକୁ ଯାଆନ୍ତି ଓ ଜୟ ବିଜୟ ଦ୍ୱାର ଭଳି ମୁଦ ଭଙ୍ଗା ଯାଇ ବଡ଼ଦ୍ୱାର ପ୍ରତ୍ୟାହାରୀ ମଣିମା ଡାକ ଦେଲେ ଦ୍ୱାର ଖୋଲାଯାଏ। ପରେ ପରେ ଭିତରଛ ସେବକ ରତ୍ନସିଂହାସନ ଚଢ଼ି ଶ୍ରୀଅଙ୍ଗମାନଙ୍କରୁ ଖସି ପଡ଼ିଥିବା ମାଳ ଫୁଲ ବସ୍ତ୍ରକୁ ପୂର୍ବପରି ସଜାଡ଼ି ଦିଅନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଭା ଯଦି ଖସି ପଡ଼ିଥାଏ ତାହେଲେ ତାକୁ ତାଟରେ ଶ୍ରୀନଗରକୁ ପଠାଇବା ପାଇଁ ମେକାପକୁ ଦିଅନ୍ତି। ସେହିପରି ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ମା ବିମଳାଙ୍କ ପାଖକୁ ପଠାଯାଏ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ଗରୁଡ଼ଙ୍କ ପାଖକୁ ଭିତରଛ ପଠାଇଥାନ୍ତି। ରତ୍ନସିଂହାସନର ଦୁଇପଟେ ବୈଠା ଦୀପ ବସି ପୂର୍ବରାତ୍ରର ରତ୍ନ ପଲଙ୍କ ବାହାରି ଭିତର କାଠ ଲାଗିଲେ ଅନ୍ୟ ସିଂହାରୀ ଆଳତି କରିବା ପାଇଁ ଆସିଲେ ଭିତରଛ ମଧ୍ୟ ଜଣେ ସିଂହାରୀ ପୁଷ୍ପାଳକ ଭାବରେ ମହାପ୍ରଭୁଙ୍କ ବାଡ଼ରେ ଆଳତି କରନ୍ତି। ପ୍ରତ୍ୟେକ ଦିନ ପହୁଡ଼ ସମୟରେ ମା ଲକ୍ଷ୍ମୀଙ୍କ ଲାଗି ପାଇଁ ଧୂପ ଦିଅନ୍ତି।

ଅମଣିଆ ପରିଚ୍ଛା ରୂପେ ଭୋଗ ସମୟରେ ଭୋଗ ପନ୍ଥୀରେ ଠିକ୍ ଲାଗିଲା କି ନାହିଁ ଭିତର୍ଚ୍ଛ ସେବକ ତଦାରଖ କରନ୍ତି ଓ କୌଣସି କାରଣରୁ ଦୈବାତ ଯଦି ଭୋଗ ମାରା ହୋଇଯାଏ ତାହେଲେ ଭୋଗ ଛାଡ଼ି ଚାଲି ଆସିବା ପାଇଁ ପଣ୍ଡାଙ୍କୁ କହନ୍ତି। ଅନୁପଯୁକ୍ତ ଅମଣିଆ ଏହାଙ୍କ ଆଦେଶରେ ହିଁ ପୋତାଯାଏ। ଭିତର୍ଚ୍ଛ ଏକା

ଏକ ସେବା ମାନେ ଆଉ ଅନ୍ୟ ଲୋକ କେହି ତାଙ୍କର ବିନା ଅନୁମତିରେ ସେ ସେବା କରିପାରିବ ନାହିଁ, ସେଥିପାଇଁ ତାକୁ ଏକାଏକ ସେବା କୁହାଯାଏ। ପ୍ରତ୍ୟେକ ଗୁରୁବାରର ମାଜାଳାରେ ବନ୍ଦାପନା ଓ ପ୍ରସାଦ ଲାଗି ଗୁରୁବାର ଏକାଦଶୀ ପଡ଼ିଲେ ଦଣ୍ଡଛତ୍ର ଲାଗି ରୀତିରେ ଓ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରି ଲକ୍ଷ୍ମଣଙ୍କ ଭଳି ସେବା କରନ୍ତି। ପାଳିଆ ମେକାପ ସେବକ ଦଣ୍ଡଛତ୍ରର ତଳଭାଗକୁ ହନୁମାନ ରୂପେ ଧରି ରଖନ୍ତି। ଶ୍ରୀବିଗ୍ରହମାନଙ୍କୁ ଷୋଡ଼ଶୋପଚାର ନୈବେଦ୍ୟ ହେଉଥିବା ସମୟରେ ସିଂହାସନରେ ଶ୍ରୀଜୀଉମାନଙ୍କ ସହ ପୂଜାପଣାଙ୍କ ବ୍ୟତୀତ ଭିତରଛ ମେକାପ ସେବକ ହିସାବରେ ରତ୍ନସିଂହାସନରେ ଉପସ୍ଥିତ ରହିବା ଏହା ପ୍ରକୃତରେ ଏକ ଅତ୍ୟନ୍ତ ବିରଳ ସେବା ଅଟେ। ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ଶ୍ରୀ ମଦନମୋହନଙ୍କୁ ବନ୍ଦାପନା କରିବା, ଦୟଣାଚରରେ ପରମେଶ୍ୱରଙ୍କୁ ଦୟଣା ଅର୍ପଣ କରିବା, ସେହିଦିନ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ୀ ବାନ୍ଧନ୍ତି। ଏହା ବ୍ୟତୀତ ରାଜା ମହାରାଜା ସନ୍ଥ ମହନ୍ତ ତଢ଼ାଉ ଓ ଦେଉଳକରଣ ଆଦିଙ୍କୁ ମହାନାୟକ ଶାଢ଼ୀ ବାନ୍ଧନ୍ତି। ସେଥି କାରଣରୁ ଭିତରଛଙ୍କର ଏହା କେବଳ ଏକାଏକ ଦାୟିତ୍ୱ, ସେଥିପାଇଁ ଏକାଏକ ସେବା। ବର୍ଷର ମହାପ୍ରଭୁଙ୍କର ବିଭିନ୍ନ ଯାନୀ ଯାତ୍ରା ଉପଯାତ୍ରା ପର୍ବପର୍ବାଣୀ ସବୁ ରହିଛି। ଏ ସମସ୍ତ ଯାନୀଯାତ୍ରା ପର୍ବପର୍ବାଣୀରେ ବିଶେଷ ବନ୍ଦାପନା ଆଳତି ପ୍ରସାଦ ଲାଗି ଇତ୍ୟାଦି ଭିତରଛ ମୁଦୁଲି ମହାଜନ ହିସାବରେ ସେ କାମ କରିଥାନ୍ତି। ଏହି ସେବକ ସମସ୍ତ ବିଜେରେ ଜଳ ଲାଗି ଚନ୍ଦନ ଚକଡ଼ାରେ ଚାପକୁ ବିଜେ ହେବା ପୂର୍ବରୁ 21 ଦିନ ଯାକ ଜଳ ଲାଗି ଲକ୍ଷ୍ମୀଙ୍କୁ ଚାପକୁ ବିଜେ ଜଳ ବିଜେ ଚନ୍ଦନ ବେଶ କରିଥାନ୍ତି।

0: ଭିତରଛୁ ଓ ତଳଛୁ ମହାପାତ୍ରଙ୍କର ସେବା ଅତ୍ୟନ୍ତ ବ୍ୟାପକ। ଭିତରଛୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତ୍ୟହ ମଙ୍ଗଳ ଆଳତୀ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ପ୍ରଭୁଙ୍କର ବାଡ଼ରେ ଦଣ୍ଡଛତ୍ର ଧରନ୍ତି। ଗୁରୁବାର ଦିନ ଏକାନ୍ତରେ ପ୍ରସାଦ ଲାଗି କରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଭେଟରେ ଦହିପଟି ମଣୋହି ମଧ୍ୟ କରିଥାନ୍ତି। ଶ୍ରୀକୃଷ୍ଣ ଜନ୍ମରେ ଗୋଦହନ, କୋଳିବିକା ଏବଂ ନିଜେ ନନ୍ଦ ସାଜି ନନ୍ଦୋତ୍ସବ କରିବା ସହିତ ରୁକ୍ମିଣୀ ପରିଣୟରେ କନ୍ୟା ପିତା ରୂପରେ କନ୍ୟାଦାନ, ଚିଟାଉ ମୁଦ ଲାଗି ନୀଳାଦ୍ରି ବିଜେ ପରେ ଗଇଁଠାଳ ଫିଟେଇଥାନ୍ତି। ତେଣୁ ଏହି ସେବା ବାସ୍ତବରେ ଏକ ମହାନ ସେବା। ଗଜପତି ଓ ମହାପ୍ରଭୁଙ୍କ ତରଫେ କାର୍ଯ୍ୟ କରନ୍ତି। 60 ପୌଟି ଭୋଗର ତତ୍ତ୍ୱ ନିଅନ୍ତି। ବଡ଼ ଦେଉଳର ବିସ୍ତୃତ ଜାନିଯାତ୍ରାରେ ବଡ଼ ସେବକ ଭାବରେ ସେବା ସୁଯୋଗ ପାଇ ଧନ୍ୟ ହୋଇଛନ୍ତି ଏବଂ ତାଙ୍କରି ଉଦାର ମହାନୁଭବତାରେ ଅସଂଖ୍ୟ ଭକ୍ତଙ୍କର ଅନ୍ତରର ଦୁଃଖ ପ୍ରଭୁଙ୍କୁ ଜଣାଇ ସଭିଙ୍କୁ କୃତ୍ୟକୃତ୍ୟ କରୁଛନ୍ତି।
1: ଭିତରଛ ସେବା ଭଳି ତଳିଛ ସେବା ମଧ୍ୟ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ଏହି ସେବକଙ୍କର କେବଳ ବଡ଼ ପୁଅ ହିଁ ଶାଢ଼ୀ ବନ୍ଧେଇ ପାରିବ, ସେ ତଳିଛ ସେବା କରିପାରିବ, ଆଉ କେହି ବନ୍ଧେଇ ପାରିବେ ନାହିଁ। ଏ ସେବକ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆସି ଆଳତୀ କରନ୍ତି। ରାତି ପହୁଡ଼ ପରେ ଭିତର ସୋଧ ହେବା ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇ ମୁଦ ଦେଲେ ତଳୁଛ ସେବକ ତାହା ଉପରେ ଛାପା ବା ସିଲ୍ ଦିଅନ୍ତି। ପ୍ରତିଦିନ ସେହିଭଳି ପ୍ରକାର ସିଲ୍ ଦିଆଯାଏ। ଅମଣିଆ ପରୀକ୍ଷା ହିସାବରେ ମଧ୍ୟ ତଳିଛ ସେବକଙ୍କର ବି କାର୍ଯ୍ୟ ଅଛି। ଅମଣିଆ ପରୀକ୍ଷା ଭାବେ ରୋଷ ଧୋ ପଖାଳ ବା ପ୍ରତିଦିନ ପରିଷ୍କାର ହୋଇ ଚୂନ ପାଣି ପଡ଼ିବା ପରେ ପୂଜାପଣ୍ଡାଙ୍କୁ ରୋଷ ହୋମ କରିବା ପାଇଁ ରୋଷ ପାଇକ ଓ ମହାସ୍ୱରଙ୍କୁ କହନ୍ତି। ରୋଷ ଭିତରକୁ ଅମଣିଆ ପଦାର୍ଥର ଶୁଦ୍ଧତାର ଦାୟିତ୍ୱ ତଳିଛ କର। ଭୋଗ ସମୟରେ ଅଣସର ପିଣ୍ଡରେ ଚାମର ସେବା କରିବା, ଘଣ୍ଟଛତା ଭୋଗ, ବେତ ଓ ନିର୍ଦ୍ଦିଷ୍ଟ ଜଳ ବିଜେମାନଙ୍କରେ ପଧାନୀ ସହିତ ହାତପଠ ହୋଇ ପଟୁଆର କରି ଆଗେ ଆଗେ ସେ ଆସନ୍ତି। ସାତପୁରୀ ଅମାସ୍ୟା ଦିନ ତାର ଠିକ୍ ପୂର୍ବ ଦିନ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀକୁ ଦିଅନ୍ତି। ସେବକମାନେ ଶାଢ଼ୀ ବନ୍ଧାଇଲେ ଅନୁମତି ଦିଅନ୍ତି ଏବଂ ଅଧରପଣା ସମୟରେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି

ଶ୍ରୀମନ୍ଦିରର ପ୍ରାତକାଳର ଦୁଆର ଫିଟା ନୀତି ସମାପ୍ତ ହେବା ପରେ ଭିତର ଛ ମହାପାତ୍ର ଭିତର ତନଖି କରନ୍ତି ଏବଂ ତାପରେ ତାଙ୍କ ସହିତ ଅନ୍ୟ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କରନ୍ତି। ସେଜଘର ମେକାପ ଖଟ ବିଜେ କରାଇ ସେଜଘରକୁ ନେଲା ପରେ ଗମ୍ଭୀରାର ସମ୍ମୁଖ ଓ ଦକ୍ଷିଣ ଦ୍ୱାର ଖୋଲା ହୁଏ। ମଣିମା ମଣିମା ଶବ୍ଦରେ ଗଗନ ପବନ ମୁଖରିତ ହୋଇଉଠେ। ଏହାପରେ ପ୍ରହରୀମାନେ ମନ୍ଦିରର ଚତୁର୍ଦ୍ୱାର ଖୋଲିଦିଅନ୍ତି। ଏହି ସମୟରେ ଜଗନ୍ନାଥ ପୂର୍ବରାତ୍ରିର ବଡ଼ସିଂହାର ବେଶରେ ଥାଆନ୍ତି। ହାତରେ ସୁନା ବୈଠା ନେଇ ଭଣ୍ଡାର ମେକାପ ଠାକୁରମାନଙ୍କ ଶ୍ରୀଅଙ୍ଗ ମଣନ୍ତି। ପରେ ପରେ କର୍ପୂର ଆଳତୀ, ଦୀପ ଆଳତୀ ଓ ଶେଷରେ ପିଠଉ ଆଳତୀ କରାଯାଏ। ଏହି ସମୟରେ ଭକ୍ତମାନେ ଗରୁଡ଼ ପଛରେ ରହି ଗୀତଗୋବିନ୍ଦ ଗାନ କରିଥାନ୍ତି। ଦିନକ ଭିତରେ ଶ୍ରୀଜଗନ୍ନାଥଙ୍କ ପାଖରେ ଆଳତୀ ତିନିଥର ହୋଇଥାଏ। ପ୍ରଥମେ ମଙ୍ଗଳ ଆଳତୀ, ତାପରେ ସନ୍ଧ୍ୟା ଆଳତୀ ଏବଂ ଶେଷରେ ବଡ଼ସିଂହାର ଆଳତୀ। ସନ୍ଧ୍ୟା ଆଳତୀ ଓ ବଡ଼ସିଂହାର ଆଳତୀ ସମୟରେ ପିଠଉ ଆଳତୀ ହୁଏ ନାହିଁ, କେବଳ କର୍ପୂର ଆଳତୀ ଓ ଦୀପ ଆଳତୀ ହୁଏ। ଦହି ଓ ଚାଉଳ ଛଟାଣ ମିଶି ଏହି ପିଠଉ ଆଳତୀ ପ୍ରସ୍ତୁତ ହୁଏ। ପୁଷ୍ପାଳକ ଏହି ଆଳତୀ କରନ୍ତି। ଅନ୍ୟ ଆଳତୀଗୁଡ଼ିକ ପୂଜାପଣ୍ଡାଙ୍କ ଦ୍ୱାରା ସମାପନ ହୁଏ। କାର୍ତ୍ତିକ ମାସରେ ଓ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ହୁଏ। ଧନୁ ସଂକ୍ରାନ୍ତିଠାରୁ ଲକ୍ଷ୍ମୀ ବାପଘରକୁ ଚାଲିଯାଆନ୍ତି। ସେହିଦିନଠାରୁ ମନ୍ଦିରରେ ପହିଲି ଭୋଗ ହୁଏ। ଅଣସର ବେଳେ ମଙ୍ଗଳ ଆଳତୀ ପୂର୍ବରୁ ଗୀତ ବା ବାଜଣା ହୁଏ ନାହିଁ। ଏହି ଆଳତୀ ସମୟରେ ମନ୍ଦିରର ମନୋଜ୍ଞ ପରିବେଶ, ଆଳତୀ ଓ ତୁଳସୀ ସେବନ ଯେକୌଣସି ଭକ୍ତର ମନକୁ ପ୍ରଭାବିତ କରିଦିଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୋତାମାନଙ୍କୁ କହି ରଖୁଛୁ, ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଦିନ 10ଟାରେ ପ୍ରଚାର କରିବୁ ନାଟକ ବାଣା ପରାଜୟ। ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀଶ ବିଳାସର 79ତମ ଭାଗ।

ରାମଙ୍କ ବିଭ୍ରାନ୍ତି ଓ ଅଶାନ୍ତି ଲକ୍ଷ୍ୟ କରି ଶତ୍ରୁଘ୍ନଙ୍କର ଜ୍ୟେଷ୍ଠ ଅର୍ଥାତ୍ ଲକ୍ଷ୍ମଣ ରାମଙ୍କୁ କହିଲେ, ଉଚ୍ଚରେ ରାବ କରିବାରୁ ଯାହାକୁ ଆପଣ ରାବଣ ମନେ କରିଛନ୍ତି ସେ ରାବଣ ନୁହେଁ, ବର୍ଷାକାଳ ହେଲାଣି, ବର୍ତ୍ତମାନ ନଭରେ ବା ଆକାଶରେ ମେଘ ଖେଳୁଛି। ଏଠି ଅସାଧାରଣ ପ୍ରଭୁ ଶ୍ରୀରାମଙ୍କୁ ସାଧାରଣ କରାଇ ଭଞ୍ଜକବି କହୁଛନ୍ତି, ରାମ ଉନ୍ନତି ଛାଡ଼ି ଅର୍ଥାତ୍ ନିଜର ଜ୍ୟେଷ୍ଠ ସୁଲଭ ଗାମ୍ଭୀର୍ଯ୍ୟ ଓ ଗୁରୁତ୍ୱ ତ୍ୟାଗ କରି କନିଷ୍ଠ ଲକ୍ଷ୍ମଣ ପାଖରେ ବିନତି କରି କହିଲେ, ହେ ବାରିବାହ,

ଅର୍ଥାତ୍ ବାରି ବହନ କରୁଥିବା ମେଘ ତୁମେ ମୋର ଦୂତ ହୁଅ। ପୂର୍ବରୁ ପ୍ରକୃତିର ଚକ୍ରବାକ କୁକୁଟ ବଗ ପ୍ରଭୃତିଙ୍କୁ ବିରହ ବ୍ୟଥା ଜଣାଇଥିବା ରାମ ସେହି ପ୍ରକୃତିକୁ ସାଥୀ କରି ମେଘକୁ ଦୂତ ହେବାକୁ ଅନୁରୋଧ କଲେ। ହେ ମେଘ, ବନର ରାମ ଅର୍ଥାତ୍ ହରିଣକୁ ବନର ଅଗ୍ନିରୁ ରକ୍ଷା କରିଛ, ମୋ ନାମ ମଧ୍ୟ ରାମ, ମୋତେ କାମ ଅଗ୍ନିର ଜ୍ୱଳନରୁ ରକ୍ଷା କର। ହେ ମେଘ, ମୋ ଧନ ସୀତା ବିରହରେ କ୍ଷୀଣ ହୋଇଯିବଣି, ତୁମେ ସଙ୍ଗରେ ପ୍ରବଳ ପବନ ନେବ ନାହିଁ, ତୁମେ ତା ସନ୍ନିଧାନରେ ପ୍ରବେଶ ହେବା ବେଳେ ତୁମେ ଘଡ଼ଘଡ଼ିର ବଜ୍ରପତନ ଶବ୍ଦ କରିବ ନାହିଁ, ମୋ ବନ୍ଧୁ ସୀତା ନୂଆ ଅନୁଭବୀ, ନୀତି ଶିବ ଶିବ ଜପିବା ପାଇଁ ତୁମେ ତା ଚିତ୍ତକୁ ମନାଇବ ବୋଲି ମୋର ବିଶ୍ୱାସ। ତାକୁ ବୁଝାଇ କହିବ, ତୁ ପରା ତୋ କାନ୍ତର ପ୍ରାଣ, ତୋ ବିନା ସେ ତ ଜୀବ ନାହିଁ, ସେ ଶ୍ରେଷ୍ଠ ରସିକା ଓ ମୋର ସ୍ନେହାଧୀନା। ଏହା ତୁମଠୁ ଶୁଣିଲେ ସେ ଭାବିବ, ମୁଁ ମଲେ ତ ମୋ କାନ୍ତ ବଞ୍ଚିବେ ନାହିଁ, ଏହା ବିଚାର କରି ସେ ଜୀବନରେ ରହିବ। ତାକୁ କହିବ, ତୁ ଏକ ହେଲେ ବି ତୋ କାନ୍ତକୁ ସବୁ ଦିଗରେ ଦିଶି ଅନେକ ଦିଶୁଛୁ, ଇଏ ପୁଣି କି କୌତୁକ, ଶୟନରେ ନେତ୍ର ବୁଝିବା ମାତ୍ରେ ତୋ ଲୀଳାମାନ ଦିଶିଯାଇ ସେତେବେଳେ ସୁଖ ଦେଉଛି। ତେଣୁ ହେ ମେଘ କହିବ, ମୁଁ ସବୁବେଳେ ଦୁଃଖୀ ନୁହେଁ, ହେ ମେଘ ତୁମ ଛଡ଼ା ଆଉ ତାର ସାହା କେହି ନାହିଁ, କଳ୍ପନାରେ ମୁଁ ତା କେଶ ବାନ୍ଧିଦେଇ ଅଳତା ଲଗେଇ ଦାସ ଭଳି ସେବା କରୁଛି। କହିବ, ଭେଟ ହେବା ମାତ୍ରେ ବର୍ତ୍ତକ ବା ଏହାର ମୂଲ୍ୟ ସେ ଦେବ, ଋଣୀ ରହିବ ନାହିଁ, ସେ ବିଗ୍ରହ ବା ଦେହ ମୁଁ ତାର ଛାଇ, ବେଦବର ବା ବିଧାତା ଆମକୁ ଭିନ୍ନ କରାଇଲା, ଧରାରେ ଯେ ଶଯ୍ୟା କରିଥିବ ତାକୁ ମୋର ପ୍ରିୟା ବୋଲି ଜାଣିବ, ମୋ ବାର୍ତ୍ତା କହି ତା ବାର୍ତ୍ତା ଆଣିଦେଲେ ତୁମ ନାମ ଘନ ଅନୁସାରେ ତୁମ ବଡ଼ାଇ ରଖି ତାକୁ ଘନକେଶୀ ବୋଲି ଡାକିବି। ଏଇଠି ଶେଷ ହେଉଛି କାବ୍ୟର 29 ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 79ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା ଏବଂ ଦିବାକର ମହାନ୍ତି।

0: ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: QR କୋଡ ସ୍କାନ କରନ୍ତୁ, 5000ର କ୍ୟାସବ୍ୟାକ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
3: UPI PIN Entering केवल टंका पठेबा पई उद्दिष्ट।
4: RBI कहे
3: सचेतन हुंतु सतर्क रुहंतु।
0: किछ अंतरंग कथा आउ किछ मीठा गीतर संभार नै आसंतु आरंभ करबा आजर सखळा मूर्छना जारना गीत गीतिका।

ଶ୍ରୋତା ବନ୍ଧୁ, ଆକାଶରେ କଳା ମେଘର ଭିଡ଼, ଥଣ୍ଡା ପବନର ମଧୁର ସ୍ପର୍ଶ, ଗଛପତ୍ର ଉପରେ ବର୍ଷା ବୁନ୍ଦାର ଟୁପୁରୁ ଟୁପୁରୁ ଶବ୍ଦ ଏବଂ ମାଟିର ସୁଗନ୍ଧ ମନକୁ ଅପାର ଆନନ୍ଦରେ ଭରିଦିଏ। ବର୍ଷା ଆସିଲେ ପ୍ରକୃତି ଯେମିତି ନୂଆ ସଜବାଜ ହୋଇ ଚାଲିଆସେ। ଶୁଖିଲା ଧରିତ୍ରୀ ସବୁଜ ଚାଦର ପିନ୍ଧି ହସି ଉଠେ। ଚାଷୀଙ୍କ ମୁହଁରେ ଖେଳିଯାଏ ଆଶାର ହସ। ନଦୀ ପୋଖରୀ ଜଳାଶୟ ପୁଣି ଥରେ ପାଣିରେ ଭରପୁର ହୋଇଯାଏ। ଶ୍ରୋତାବନ୍ଧୁ, ବର୍ଷା ଜୀବନର ଆଧାର, କିନ୍ତୁ ଏହି ସୁନ୍ଦର ଋତୁରେ ଆମର ପରିମଳ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ ନ ରହିବାଟା ଅନେକ ସମସ୍ୟାରେ ଆମକୁ ପକାଇ ଦେଇପାରେ। ହଁ ଶ୍ରୋତାବନ୍ଧୁ, ଆଜିର ଗୀତ ଗୀତିକାରେ ଆସନ୍ତୁ ଏ ସମ୍ପର୍କରେ କିଛି କଥା ହେବା, ଯେ ବର୍ଷା ଦିନେ ପରିମଳ ପ୍ରତି ଧ୍ୟାନ ଦେବା କାହିଁକି ଜରୁରୀ।

ଶ୍ରୋତା ବନ୍ଧୁ, ବର୍ଷା ଆମ ଜୀବନ ପାଇଁ ଗୋଟିଏ ଅମୂଲ୍ୟ ଉପହାର। ପିଇବା ପାଣିର ଉତ୍ସଗୁଡ଼ିକ ବର୍ଷା ଉପରେ ନିର୍ଭର କରେ। କୃଷି କାର୍ଯ୍ୟର ସଫଳତା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଜଙ୍ଗଲ, ପଶୁପକ୍ଷୀ ଏବଂ ସମସ୍ତ ଜୀବଜଗତ ବର୍ଷାରୁ ଜୀବନ ପାଆନ୍ତି। ଭୂତଳର ତାପମାତ୍ରା ସନ୍ତୁଳିତ ରହେ, ପରିବେଶ ସତେଜ ଦେଖାଯାଏ। କିନ୍ତୁ ବର୍ଷା ସହିତ ଯଦି ଅପରିଷ୍କାର ପରିବେଶ ଯୋଗ ହୁଏ, ତାହେଲେ ରୋଗର ପ୍ରକୋପ ବଢ଼ିଥାଏ। ତେଣୁ ବର୍ଷାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ପରିମଳ ରକ୍ଷା କରିବା ଆମର କର୍ତ୍ତବ୍ୟ।

ଶ୍ରୋତାବନ୍ଧୁ, ବର୍ଷା ଦିନରେ ଗାଁ ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଘର ଆଗ ପଛରେ ବାଡ଼ି ଅଗଣାରେ ପାଣି ଜମି ରହିବା ଉଚିତ ନୁହେଁ। ତାଛଡ଼ା ନାଳ ଏବଂ ନର୍ଦ୍ଦମାକୁ ସଫା ରଖିବା ଦରକାର। ଗୁହାଳ ଘର ହେଉ କିମ୍ବା ପଶୁ ରହୁଥିବା ସ୍ଥାନକୁ ପ୍ରତିଦିନ ସଫା ସୁତୁରା ରଖିବା ଉଚିତ। ଘରୋଇ ଅଳିଆ ଆବର୍ଜନାଗୁଡ଼ିକୁ ଯେକୌଣସି ସ୍ଥାନରେ ପକାଇବା ଉଚିତ ନୁହେଁ। ପୋଖରୀ ଏବଂ କୂଅର ପାଣିକୁ ଦୂଷିତ ହେବାରୁ ବଞ୍ଚାଇବା ଆବଶ୍ୟକ। ପିଇବା ପାଣିକୁ ଢାଙ୍କି ରଖିବା ଉଚିତ। ଗାଁର ସମସ୍ତେ ଯଦି ମିଳିମିଶି ସ୍ୱଚ୍ଛତା ରକ୍ଷା କରିବା, ତେବେ ରୋଗ ଅନେକ ମାତ୍ରାରେ କମିପାରିବ।

ଶ୍ରୋତା ବନ୍ଧୁ, ବର୍ଷା ଋତୁରେ ମଶା, ମାଛି ଏବଂ ଅନ୍ୟାନ୍ୟ କୀଟ ପତଙ୍ଗଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ଘରର ଛାତ ଉପରେ, ଆମର ଅଗଣାରେ, ପୁରୁଣା ଟାୟାର, ନଡ଼ିଆ ଖୋଳ, ଭଙ୍ଗା ବାଲ୍ଟି, ଫୁଲକୁଣ୍ଡ, କୁଲର କିମ୍ବା ଖାଲି ପତ୍ରରେ ବା ଖାଲି ପାତ୍ରରେ ପାଣି ଜମି ରହିଲେ ସେହି ସ୍ଥାନ ମଶାର ପ୍ରଜନନ କେନ୍ଦ୍ରରେ ପରିଣତ ହୋଇଯାଏ। ବିଶେଷକରି ଏଡିସ୍ ମଶା ଜମିଥିବା ସଫା ପାଣିରେ, ଏଡିସ୍ ମଶା କ'ଣ କରେ ନା, ଜମିଥିବା ଯେଉଁ ସଫା ପାଣି ଅଛି ସେଥିରେ ବଂଶବୃଦ୍ଧି କରିଥାଏ ଏବଂ ଡେଙ୍ଗୁ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ। ସେହିପରି ଆନୋଫିଲିସ୍ ମଶା ମ୍ୟାଲେରିଆ ଏବଂ ଅନ୍ୟ କେତେକ ମଶା ଚିକନଗୁନିଆ ଭଳି ରୋଗ ବ୍ୟାପକ ଭାବରେ ବ୍ୟାପ୍ତ କରିଥାନ୍ତି। ତେଣୁ ସପ୍ତାହକୁ ଅତି କମ୍ରେ ଥରେ ଘର ଏବଂ ଘରର ଚାରିପାଖ ଭଲ ଭାବରେ ଧ୍ୟାନ ଦିଅନ୍ତୁ, ଦେଖନ୍ତୁ ଏବଂ କେଉଁଠି ପାଣି ଯଦି ଜମି ରହିଛି ତାହେଲେ ତୁରନ୍ତ ଖାଲି କରିଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ମଶାରୀ ବ୍ୟବହାର କରନ୍ତୁ। ତା ସହିତ ପୁରା ହାତ ପୋଷାକ ପିନ୍ଧନ୍ତୁ ଏବଂ ଆବଶ୍ୟକ ହେଲେ ମଶା ପ୍ରତିରୋଧକ କ୍ରିମ୍ କିମ୍ବା ଧୂପ ବ୍ୟବହାର କରନ୍ତୁ। ଯଦି ଜ୍ୱର, ଶରୀର ବିନ୍ଧା, ମୁଣ୍ଡ ବିନ୍ଧା କିମ୍ବା ଅତ୍ୟଧିକ ଦୁର୍ବଳତା ଅନୁଭବ କରନ୍ତି ତେବେ ଅବହେଳା ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ପରାମର୍ଶ ନିଅନ୍ତୁ। ତେବେ ଏସବୁ ହେବନି ଯଦି ଆମେ ସଚେତନ ହେବା ସ୍ୱଚ୍ଛତା ପ୍ରତି ଏବଂ ଆମର ପରିମଳକୁ ଠିକ୍ଠାକ୍ ରଖିବା।

ଶ୍ରୋତା ବନ୍ଧୁ, ବର୍ଷା ଋତୁରେ ଆମର ଖାଦ୍ୟପେୟ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। ବର୍ଷା ସମୟରେ ପାଣି ଦୂଷିତ ହେବାର ବହୁତ ସମ୍ଭାବନା ଅଧିକ ରହିଛି, ତେଣୁ ସବୁବେଳେ ପାଣିକୁ ଫୁଟି ଏବଂ ବିଶୁଦ୍ଧ କରି ପିଇବା ଉଚିତ। ଖାଦ୍ୟକୁ ସବୁବେଳେ ଢାଙ୍କିକି ରଖିବା, ଯାହାଦ୍ୱାରା ମାଛି କିମ୍ବା ଧୂଳି ମାଟି ସେଥିରେ ନ ପଡ଼ିବ, କିମ୍ବା ବିଭିନ୍ନ କୀଟପତଙ୍ଗ ଯେଉଁ ବର୍ଷା ଦିନେ ବାହାରନ୍ତି ସେମାନେ ନ ପଡ଼ିବେ। ବାସି କିମ୍ବା ଖୋଲା ଜାଗାରେ ବିକ୍ରି ହେଉଥିବା ଯେଉଁ ରାସ୍ତାକଡ଼ର କିଛି ଫୁଟପାଥ ଖାଦ୍ୟ, ଠେଲାଗାଡ଼ି ଖାଦ୍ୟ, ଏସବୁ ଖାଇବାରୁ ଦୂରେଇ ରହିବା ଦରକାର। ଫଳ ଏବଂ ପନିପରିବାକୁ ବ୍ୟବହାର ପୂର୍ବରୁ ଭଲ ଭାବରେ ଧୋଇବା ଆବଶ୍ୟକ। ଖାଇବା ପୂର୍ବରୁ ଏବଂ ଶୌଚାଳୟ ବ୍ୟବହାର ପରେ ସାବୁନରେ ଅତିକମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି, ତେଣୁ ଏସବୁକୁ ଅଭ୍ୟାସ କରିବା ଦରକାର। ଛୋଟ ପିଲାମାନଙ୍କୁ ମଧ୍ୟ ଏହି ସବୁ ଭଲ ଅଭ୍ୟାସଗୁଡ଼ିକ ଶିଖାଇବା ଦରକାର। ମନେ ରଖନ୍ତୁ, ପରିଷ୍କାର ଖାଦ୍ୟ ଏବଂ ବିଶୁଦ୍ଧ ପାଣି ଆମକୁ ଝାଡ଼ା, ବାନ୍ତି, ଟାଇଫଏଡ୍ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗରୁ ସୁରକ୍ଷିତ ରଖିଥାଏ। ବିଶେଷ ଭାବରେ ଏହି ବର୍ଷା ଦିନରେ ଆମେ ବେଶୀ ଧ୍ୟାନ ଦେବା ଦରକାର।

ଶ୍ରୋତାବନ୍ଧୁ, ଏକ ସ୍ୱଚ୍ଛ ଗାଁ ଏବଂ ସ୍ୱଚ୍ଛ ସହର ହିଁ ସୁସ୍ଥ ଏବଂ ସମୃଦ୍ଧ ସମାଜର ପରିଚୟ। ଯେଉଁଠି ପରିବେଶ ପରିଷ୍କାର ଥାଏ ସେଠାରେ ରୋଗର ପ୍ରକୋପ ମଧ୍ୟ କମ୍ ହୋଇଥାଏ। ସେଥିପାଇଁ ପରିମଳ ପ୍ରତି ଧ୍ୟାନ ଦେବା ମାନେ ନିଜ ପରିବାର, ସମାଜ ଏବଂ ପରିବେଶକୁ ସୁରକ୍ଷା ଦେବା। ରୋଗ ହେବା ପରେ ଚିକିତ୍ସା କରିବା ଅପେକ୍ଷା ରୋଗକୁ ପ୍ରତିରୋଧ କରିବା ସବୁବେଳେ ଭଲ। ତେଣୁ ଆସନ୍ତୁ ଆମେ ନିଜେ ନିଜ ଘରୁ ସ୍ୱଚ୍ଛତା ଆରମ୍ଭ କରିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲେ ଆପଣଙ୍କର କରୁଣାକର। ଆକାଶବାଣୀ କଟକ। ଶୁଣନ୍ତୁ ଗୀତିନାଟ୍ୟ ବାଣା ପରାଜୟ। ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର, ପ୍ରଯୋଜନା ହେମନ୍ତ କୁମାର ଦାସ ଏବଂ ଗୋପାଳ ଛୋଟରାୟ। ଗୀତିନାଟ୍ୟ ବାଣା ପରାଜୟ।

0: କହିବ ଜେମା ଦେଇ, ତମେ ଦିନକୁ ଦିନ ଏମିତି ଶୁଖିଲାଟା କାହିଁକି ଦେଖାଯାଉଛ? ତମର ପୁଣି କି ଚିନ୍ତା?
1: କି କଥା ତୁ କହୁଛୁ ଲୋ ଚିତ୍ରରେଖା? ଚିନ୍ତା ପୁଣି କାହାର ନାହିଁ, ପିତାର ପୁତ୍ର ଚିନ୍ତା, ସ୍ତ୍ରୀର ସ୍ୱାମୀ ଚିନ୍ତା।
0: ତେବେ ତୁ କହିଲୁ ସରଳା, ଆମ ଜେମା ଦେଇଙ୍କୁ କାହା ଚିନ୍ତା ଘାରିଛି?
1: ଜେମା ଦେଇ କୁହନ୍ତୁ କି ଚିନ୍ତା, ତାଙ୍କ ମନ କଥା ଖୋଲି କହିଲେ ଆମେ କଣ କିଛି ପ୍ରତିକାର କରନ୍ତୁ ନାହିଁ?
2: ସଖୀ, କଣ ମୁଁ କହିବି, କହିବାକୁ ମୋର ଭାଷା ନାହିଁ।

ସଖୀ, ତୋରେ ଅପୂର୍ବ ରୂପଲାବଣ୍ୟ ମୋ ହୃଦୟକୁ କିଣି ନେଲାଣି। ମୋତେ ତୁ ଆଉ ଅନ୍ତର କରିବୁ ନାହିଁ। ହୃଦେଶ୍ୱରୀ, ତୁହି ମୋର ଜୀବନ, ତୁହି ମୋର ଜ୍ଞାନ, ତୁହି ମୋର ସକଳ ସମ୍ପଦ। ଉଠ ସଖୀ, ନା ନିଦ୍ରାଭଙ୍ଗ କରିବି ନାହିଁ। ମୋ ସ୍ନେହର ନିଦର୍ଶନ ସ୍ୱରୂପ ଏଇ ମୁଦ୍ରିକାଟି ତୋ ଅଙ୍ଗୁଳିରେ ପିନ୍ଧାଇ ଦେଇ ତୋ ନିଦ୍ରାଭଙ୍ଗ ପର୍ଯ୍ୟନ୍ତ ମୁଁ ଏଇଠି ଅପେକ୍ଷା କରି ରହିଲି।

ନାଥ ଉଠିବ ନାହିଁ, ତୁମ ଦାସୀର ଅନୁରୋଧ ରକ୍ଷା କରିବ ନାହିଁ, ଉଠ ନାଥ। ନା, ତୁମ ନିଦ୍ରା ଭଙ୍ଗ କରିବି ନାହିଁ, ତୁମେ ନିଦ୍ରା ତେଜି ଉଠିବା ପର୍ଯ୍ୟନ୍ତ ଏଇଠି ତୁମ ପାଦ ତଳେ ମୁଁ ନିଦ୍ରା ଗଲି। ଏ କଣ ହେଲା? ମୋ ହୃଦୟ ସ୍ୱରଙ୍କୁ କିଏ କୁଆଡେ ନେଇଗଲ? ଦିଅ ଦିଅ ତାଙ୍କୁ, ମତେ ଫେରେଇ ଦିଅ।

0: ମୋର ପ୍ରତିଜ୍ଞାରେ ବାଧା ଦେବା ତମର କଣ ଉଚିତ ହଉଛି ରାଣୀ? ମୋତେ ତମେ ବାରମ୍ବାର ବିରକ୍ତ କର ନାହିଁ, ମୁଁ ଉଷାର ଅମଙ୍ଗଳ ବାଞ୍ଛା କେବେ କରୁନାହିଁ।
1: ଉପଯୁକ୍ତ ବୟସରେ ତାର ବିବାହ ହେଇ ନ ପାରିଲେ ତାର ଆଉ କି ମଙ୍ଗଳ ହେବ?
0: ମୋ ପ୍ରତିଜ୍ଞାରୁ ମୁଁ ତିଳେ ହେଲେ ଟଳିବି ନାହିଁ। ଯିଏ ମୋତେ ଯୁଦ୍ଧରେ ପରାଜିତ କରିବ ତାରି ହାତରେ ମୁଁ ମୋର କନ୍ୟା ଉଷାକୁ ସମର୍ପଣ କରିବି।

0: ଆପଣ ମୋ ଉପରେ ବିରକ୍ତ ହେଉଛନ୍ତି ସିନା, କିନ୍ତୁ ଲୋକେ ଆପଣଙ୍କୁ କହିବେ ଆପଣ ପିତା ନୁହନ୍ତି, କନ୍ୟାର ଶତ୍ରୁ।
1: କାହାର ବଳେ ମତେ କହୁ ଝିଙ୍ଗାସି, କହ ମନେ କିବା ଅଛୁ ମନାସି। କାହାର ବଳେ ମତେ କହୁ ଝିଙ୍ଗାସି, କହ ମନେ କିବା ଅଛୁ ମନାସି। ଯାର ନାମ ଶୁଣି କମ୍ପୁଛି ମେଦି।

0: ବୁଝନ୍ତୁ, ସେତେବେଳେ ଠିକ ଅର୍ଦ୍ଧରାତ୍ର, ମୋ ନିଦ୍ରା ତୁଟି ଯାଆନ୍ତେ ମୁଁ ଦେଖିଲି ସେଇ ଦିବ୍ୟକାନ୍ତି ଜ୍ୟୋତିର୍ମୟ ପୁରୁଷ ମୋ ପଲଙ୍କରେ ଶୋଇଛନ୍ତି। ତାଙ୍କୁ ଦେଖି ମୋ ପଲକପାତ ହେଲା ନାହିଁ। ପ୍ରଭୁ ଇଷ୍ଟଦେବ, ମା ଭଗବତୀ ସତେ ଯେପରି ମୋତେ ଚେତେଇ ଦେଲେ, ଏହି ତୋର ଇହ କାଳର ଦେବତା, ପରକାଳର ତ୍ରାଣକର୍ତ୍ତା। ମନେ ମନେ ତାଙ୍କୁ ମୋ ହୃଦୟ ଅର୍ପଣ କରି ମୁଁ ପୁଣି ନିଦ୍ରା ଗଲି। ନିଦ୍ରା ଭାଙ୍ଗି ଗଲା ପରେ ଦେଖୁଛି କିଏ ଯେମିତି କୋଉଠୁ ଆସି ମୋ ହୃଦୟ ସ୍ୱରଙ୍କୁ ଅନ୍ତର କରି ନେଇଛନ୍ତି।
1: ଠିକ୍ ଯେ ମା ଦେଇ, କାନ୍ଦ ନାହିଁ, ଇଏ ଖାଲି ସପନ କଥା। ସପରେ କଣ ଏମିତି କୋଉଠି ଘଟେ?

0: ସତରେ ଜମା ଦେଇ ଇଏ ତମ ମନର ଭ୍ରମ, ଏ କଥା ଗୁଡାକ ତମ ମନରୁ ପାସରି ଦିଅ।
1: କାହାକୁ ପାସରି ଦେବି କହୁଛ ସଖି? ମୋ ମନ ପ୍ରାଣରେ ଯିଏ ସ୍ନେହ ସୁଧା ଭାରି ସିଞ୍ଚି ଦେଇଗଲେ ତାଙ୍କୁ ପାସରି ପାରିବି ନାହିଁ, ବରଂ ମୁଁ ନିଜେ ତମମାନଙ୍କ ନିକଟରୁ ପାସର ହେଇଯିବି। ମୋ ହୃଦୟ ନିଧିଙ୍କୁ ଯଦି ନ ପାଇଲି ଆଉ ବଞ୍ଚି ରହି ଲାଭ କଣ?
2: ଇଏ କଣ କହୁଛ ଜେମା?
1: ହଁ ସଖି, ତମମାନଙ୍କ ସହିତ ଏଇ ମୋର ଶେଷ ଦେଖା, ଏ ହୀରା ମୁଦି ଚୁମ୍ବି, ଏ କଣ ଏ ମୁଦିଟି କାହାର? ମୋ ମୁଦି ବଦଳରେ ଏ ମୁଦିଟି କିଏ ମୋ ଆଙ୍ଗୁଳିରେ ପିନ୍ଧେଇ ଦେଇଛି?
2: ଦେଖି ଦେଖି ଦେଖି ଜେମା,
0: ସତେ ତ ଏ ମୁଦି ତ ତମର ନୁହେଁ, ଇଏ ତ ପୁରୁଷ ହାତର ମୁଦି।
1: ମୋ କଥାକୁ ସ୍ୱପ୍ନ ଗଲି ଉଡେଇ ଦଉଥିଲ ପରା, ଏବେ ଦେଖ ମୋ ହୃଦୟ ସ୍ୱର ତାଙ୍କ ସ୍ମୃତି ଚିହ୍ନ ମୋ ନିକଟରେ ଛାଡି ଯାଇଛନ୍ତି।
2: ତେବେ ସେ ମୁଦିଟି ମତେ ଦିଅ ଜେମା, ମୁଁ ନିଶ୍ଚୟ ତୁମ ଚିତ୍ତଚୋରକୁ ଖୋଜି ଖୋଜି ଆଣି ତମ ନିକଟରେ ପହଞ୍ଚେଇ ଦେବି। ମା ଦୁର୍ଗାଙ୍କ କୃପାରୁ ଏ ଚିତ୍ରରେଖା କେବେ ବିଫଳ ହବ ନାହିଁ।
1: ସତ କହୁଛୁ ଚିତ୍ରରେଖା? ତାଙ୍କ ସହିତ ପାରିବୁ ତୁ ମତେ ଭେଟେଇ?
2: ଦେଖିଲ ଦେଖିଲ ଜେମା, ମୋ ମନରୁ ଏଇ ଚିତ୍ରପଟ ସବୁ ମୁଁ ଆଙ୍କୁଛି। ଚିହ୍ନିଲ କୋଉ ଚିତ୍ରଟି ତାଙ୍କର?
1: ନା ଇଏ ନୁହେଁ, ନା ନା ଏ ଚିତ୍ର ନୁହେଁ, ନାହିଁ ସଖି ଇଏ ବି ନୁହେଁ। ଚିତ୍ରରେଖା ଠିକ, ଏଇ ଚିତ୍ର ଏଇ ରୂପ ମୋ ଆଖି ଆଗରେ ନାଚି ଉଠୁଛି ସେଇ ରୂପ ଲାବଣ୍ୟ। ମୁଁ ବୁଝିପାରୁନି ଚିତ୍ରରେଖା, ତୁ ଦେବୀ ନା ମାନବୀ? ତାଙ୍କୁ ନ ଦେଖି ତାଙ୍କ ଚିତ୍ର କେମିତି ଆଙ୍କିଲୁ?
2: ମୋର କିଛି ଶକ୍ତି ନାହିଁ ଜେମା, ସବୁ ମା ଦୁର୍ଗାଙ୍କ ଇଚ୍ଛା। ଦିଅ ସେ ମୁଦି।
1: ନେ ସଖି, ତୋରି ଭରସାରେ ମୁଁ ବଞ୍ଚି ରହିଲି।
2: କହିଛି ପରା, ଦେବୀଙ୍କ କୃପାରୁ ଏ ଚିତ୍ରରେଖାକୁ କିଛି ଅଭାବ ହବ ନାହିଁ।

0: ସଖା ଜୟନ୍ତ, କେତେ ସ୍ଥାନ ଭ୍ରମି କେତେ ବନ ଉପବନ କରିଲି ଦର୍ଶନ, କିନ୍ତୁ କେଉଁଠାରେ ନ ହୋଇଲା ଭେଟ ପ୍ରିୟା ସଙ୍ଗେ ମୋର। କି କରିବି, କେଣେ ଯିବି ମୁହିଁ, କିଏ ମୋତେ ଦେବ ସେହି ସ୍ୱର୍ଗର ପ୍ରତିମା।
1: ଶାନ୍ତ ହୁଅ ଭାଇ, ମନ ସ୍ଥିର କର।
0: ସ୍ଥିର ହୋଇ ନପାରେ ମୁଁ ସଖା, ଜେଣେ ଚାହେଁ ତେଣେ ଦିଶେ ସେ ଲାବଣ୍ୟ ରୂପ। ଚାଲ ସଖା ଯିବା ଦେଶାନ୍ତରେ, ରାଜପୁରେ ନାହିଁ ପ୍ରୟୋଜନ।
1: ସଖା ଅନିରୁଦ୍ଧ, ଏ କଣ କହୁଛ ତୁମେ? ସାମାନ୍ୟ ଏକ ନାରୀ ପାଇଁ ପିତାମାତା ଆତ୍ମସ୍ୱଜନକୁ ପରିତ୍ୟାଗ କରିବ?
0: ମୋର ସମସ୍ତ ଚିନ୍ତା ସମସ୍ତ ବୁଦ୍ଧି ଯେ ଲୋପ ପାଇଲାଣି ସଖା,

0: କିଏ ତୁମେ ନାରୀ?
1: କିଏ ଆଉ, ଜଣେ ପାଗଳୀ।
0: ଏ ଗୀତଟି କାହିଁକି ଗାଇଲ?
1: କୋଉ ଗୀତ? ମୋର ତ ମନେ ନାହିଁ।
0: ଏହି ମୁହୂର୍ତ୍ତ ମଧ୍ୟରେ ଭୁଲିଗଲ?
1: ପାଗଳୀ ଯିଏ ତାର କଣ କିଛି ମନେ ରହେ?
0: ନା ନା ନା ନା, ତୁମେ ପାଗଳୀ ନୁହଁ, ନିଶ୍ଚୟ ତୁମେ ଛଳନା କରୁଛ, ସଙ୍ଗୀତ ଛଳରେ ମତେ ଉପହାସ କରୁଛ।
1: ତେବେ ତମେ କଣ କୋଉ ଅବଳାର ଗଳାରେ ଛୁରୀ ଦେଇଛ?
0: ନା ନା ନା, ମୁଁ କାହାରି ଗଳାରେ ଛୁରୀ ଦେଇନି, ମୁଁ ଜାଣିଶୁଣି କିଛି ଅନ୍ୟାୟ କରିନି। ମୁଁ ଠିକ ବୁଝିପାରୁଛି ବିଦେଶିନୀ, ତୁମେ ମୋର ପ୍ରିୟାର ସମ୍ବାଦ ଘେନି ଆସିଛ। କୁହ କୁହ, ମୋର ପ୍ରିୟା କେଉଁଠି?
1: ମୁଁ କିଛି ଜାଣିନାହିଁ ଲୋ ମା। ତେବେ ପତ୍ରଟି କିଏ ଜଣେ ମତେ ଦେଲା, ପଢି ଦେଖ କଣ ଲେଖା ହେଇଛି।
0: ସ୍ୱାମୀ, ନିଶାର୍ଦ୍ଧେ ମୋ ନିର୍ଜନ ଶୟନ କକ୍ଷ ମଧ୍ୟରେ ତୁମ ଶ୍ରୀମୁଖ ପଙ୍କଜ ଦର୍ଶନ କରି ଏ ଅଭାଗିନୀ କୁଳ ମାନ ଲଜ୍ଜା ପରିତ୍ୟାଗ କରି ତୁମଠାରେ ନିଜକୁ ଅର୍ପଣ କରିଛି। ଯଦି ଏ ପଦାଶ୍ରିତା ଦାସୀ ପ୍ରତି ଅନୁରାଗ ଥାଏ, ଯଦି ନାରୀ ହତ୍ୟା ପାପ ବୋଲି ତୁମ ମନରେ ଭୟ ଥାଏ, ତେବେ କାଳ ବିଳମ୍ବନ କରି ଦାସୀକୁ ଦେଖା ଦିଅ। ନିବେଦନ ଇତି ଶୈବ କୁଳ ଚୂଡ଼ାମଣି ରକ୍ଷ ଶିରୋମଣି ଶ୍ରୀ ଶ୍ରୀ ରାଜାଧିରାଜ ବାଣାସୁରର ତନୟା ଉଷା ଉଷା। ମୁଁ ନିଶ୍ଚୟ ତେବେ ବିଶ୍ୱାସଘାତକତା କରିଛି, ମତେ କ୍ଷମା ଦେ, ଆଉ ଅଭିମାନ କରନା ପ୍ରିୟ।

0: ତମର ଆଜମା ସହିତ ମୋତେ ଭେଟ କରାଇ ଦିଅ।
1: ତୁଚ୍ଛାରେ ମୁଁ କିଛି କରେ ନା, କଣ ପୁରସ୍କାର ଦବ କୁହ।
0: ପୁରସ୍କାର ଦେବି ସୁନ୍ଦରୀ, ମୋର ଏଇ ପ୍ରାଣ ପର୍ଯ୍ୟନ୍ତ ତୁମକୁ ଅର୍ପଣ କରିପାରେ।
1: ପ୍ରାଣଟା ତ ମୋତେ ଦବ, ତାଙ୍କ ପାଇଁ ରଖିବ କଣ।
0: କ୍ଷମା କର ମୋତେ, ମୋର ବୁଦ୍ଧି ଜ୍ଞାନ ସବୁ ଯେମିତି ହଜିଯାଇଛି।
1: ହଉ ଆସ ତେବେ।
0: ସଖା ଜୟନ୍ତ, ତୁମେ ଦ୍ୱାରକାକୁ ଫେରିଯାଅ, କାହା ଆଗରେ ଏକଥା ପ୍ରକାଶ କରିବନି। ଚାଲ ସୁନ୍ଦରୀ।

0: ପାମରୋ କାହିଁ ଏବେ ତୋର ସେ ପର୍ବ ଦେଶ କାହିଁ ପର୍ବ ବଳ
1: ମୁଁ ସ୍ୱୀକାର କରୁଛି ଦତ୍ତରାଜ ତୁମ ସହ ଯୁଦ୍ଧରେ ମୁଁ ପରାଜିତ କିନ୍ତୁ ମନେ ରଖ ଏହାର ଫଳ ଅଚିରେ ତୁମେ ଭୋଗ କରିବ
0: ଏ ପାଚାଳାଚାର ହସ୍ତପଦ ବାନ୍ଧି ତାକୁ ନେଇ ନିକ୍ଷେପ
1: ମୂର୍ଖ ନାଗବଧ ବନ୍ଧନରେ ବାନ୍ଧି ତତେ ଅନ୍ଧକାର କାରାଗୃହର ଅତଳ ଗର୍ବରେ ନିକ୍ଷେପ କରିବି
0: ବାନ୍ଧୁଛି
1: ସମ୍ରାଟ ନାଗବଧ ବନ୍ଧନ ବାନ୍ଧୁଛି
0: ବେଶ ଏଥର କେ ପାପିନୀ ଉଷାକୁ ନେଇ କାରାଗାରରେ ନିକ୍ଷେପ କର
1: ପ୍ରଭୁ ଉଷା ଜିମାମଣି ଯେ ଆପଣଙ୍କ କନ୍ୟା
0: ଚୁପ୍ କର ଜଣା ଆଜ୍ଞା ଦେଲି ତା ଶୀଘ୍ର ପାଳନ କର
2: ଆପଣଙ୍କ ମନ କଥା ବୁଝୁଛି ସ୍ୱାମୀ ଏଥରକ ତାକୁ କ୍ଷମା ଦିଅନ୍ତୁ।

0: ଏ ସ୍ଥାନର ନାମ ଦକ୍ଷିଣ ଶ୍ମଶାନ। ଶ୍ମଶାନ ଚଣ୍ଡୀ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ।
1: ଏଇଠି ମତେ ବଳି ଦିଆଯିବ?
0: ହଁ, ମହାରାଜ ସ୍ନାନ ସାରି ଆସି ନିଜ ହସ୍ତରେ ବଳି ଦେବେ। ଏଇ ତ ମହାରାଜ ଆସିଲେଣି। ପ୍ରସ୍ତୁତ ମହାରାଜ।
2: ତୋ ରାଜେ ଅତି ସୌଭାଗ୍ୟର ଦିନ ନିରୁଦ୍ଧ, ତୋ ଶୁଣିତରେ ଆଜି ମା ଶ୍ମଶାନ ଚଣ୍ଡୀ କାଳୀଙ୍କର ତୃଷା ନିବାରଣ ହେବ।
1: ଯଥାର୍ଥ କହିଛନ୍ତି ଦାନବରାଜ। ମାତା ମହିଷ ମର୍ଦ୍ଦିନୀ ଯେତେବେଳେ ତାର ପୁତ୍ର ରକ୍ତପାନ କରିବେ, ଏ ନିଶ୍ଚୟ ଅତି ଭାଗ୍ୟର କଥା।
2: ଶେଷ ମୁହୂର୍ତ୍ତରେ ତେବେ ତୋର ଜ୍ଞାନ ଉଦୟ ହେଇଛି।
1: ଏଇ ତାହେଲେ ମୋର ଶେଷ ମୁହୂର୍ତ୍ତ।

0: ଏବେ ପ୍ରସ୍ତୁତ ହୁଅ ମୂର୍ଖ।
1: ମୁଁ ପ୍ରସ୍ତୁତ ଦତ୍ୟରାଜ, କିନ୍ତୁ ବଳି ଦେବା ପୂର୍ବରୁ ମୋର ଗୋଟିଏ ଅନୁରୋଧ ଆପଣ ରକ୍ଷା କରିବେ।
0: ମୋ ନିକଟରେ ତୋର ପୁଣି କି ଅନୁରୋଧ? ଯଦି ଉଚିତ ମନେ କରେ ତେବେ ରକ୍ଷା କରିବି। କି ଅନୁରୋଧ ପ୍ରକାଶ କର।

0: ପୂଜକ ଶୀଘ୍ର ଅନିରୁଦ୍ଧର ଇଚ୍ଛା ପୂରଣ କର। ଏଥର ମା ଭବାନୀଙ୍କର ନାମ ସ୍ମରଣ କରି ବଳିକାଠରେ ମସ୍ତକ ରଖ।
1: ମା ଭବାନୀ, ମୋ ରକ୍ତପାନରେ ଯଦି ତୃଷା ନିବାରଣ ହେବ ମୁଁ ହସି ହସି ଅର୍ପଣ କରୁଛି। ମା ଦୁର୍ଗେ, ଏ ଅନିରୁଦ୍ଧ ତୋର ପାଦପଦ୍ମ ସ୍ମରଣ କରି ଏ ସଂସାରରୁ ବିଦାୟ ନେଉଛି। ଦତ୍ୟରାଜ, ମୁଁ ପ୍ରସ୍ତୁତ।
0: ମାତା ରଣଚଣ୍ଡିକେ, ମୋର ରାତି ଏହି ଦୁର୍ଗତିକୁ ତୋ ନିକଟରେ ବଳି ଦେଲି। ବଳି ଗ୍ରହଣ କରି ମୋ ପ୍ରତି ସୁପ୍ରସନ୍ନ ହୁଅ ବା। ପୂଜକ, ଖଡ୍ଗ ଦିଅ।
2: କ୍ଷାନ୍ତ ହୁଅ ବାଣାସୁର, କାହାକୁ ତୁ ଦେଉ ବଳିଦାନ? ତୈଲକ୍ୟ ଆରାଧ୍ୟ ହରି ପତି ତପାବନ, ତାର ପୁତ୍ର ଅନିରୁଦ୍ଧ ନାହିଁ କି ସ୍ମରଣ?
0: ଆଶ୍ଚର୍ଯ୍ୟ ହେଉଛି ମାଗୋ, ଶୁଣି ତବ କଥା। ଦ୍ୱାରକା ନିବାସୀ କୃଷ୍ଣ ଗୋପୀ ମନୋଚର ନନ୍ଦପୁରେ ଲୁଚିଥିଲା ଯେହୁ କଂସଟରେ, ସେଇଠି ଅଟେ ହରିନାରାୟଣ। ଭ୍ରମାଚ୍ଛନ ଭ୍ରମାଚ୍ଛନ ମାତା ତୁମେ
2: ରେ ଅବୋଧ, ଭ୍ରମାଚ୍ଛନ୍ନ ନୁହେଁ ମାତା ତୋର, ନିଜେ ତୁ ପଢ଼ିଅଛୁ ଭ୍ରମେ। ତେଜି ଏବେ ମନର ବିକାର ମୁକ୍ତ କର ଅନିରୁଦ୍ଧ ଏଇ ମୁହୂର୍ତ୍ତରେ।
0: ଶୁଣ ମାଥ, ବାକ୍ୟ ତପ ପାଳିବି ମୁଁ ସତ୍ୟ, କିନ୍ତୁ ଶୁଣିଛି ମୁଁ ମାତା କପଟି ଲମ୍ପଟି ସେଇ କୃଷ୍ଣ ଦାନ ଛଳେ ପିତାଙ୍କୁ ମୁଁ ଦେଇଛି ଦୁର୍ଦ୍ଦଶା। କୃଷ୍ଣ ମୋର ଚିର ଶତ୍ରୁ, ତାର ସଙ୍ଗେ ଯୁଝିବା ମୋର ଅବଶ୍ୟ କର୍ତ୍ତବ୍ୟ।
2: କହିଛନ୍ତି ଶିବ ତୋତେ, ପୂର୍ଣ୍ଣ ହବ ତୋର ମନସ୍କାମ। ସପ୍ତ ଦିନେ ଭେଟିବୁ ତୁ କୃଷ୍ଣେ, ଏଇ ସାତ ଦିନ ନ ଘେନିବି ବଳି ଭୁଜା ମୁହିଁ। ଏବେ କାରାଗାରେ ରୁଦ୍ଧ କର ଅନିରୁଦ୍ଧ ନେଇ, ବାକ୍ୟ ମୋର କରିଲେ ଅନ୍ୟଥା ପରିଶେଷ ମନ୍ଦ ଫଳ ଘଟିବ ଅବଶ୍ୟ।
0: ତବ ଆଜ୍ଞା ଶିରଧାର୍ଯ୍ୟ ମମ। ପ୍ରହରୀ, ମୁକ୍ତ କରି ଅନିରୁଦ୍ଧେ ନିଅ କାରାଗାରେ।

0: ଦୂତରାଜ
1: କି ସମ୍ବାଦ ପ୍ରହରୀ
0: ଦ୍ୱାରିକାର ଦୂତ ଛାମୁଙ୍କ ଦର୍ଶନ ଅଭିଳାଷୀ
1: ଦ୍ୱାରକାର ଦୂତ ଆସିବାକୁ ଆଜ୍ଞା ଦିଅ
0: ଜେ ଆଜ୍ଞା
1: ଦ୍ୱାରକାଧିପତି କୃଷ୍ଣ ମୋ ପାଖକୁ ଦୂତ ପେଶିଛି କାହିଁକି
2: ଦତ୍ତରାଜଙ୍କର ଜୟ ହେଉ
1: ଆଗମନର ଉଦ୍ଦେଶ୍ୟ ଜଣାଅ ଦୂତ
2: ଦାନବରାଜ ଅନିରୁଦ୍ଧ କାହାର ବଂଶଧର ଜାଣନ୍ତ ତାଙ୍କୁ ଶୀଘ୍ର ମୁକ୍ତି ଦିଅନ୍ତୁ
1: ମୁକ୍ତି ନ ଦେଲେ
2: ଅନର୍ଥ ଘଟିବ
1: ମୁଁ ତ ଚାହେଁ ଅନର୍ଥ ଘଟୁ
2: ରାମକୃଷ୍ଣ ଦୁଇ ଭାଇ ଯଦୁ ସେନା ସହ ଆପଣଙ୍କ ରାଜ୍ୟ ସୀମାରେ ଉପସ୍ଥିତ ଶକ୍ତି ଅଛି ତ ତାଙ୍କ ସହ ଯୁଦ୍ଧ କରନ୍ତୁ ନଚେତ ଅନିରୁଦ୍ଧକୁ ମୁକ୍ତି କରି ତାଙ୍କ ନିକଟରେ କ୍ଷମା ଭିକ୍ଷା କରନ୍ତୁ
1: କ୍ଷମା ଭିକ୍ଷା ଏତେ ବଡ ଅସ୍ପର୍ଦ୍ଧ ମୁଁ ମାଗିବି କ୍ଷମା ସାମାନ୍ୟ ଗୋପାଳ ନିକଟେ
2: ତେବେ ଯୁଦ୍ଧ ଅନିବାର୍ଯ୍ୟ
1: ଜଣାଅ ଶ୍ରୀକୃଷ୍ଣେ ଅବିଳମ୍ବେ ଯୁଦ୍ଧ ସହଜେ ସାଜି ଭେଟିବି ମୁଁ ତାକୁ ଆଜି ଯୁଦ୍ଧ ହେବ ମୋ ଶକ୍ତିର ପରୀକ୍ଷା

ଦିନ 11:10 ଅଭୁଲା ଗୀତରେ ଶୁଣିବା ଆଧୁନିକ ଗୀତ ଗାଇଛନ୍ତି ଏ ମନ୍ଦାକିନୀ ସ୍ୱାଇଁ ଏବଂ ସଙ୍ଗୀତା ପଣ୍ଡା। ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ଲଡ଼ୁକିଶୋର ଶୁକ୍ଳା ଏବଂ ସତ୍ୟସୁନ୍ଦର ନାୟକ।

ମଞ୍ଜୁଳା ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଦିନ 12ଟାରେ ଓରାମ ଗୀତ ଦିନ ଗୋଟାଏ 10 ମିନିଟ୍ରେ ପରିବେଷଣ କରିବେ ବୃନ୍ଦାବନ ଖୋକା ଏବଂ ସାଥୀ ନାରୀମହଲର ସ୍ୱୟଂସିଦ୍ଧାରେ ରହିଛି ନୀଳିମା ପାତ୍ରଙ୍କ ସହିତ ସାକ୍ଷାତକାର ଦିନ ଗୋଟେ 20 ମିନିଟ୍ରେ।

ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45, ଅପରାହ୍ନ 5:00 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଅପରାହ୍ନ 3:00। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର ଅନୁରୋଧ କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, ଯୁବବାଣୀ ଅପରାହ୍ନ 5:30। ଏଥିରେ ବିବିଧାରେ ଶୁଣିବେ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଁଙ୍କ ସହିତ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 23ତମ ଭାଗ ସନ୍ଧ୍ୟା 6:10।

କୃଷି ସଂସାର ରାତିସାତଟା ତିରିଶ ମିନିଟ୍ରେ ଏଥିରେ ଆଲୋଚନା ଡାଲିଜାତୀୟ ଶସ୍ୟର ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ ଆଲୋଚନା କରିଛନ୍ତି ସମ୍ପର୍କରେ ପ୍ରଫୁଲ୍ଲ କୁମାର ମହାନ୍ତି। ରାତି ଦଶଟାରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ ପ୍ରଚାର କରିବୁ। ଖେଳ ଦୁନିଆ ରାତି ଆଠଟା ତିରିଶ ମିନିଟ୍ରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି ଆଠଟା ଦୁଇ ମିନିଟ୍ରେ।

0: କଣ୍ଟ୍ରିୱାଇଡ୍ ଅରେଞ୍ଜ ସାଇଟ୍ସ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ। ରାତି 7:30 କୃଷି ସଂସାର ଏଥିରେ ରହିଛି ଆଲୋଚନା, ଡାଲିଜାତୀୟ ଶସ୍ୟର ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ ଆଲୋଚନା କରିଛନ୍ତି ପ୍ରଫୁଲ୍ଲ କୁମାର ମହାନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗ। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ରହିଛି। ଦିନର ତାପମାତ୍ରା ସର୍ବୋଚ୍ଚ 34 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 26 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ନକଲି ଅଫର୍ସ ପ୍ରତି ସାବଧାନ,
5: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶେଷ ହେଲା ଅଭୁଲା ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଭାଇ ଆରେ ଆଦ୍ୟାଶକ୍ତି ଯାଇକି ବୈଷ୍ଣବୀ ପରମ ବୈଷ୍ଣବୀ ଗୋଟେ ବଡ ଡାକିଲେ ଜଗତନାଥ ହେଲେ ଜଗନ୍ନାଥ ତାଙ୍କୁ ଗୋଟେ ବଡ ଡାକି ଲକ୍ଷ ବାଟରେ ବାଟ ହେବା ବ୍ୟାସ ଯିଏ ଲେଖିଲେ

0: ଚେତନା କହିଲା ଗୋ ଜୁହେ ତୁ ହଜାରେ ଟା ନାଁ ଭିତରୁ ଗୋଟିଏ ନାଁ ଅଛି ମୁକ୍ତି କରିବ ସେ ହଉଛି ରାମ
1: ରାମ ନାମ
0: ଜୁହା କହିଲା ରେ ଚେତନା କିଏ କୋଠି ଡାକିକି ମୁକ୍ତି ପାଇଛି ମତେ କହିଲୁ ଏଇଠେ ଚେତନା କହିଲା ଜପି

0: ଚେତନା କହିଲା ଯୁହେ ଏଇ ଯୋଉ ରାମ ପୃଥିବୀ କି ଧରିଛି
1: ଏ
0: ରାମ କୁ ନାମ ଧରିଲେ ତେ ପୃଥିବୀରୁ ମୁକ୍ତି ପାଇବୁ ଏ ଯୋଉ ପବିତ୍ର ରାମ ମର୍ଯ୍ୟାଦନ୍ତ ପୁରୁଷୋତ୍ତମ ରାମ ଆମର ଦୂରଶ୍ରବଣର କର୍ମକର୍ତ୍ତା ମାନଙ୍କର ଏ ପୃଥିବୀବାସୀଙ୍କର କଲ୍ୟାଣ କରନ୍ତୁ ବୋଲି ଦେଖବାର ଭାଇ ଜଗତରେ ଚାରିଟା କଥା ଦୁର୍ଲଭ ଗଙ୍ଗା କା ପାଣି ଗୀତା କା ବାଣୀ ଟଙ୍କ ତୋରାଣୀ ରାମ କା କାହାଣୀ ଆଜି ରାମ କା କାହାଣୀ କହିବା ରାମାୟଣ କଥା ବହି ହଉଛି ସବରୀପୁରେ ଶ୍ରୀରାମ ଲେଖିଛନ୍ତି ଉତ୍କଳ କେଶରୀ ଗାୟକ ଗୁରୁମର ଉଦୟନାଥ ରଥ ସ୍ୱର୍ଗତ ହେଇଗଲେଣି କଣ ଲେଖିଲେ
1: କଣ
0: ରାମାୟଣ।

0: ରାମାୟଣର ପବିତ୍ର ନାମ ଯୋଉ ଗୋଦାବରୀ ତାରି ନିକଟରେ ଜଙ୍ଗଲ ଭିତରେ ଗୋଟେ ସବର ରାଜ୍ୟ
1: ହେଲା।
0: ରାଜା କିଏ ସେ?
1: କିଏ
0: ରାଜା ହେଲେ? ପରଶୁରାମ। ଭାରି ବଳିଆର ରାଜା।
1: କେମିତି
0: ମହାବଳିଆର
1: ଗଙ୍ଗାଧର
0: ସେନା ଅଛନ୍ତି
1: ସାଗର
0: ନବଶସ୍ତ୍ର ଘର ମଧ୍ୟ
1: ରୂପମଣି
0: ପାଇକ ମାହୁଙ୍କ
1: ପାରିବ ଗୌଣୀ
0: ରାଜାର ଆନନ୍ଦ
1: କହିଲେ ନ ସରେ
0: ଏକ ଦିନ ପୂଜା କରେ
1: ମନ୍ତ୍ରୀଙ୍କ ଆଗରେ
0: ଆହେ ମନ୍ତ୍ରୀ ବର
1: ବିଚାର କର
0: ପୃଥିବୀରେ
1: ନାହିଁ
0: ପୃଥିବୀର ରାଜାଙ୍କୁ
1: ଦିଲ୍ଲୀ ବାହୁ ବଳେ
0: ତାଙ୍କର ପଡ଼ିଲା ମୋହର ପାଦ
1: ରାମଦେ ହରି ରାମଦେ ନବକୁବା ଦଳ ଶ୍ୟାମ।
0: ଭାଇ ରାଜା ହଉଛନ୍ତି ପରଶୁରାମ, ରାଣୀ ହେଲେ ରତ୍ନାବତୀ। ସବୁ ସୁଖ ଥିଲେ ମଧ୍ୟ ଗୋଟିଏ ଦୁଃଖ ଥିଲା ତାଙ୍କର।
1: କଣ ଥିଲା?
0: ଗୋଟିଏ ସୁଖରୁ ରାଜା ରାଣୀ ବଞ୍ଚିତା ହେଇଥିଲେ। ଧନ ସମ୍ପତ୍ତି ଥିଲା କିନ୍ତୁ କୋଳରେ ପୁଅ ଝିଅ ନଥିଲେ। ଆରେ ଭଗବାନ କର୍ମ ଫଳ ଦିଅନ୍ତି। ଏ ମଣିଷ ପୃଥିବୀ କି ଆସିଛି? ମରିଗଲା ବେଳେ କଣ ନେଇକି ଯାଏ?
1: ଖାଲି
0: ଆସିଲା ବେଳେ ଜନ୍ମ ହେଲା ବେଳେ
1: ସେଇ ବି ଖାଲି
0: ନାଇଁ ରେ ବାପା, ଗଲା ବେଳେ ସିନା ଖାଲି, ଜନ୍ମ ହେଲା ବେଳେ ସେ ଧରିକି ଆସେ। ଇଏ ଜୀବ ମୁଠା କରିକି ମା ଗର୍ଭ ଜନ୍ମ ହଉଛି। ପୂର୍ବ ଜନ୍ମର କର୍ମ ଫଳ ଭଗବାନଙ୍କ ହାତରେ ରହେ। ଇଏ ଜୀବ ଯେତେବେଳେ ମାତୃଗର୍ଭକୁ ଯାଏ ଭଗବାନ ମାତୃଗର୍ଭରେ କଣ କହନ୍ତି? ତୁ ମୁଠା କରିକି ଧ ତୋ ପୂର୍ବ ଜନ୍ମର କର୍ମ ଫଳ। ଇଏ ମୁଠା କଲା, କହିଲା ଜନ୍ମ ହ
1: ଜନ୍ମ ହ।

0: ଜିଟି ବିତେରିଆ କଥା
1: ପୃଥିବୀ କିଜିବୁ ଯେ ଟିକେ ନଇଁକି ଚଳିବୁ, କାହିଁକି ନା ମୋର ଗୋଟେ କାଳ ଚକ୍ର ଘୁରୁଛି, ମୁଣ୍ଡ ଟେକିଲେ କଟିଯିବ।
0: ଠିକ।
1: ଆରେ କର୍ମଫଳ ଭଗବାନ ଦିଅନ୍ତି। ତ୍ରେତା ଯୁଗରେ ସୀତା କୁରାବଣ ଚୋରି କରିକି ନଉଥିଲା, ଦେଖିଲା ଜଟାୟୁ ପକ୍ଷୀ ପଥରୋଧ କଲା, ଚନ୍ଦ୍ରହାସ ଖଡ଼ଗରେ ହାଣିଦେଲା ରାବଣ, ଜଟାୟୁ ମରିଗଲା।
0: ପରଝିଅତା ପାଇଁ ଜୀବନ ଦେଇ ପକେଇଲା,
1: ଘର ବହୁଳାକୁ ଜୀବନ ଦେଲା, ସେ ପାଇଲା ନିର୍ବାଣ ମୁକ୍ତି।
0: ଠିକ।
1: ଘର ବହୁଟକୁ ଉଲଗ୍ନ କରୁଛି ଦୁଃଶାସନ, ପାଞ୍ଚାଳି ଅଶୁଳନରେ ଚାହିଁଛି ପିତା ମହାବିଷ୍ମକୁ, କିଛି କହିଲେ ନାହିଁ। ପର ଲାଗି ସେ ପାଇଲା ନିର୍ବାଣ, ଇଏ ଘର ବୋହୁ ପାଇଁ କିଛି କରାନି, ଇଏ ପାଇଲା ବାଣ
0: ବାଣ
1: ସରସଜିଆ
0: ଫୋଡି ହେଇକି ଶୋଇଲେ।
1: ଆରେ କର୍ମ ଫଳ ଭଗବାନ ଦିଅନ୍ତି। ଉଗ୍ରସେନକୁ ଜଗେଇଲା କଂସ, ଭଲ କଲା କି ମନ୍ଦ କଲା ରେ?
0: ବାଲୁଙ୍ଗା ପିଲା ତା ବୋପାକୁ ଜଗେଇଲା ସେତେବେଳେ ଭୁଲ କଲା।
1: ନାଇଁ ରେ, ଠିକ କରିଛି।
0: କଣ?
1: ଯୋଉଦିନ ପର୍ଯ୍ୟନ୍ତ ଜାଣିଥିଲା ଇଏ ହଉଛି ମୋ ବାପା, ସେଦିନ ଯାଏ ପୂଜା କରୁଥିଲା, ଜଣେ ମୁଁ ଧୂମିଳାସୁର ର ପୁଅ, କହିଲା ଇଏ ରଜା ହବା ପାଇଁ ଅଯୋଗ୍ୟ।
0: ଠିକ ଠିକ।
1: ନିଜସ୍ତ୍ରୀ ତାକୁ ଜଗି ପାରିଲାଣି, ଅସୁର ଚୋରି କଲା, ମୋ ମାଠୁ ମୁଁ ଜନ୍ମ ହେଲି, ଇଏ ପ୍ରଜାମାନଙ୍କ ସ୍ତ୍ରୀ କଣ ଜଗିବ? ଇଏ ଜଗା ଶିଖୁ।
0: ଠିକ।
1: ଜଗେଇଲା, ଉଗ୍ରସେନ ଜଗିଲା, ଅଷ୍ଟମ ଗର୍ଭ ସନ୍ତାନକୁ ଏଥିରେ ନେଇକି ଯାଉଛି ବସୁଦେବ, କହିଲେ ବାପା ଛାଡି ଦିଅ, କହିଲେ ନା ତୁମ ଜୁଆଇଲେ ମଧ୍ୟ ଛାଡିବିନି, କାହିଁକି ନା ମୁଁ ଡ୍ୟୁଟି କରିବି।
0: ଠିକ।
1: ଡ୍ୟୁଟି କଲା,
0: ଦେଖିଲା କଣ?
1: ଛାଡିଲାନି।
0: ନା
1: କଣ ଦେଖିଲା?
0: କଣ?
1: ଅଭିରାମ ପରମହଂସ ଗୋଟେ ପଦ ଲେଖିଲେ, ଗୋପୀଙ୍କି

0: ପରେ ଚାରି ଭୁଜା ଦେଖିଲା ଠିକ କର୍ମ କଲା ବୋଲିକି ଇଏ ରାଜା ରାଣୀ କୋଉ କର୍ମ କରିଥିଲେ କୂଳରେ ପୁଅ ଝିଅ ନଥିଲେ ଗୁରୁଙ୍କୁ ଡକେଇଲେ ଆମେ କିଛି ପାପ କରିଛୁ ଆମ କୂଳରେ ପୁଅ ଝିଅ ନାହିଁ ଗୁରୁ କହିଲେ ଗୋଟିଏ କାମ କର
1: କଣ
0: ଝାଡ଼ି ଦେବତୀ ଅଛି ତମର ବନଦୁର୍ଗା ଆରାଧ୍ୟ ଠାକୁରାଣୀ ତାକୁ ଯାଇ ସେବା କଲେ ତମର ପୁଅଟିକି ସେଠି ପାଇବ ରାଜାରାଣୀ ସେ କଥା ବିଚାର କରି ଯାଇକି ବନଦୁର୍ଗାକୁ ଡାକିଲେ
1: ଡାକିଲେ
0: କେମିତି ଡାକିଲେ
1: କେମିତି
0: ଗୋଟେ ପଦ ଶୁଣରେ ବାପା
1: ଆଚ୍ଛା
0: ମା ଲୋ ମା

0: ଝିଅ ଜନ୍ମ ହେଲା ଆସ୍ତେ ଆସ୍ତେ ବଢିଲା ଏକୋଇଶ ଦିନ
1: ହେଲା
0: ଏକୋଇଶ ଦିନ ନାଁ ଦେବେ
1: ଡାକିଲେ
0: ବ୍ରହ୍ମାଙ୍କ ପୁଅ ନାରଦଙ୍କୁ ବ୍ରାହ୍ମଣଙ୍କୁ ନାରଦ ଆସୁଛନ୍ତି ନାଁଟିଏ ଦେବା ପାଇଁ କେମିତି ସିଏ ଆସୁଛନ୍ତି
1: କେମିତି
0: ଲେଖିଲେ ଉତ୍କଳ ଘଣ୍ଟ ଯଦୁମଣି
1: ବହି
0: ହେଉଛି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
1: ହେଲା
0: କେମିତି ବେଶ ହେଇକି ଆସୁଛନ୍ତି
1: କେମିତି
0: ବହିଛନ୍ତି ମୁଁ ନେଇ କୁଟ ପିଙ୍ଗ

0: ମୁନି ମୁକୁଟ ନାରଦ ଆସିକି ବସି ପଡିଲେ।
1: ଆଚ୍ଛା
0: ନାରଦଙ୍କୁ ଦେଖି ରାଜାରାଣୀ କଲେ ନମସ୍କାର, କରଟେକି କଲ୍ୟାଣ କରିଲେ।
1: ବ୍ରହ୍ମାଙ୍କ କୁମାର
0: ନାରଦ ପଚାରିଲେ, ତୋର ଝିଅଟିର ନାଁ ଦିଆ ହବ ତ? ଝିଅଟି କେମିତି ପାଇଲୁ ନା? ବହୁ ପରିଶ୍ରମ କରିକି ପାଇଛି।
1: ଆଚ୍ଛା
0: ଏଇଠି ନାରଦ କହିଲେ, ପରିଶ୍ରମ କରିଥାଉ ତୋ ଝିଅ ନାଁ ଦେଲି ମୁଁ ଶ୍ରମଣା।
1: ଶ୍ରମଣା
0: ଇଏ ପୃଥିବୀରେ ଦିନେ ପରିଚିତ ହବ,
1: ଜଣାଶୁଣା ହବ,
0: ଇଏ ଜଣାଶୁଣା ହବ, ଇଏ ହଉଛି ଭାଗ୍ୟବତୀ ଝିଅଟି। ନାଁଟିଏ ଦେଖି ପଳେଇଗଲେ, ଝିଅ ନାଁ ହେଲା ଶ୍ରମଣା।
1: ଶ୍ରମଣା
0: ଆସ୍ତେ ଆସ୍ତେ ଝିଅ ବଢିଲା, ପାଠ ସାଠ ପଢିଲା, ଯୁବତୀ ଅବସ୍ଥାରେ ହେଲା। ପରେ ଅଷ୍ଟ ବର୍ଷ ଭବେତ କନ୍ୟା, ନବ ବର୍ଷ ଚରୋହିଣୀ, ଦଶ ବର୍ଷ ଭବେତ କନ୍ୟା, ଅର୍ଥ ରଜସ୍ଫଳା, ବାହା ବୟସ ହେଲା, ଯୁବତୀ ହେଇଗଲା। ଏମିତି ଯୁବତୀ ହେଲା
1: କେମିତି?
0: ଯୌବନରେ।

0: ଦେଖୁଥିଲେ ଝିଅ ଯୁବତୀ ହେଲା
1: ଆଚ୍ଛା
0: ଝିଅ ରୂପକୁ ଦେଖି ଦେ ରାଣୀଙ୍କର ମନ ଦୁଃଖ ହେଇଯାଇଛି
1: ଠିକି
0: ଝିଅ ଯୁବତୀ ହେଲା ଓ ସ୍ୱାମୀ କହିଲେଣି ବାହା କରିବା ପାଇଁ
1: ଆଚ୍ଛା
0: ମନ ଦୁଃଖରେ ବସିଛନ୍ତି ରାଜା କାର୍ଯ୍ୟ ଶେଷ କରିକି କେଳିପୁରରେ ପହଞ୍ଚିଲେ
1: ଆହା
0: ରାଣୀଙ୍କି ଡାକିଲେ
1: ଠିକ
0: ଡାକିଲେ ରତ୍ନାବତୀ ରାଣୀ
1: କିରେ
0: କିଛି ଶୁଣିଲେନି
1: ନା
0: ବିଚାର କଲେ କିଛି ମନ ଦୁଃଖ କରିଛି ଖୁସି କରିବା ପାଇଁ ଗୋଟେ ପଦ କହିଲେ
1: ଗେଲେରେ ଡାକିଲେ
0: କେମିତି ଡାକିଲେ
1: ପାଉ ରୁଟି ଗୋଟା ଗୋଟା ଗୁଣ୍ଡା ଝୋଳ କରି ଖୋଇବି ଖାଲି ହାଣ୍ଡି ହାଣ୍ଡି କ୍ଷୀର ରାତି କରି ଥୋଇବି
0: ମୂର୍ଖ
1: ଆଗେଲରେ ଡାକିଥିଲେ
0: ଡାକିଲେ କିରେ
1: ଆଉ
0: ଲେଖିଲେ ସ୍ୱର୍ଗତ ଗୁରୁ ଉଦୟନାଥ ରଥ ଶର୍ମା ବହି ବହି
1: ଆଚ୍ଛା
0: ଚୌପଦୀ ରତ୍ନମାଳା
1: ଠିକ
0: କଣ କହିଲେ
1: କଣ
0: ଇଏ କୁଞ୍ଚିତ

0: ତମର କଣ ଅଭାବ ହେଇଛି କାହିଁକି କଥା କହୁନ
1: କୁହ
0: ରାଣୀ କହିଲେ ଝିଅ ଯୁବତୀ ହେଲା
1: ଆଚ୍ଛା
0: ଝିଅ ଘିଅ ସାଇଥିବା ଉଚିତ ନୁହେଁ
1: ନା
0: ଦିନେ ହେଲେ ଚିନ୍ତା କଲେନି ଝିଅଟିକୁ ବାହା କରିବା ପାଇଁ
1: ଠିକ ଠିକ
0: ଏଇଠି ରାଜା କହିଲେ ରାଣୀ ମୋ ଝିଅକୁ ମୁଁ ବାହା କରିବି
1: ଏଇଥିପାଇଁ
0: 4 ଲକ୍ଷ ରାଜା ନିମନ୍ତ୍ରୀ ଆଣିବି ଝିଅ ହସ୍ତବରଣ

0: ଶ୍ରୀରାମ ରାଜା କହିଲେ ରତ୍ନାବତୀ ରାଣୀ
1: ଆଚ୍ଛା
0: ମୋ ଝିଅ ପାଇଁ ସ୍ୱୟଂବର କରିବି ମାଘ ମାସ ଏକାଦଶୀ ତିଥିରେ
1: ଠିକ
0: ମୋ ଝିଅ ଯାହାକୁ ବର ବରିବ ଚାରିଣ ଲକ୍ଷ ରାଜା ଡାକିବି ତାକୁ ମୁଁ ବୈଦିକ ମନ୍ତ୍ରରେ ଯେ ବେଦି ଉପରେ ବାହା କରିବି
1: ଗୋଟେ ଜ୍ୱାଇଣ୍ଟ ରୂପ କରିବି
0: ଠିକ ସମୟ ଚାଲିଗଲା ଏକାଦଶୀ ତିଥି ହେଇଛି ମାଘ ମାସ ଶୁକ୍ଳ ପକ୍ଷ ସବର ନଅର ସଜେଇଦେଲା ମଣ୍ଡପ ସଜେଇଦେଲା ଚାରିଣ ଲକ୍ଷ ରାଜା ପହଞ୍ଚିଗଲେ ଚାରିପଟେ ବସିଛନ୍ତି ଆସନରେ ଏପଟେ ଝିଅକୁ ବେଶ କରି ଠିଆ କରିଦେଲେ ଦୁଇପଟେ ଯୋଡ଼େ ସଖୀ ଝିଅକୁ ଦେଖି
1: ଆଚ୍ଛା
0: ଇଏ ବିଚାର କରୁଛନ୍ତି ରାଜା ମାନେ
1: ରସିକ ରାଜା ଗୁଡାକ
0: ବିଚାର କରୁଥିଲେ କିରେ
1: ଆଉ
0: ଓଡିଶାରେ 42 ବର୍ଷ ବଞ୍ଚି
1: ଆଚ୍ଛା
0: 62 ର ଛନ୍ଦର କୋଣାର୍କ ଗଢିଗଲା ନିର୍ବାସିତ ଯୁବର ଦୁଃସାହସିକ କବି
1: ଆଚ୍ଛା
0: ସମ୍ରାଟ ଭଞ୍ଜ
1: ଠିକ
0: ବହି ହେଲା ପ୍ରେମ ସୁଧାନିଧି
1: ଆହା
0: ରାଜା ମାନେ ଦେଖି ବିଚାର କରୁଛନ୍ତି
1: କେମିତି
0: କେମିତି
1: କେମିତି
0: ଇଏ ରବି

0: ରାଜାମାନେ କହିଲେ ରେ ଅନବଦ୍ୟା ରୂପସୀ ସୁନ୍ଦରୀ ଝିଅ ଶବରୀ କନ୍ୟା
1: ଆହା
0: ତତେ ପାଇବା ପାଇଁ ଆମେ ଚାରିଗୁଣା ଲକ୍ଷରେ ବସିଛୁ
1: ଠିକ
0: କେମିତି ବସିଛୁ ଶିବ ଯେମିତି ଶିବଙ୍କୁ ପାଇବା ପାଇଁ
1: ଆଚ୍ଛା
0: ବୃଷବ ଏମିତି ନ ଖାଇ ନପି ପଡିଥାଏ
1: ଏକ ଲକ୍ଷରେ
0: ସେମିତି ଆମେ ଏକ ଲକ୍ଷରେ ପଡିଛୁ ଆରେ ବାପା ସେଦିନ ଦେଖା ସରିଲା
1: ଆଚ୍ଛା
0: ଇଏ ରାଜଜମା ମଣ୍ଡପରୁ ବାହୁଡିଲା
1: ଆଚ୍ଛା
0: ବାହୁଡିଆ ଭିତରେ ରାତି ପାଇଲେ ବାହାର ହବ
1: ଠିକ
0: ବାଟରେ ପଡିବ ବଣଦୁର୍ଗା ମନ୍ଦିର
1: ଆଚ୍ଛା
0: ସଖୀ ମାନେ କହିଲେ ରାଜଜେମା ଶ୍ରମଣ ଆମେ ତ କାଲି ତ ତୋର ବାହାଘର ହବ ଚାଲେ ଫୁଲ ତୋଳିବା ମାଳଟିଏ କରିବା
1: ଠିକ
0: ଦେବୀ ବେକରେ ଦେଲେ କାଲି ରାତି ପାଇଲେ ସୁନ୍ଦର ବରଟିଏ ତତେ ଦେବେ
1: କେତେ କେତେ ସବୁ ସୁନ୍ଦର ଫୁଲ ଫୁଟିଛି ବିଛୁଆତି ଫୁଲ ବାଇଢକ ଫୁଲ ପକୁଶୁଙ୍ଗା ଫୁଲ ଅମୃତଭଣ୍ଡା ଫୁଲ
0: ହେ ମୂର୍ଖ
1: ବଡ ସୁନ୍ଦରିଆ ଫୁଲ
0: ଏ ଫୁଲ ତୋଳିଲେ କି ରେ
1: ବିଛୁଆତି ଫୁଲ ବାଇଢକ ଫୁଲ ଲଗେଇଲେ ଦେହ ସାରା ସଦାବେଳେ ତିତ ରହିବ
0: ଆରେ ଲେଖିଲେ ମାଧବ ସାମନ୍ତରାୟ ଗୋଟିଏ ପଦ
1: ଆଚ୍ଛା
0: କୋଉ କୋଉ ଫୁଲ ତୋଳିଲେ
1: କି ଫୁଲ
0: ମଲି ମାଧବୀ ନିଆଳି।

0: ଖାଲି ଫୁଲ ତୋଳିଲେ ମାଳ କଲେ ଦେବୀ ମନ୍ଦିରକୁ ଗଲେ
1: ଠିକ
0: ତିନି ଘେରା ବୁଲି ସାରିଲେ ଦେବୀ ମନ୍ଦିରରେ ମାଳଟି ଦେବେ
1: ଆଚ୍ଛା
0: ଗୋଟିଏ ଘେରା ବୁଲିଛନ୍ତି ପଛପଟେ ଦେଖିଲା 108 ମେଷ ବନ୍ଧା ହେଇଛନ୍ତି ରାଜକୁମାରୀ ପଚାରିଲା ସଖୀ ଏ ମେଷ ଗୁଡାକ କାହିଁକି ବନ୍ଧା ହେଇଛନ୍ତି
2: ରାଜକୁମାରୀ ତମ ବାହାଘର ଦିନ 108 ମେଷ ବୋଲି ଖାଇବେ ବୋଲି ଦୁର୍ଗା ମାଗିଥିଲେ ତମ ବାପ ମା ହଁ କରିଥିଲେ
0: ତାହେଲେ କାଲି ବାହାଘର ମୋର ହବ
1: ଠିକ
0: ଇଏ ମେଷ ବୋଲି ଖାଇବ ଠାକୁରାଣୀ
1: ଠିକ
0: ଇଏ ମା ନାରା

0: ସବୁରେ ଝିଅ ଚମକି ପଡିଲା
1: ଘିରିକିରି
0: କହିଲା ମରଣରୁ ଅମରକୁ ନେଇଯାଅ
1: ଆହା
0: ଅସତରୁ ସତକୁ ନେଇଯାଅ ଅନ୍ଧାରରୁ ଆଲୋକକୁ ନେଇଯା ଏଇ ଜାଗାକୁ ଯାଇକି ରହିବି
1: ଆଚ୍ଛା
0: ଏଇଟା ମୋ ପାଇଁ ଠିକ ଜାଗା
1: ପବିତ୍ର ଜାଗା
0: ଗୋଟିଏ ପାଉଣ୍ଡ କାଢ଼ିଛି ଆଶ୍ଚର୍ଯ୍ୟ ଜିନିଷଟିଏ ଦେଖିଲା
1: କଣ ଦେଖିଲା
0: ସେ ସମ୍ରାଟ ଭଞ୍ଜ ବୈଦେଶ ବେଳେ ସେ ଲେଖିଲା
1: ଆଚ୍ଛା
0: ଲେଖିଲେ ଗୋଟିଏ ପଦ
1: କେମିତି

0: ଏ ଯୋଉ ବେଦଧ୍ୱନି ଶୁଭୁଥିଲା ସେ ଦିଗକୁ ଛିଅଥିଲେ ଗୋଟିଏ ପାହୁଣ୍ଡ ପକେଇଛି
1: ଠିକ
0: ଦେଖିଲା ବରହି କହିଲେ ମୟୂର ବ୍ୟାଳ କହିଲେ ସାପ ଜଣେ ଖାଦ୍ୟ ଜଣେ ଖାଦକ ସେ ଚଞ୍ଚୁ ଫଣରେ ମିଶେଇକିରି ଖେଳୁଛନ୍ତି
1: ଠିକ ଠିକ
0: କୌଶିକ କହିଲେ ପେଚା ବାୟସ କହିଲେ କାଉ
1: କାଉ
0: ଇଏ ପଡନ୍ତି ନାହିଁ ଇଏ ଚଞ୍ଚୁ ଘସା ଘସି ଅଛନ୍ତି ଗୋଟିଏ ଡାଲି ବସିକି
1: ବିଚାର କଲା ଏଠି ହିଂସା ନାହିଁ
0: କହିଲା ସହନଶୀଳତା ଶାନ୍ତି ମୈତ୍ରୀ ପ୍ରୀତିରେ ଆବଦ୍ଧ ଏ ଜାଗାରେ ରହିବି ଆଉ ଟିକେ ବାଟ ଯାଇଛି ଦେଖିଲା ଏବେ

0: ଏ ଝିଅ ଯାଇକି ଦେଖିଲା ତେଜମୟ ପୁରୁଷ ଜଣେ ଋଷି
1: ଆଚ୍ଛା
0: 108 ବ୍ରାହ୍ମଣ ପିଲାକୁ ବେଦ ପଢ଼ୁଛନ୍ତି
1: ଠିକ
0: ବିଚାର କଲା ଏଇଠୁ ବେଦଟା ବୋଧେ ଭାସି ଯାଉଥିଲା ଆଚ୍ଛା ଏଇଠେ ରହିବି
1: ହଉ
0: ଯେତେବେଳେ ବିଚାର କଲା ମୁଁ ତ ଅସ୍ପୃଶ୍ୟା ସବରୀ କନ୍ୟା ଛୋଟ ଜାତିର ଝିଅ
1: ଆଚ୍ଛା
0: ଏ ତ ଋଷି ବ୍ରାହ୍ମଣ ମତେ ଘୃଣା କରିବେ
1: ଆଚ୍ଛା
0: ନା ମୁଁ ତାଙ୍କ ପାଖକୁ ଯିବିନି
1: ଯିବିନି
0: ରହିଗଲା ଜଙ୍ଗଲ ଭିତରେ
1: ଆଚ୍ଛା
0: ସନ୍ଧ୍ୟା ହେଇଯାଇଛି ବେଦ ପାଠ ସରିଯାଇଛି ପ୍ରସାଦ ସେବନ ସରିଗଲା ଋଷି ଶିଷ୍ୟଙ୍କୁ ଧରିକି ଶୋଇଗଲେ
1: ଠିକ
0: ରାତି ଯାକ ଜଙ୍ଗଲରେ ସେ ଝିଅ ସେଇଠି ରହିଗଲା
1: ଆଚ୍ଛା
0: ପାହେ ନ ପାଇ ରାତି ହେଇଛି ଅନ୍ଧାର ହେଇଛି କଲା କଣ ଏ ଝିଅ
1: କଣ କଲା
0: ଋଷି କି ଶିଷ୍ୟ ଉଠି ନାହାନ୍ତି ଆଶ୍ରମକୁ

0: ଏ ଝିଅଲି ପାପ ଛା କରି ଦେଇକି ଲୁଚି ଯାଇଛି
1: ଆଚ୍ଛା
0: ଶିଷ୍ୟଙ୍କୁ ଧରିକି ଶୋଇଥିଲେ ଋଷି
1: ଆଚ୍ଛା
0: ଋଷି ଯେତେବେଳେ ଉଠିଲେ ଦେଖିଲେ ଆଶ୍ରମ ଲିପା ପଚା ହେଇଛି ଫୁଲ ଫଳ ଥୁଆ ହେଇଛି ବିଚାର କଲେ ଏଠି ଋଷି ଇଏ କର୍ମ ତ ତମେ ଶିଷ୍ୟ ମାନେ କେହି କରନି କିଏ କରିଛି
1: ଆଚ୍ଛା ଆଚ୍ଛା
0: ସମସ୍ତେ ମନା କରିଦେଇଛନ୍ତି କହିଲା ଭୂତ ନା ପ୍ରେତ ନା ଡାହାଣ ନା ଡାଙ୍କିନୀ ଏ ଜଙ୍ଗଲରେ କିଏ ଅଛି
1: କିଏ କାମ କଲା
0: ଆଜି ଏ କର୍ମ କହି କରିଛି ଋଷି କହିଲେ ମୁଁ ଟିକେ ଦେଖିବି
1: ଆଚ୍ଛା
0: ଟିକେ ଧ୍ୟାନସ୍ଥ ହେଲି ପ୍ରକୃତି କି ଯେ କଲମ କୁ ଟାଣି ହେଲେ ମେହେର ପୁଅ
1: ଆଚ୍ଛା
0: ବହି ହଉଛି ତପସ୍ୱିନୀ ଗୋଟିଏ ପଦ ଲେଖିଲେ ଋଷି ଦେଖିଲେ କେମିତି ଦେଖିଲେ
1: କେମିତି
0: ତପସ୍ୱିନୀ କାବ୍ୟରେ ଲେଖିଲେ ଶୁଣି ମୁନି ବର ମୌନେ ଟିକେ ଧ୍ୟାନ ମଗ୍ନ ହେଇଗଲେ ରେଚକ ପୁରକ କୁମ୍ଭକ ତ୍ରିକୁଟ ଭେଦ କରି ୱିଣ୍ଟ ଫର୍ସ
1: ଠିକ
0: ପବନକୁ ଦୂତ କଲେ ଦେଖିଲେ ଝିଅଟି ଲୁଚିଛି ଡାକିଲେ ମା ଆସିଲୁ ଦୌଡି ଆସିଲା ଝିଅ
1: ଆଚ୍ଛା
0: କହିଲା ନହେଲେ ମତେ ଅଭିଶାପ ଦେଇଦେବେ ପଚାରିଲେ ମା ତୋ ଘର କୋଉଠି
1: ଗୋଦାବରୀ କୂଳରେ ପରଶୁରାମ ଶବର ଝିଅ ମୁଁ
0: ଆଚ୍ଛା
1: ବାବା ମୋ ପାଇଁ ଚାରି ଉଣା ଲକ୍ଷେରା ଯୋଗୁ ବରଣ କଲେ ହେଲେ ଭୁଲ କରିଦେଲେ 108 ମେଷ ବାନ୍ଧିଥିଲେ ମୋ ପାଇଁ ବଲି ପକେଇବାକୁ
0: ଆଚ୍ଛା
1: ଗୋଟିଏ ଝିଅ ମୁଁ ବାହା ହେଇଥାନ୍ତି 108 ମେଷ ବଲି ପଡିଥାନ୍ତେ
0: ହେଲା
1: ଜୀବ ମାନଙ୍କ ପ୍ରତି ଦୟା ଆସିଗଲା ମେଷ ବଲକୁ ଫିଟେଇ ଦେଲି ପଳେଇ ଆସିଲି ତୁ ବିଚାରୁଛି ଜୀବନଟାକୁ ମୁକ୍ତି କେମିତି କରିବି
0: ତୁ ତ ବାହା ହେଲୁନି ଯଦି ଆସିଲୁ ଆଶ୍ରମ ନ ରହି ଏଠି କାହିଁକି ଲୁଚିଥିଲୁ ଲିପା ପଛା କାହିଁ କରିଥିଲୁ
1: କାଳେ ଆପଣ ଘୃଣା କରିବେ
0: ନାଇଁ ରେ ମା ଆଶ୍ରମରେ କୌଣସି ବାଛ ବିଚାର ନଥାଏ
1: ଆହା
0: ବିଦ୍ୟାଳୟ ଆଶ୍ରମରେ ଏମିତି କିଛି ନାହିଁ ଆଶ୍ରମରେ ରହ ମା
1: ଠିକ
0: ତୋର ଜୀବ ପ୍ରତି ଦୟା ଆସିଛି ମା ଆମେ ଶରଣ ଯିବୁ
1: ଗୁରୁ
0: ତୁ ମୁକ୍ତି ଏଇଠି ପାଇବୁ ରହିଯା
1: ଠିକ ଗୁରୁ
0: ଋଷି ଯେତେବେଳେ ଝିଅକୁ ରଖିଲେ
1: ଆଚ୍ଛା
0: 108 ବ୍ରହ୍ମ ପିଲା ଆଶ୍ରମକୁ ତ୍ୟାଗ କରିଲା ବେଳେ ଛୋଟ ଜାତିର ଝିଅକୁ

0: ରଖିଲେ ଆମେ ଏଠି ରହିବା ନାହିଁ,
1: ମା
0: ସମସ୍ତେ ତେଲେ ପଳେଇଲେ।
1: ଆଚ୍ଛା,
0: ଏଠି ମାତାଙ୍କର ଋଷି କହିଲେ, ମା
1: ମା
0: ତତେ ମୁଁ ବେଦକୁ ପଢେଇ ଚରିତାର୍ଥ କରି ବେଦକୁ,
1: ଠିକ
0: ତୁ ବ୍ରହ୍ମ ଦର୍ଶନ କରିକି ମୁକ୍ତି ପାଇବୁ,
1: ବେଦ ମହତ୍ତ୍ୱ ରହିବ, ଗୁରୁ ମହତ୍ତ୍ୱ ରହିବ।
0: ସେଇଦିନ ଠାରୁ ଆଶ୍ରମରେ ବେଦକୁ ପଢେଇଲେ। ଏହିପରି କିଛି

0: ସରକାରଙ୍କର ନୂଆ ଯୋଜନାରେ ଦୁଃଖ ନ ହୋଇବ ଭାରି।
1: ଏଇଭଳି କିଛି ନାମ ଆଜି ଦିନେ ଋଷି କହିଲେ ମା
0: ଆଚ୍ଛା
1: ଶ୍ରମଣା ସବରୀ କନ୍ୟା ଶୁଣୁ
0: ହଁ
1: ମୁଁ ଆଉ ଗୋଟିଏ ମୁହୂର୍ତ୍ତ ପରେ ଦେହ ତ୍ୟାଗ କରିବି।
0: ଆଚ୍ଛା ଆଚ୍ଛା
1: ଏଇଠି ତୁ ଏଇ ଅଧ୍ୟାୟ ଯୋଜନ ପଢିବ ବ୍ରହ୍ମ ଦର୍ଶନ କରିକି ସ୍ୱର୍ଗକୁ ଯିବୁ
0: ଯିବୁ
1: ଏ କଥା କହି ଗୁରୁ ଦେହ ତ୍ୟାଗ କରିଦେଇଛନ୍ତି।
0: ଆଚ୍ଛା
1: ଝିଅ କାନ୍ଦିଲା
0: ଆଚ୍ଛା
1: ଗୁରୁ ଚାଲିଗଲେ ବୋଲି
0: ଠିକ
1: ଇଏ ଗୁରୁଙ୍କର ସମାଧି କରିଦେଲା ଶବକୁ ନେଇକି ଆଶ୍ରମରେ
0: ଆଚ୍ଛା
1: ଉପାସରୁ ପାଣି ଆଣିଲା ଲିପା ପୋଛା କରି ସଂସ୍କାର ହୋଇ ବେଦ ପଢିଲା ଏମିତି ବେଦ ପଢି ଚାଲିଛି କିଛି ଦିନ
0: ଠିକ
1: କିଛି ଦିନ ଯାଇଛି ଯୋଉଦିନ କହିଥିଲେ ଗୁରୁ ଦେଖିବୁ ତୁ ବ୍ରହ୍ମ ଦର୍ଶନ କରିବୁ ଏ ଅଧ୍ୟାୟରେ
0: ଆରେ ଉନ୍ମାଦିନ ହେଇଗଲା ଝିଅ
1: ଦିନଟା ଆସିକି ପହଞ୍ଚି ଯାଇଛି ଆରେ ଆଶ୍ରମରେ ଯାପନ।

0: ତାରି ପଚାର ତୁମ ଶ୍ୟାମ ସେରା ଗରୁସ୍ତ ଦୋ ଭେୟା କହୁନି
1: ତମେ ଦିଟା ପିଲା କିଏ
0: କାଳିଆ ଆଉ ଗୋରା ପିଲା
1: ତମେ
0: ଦି ଭାଇ ଭଳିଆ ଦିଶୁଛ
1: ଆଚ୍ଛା
0: ଇଏ ଆଶ୍ରମକୁ ଆସିଲା ମୋର ହୋ ବ୍ରହ୍ମ ଦର୍ଶନ ମତେ ବଞ୍ଚିତ କରିଦେଲ ତମେ କିଏ
1: ଆଚ୍ଛା ଆଚ୍ଛା ହଁ
0: ଏଇଠେ କହିଲା କହିଲା କହିଲା କହିଲା ମୁଁ କିଏ ଜାଣିମୁ
1: ଆଚ୍ଛା
0: ଶୁଣ ଲୋ ସବରି ମୋର
2: ଅଯୋଧ୍ୟାରେ ଘର
0: ଦଶରଥ ରାଜା
2: ପରା ଅମ୍ଭର
0: ସବରି ମୁଁ ହଉଛି ରାମ ଇଏ ହଉଛି ମୋ ସାନ ଭାଇ ଲକ୍ଷ୍ମଣ
1: ଠିକ
0: ଆମେ ଆସିଥିଲୁ ବନବାସ କରିବା ପାଇଁ ରାବଣକୁ ସୀତାଲା
1: ଠିକ
0: ଇଏ ବୁଲୁଥିଲୁ କାନ୍ଦି କାନ୍ଦି ତୁ ଆଶ୍ରମ ରହିପାରିଲୁ ଗୁରୁ କୁଆଡେ ବୋଲେ
1: ହେଲେ
0: ଗୁରୁ ସମାଧି ହେଇଯାଇଛନ୍ତି ରାମ ଲକ୍ଷ୍ମଣ ହେଲେ ସାଷ୍ଟାଙ୍ଗେ ପ୍ରଣିପାତ କରିଛନ୍ତି ଏଇଠି ପ୍ରଣିପାତ କରି ଉଠିଲା ଥିଲେ ମାଡି ବସିଲା ସବରି ଝିଅ ମାଡି ବସି ଯାଇକି କହିଲା ଆରେ ଲକ୍ଷ୍ମଣ ରାମ ଆରେ ତୁ ଶ୍ୟାମେଶ୍ୱରର କବର୍ଥ ବ୍ରହ୍ମ ଏ ଗୌରସର ହଉଛି ଅନନ୍ତ ତମେ ପୁରା ବ୍ରହ୍ମ ଅନନ୍ତ ମୁଁ ତମର ଲାଗି ମୁକ୍ତି ପାଇବି ମତେ ଭାଇଣୀ ବୋଲି ଭାବୁଛ କିରେ ରାମକୁ ଆଗରେ ବସିଲା ଲକ୍ଷ୍ମଣଙ୍କୁ ପଛରେ ବସେଇଲା ତିନୋଟି କୋଳି ଖାଇଦେଲା ରାମକୁ ଖାଇବା ପାଇଁ ଚାଖିକି ଖାଇଗଲେ ଲକ୍ଷ୍ମଣଙ୍କୁ ଗୋଟେ ଦେଲେ ଫଳ ଦେଇଯାଇଛି ଲକ୍ଷ୍ମଣ ଫିଙ୍ଗି ଦେଇଛି ସବରି ଝିଅ ହସିଲା କି କହିଲୁ ତୁ

0: ତତେ
1: ଆଚ୍ଛା
0: ଏକ ଗିଣି ବାଣ ସେଇଦିନ ହନୁମାନ ଆସି ମୋର ଅଇଁଠା ଫଳ କୁନିଲେ ତୋ ଘର ଲାଗିଲେ ତୁ ମୁକ୍ତି ପାଇବୁ
1: ମୁକ୍ତି ପାଇବୁ
0: ରାମ କହିଲେ ମା ଅଭିଶାପ ଦେଇଦେଲୁ
1: ଆଚ୍ଛା
0: ସବରୀ କହିଲେ ଆଜିର ଅଭିଶାପ ନୁହଁ
1: ଏ ପୂର୍ବରୁ ଅଛି
0: ଏ ପୂର୍ବରୁ ସରଜ କୂଳରେ ଶିବ
2: କପିଳା ବଧିଲେ
0: ଥାଇ କରି ତାଙ୍କୁ
2: ଅଭିଶାପ ଦେଲେ
0: ଏଇଠି କହିଲେ ଆଜିର ଅଭିଶାପ ନୁହଁ
1: ପୂର୍ବ ଅଭିଶାପ
0: ଯେତେବେଳେ ସରଜୁରେ ଗାଧୋଉଥିଲେ ଶିବ ଉଷ ଖାଇଗଲା କପିଳା ଗାଈ
1: ଆଚ୍ଛା
0: ତ୍ରିଶୂଳ ମାରିକି ଗାଈକି ମାରିଦେଲେ
1: ଠିକ
0: ବ୍ରହ୍ମା କହିଲେ ଏ ଗୋବଧ ପାପରୁ ତୁମକୁ ମୁକ୍ତି ନାହିଁ ମୁଁ ହେଉଛି ବ୍ରହ୍ମା ରୂପ
1: କୌଲସ୍ତରବା
0: ବିସ୍ତରପୁଅ ରାବଣ ରାବଣ ହାତରେ ଅଛି ଏକ ଗ୍ରହଣ ତମେ ଏଥିରେ ଲଙ୍କାକୁ ଯିବ ଏକ ଗ୍ରହଣ ଛାତ୍ରୀ ମାରିବ ତମେ ଶିବ ଲକ୍ଷ୍ମଣ ହେଇକି ଜନ୍ମ ହବ ଇଏ ସେତିକି ବେଳେ ଲଙ୍କାରେ ତମକୁ ଯାଇକି ରାବଣ ମାରିବ
1: ଆଚ୍ଛା
0: ଯୋଉ ଗୋବଧ ପାପ କରିଥିଲ କହିଲା ରାମରେ
1: ତମେ ଆଉ ଭୟ କରନି
0: ମୁଁ ହଉଛି ପାର୍ବତୀ ସବରୀ ଘରେ ଜନ୍ମ ହେଲି
1: ଆଚ୍ଛା
0: ମୋ ସ୍ୱାମୀ ହଉଛନ୍ତି ଶିବ ଲକ୍ଷ୍ମଣ ଇଏ ଏ ଲକ୍ଷ୍ମଣ କି ଜନ୍ମ ହେଲେ ତମେ ଆଉ ମୁକ୍ତି ପାଇବେ ମୋ ସ୍ୱାମୀ ମୋ ସ୍ୱାମୀ କିଛି ହବନି ବିଶ୍ୱଲକ୍ଷ୍ମଣୀ କରିଦେଲି
1: ଠିକ
0: ଯା ତମେ ଏଥର ଚଳିଯା ଏକଥା କହି ଲକ୍ଷ୍ମଣ ହେଇଯାଇଛି କିଏ ସବରୀ ଲକ୍ଷ୍ମଣ ଦିନ କାହିଁକି ମିଶିଗଲା
1: କେମିତି
0: ଶିବଙ୍କ ପାଖରେ ଶକ୍ତି ନଥିଲେ ଶିବ ଶବ ପାଲଟି ଯାଆନ୍ତି
1: ଆଚ୍ଛା
0: ଲକ୍ଷ୍ମଣ ଇଏ ଥିଲେ ଶିବ ସବରୀ ହେଲା ପାର୍ବତୀ ଉଭୟ ଥିଲେ ମିଶିଗଲେ ପୂର୍ଣ୍ଣ ବ୍ରହ୍ମ ତ ପ୍ରାପ୍ତ ହେଲା ଲକ୍ଷ୍ମଣର ଶକ୍ତି ଆସିଲା ଯୁଦ୍ଧ କରିବା ପାଇଁ
1: ଠିକ
0: ଏଇଠି ରାମାୟଣ ସରିଗଲା
1: ଠିକ
0: କହିଲା ଆଜି ଏଠି ରହିବ ରାତି ପାଇଲେ ତୁମେ ଋଷିମୁଖ ଯାତ୍ରା କରିବ
1: ଆଚ୍ଛା
0: ଆରଣ୍ୟକ କାଣ୍ଡ ଶେଷ ଆରମ୍ଭ ହେଲା ସିନ୍ଦୁରାକାଣ୍ଡ
1: ଠିକ
0: ହଉ ଜୟ ଜଗନ୍ନାଥ।

ଶୁଣୁଥିଲେ ଦାସକାଠିଆ ଗୀତ ପରିବେଷଣ କରିଥିଲେ ଲଡ଼ୁ କିଶୋର ଶୁକ୍ଲା ଶର୍ମା ଏବଂ ସତ୍ୟସୁନ୍ଦର ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଟ୍ଜ ଯୋଗେ। ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ, ଆପଣମାନଙ୍କର ପ୍ରିୟ, ମୋର ମଧ୍ୟ ପ୍ରିୟ କାର୍ଯ୍ୟକ୍ରମ। ୟା ଭିତରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚି ସାରିଛି, ତେବେ ଆଉ ଡେରି କରିବାନି, ଆରମ୍ଭ କରିବା ମଞ୍ଜୁଳା ମଧ୍ୟାହ୍ନ। କିନ୍ତୁ ଶ୍ରୋତାବନ୍ଧୁ ଏଠି କହି ରଖିବି, ଆପଣମାନେ ଯେତେବେଳେ ଏସ୍ଏମ୍ଏସ୍ ଆମ ପାଖକୁ କରୁଛନ୍ତି ସେତେବେଳେ ନିଜର ନାଁ ଠିକଣା ନିଶ୍ଚିତ ଭାବରେ ଲେଖନ୍ତୁ। ଅନେକ ଜଣ ଲେଖିବାକୁ ଭୁଲି ଯାଉଛନ୍ତି, ବେଳେବେଳେ କିଛି ଆସିନଥାଏ, ଖାଲି ଏସ୍ସିଟିସି ଲେଖା ହୋଇକି ଆସିଥାଏ, ତ ସେଥିପାଇଁ ଯେତେବେଳେ ଏସ୍ଏମ୍ଏସ୍ କରୁଛନ୍ତି ବାରମ୍ବାର ଟିକେ ଚେକ୍ କରନ୍ତୁ। ତେବେ ଗୋଟିଏ ଘଣ୍ଟା ସମୟ ଅବଧି ଭିତରେ ଯେତିକିଟି ମୋ ଦ୍ୱାରା ସମ୍ଭବ ହୋଇପାରିବ ଆଜି କାର୍ଯ୍ୟକ୍ରମରେ ମୁଁ ସେତିକିଟି ଏସ୍ଏମ୍ଏସ୍ ନିଶ୍ଚିତ ଭାବରେ ସ୍ଥାନ ଦେବାକୁ ଚେଷ୍ଟା କରିବି। ଆମର ନିୟମିତ ଶ୍ରୋତା ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ। ଶ୍ରୋତା ବନ୍ଧୁ, ଆପଣ ଆମର ପ୍ରିୟ ଶ୍ରୋତା, ସବୁବେଳେ ଆମର କାର୍ଯ୍ୟକ୍ରମକୁ ବହୁତ ଭଲ ପାଇବା ଦେଇଛନ୍ତି, କେବଳ ଆମ ଆକାଶବାଣୀ ନୁହେଁ ସବୁ ଆକାଶବାଣୀର କାର୍ଯ୍ୟକ୍ରମ ମଧ୍ୟ ଶୁଣନ୍ତି, ରେଡିଓକୁ ପ୍ରଚଣ୍ଡ ଭାବରେ ଭଲ ପାଉଥିବା ଜଣେ ଭଲ ଶ୍ରୋତା ବନ୍ଧୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଦର୍ଦ୍ଦ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ଲେଖିଛନ୍ତି ପ୍ରଭାକର ପାତ୍ର, ମଙ୍ଗୁଳି କୁଣ୍ଡୁ ପ୍ରମୋଦ ପାତ୍ର, ସୁଦାମ ଭାଇ ରଥ ଏବଂ ଆମର ଆପଣମାନେ ହେଉଛନ୍ତି ନିୟମିତ ଶ୍ରୋତା। ଯେତେବେଳେ ଆପଣମାନଙ୍କର କୌଣସି ଗୀତ ଗୋଟେ ରହିଯାଏ ବାଜିପାରେନି ଆପଣ ବହୁତ ରାଗିଯାଆନ୍ତି, ସେମିତି କରିବେନି ଆଜ୍ଞା, କାହିଁକିନା ସମସ୍ତଙ୍କ ଏସ୍ଏମ୍ଏସ୍କୁ ଜାଗା ଦେବାକୁ ପଡ଼େ ଗୋଟିଏ କାର୍ଯ୍ୟକ୍ରମ। ତେବେ ଯାହାହେଉ, ଆପଣମାନେ ଶୁଣିବାକୁ ଚାହିଁଛନ୍ତି କର୍ଜ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଆଉ ଗୋଟିଏ ସମସ୍ୟା ଆମ ପାଖରେ ପହଞ୍ଚିଛି ରାଇସଙ୍ଗୁଡ଼ା ସାଲେପୁର କଟକରୁ ଲେଖିଛନ୍ତି ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ଏବଂ ବୋଉ ସମସ୍ତଙ୍କୁ ଆମ ତରଫରୁ ପ୍ରଣାମ ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ ଆପଣମାନେ ଶୁଣିବାକୁ ଚାହିଁଛନ୍ତି କର୍ଜ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ ଗୀତଟିକୁ ଗାଇଛନ୍ତି କିଶୋର କୁମାର ଆଶା ଭୋସଲେ ଏବଂ ଋଷି କପୁର ତେବେ ଶ୍ରୋତାବନ୍ଧୁ ଆପଣଙ୍କର ଗୀତ ଆପଣଙ୍କ ପାଖରେ ହାଜିର

مجنون، شیری اور فرحات، ان کا سچا عشق زمانے کو اب تک ہے یار.

यही है साहिबान कहानी प्यार की। किसी ने जान ली, किसी ने जान

ଡିଓ ସାହି କାଦୁଆପଡ଼ା ଜଗତସିଂହପୁରରୁ ଆଉ ଗୋଟିଏ ଏସଏମଏସ୍ ଆସିଛି। ଏସଏମଏସ୍ ଟି କରିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମନ୍ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ।

ଝରଣା ବେହେରା ଅରୁଣ କୁମାର ବେହେରା ଲେଖିଛନ୍ତି ଘାସିପୁର ଜେନାପୁର ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହୁଁଛନ୍ତି ମମତା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ରେ ଆତ୍ମନ। ତେବେ ଶୁଣନ୍ତୁ, ଆମ ମଜା ଉଠାନ୍ତୁ।

0: ପରବର୍ତ୍ତୀ ଏସଏମଏସଟି ଆସିଛି ଦକ୍ଷିଣକୁଳ ଯାଜପୁରରୁ ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ ଶ୍ରୋତାବନ୍ଧୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଆପଣ ସବୁବେଳେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଏମିତି ଏସଏମଏସ ଜରିଆରେ ଆପଣଙ୍କର ଭଲ ପାଇବା ଲେଖି ଆମ ପାଖକୁ ପଠାଉଛନ୍ତି ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ବତାସୀ ଝଡ଼ କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲାମ ଏବଂ ଲତା ଘୋଷ
1: ସଙ୍ଗିନୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ମହମ୍ମଦପୁର ବିଲାହାଟ କଟକରୁ ଆମର ନିୟମିତ ଶ୍ରୋତା ଦୁର୍ଯ୍ୟୋଧନ ପାତ୍ର, ବାଉରୀବନ୍ଧୁ ପାତ୍ର, ସୁଦାମ ଦେବତା, ମିଟୁ ପାତ୍ର, ଆପଣମାନେ ସମସ୍ତେ ସବୁବେଳେ ଆମର କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ସେଇଟା ହିଁ ବଡ଼ କଥା ଆମ ପାଇଁ। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ସମୟ ବଡ଼ ବଳବାନ କଥାଚିତ୍ରର ଗୋଟିଏ ଗୀତ, ଜାଇଫୁଲ କଥାଚିତ୍ରର ଗୋଟିଏ ଗୀତ, ସୁଖ ବି ଥିଲା ଦୁଃଖ ବି ଥିଲା। ଗୀତଟି ବହୁତ ସୁନ୍ଦର, ଗୀତଟି ଆପଣମାନେ ବାଛିଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟି ଆପଣଙ୍କ ପାଖରେ ହାଜିର।

ଭାରତଚନ୍ଦ୍ର ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ରଞ୍ଜନ କୁମାର ଗିଲ, ମଙ୍ଗୁଳି କୁଣ୍ଡୁ, ମହମ୍ମଦପୁର ବିଲାହାଟ କଟକରୁ ଲେଖିଛନ୍ତି। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ତୋ ପାଇଁ କଥାଚିତ୍ରର ଟାଇଟଲ ଟ୍ରାକ୍ଟି। ତେବେ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମ ସବୁବେଳେ ଏମିତି ଶୁଣୁଥାନ୍ତୁ ଓ SMS ଜରିଆରେ ଗୀତଗୁଡ଼ିକ ଲେଖିକି ପଠାଉଥାନ୍ତୁ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ପାରାଦୀପରୁ, ଲେଖିଛନ୍ତି ଦିଲୀପ ନାୟକ। ଆପଣମାନେ ଲେଖିଛନ୍ତି, ଆକାଶବାଣୀର ପବିତ୍ର ପରିସରକୁ ପ୍ରଣାମ। ମଞ୍ଜୁଳା ମଧ୍ୟାହ୍ନରେ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା। ଜୟ ଶ୍ରୀରାମ। ଜୟ ଶ୍ରୀରାମ ଆଜ୍ଞା, ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ। ତେବେ ଆପଣ ଶୁଣିବାକୁ ଚାହିଁଛନ୍ତି ଦୁଲହନ ବହି ଯୋ ପିଆମନ ଭାଇ କଥାଚିତ୍ରର ଗୋଟିଏ ଗୀତ, ହେମଲତାଙ୍କ କଣ୍ଠରେ ଶୁଣିବାକୁ ଆପଣ ଇଚ୍ଛା କରିଛନ୍ତି। ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ଆଉ ଗୋଟିଏ ଏସ୍ଏମ୍ଏସ୍ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା, ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଆପଣମାନେ ଲେଖିଛନ୍ତି। ଅନେକ ସମୟରେ ମୁଁ ଆପଣମାନଙ୍କର ଏସ୍ଏମ୍ଏସ୍ ପଢ଼େ, କିନ୍ତୁ ଆଜି ଗୋଟିଏ ଭୁଲ କରିଛନ୍ତି ଆପଣ। ସେଥିରେ ଫିଲ୍ମର ନାଁ ଲେଖିଛନ୍ତି ହାକିମ ବାବୁ। ଯେଉଁ ଗୀତଟି ଆପଣମାନେ ଅନୁରୋଧ କରିଛନ୍ତି ମୋତେ ବାନ୍ଧିନିରେ ପୁଲିସ ବାବୁ, ସେ ଗୀତଟି ହାକିମ ବାବୁର ନୁହେଁ, ସମୟ ବଡ଼ବଡ଼ବାନର କଥାଚିତ୍ରର ଗୀତଟି। ଗୀତଟିକୁ ଗାଇଛନ୍ତି ଉଷା ମଙ୍ଗେସ୍କର ଏବଂ ଶ୍ରୀକାନ୍ତ। ଆପଣମାନେ ଏମିତି ଭଲ ପାଇବା ଦେଉଥାନ୍ତୁ, ଆପଣଙ୍କର ପସନ୍ଦର ଗୀତ ଶୁଣିଥାନ୍ତୁ।

ନରେନ୍ଦ୍ର ମହାକୁଡ଼ ଲେଖିଛନ୍ତି ବାସୁଦେବପୁର ଭଦ୍ରକରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ଦାମିନୀ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ସାଧନା ସରଗମ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ବାଲେଶ୍ୱରର କୁରୁଣିଆରୁ ଲେଖିଛନ୍ତି ରେଡିଓ ଲଭର ରତିକାନ୍ତ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆପଣ ସବୁବେଳେ ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଏସ୍ଏମ୍ଏସ୍ ଜରିଆରେ ଆପଣଙ୍କର ପସନ୍ଦର ଗୀତ ଆମ ପାଖକୁ ଲେଖି ପଠାଉଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣ ଶୁଣିବାକୁ ଚାହିଁଛନ୍ତି ବାଳୁଙ୍ଗା ଟୋକା କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଞ୍ଜଳି ମିଶ୍ର ଏବଂ ଉଦିତ ନାରାୟଣ।

ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି କ୍ୟୁକି କଥାଚିତ୍ରର ଟାଇଟଲ ଟ୍ରାକ୍ଟି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜିଗ୍ରାନ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ଲେଖିଛନ୍ତି ସୋମନାଥ ସାହୁ, ଆପଣ ତ ସବୁବେଳେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସବୁବେଳେ ଏସ୍ଏମ୍ଏସ୍ ବି କରୁଛନ୍ତି ଆମ ପାଖକୁ। ତେବେ ଆପଣ ଆଜି ଲେଖିଛନ୍ତି ଯେ ଗୋଟେ ଗୀତ ଡେଡିକେଟ୍ କରିଛନ୍ତି ମୋତେ, ଝୁନା ମ୍ୟାଡ଼ାମ, ଚର୍ଚ୍ଚିକା ମ୍ୟାଡ଼ାମ, ଗୀତାଞ୍ଜଳି ମ୍ୟାମ୍, ଗିରିଜା ସାର୍, ପ୍ରଭାକର ସାର୍, ପ୍ରକାଶ ସାର୍, ଚିତ୍ତ ସାର୍, ଅକ୍ଷୟ ସାର୍, ସମସ୍ତଙ୍କୁ ଆପଣ ଡେଡିକେଟ୍ କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ଇଚ୍ଛା କରିଛନ୍ତି ଯେଉଁ ଗୀତଟି ନିଜେ ଶୁଣିବା ପାଇଁ ଏବଂ ଆମକୁ ଡେଡିକେଟ୍ କରିବା ପାଇଁ, କଥାଚିତ୍ରଟି ହେଲା ହମ୍ ହୋଗେ ଆପକେ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ବଣ୍ଡା ମାନଙ୍କର ଚୈତ ପର୍ବର ଗୀତ ଶୁଣିବା ପରେ ପରେ ଏଥର ଶୁଣନ୍ତୁ ସେମାନଙ୍କର ପୌଷ ପର୍ବର ଗୀତ। ବଣ୍ଡା ସମ୍ପ୍ରଦାୟ ଯେତେବେଳେ ପ୍ରଥମ କରି ଜମିରୁ ଆଣିଥିବା ଫସଲକୁ ବ୍ୟବହାର କରନ୍ତି ସେହି ଦିନଟିକୁ ସେମାନେ ପାଳନ୍ତି ନୂଆଖିଆ ପର୍ବ। ନୂଆଖିଆରେ ବ୍ୟବହାର କରିଥାନ୍ତି ନୂଆ ଚାଉଳ, ନୂଆ ମାଣ୍ଡିଆ, ନୂଆ ସୁଆଁ ଏବଂ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ। ଆସନ୍ତୁ ଶୁଣିବା ସେମାନଙ୍କର ନୂଆଖିଆ ଗୀତ।

ଚୈତ୍ର ପର୍ବରେ ବଣ୍ଡା ଯୁବକମାନେ ଶିକାର କରିବା ନିମନ୍ତେ ବଣକୁ ଯାଆନ୍ତି ଏବଂ କୌଣସି ପଶୁ ଶିକାର କରିସାରିବା ପରେ ତାକୁ କାନ୍ଧରେ ବୋହି ଆଣିବା ସମୟରେ ଏହି ଗୀତଟି ଗାଇ ଗାଇ ଗ୍ରାମକୁ ଫେରନ୍ତି। ଏଥର ଆସନ୍ତୁ ଶୁଣିବା କେବଳ ବଣ୍ଡା ରମଣୀମାନେ ବୋଲିଥିବା ଏକ ଚୈତ ପର୍ବ ଗୀତ।

0: ବୃନ୍ଦାବନ ଖୁକା ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ରାମ ଗୀତ ଶୁଣିଲେ। ଆକାଶବାଣୀ କଟକ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ।

ଭଉଣୀ, ଆଜି ଆମ କାର୍ଯ୍ୟକ୍ରମରେ ଅତିଥି ଅଛନ୍ତି ନୀଳିମା ପାତ୍ର। ସେ ଜଣେ ବୃତ୍ତିରେ ଶିକ୍ଷୟିତ୍ରୀ। ତେବେ ଆସନ୍ତୁ ଜାଣିବା ଶିକ୍ଷକତା କ୍ଷେତ୍ରକୁ ସେ କେମିତି ଆସିଲେ ଏବଂ ଶିକ୍ଷକତା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା, ପିଲାମାନଙ୍କୁ ନେଇ ତାଙ୍କର ଅନୁଭବ ଏବଂ ଅଭିଜ୍ଞତା ସମ୍ପର୍କରେ କିଛି ତାଙ୍କଠୁ ପଚାରି ବୁଝିବା।

0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସି କ'ଣ ଅନୁଭବ କରୁଛନ୍ତି?
1: ଏ ତ ନିଶ୍ଚିନ୍ତ ଏକ ସୌଭାଗ୍ୟର କଥା ଯେ ମୁଁ ବହୁତ ଦିନ ପରେ ପୁଣି ଆକାଶବାଣୀରୁ ଡାକରା ପାଇଲି ଆଉ ନିଜକୁ କିଛି ଖୋଲି କହିବାର ବ୍ୟକ୍ତ କରିବାର ସୁଯୋଗଟିଏ ମୁଁ ପାଇଲି। ନିଶ୍ଚିତ ମୋ ପାଇଁ ବହୁତ ଖୁସିର କଥା।
0: ତା ମାନେ ଆପଣ ଆଗରୁ ଆକାଶବାଣୀ ଆସିଛନ୍ତି, ଆକାଶବାଣୀ ସହିତ ଯୋଡ଼ି ହେଇ ରହିଛନ୍ତି?
1: ଆଜ୍ଞା, ମୁଁ ଯେତେବେଳେ ମାନେ ପ୍ଲସ୍ 3 ସମୟରୁ ମୁଁ ଯୁବବାଣୀରେ ଜଣେ ନିୟମିତ ଶ୍ରୋତା ତ ନିଶ୍ଚିତ, ତା ସହିତ 5-7 ଗପ କବିତା ବି ପଢ଼ିଛି ଆଉ ରେଡିଓ ତ ସେତେବେଳେ ମୋର ଏକମାତ୍ର ସାଥୀ ଥିଲା କହିଲେ ଚଳେ। ତା ପୂର୍ବରୁ ବି ମୁଁ 50 କବିତା ମାନେ ଗୀତ ଆକାଶବାଣୀକୁ ପଠାଇଥିଲି, ଯୋଉଟାକି ସିଲେକ୍ଟ ହେଇନଥିଲା, କିନ୍ତୁ ମୁଁ ଜଡ଼ିତ, ରେଡିଓ ସହିତ ମୁଁ ଜଡ଼ିତ। ତାର ସମସ୍ତ ପ୍ରୋଗ୍ରାମ ଶୀତରାତି

0: ହେଇଥାଉ କି ବର୍ଷାରତୀ ହେଇଥାଉ, ରାତି ଅଧର ନାଟକକୁ ବି ମୁଁ ଅପେକ୍ଷା କରି ରହିଥାଏ। ତ ଏଇଟା ହଉଛି ମୋର ଆକାଶବାଣୀ ପ୍ରତି ମୋର ହୃଦୟର ଗୋଟେ ସମ୍ବନ୍ଧ।
1: ଆଚ୍ଛା, ଆପଣଙ୍କ କଥାରୁ ଯାହା ବୁଝିଲୁ, ଆପଣ ଲେଖାଲେଖି କରନ୍ତି, ଗପ ଏବଂ
0: କବିତା? ଆଜ୍ଞା।
1: କେବେଠୁ ଆପଣ ଲେଖିବା ଆରମ୍ଭ କଲେ?
0: ଠିକ ଭାବେ ତ କହିପାରିବିନି, ତେବେ ଦଶମ ପରୀକ୍ଷା ପୂର୍ବରୁ ମୁଁ ଲେଖିବା ଆରମ୍ଭ କରିଥିଲି, ଆଉ ସେବେଠାରୁ ହିଁ ମୁଁ ଲେଖୁଛି। ଯଦିଚ ମଝିରେ ମୁଁ ଲେଖିବା ଠାରୁ ଦୂରେଇ ଯାଇଥିଲି, କିନ୍ତୁ ସାହିତ୍ୟ ବା ଗୋଟେ ସୃଜନୀ ମୋ ଭିତରେ ସବୁବେଳେ ଜିଇଁଥାଏ, ଆଉ ମୋତେ ବ୍ୟସ୍ତ ମଧ୍ୟ କରୁଥାଏ
1: ଲେଖିବା ପାଇଁ।
0: ଆଜ୍ଞା।
1: ଆପଣ କିଭଳି କବିତା ଲେଖନ୍ତି, ବା ଆପଣଙ୍କ ଗଳ୍ପର ଚରିତ୍ର ମାନେ କେମିତି, ବା ଆପଣ କାହା ଉପରେ କବିତା ଲେଖନ୍ତି, କୋଉଟାକୁ ଗୁରୁତ୍ୱ ଦେଇକି କବିତାରେ ଲେଖିଥାନ୍ତି?
0: ଗଳ୍ପ ବା କବିତା ମୁଁ ଉଭୟ ତ ଲେଖେ, କିନ୍ତୁ କବିତା ଠାରୁ ଗଳ୍ପରେ ମୁଁ ଅଧିକ ସ୍ୱତନ୍ତ୍ର ନିଜକୁ ଅନୁଭବ କରେ। ତେବେ ଗଳ୍ପ ହେଉ କି କବିତା ହେଉ, ପ୍ରତ୍ୟେକ କ୍ଷେତ୍ରରେ ମୋତେ ଗୋଟେ ନାରୀଟିଏ ମୋତେ ବେଶୀ ତା ଆଡ଼କୁ ଟାଣିଥାଏ, ବା ଗୋଟେ ନାରୀକୁ ଚରିତ୍ର ଭାବରେ ଚିତ୍ରଣ କରିବାରେ ମୋତେ ଅଧିକ ଆନନ୍ଦ ମିଳିଥାଏ। କାରଣ ସାହିତ୍ୟ ତ କୌଣସି ରଚନା ନୁହେଁ, ଏହା ଏକ ସୃଜନ, ତେଣୁ ଯୋଉ ସ୍ୱତଃ ଆନନ୍ଦଟି ମୋତେ ମିଳିଥାଏ ସେଟା କବିତାରୁ ନିଶ୍ଚିତ, କିନ୍ତୁ ଗଳ୍ପରୁ ଅଧିକ ମିଳିଥାଏ, ଯୋଉଠି ମୁଁ ନିଜକୁ ସାବଲୀଳ ଅନୁଭବ କରେ। ଯଦି ମୁଁ ଚରିତ୍ର କଥା କହିବି, ତାହେଲେ ନିଶ୍ଚିତ ଭାବରେ ସାଧାରଣ ମଣିଷର ଆବେଗ ଅନୁଭୂତିକୁ ନେଇ, କିନ୍ତୁ ଜୀବନର ମୂଲ୍ୟବୋଧ ଆଦର୍ଶବାଦର ଏକ ଦାର୍ଶନିକ ଦୃଷ୍ଟିଭଙ୍ଗୀକୁ ସବୁବେଳେ ମୁଁ ମୋ ଚରିତ୍ରମାନଙ୍କ ଭିତରେ ଦେଖିଥାଏ। ଯେମିତିକି ଗୋଟେ ଦୁଇଟି କେବଳ ଉଦାହରଣ ଦଉଛି, ଯେ ମୋ ଗଳ୍ପର ନାରୀ ଚରିତ୍ର ଯେଉଁମାନେ, ସେମାନେ ଠିକ ଆପଣଙ୍କର କାର୍ଯ୍ୟକ୍ରମର ନାମକରଣ ଭଳି ସେମାନେ ସ୍ୱୟଂ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ, ସେଥିପାଇଁ କୌଣସି ବାହାର ସାମର୍ଥ୍ୟର ଆବଶ୍ୟକତା ସେମାନଙ୍କୁ ପଡ଼େ ନାହିଁ। ସେ ନାରୀଟି କେବେ ଅବଳା ନୁହେଁ କି ଦୁର୍ବଳା ନୁହେଁ, ସେ ସ୍ୱୟଂ ସମ୍ପୂର୍ଣ୍ଣ। ତା ପାଇଁ ଜିଇଁବା ଠାରୁ ଅଧିକ ଜରୁରୀ ଆଦର୍ଶ ତଥା ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା। ଯେମିତିକି ଭାରତୀୟ ଦର୍ଶନରେ ନାରୀକୁ ଆମେ ପ୍ରକୃତି ଭାବରେ ଦେଖୁ ପୁରୁଷ ଚେତନା, ଜଣେ ଉର୍ଜା ଅନ୍ୟଟି ଜାଗରଣ, ଜଣେ ଉତ୍ସ ଅନ୍ୟଟି ଧାରକ। ଯଦି ଉତ୍ସରେ ସନ୍ତୁଳନର ଅଭାବ ରହେ, ତେବେ ଜାଗରଣରେ ବିକୃତି ଦେଖାଦିଏ। ସେଥିପାଇଁ ଶାସ୍ତ୍ରରେ ମତ ଅଛି, ପୁରୁଷ ପଥଭ୍ରଷ୍ଟ ହେଲେ କେବଳ ଜଣେ ବ୍ୟକ୍ତି ପଥଭ୍ରଷ୍ଟ ହୁଏ, କିନ୍ତୁ ଯଦି ଜଣେ ନାରୀ ପଥଭ୍ରଷ୍ଟ ହୁଏ, ତାହେଲେ ସମ୍ପୂର୍ଣ୍ଣ ପରିବାରଟି ଧ୍ୱଂସ ଆଡ଼କୁ ଗତି କରେ। ଏହି ବିଚାରଧାରା, ତା ଅର୍ଥ ନୁହେଁ ଯେ ମୁଁ ୟାକୁ ଆଧାର କରିକି ଲେଖେ, କିନ୍ତୁ ଏ ବିଚାରଧାରା ମୋର ସାହିତ୍ୟକୁ ଆବୋରି ବସିଛି। ଏଇଟା ସ୍ୱତଃସ୍ଫୃତ, କୌଣସି ଶାସ୍ତ୍ର ମତକୁ ନେଇକି ନୁହେଁ, କାରଣ ମୁଁ ପିଲାଟି ବେଳୁ ସେହିଭଳି ତ୍ୟାଗ ସମର୍ପଣର ଚରିତ୍ରମାନଙ୍କୁ ମୁଁ ମୋ ଜେଜିମା ହୁଅନ୍ତୁ, ଆଈ ହୁଅନ୍ତୁ,
1: ଆପଣଙ୍କ ଚାରିପାଖରେ ଥିବା ମଣିଷମାନଙ୍କ ଭିତରେ ଦେଖିଛନ୍ତି
0: ମୋଷ୍ଟଲି, ବା ମୁଖ୍ୟତଃ ଯଦି ଦେଖିବା ମୋ ବୋଉ ମାଉସୀ ପିଉସୀ ଏମାନଙ୍କୁ ମୁଁ ଦେଖିଛି, ଯାହାଙ୍କ ଭିତରେ କି ଗୋଟେ ତ୍ୟାଗ ସମର୍ପଣ ଆଦର୍ଶ। ତାର ଗୋଟେ ଛୋଟ ଉଦାହରଣଟିଏ ଦେବି, ମୋ ଆଈ ଯେତେବେଳେ ବିବାହ କଲେ, ସେ ଗୋଟେ ସମ୍ପନ୍ନ ପରିବାରର ଥିଲେ, ତାଙ୍କ ବାପାଙ୍କର ବାଟିଏ ସମ୍ପତ୍ତି ତ ଥିଲା, ଯାହାକୁ ବାହା ବି ହେଲେ ସେ ବି 19 ମାଣ ସମ୍ପତ୍ତିର ଅଧିକାରୀ ଥିଲେ। ସମୟକ୍ରମେ ସବୁ ସରିଯିବା ସତ୍ତ୍ୱେ ସେ କେବେ ପ୍ରଶ୍ନଟିଏ ବି କରିନାହାନ୍ତି, ବେଳ ଆସିଛି କୋଦାଳ ଧରି ସେ ବିଲରେ ବି ଛିଡ଼ା ହୋଇଛନ୍ତି, ଆଉ ଏଇଟା ମୋତେ ବହୁତ ପ୍ରଭାବିତ କରିଥିଲା। ସେମିତି ମୋ ଜେଜିମାଙ୍କ କଥା ଯଦି କହିବି, ଆମ ପରିବାର ଗୋଟେ ବଡ଼ ଚାଷୀ ଥିଲେ, ଆମର ପନିପରିବା ହେଲା ଧାନ ମୁଗ ଆମ୍ବ ବାଦାମ ବହୁତ ହୁଏ, ମାନେ ଯୋଉଟାକି ଆମେ ଖାଇକି ବି ବିକିକି ବି କିଛି ଜିନିଷ ନଷ୍ଟ ବି ହୁଏ। ଆଉ ମୋ ଜେଜିମା କ'ଣ କରନ୍ତି, ମାନେ ତାକୁ ଲୁଚେଇ କରିକି ଦେଇଦିଅନ୍ତି, ସେଥିପାଇଁ ତାଙ୍କୁ ଗାଳି ବି ଶୁଣିବାକୁ ପଡ଼ିଛି ଅନେକ ଥର ତ ଦେଖିଛି। ସେଥିପାଇଁ ସେ ତାଙ୍କୁ ଏଭଳି ଭାବରେ ଗାଳି ଶୁଣନ୍ତି, ସେ କାନ୍ଦି ପକାନ୍ତି ପରବର୍ତ୍ତୀ ସମୟରେ ଯାହାକୁ ସେୟା। ତ ଏମିତି ଯଦି କହି ବସିଲେ ତ ଅନେକ ହବ। ତେବେ ନାରୀକୁ ନେଇକି ସଂସାର, ନାରୀ ସ୍ୱୟଂଭୂ, ନାରୀ ସ୍ୱୟଂ ସମ୍ପୂର୍ଣ୍ଣ, ଏସବୁ ଆମେ ଶୁଣୁ ଜାଣୁ, ଏହା ସତ୍ୟ ମଧ୍ୟ, କିନ୍ତୁ ମୁଁ ଏଇଟାକୁ ମୋ ଜୀବନରେ ମୁଁ ଅନୁଭବ କରିଛି ବାଲ୍ୟକାଳରୁ, ହୁଏତ ସେଥିପାଇଁ କି ମୋ ଚରିତ୍ର ମାନେ ସେଇଭଳି। ତାର ଏକ ଉଦାହରଣ ହେଉଛି, ମୋର ଗୋଟେ ଗଳ୍ପ ଅଛି ତୁଳସୀ ଚଉରା, ତାର ନାରୀ ଚରିତ୍ରଟି ଯିଏ, ସେ କରୁଣାରେ ସ୍ୱାମୀଙ୍କୁ ହରେଇଛି, ବୃଦ୍ଧ ଶ୍ୱଶୁର, ଆଜ୍ଞା, 5-7 ବର୍ଷର ଛୁଆ ଦୁଇଟି, ପେଟ ପୋଷିବାକୁ, ବାକି ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଛାଡ଼ନ୍ତୁ, ପେଟ ପୋଷିବାକୁ କୌଡ଼ିଟିଏ ବି ପାଖରେ ନାହିଁ, କିନ୍ତୁ ଏସବୁ ସତ୍ତ୍ୱେ ସେ ନିଜର ଦେହ ବିକିବାକୁ ପସନ୍ଦ କରିନି, ମଜୁରୀ ଲାଗି ସେ ଚଳିବାକୁ ଚାହିଁଛି। ଗୋଟେ ସ୍ଥାନରେ ସେ କହିଛି, ପଣନ୍ତ ଯେତେ ନିଅଣ୍ଟିଆ ହେଲେ ବି ଲାଜ ଲୁଚାଇବାକୁ ସକ୍ଷମ। ସେଭଳି ଆଉ ଏକ ଗଳ୍ପ ମୋର ଅଛି ମାତଳି,
1: ଆଜ୍ଞା,
0: ସେ ଗଳ୍ପରେ ମାତଳି ଚରିତ୍ରଟି ପ୍ରତାରିତା।

0: ପ୍ରତାରିତା ଏହି ଅର୍ଥରେ କି ଜଣେ ଗଳ୍ପର ନାୟକ ଯେ ସେ ବିବାହିତା, ତା ସତ୍ତ୍ୱେ ସେ ନ ଜଣେଇ ତାକୁ ବିବାହ କରିଛି, କିନ୍ତୁ ମାତଳି ଯେତେବେଳେ ଏ କଥା ଶୁଣିଛି ସେ ତାକୁ ପ୍ରତ୍ୟାଖ୍ୟାନ କରିଛି। ଯେତେବେଳେ ନାୟକଟି କହିଛି ଯେ ମୋ ସ୍ତ୍ରୀ ମୋତେ ବହୁତ ଭଲ ପାଏ, ତେଣୁ ତୁ ମୋତେ ଛାଡ଼ିକି ଯାଆନି, ଆମେ ଏକାଠି ରହିବା, ଖୁସିରେ ରହିବା। ସେତେବେଳେ ମାତଳି ଉତ୍ତର ରଖିଛି ଯେ ତୋ ସ୍ତ୍ରୀ ତୋତେ ବହୁତ ଭଲ ପାଏ, ସେଥିପାଇଁ ମୁଁ ତୋଠାରୁ ଦୂରେଇ ଯାଉଛି। କାରଣ ଏଠି କଥା ତୋର ନୁହେଁ କି ମୋର ନୁହେଁ, ଗୋଟେ ନାରୀର ସମର୍ପଣର ଆଉ ଦୃଢ଼ ବିଶ୍ୱାସର କଥା,
1: ଏବଂ ତା ସହିତ ଗୋଟିଏ ନାରୀ ଆଉ ଗୋଟେ ନାରୀର ମନଟାକୁ ଆଉ ହୃଦୟଟାକୁ ବି ସେ ଚିହ୍ନି ପାରିଛି, ଏବଂ ତାର ତା ସ୍ୱାମୀ ପ୍ରତି ଯୋଉ ସମର୍ପଣ ଭାବ ବା ଭଲ ପାଇବା ଅଛି ସେ ସେଇଟାକୁ ସମ୍ମାନ କରିଛି।
0: ଆଜ୍ଞା, ଠିକ କହିଛନ୍ତି ଆପଣ, ଏ ହଉଛି ମୋର ସେ ଗଳ୍ପର ମାନେ ସାରାଂଶ।
1: ତେବେ ଆପଣ ତ କବିତା ବି ଲେଖନ୍ତି,
0: ଆଜ୍ଞା,
1: ଆପଣଙ୍କ କବିତାରୁ ଦୀପଦ ଆମକୁ ଶୁଣାନ୍ତୁ।
0: ନିଶ୍ଚିତ, କବିତାର ଶୀର୍ଷକ ହଉଛି ବୋଉ। ଏଇଠି ମୁଁ ଖାଲି ପଦେ କହି ରଖିବି, ବୋଉ ଜଳୁଥିବା ଦୀପଟିଏ, ମଳୁଥିବା ଫୁଲଟିଏ, ଆଲୋକ ଦିଏ, ମହକ ଦିଏ, ତା ଛୁଆର ଛାଇ ହୋଇ କେବଳ ସେ ଜିଏ ଯାଏ। ଯଦି ଆମେ ଗୀତାର ସାରତତ୍ତ୍ୱକୁ ନେବା ଯେ ନିଷ୍କାମ କର୍ମ ଯୋଉଟା ରହିଛି ଗୀତାର ସାରାଂଶ, ତାଠାରୁ ଦୁଇ ପାଦେ ଆଗରେ ହଉଛି ମାଟିଏ। ଗୀତାରେ କୃଷ୍ଣଙ୍କର ବାଣୀ ଏଇଟା କି ତୁମେ ନିଷ୍କାମ କର୍ମ କର ଯାହାଦ୍ୱାରା ତୁମେ ମାନସିକ ଶାନ୍ତି ଅନୁଭବ କରିବ ଓ ଈଶ୍ୱରଙ୍କର ସ୍ଥିତିକୁ ଅନୁଭବ କରିବ, କାରଣ ତମ କର୍ମକୁ ତମେ ଈଶ୍ୱରଙ୍କ ନିକଟରେ ତମେ ସମର୍ପିତ କରିଦେଉଛ, ଆଉ ତାର ଫଳ ନିଶ୍ଚିତ ରହିଛି, ଯାହା ବି ପ୍ରାପ୍ତ ହବ ସେଟା ତମ ଯୋଗ୍ୟ, ଏତିକି ଭରସା ରଖ। କିନ୍ତୁ ମା ଟିଏ ତାଠାରୁ ଦୁଇ ପଦ ଆଗରେ, ତାର କର୍ମ ନିଷ୍କାମ, କିନ୍ତୁ ସେ କେବେ ବି ଆଶା ରଖେନି ଯେ ଆ ଦ୍ୱାରା ମୋତେ ଯାହା କିଛି ମୋତେ ଫଳ ମିଳିବ ସେଟା ମୋତେ ଆନନ୍ଦ ଦେବ ବା ମୋ ଯୋଗ୍ୟ ହୋଇଥିବ। ସେ କେବଳ ଏତିକି ଜାଣିଛି ଯେ ମୋର ପ୍ରତିଟି ନିଶ୍ୱାସ, ପ୍ରତିଟି ମୁହୂର୍ତ୍ତ ମୋ ଛୁଆ ପାଇଁ, ମୋ ପରିବାର ପାଇଁ, ମୋ ସଂସାର ପାଇଁ। ତେଣୁ ତାକୁ ନେଇ ମୋର କବିତା ବୋଉ। ତମାମ ଭୋକ ପାଖରେ, ତମାମ ଭୋକ ପାଖରେ, ନିଜ ଭିତରେ ନିଜେ ଖଣ୍ଡିଏ ଓଦା କନା ତୁ, ଗାଁ ମୁଣ୍ଡ ବର ଓହଳ ତଳିପାର ମୁଣ୍ଡିଆ ପଥର ତୁ, ଅସୁଖର ଅଲୋଡ଼ାପଣର ଖରା ବର୍ଷାରେ ପାମ୍ପରା ହେଉଥିବା ବୟସକୁ କିନ୍ତୁ ବେଶ ସଜେଇ ପାରୁ, ଖାଲି ନେଥାଏ ସିନ୍ଦୁର କାଚ ଦିମୁଠାରେ, ଓ ବୋଲାଉ ଈଶ୍ୱରୀ, ଆମେ ସବୁ ଅଳି କରୁ, ଆମେ ସବୁ ଅଳି କରୁ, ଅଝଟ ହେଉ ତୋ ନିଅଣ୍ଟିଆ ଗଣ୍ଠା ପଣତ କାନିରେ ମୁହଁ ଗୁଞ୍ଜି ଦେଉ, ଆକାଶର ଜହ୍ନଧାରା ପାଇଯାଉ, ଜାଣୁ ସବୁ ସତ୍ୟମାନଙ୍କ ପରି, ସବୁ ସତ୍ୟମାନଙ୍କ ପରି ତୁ ବି ଦେଉଥାଉ ଅଗ୍ନି ପରୀକ୍ଷା, ବିଡମ୍ବିତ ଏକ ଅଧ୍ୟାୟ ତୁଲୋ, ଏ ପରୀକ୍ଷା ପାଲ ମା ପଣିଆର, ଏ ବୋ ଏ ପରୀକ୍ଷା ପାଲ ମା ପଣିଆର, ତେଣୁ ବିଫଳ ହୁଏ ନା ମାଟି, ତୁ କିନ୍ତୁ ଜଳୁଥାଉ ଉହ୍ନେଇରେ, ବାଡ଼ି କାଞ୍ଚିରିକୁ ବି ରାହା ଅଛି, ଠା ଅଛି, ତୁ ପାଲୋ ନା ନା, ତୁ ସାଇତା ସିନ୍ଧୁକ ନୁହଁ, ତୁ ସାଇତା ସିନ୍ଧୁକ ନୁହେଁ ଲୋ ବୋଉ, ବେଳ ନ ଗଡ଼ୁଣୁ, ବେଳ ନ ଗଡ଼ୁଣୁ ତୋ ପାଇଁ ବନ୍ଧା ହୋଇପାରେ କୋକେଇ, ଆଖିର ଫଟା ଆଇନାରେ ଗୋଟାପଣେ ସଜେଇ ହେବାକୁ, ଆହା କି ଯେ ଆତୁର ସ୍ମୃତିମାନ, ପୁଣି ଓଠର ଶିକୁଳିରେ ତୋର କେତେ ମୃତ ପ୍ରଶ୍ନ, ପୁଣି ଓଠର ଶିକୁଳିରେ ତୋର କେତେ ମୃତ ପ୍ରଶ୍ନ, କେବଳ କାନ ଡେରି ଥାଉ ତୁ, କେବଳ କାନ ଡେରି ଥାଉ ତୁ, ଶୁଣୁ କିଛି, ସତ କହଲ ବୋଉ, ଶୁଣୁ କିଛି, ଖାଲି ଏତିକି ନା ବୋଉ, ବୋଲୋ ଏ ବୋଉ।
1: ଯା ହଉ, ବୋଉ ଉପରେ ଆପଣଙ୍କର ଏହି ସୁନ୍ଦର କବିତା ଖୁବ୍ ହୃଦୟସ୍ପର୍ଶୀ। ଆପଣ କବିତା ଓ ଗଳ୍ପ ଲେଖିବା ବ୍ୟତୀତ ଦୀର୍ଘ ବର୍ଷ ଧରି ଶିକ୍ଷକତା କରିଛନ୍ତି, ତେବେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାକୁ ନେଇ ଆପଣଙ୍କର ମତ କ'ଣ?
0: ଆଜ୍ଞା, ଯଦି ଶିକ୍ଷା ବ୍ୟବସ୍ଥା କଥା କହିବା, ତାହେଲେ ଶିଶୁଟି ଜନ୍ମ ନିଏ, ପିତାମାତା ଜନ୍ମ ଦିଅନ୍ତି, କିନ୍ତୁ ବାସ୍ତବ ଏକ ପୂର୍ଣ୍ଣ ମାନବିକତାର ତାର ପରିପୂର୍ତ୍ତି ପାଇଁ ତାକୁ ଏକ ବିଦ୍ୟାଳୟର ଆବଶ୍ୟକତା ପଡ଼ିଥାଏ, ଆଉ ସେଠି ଜଣେ ଶିକ୍ଷକ ଥାଏ। ଏ ଦୃଷ୍ଟିରୁ ଦେଖିଲେ ଆମେ ଶିକ୍ଷକ ଏକ ତ୍ରିକୋଣିଆ ବ୍ୟବସ୍ଥା କହିଥାଉ, ଶିକ୍ଷକ, ଅଭିଭାବକ ଓ ଛାତ୍ର। କିନ୍ତୁ ସେ ଦୃଷ୍ଟିରୁ ଯଦି ଦେଖିବା ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା, ଶିକ୍ଷାର ଉଦ୍ଦେଶ୍ୟ କ'ଣ ଆଉ ଶିକ୍ଷା ବ୍ୟବସ୍ଥା, ଏ ଦୁଇଟି ଦିଗରୁ ଯଦି ଆମେ ବିଚାର କରିବା, ଯଦି ଆମେ ପ୍ରଥମେ ଅଭିଭାବକଙ୍କୁ ଦେଖିବା, ତେବେ ତାଙ୍କ ବିଚାରରେ ଯେ ପିଲାଟିଏ ମୋର ଭବିଷ୍ୟତର ଆଶାବାଡ଼ି ଅଥବା ମୋର ପରପିଢ଼ି ବା ମୋର ଉତ୍ତର ପିଢ଼ି, କିନ୍ତୁ ବାସ୍ତବ ଅର୍ଥରେ ସେୟା ନୁହେଁ। ଅଭିଭାବକଟି ଯେତେବେଳେ ଜଣେ ସନ୍ତାନକୁ ସେ ଜନ୍ମ ଦେଉଛି, ତାର ପ୍ରାଥମିକ ଉଦ୍ଦେଶ୍ୟ ରହିବା ଦରକାର ସେ ହେଉଛି ସମାଜ ପାଇଁ, କାରଣ ଆମର ସମ୍ବିଧାନରେ ପ୍ରଥମେ ବ୍ୟକ୍ତି ତାପରେ ରାଷ୍ଟ୍ର, କିନ୍ତୁ ନାଗରିକର ଦାୟବଦ୍ଧତାରେ ହିଁ ଏକ ରାଷ୍ଟ୍ରର ଉନ୍ନତି ଘଟେ, ଆଉ ଏ ବିଚାରଟି ଜଣେ ଅଭିଭାବକ ଭିତରେ ରହିବା ଦରକାର। ଯେହେତୁ

0: ପିଲାଟି ଅଧିକାଂଶ ସମୟ ସେ ତାର ପରିବାରରୁ ଆସୁଛି, ତେଣୁ ବାପା ମାଙ୍କର ବିଚାର ଚିନ୍ତନ ଦ୍ଵାରା ସେ ସମ୍ପୂର୍ଣ୍ଣ ରୂପରେ ପ୍ରଭାବିତ ହେଇଥାଏ। ଏଇଟା ଏଇଟା ଏକ ସ୍ୱାଭାବିକ କଥା, ତାର ଜନ୍ମଠାରୁ ନେଇକି ପରବର୍ତ୍ତୀ, ତେଣୁ ଅଭିଭାବକର ବିଚାର ଓ ଚିନ୍ତନକୁ ପିଲାଟି ଧାରଣ କରିଥାଏ। ଏଇଟା ହେଉଛି ଏକ ଦିଗ। ଅନ୍ୟ ଏକ ଦିଗକୁ ଯଦି ଯିବା ଆମେ, ଯେ ଶିକ୍ଷକଟି ବିଦ୍ୟାଳୟରେ କେବଳ ସୂଚନା ପ୍ରଦାନ ପାଇଁ ସେ ନାହାନ୍ତି, ଶିକ୍ଷକ ହେଉଛନ୍ତି ଏକ ଜୀବନ୍ତ ପାଠଶାଳା ଯାହାର ପ୍ରତିବିମ୍ବ ଛାତ୍ରଟି ନିଜ ଭିତରେ ଦେଖେ। ସେ ଚାହେଁ ଶିକ୍ଷକ ଭଳି ଜଣେ ତାର ଆଦର୍ଶ ତାର ଜଣେ ଶିକ୍ଷକ ହେଇଥାଏ, ସେ ଶିକ୍ଷକ ଭଳି ହେବାକୁ ଚାହେଁ। କେବଳ ସେତିକି ନୁହେଁ, ଶିକ୍ଷକଟିଏ ଗୋଟେ ଶିଶୁର ଭିତରେ ଥିବା ସମସ୍ତ ଜିଜ୍ଞାସାକୁ ପରିପୂର୍ତ୍ତି କରିପାରୁଥିବା ଦରକାର। ଆଉ ଯଦି ଆମେ କେବଳ ତାର ପାଠ୍ୟ ପୁସ୍ତକକୁ ତାକୁ ସମ୍ପ୍ରସାରଣ କରିବା, ତାହେଲେ ତାହା ଏକ ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ହୋଇପାରିବ ନାହିଁ। ଏହା ମୋର ନିଜସ୍ୱ ମତ। ଆଉ ଯଦି ଆମେ ଦେଖିବା ଯେ ବର୍ତ୍ତମାନ ସମୟର କଥା, ଯେ ଆଜି ଆମେ ବ୍ଲାକବୋର୍ଡରେ ପଢୁଥିଲୁ, ବର୍ତ୍ତମାନ ଇଣ୍ଟରନେଟ୍ ଆସିଲାଣି, ମୋବାଇଲ ଆସିଲାଣି, ଏବେ ତାହେଲେ ପିଲାମାନଙ୍କର ଶିକ୍ଷା ଉପରେ କଣ ପ୍ରଭାବ ପଡିବ? ଦେଖନ୍ତୁ, ବେଳ ଥିଲା ଆମେ ଚାଲିକରି ଯାଉଥିଲୁ, ବଳଦ ଗାଡ଼ିରେ ଗଲୁ, ବସ୍ ଦେଖିକି ଲୋକମାନେ ଡରିଲେ। ଆଉ ଯଦି ଆମେ ସେଇ ଅବସ୍ଥାରେ ଥାନ୍ତୁ, ତାହେଲେ ଆମେ ଆଜି ମଙ୍ଗଳରେ ଘର କରିବା କଥା ଚିନ୍ତା କରିନଥାନ୍ତୁ। ତେଣୁ ସମୟ ସହିତ ଟେକ୍ନୋଲୋଜିର ଡେଭଲପ୍ ହେବ, ତାକୁ ପିଲାମାନେ ଆପଣେଇବେ ଏବଂ ସେଇଟା ତାଙ୍କ ଜୀବନରେ ତାଙ୍କର ବ୍ୟକ୍ତିତ୍ୱକୁ ହେଉ, ତାଙ୍କର ଶୈକ୍ଷିକତାକୁ ହେଉ, ବା ତାଙ୍କର ସମୂହ ଉନ୍ନତି କ୍ଷେତ୍ରରେ ହେଉ, ଏହାର ଆବଶ୍ୟକତା ଅଛି। କିନ୍ତୁ ତାହା ନିର୍ଭର କରେ ଅଭିଭାବକ ଆଉ ଶିକ୍ଷକ ଉପରେ, ସେମାନେ ପିଲାଟିକୁ କେଉଁଭଳି ପ୍ରସ୍ତୁତ କରୁଛନ୍ତି ଏବଂ ସେ ଏହି ସଂସାଧନକୁ ନିଜ ଜୀବନକୁ ଗଢି ତୋଳିବାରେ କେଉଁଭଳି ବ୍ୟବହାର କରୁଛନ୍ତି।
1: ଆପଣ ତ ଜଣେ ଶିକ୍ଷୟତ୍ରୀ, ଆପଣ ନିଜେ ବି ଦେଖିଥିବେ ଆଜିକାଲି ପିଲାମାନଙ୍କର କେବଳ ନିଜର ବହି ଛଡା ଅନ୍ୟ ବହି ପଢିବା ପାଇଁ ଆଗ୍ରହ କମିଯାଉଛି, ସେଥିପାଇଁ ଆମେ କିଛି କରିପାରିବା?
0: ଆଜ୍ଞା, ଆମେ ଯଦି ତାଙ୍କୁ କେବଳ ନମ୍ବର ରଖିବା ଉପରେ ଗୁରୁତ୍ୱ ନ ଦେବା, ଏବଂ ଶିକ୍ଷା ଯେ ତାର ମାନସିକ ଆତ୍ମିକ ଆଧ୍ୟାତ୍ମିକ ଉନ୍ନତିର ମାଧ୍ୟମ, ଏହାକୁ ଯଦି ଆମେ ତାକୁ ବୁଝେଇ ଦେଇପାରିବା, ତାହେଲେ ସେ ନିଶ୍ଚିତ ପାଠ୍ୟ ପୁସ୍ତକରୁ ମୁହଁ ଆଡେଇ ଅନ୍ୟ ପୁସ୍ତକ ହେଲା ବା ଅନ୍ୟ ସଂସାଧନ ଉପରେ ସେ ଆଗ୍ରହ ନିଶ୍ଚିତ ପ୍ରକାଶ କରିବ। ମୋର ମନେ ଅଛି, ମୁଁ ଯେତେବେଳେ ମୁଁ ତୃତୀୟ ଚତୁର୍ଥରେ ପଢିବା ବେଳଠାରୁ, ସେ ସମୟରେ ଯେମିତି ଆପଣଙ୍କର ଶିଶୁଲେଖା ବାହାରୁଥିଲା, ଆପଣଙ୍କର ଝୁମୁକା, ଜହ୍ନମାମୁଁ, ସେସବୁ ଆମ ଘରକୁ ରେଗୁଲାର ଆସୁଥିଲା। ମୋ ମାମୁଁ ପ୍ରତି ସପ୍ତାହରେ ତାକୁ ମଗଉଥିଲା। ମତେ ଲାଗେ କୋଉଠି ନା କୋଉଠି ସେସବୁ ପଢିବା ପରେ ହୁଏତ ମୁଁ ଲେଖିବା ପ୍ରତି ମୋର ଆଗ୍ରହ ଆସିଲା। ତେଣୁ ଆମର ଯୋଉ ଘରର ପରିବେଶ ଏଭଳି ହବା ଦରକାର ଯେଉଁଠିକି ପିଲା ହାତରେ ଖଣ୍ଡେ ମ୍ୟାଗାଜିନ୍ଟିଏ ବା କୌଣସି ପତ୍ରପତ୍ରିକାଟିଏ, ଶିଶୁ ସାହିତ୍ୟଟିଏ ତାର ଆଖପାଖରେ ଯଦି ଆମେ ତାକୁ ପହଞ୍ଚେଇ ପାରିବା, ତାହେଲେ ସେ ନିଶ୍ଚିତ ସେଥିପ୍ରତି ଆଗ୍ରହୀ ହେବ ଏବଂ ସେଥିରେ ଥିବା ଗଳ୍ପ କବିତାର ଦୁନିଆ ଯେ ଏକ ଗୋଟେ ଖୁବ୍ ଆନନ୍ଦକର ଦୁନିଆ, ସେଟାକୁ ସେ ଅନୁଭବ କରିପାରିବ ଆଉ ସେଇ ଅଭ୍ୟାସଟି ତାର ପରବର୍ତ୍ତୀ ସମୟରେ କଣ୍ଟିନ୍ୟୁ କରିବ ଆଉ ସେ ନିଶ୍ଚିତ ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟ ପୁସ୍ତକ ପଢିବାର ଅଭ୍ୟାସକୁ ଆପଣେଇ ପାରିବ।
1: ତେବେ ବର୍ତ୍ତମାନ ସମୟରେ ଆପଣ ଯେମିତି ଦେଖୁଛନ୍ତି, ଇଣ୍ଟରନେଟ୍ ହେଉ ବା ମୋବାଇଲ, ଆମ ଜୀବନରେ ତାର ପ୍ରଭାବ ବହୁତ ପଡୁଛି। ସତ କଥା କହିବାକୁ ଗଲେ ତାକୁ ଆମେ ଛାଡି ଦେଇକି ବି ଆମ ବର୍ତ୍ତମାନ ସମୟର ଜୀବନ ସମ୍ଭବ ନୁହଁ।
0: ଆଜ୍ଞା,
1: କିନ୍ତୁ ପିଲାମାନଙ୍କୁ ଆମେ କେମିତି ଏ ଦିଗରେ ପ୍ରେରଣା ଦେବା, କେମିତି ବୁଝେଇବା ଯେଉଁଥିରେ କି ସେମାନେ ଇଣ୍ଟରନେଟ୍ ବା ମୋବାଇଲ ବ୍ୟବହାର କଲେ ମଧ୍ୟ ଖରାପ ବାଟକୁ ଯିବେନି, ତାର ଦୁରୁପଯୋଗ କରିବେ?
0: ଦୁରୁପଯୋଗ, ଆଜ୍ଞା ଆଜ୍ଞା, ସେ ବିଷୟରେ ତ ଆମେ ଟିକେ ପୂର୍ବରୁ ଆଲୋଚନା କଲେ ଯେ ପିଲାଟି ସେ ଜାଣେନି ଇଣ୍ଟରନେଟ୍ କ'ଣ ବା ଇଣ୍ଟରନେଟ୍ର ଆବଶ୍ୟକତା କ'ଣ ବା ମୋବାଇଲ କ'ଣ, ସେ ତା ଚାରିକଡ଼ରୁ ଯାହା ଦେଖେ ସେ ତାକୁ ହିଁ ଅନୁକରଣ କରେ। କିନ୍ତୁ ଗୋଟେ ହେଉଛି ଅନୁକରଣ ଆଉ ଗୋଟେ ହେଉଛି ହନୁକରଣ। ଏଠି ମୁଖ୍ୟ ଭୂମିକା ହେଉଛି ପିତାମାତାଙ୍କର ବା ଅଭିଭାବକଙ୍କର, ଯେଉଁମାନେ କି ତାକୁ ବୁଝେଇ ଦେଇପାରିବେ ଯେ ଏଇଟା ମୋବାଇଲ ହେଲା ବା ଇଣ୍ଟରନେଟ୍ ହେଲା, ଏହାର ଆବଶ୍ୟକତା ତାର ବ୍ୟକ୍ତିତ୍ୱକୁ ଗଢି ତୋଳିବା ପାଇଁ, ତାର ସମୟଗୁଡ଼ିକୁ ଯେକୌଣସି ରିଲ୍ସ ଭିତରେ ସେ ସମୟଗୁଡ଼ିକ ସାରିବା ପାଇଁ। ଏଇଟା ପିତାମାତାଙ୍କ ଉପରେ ନିର୍ଭର କରେ, ପିତାମାତା ତାକୁ କେଉଁଭଳି ଭାବରେ ଆୱେର କରିପାରିବେ ବା ତା ପାଖରେ ବସି କରିକି ସେ ଇଣ୍ଟରନେଟ୍ରୁ କୋଉ କୋଉ ଜିନିଷ, ଇଣ୍ଟରନେଟ୍ର ବ୍ୟବହାର କେଉଁଭଳି କରିବାକୁ ପଡିବ ବା ମୋବାଇଲର କେଉଁ ଜିନିଷଗୁଡ଼ିକ ତା ପାଇଁ ଶିକ୍ଷଣୀୟ, ଚାହିଁଲେ ମଧ୍ୟ ସେ ତା ପାଖରେ କିଛି ସମୟ ଦେଇପାରିବେ ଏବଂ ପିଲାର ଶିକ୍ଷଣୀୟ ଉପଯୋଗୀ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ସେ ଇଣ୍ଟରନେଟ୍ରେ ଯେତେବେଳେ ମୋବାଇଲରେ ଦେଖିବେ ଆଉ ପିଲାଟି ବସି ଦେଖିବ, ତାହେଲେ ନିଶ୍ଚିତ ଭାବରେ ସେ ଚାହିଁବ ଯେ ନାଇଁ ଏଗୁଡ଼ିକ ମୁଁ ଦେଖିବି ଏବଂ ତାର ଉପାଦେୟଟା ବା ଆ ଦ୍ୱାରା ତାର ଯେ କ'ଣ ପରିବର୍ତ୍ତନ, ତାର ଉନ୍ନତି ଘଟୁଛି ଶିକ୍ଷା କ୍ଷେତ୍ରରେ, ତାକୁ ଯଦି ପିତାମାତା ଦେଖେଇ ଦେଇପାରିବେ, ତାକୁ ପ୍ରୋତ୍ସାହିତ କରିପାରିବେ, ସେ ତ ତା ହାତକୁ ତ ମୋବାଇଲ ଆସିବ, କାରଣ ବ୍ୟକ୍ତି ଗୋଟିକ ମୋବାଇଲ ଗୋଟିଏ ଆଜି, କିନ୍ତୁ ତାର ଆବଶ୍ୟକତାକୁ ଯଦି ପିତାମାତାଙ୍କର ସହଯୋଗରେ ସେ ତାକୁ ବ୍ୟବହାର କରିକି ତାର

0: ଭିତରର ଉପାଦେୟତାକୁ ସେ ଗ୍ରହଣ କରିପାରିବ, ତାହେଲେ ନିଶ୍ଚିତ ଭାବରେ ସେ ଯେତେବେଳେ ବି ମୋବାଇଲଟି ପାଇବ, କେବଳ ଅନ୍ୟ ଜିନିଷ ଦେଖିବା ଅପେକ୍ଷା ଶିକ୍ଷା କ୍ଷେତ୍ରରେ ତାର ଉନ୍ନତିକୁ ସେ ଦେଖିପାରିବ। ଏବଂ ଆମେ ଏମିତି କରିପାରିବା, ଗୋଟେ ସପ୍ତାହର ଗୋଟେ ଦିନକୁ ଆମେ ଗୋଟେ ପରୀକ୍ଷା ଆକାରରେ ରଖିପାରିବା ଯେ ତୁ ଆଜି ଦିନରେ ଏତିକି ସମୟ ତୋର ଦେଖିଛୁ, କଣଟା ଶିଖିଛୁ ସେଟାକୁ ତୁ କିଛି ଲେଖ ବା ଆମକୁ କିଛି କହ, ଆଉ ଆମେ ତା ପାଇଁ ଛୋଟ ମୋଟ ଏକ ପ୍ରୋତ୍ସାହନ ଯଦି ଆମେ ତାକୁ ରଖିପାରିବା, ତାହେଲେ ସେ ନିଶ୍ଚିତ ତାଦ୍ୱାରା ପ୍ରଭାବିତ ହୋଇପାରିବ।
1: ଆପଣ ତ ଶିକ୍ଷକତା କ୍ଷେତ୍ରରେ କାମ କରିଛନ୍ତି, ଏହା ଛଡ଼ା ଆପଣଙ୍କର ଆଉ କେଉଁଥିରେ ରୁଚି ରହିଛି?
0: ବାସ୍ତବରେ କହିବାକୁ ହେଲେ ମୁଁ ବହି ପଢ଼ିବାକୁ ବହୁତ ଭଲ ପାଏ। ମତେ ଯଦି ଭଲ ବହି ଖଣ୍ଡେ ମିଳିଗଲା, ଭଲ ବହି କହିଲେ ଯେମିତିକି ଯେଉଁଥିରେ କିଛି ଗୋଟେ ଆଦର୍ଶର କଥା, ଉଚ୍ଚ ଚିନ୍ତାର କଥା, ଯଦି ସାମୂହିକ ଭାବରେ ଆମେ କହିବା, ମତେ ଆତ୍ମଜୀବନୀ ମତେ ବେଶୀ ପ୍ରଭାବିତ କରେ। ଆଉ ମୁଁ ଏକାଧାରରେ 10-15 ଘଣ୍ଟା ବି ମୁଁ ବସିକି ପଢ଼ିପାରେ। ଆଜ୍ଞା, ମୁଁ ଏଇଠି ଗୋଟେ କଥା କହିରଖେ ଯେ ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ, ଖାଲି ଖାଲି ସମୟରେ ନୁହଁ, ଯେକୌଣସି କାମରେ ବି କିଛି ମନପସନ୍ଦର ଗୀତ ଶୁଣିବାକୁ ମୋର ବହୁତ ପସନ୍ଦ।
1: ତେବେ ଆପଣଙ୍କୁ କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଭଲ ଲାଗେ?
0: ତୃପ୍ତି ଦାସଙ୍କର ଗୀତ ମତେ ବେଶୀ ମୋ ମନକୁ ଛୁଏଁ।
1: ଠିକ୍ ଅଛି, ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରୁ ଏ ଗୀତଟି ଶୁଣାଇ ଦେଉଛୁ।

0: ଆପଣଙ୍କ ପରିବାର ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
1: ପରିବାରରେ ବାପ ଘରେ ମୋର ବାପା ମା ଭାଇ ଭାଉଜ ଝିଆରୀ ପୁତ୍ର ସମସ୍ତେ ଅଛନ୍ତି। ଶାଶୁ ଘରେ ବି ଶାଶୁ ଶ୍ୱଶୁର ଅଛନ୍ତି, ଯା ଦିଅର ନଣନ୍ଦ, ସ୍ୱାମୀ, ମୋର ଗୋଟିଏ ଝିଅଟିଏ, ଗୋଟିଏ ପରିପୂର୍ଣ୍ଣ ପରିବାର।
0: ତା ମାନେ ଆପଣଙ୍କର ଗୋଟେ ଯୌଥ ପରିବାର,
1: ଏକ ପ୍ରକାର ଯୌଥ ପରିବାର।
0: ଆଜିକାଲି ଦେଖୁଛନ୍ତି ଝିଅମାନଙ୍କ ପ୍ରତି ନିର୍ଯାତନା ବଢୁଛି, ସେମାନଙ୍କର ଶୋଷଣ ବି କରାଯାଉଛି, ସେ ବିଷୟରେ ଆପଣ ପିଲାମାନଙ୍କୁ କେମିତି କ'ଣ ଶିକ୍ଷା ଦିଅନ୍ତି?
1: ଝିଅଟିଏ ଆଉ ପୁଅଟିଏ ଦୁଇ ଜଣଙ୍କର ଆବଶ୍ୟକତା ସମାନ ରହିଛି। ବରଂ ଝିଅଟି ଶିକ୍ଷିତ ହେଲେ ପରିବାରଟି ଶିକ୍ଷିତ ହେ, ଯୋଉଟା କିଛି ସମୟ ପୂର୍ବରୁ ମୁଁ କହୁଥିଲି। ତେଣୁ ସମାଜ ପାଇଁ ଝିଅକୁ ଆମେ ଅଣଦେଖା କରିପାରିବାନି ବା ତାକୁ ଆମେ ଆଡ଼ କରିକି ବି ଆମେ ସମାଜରେ ସମ୍ଭବ ନୁହେଁ। ଏହି ଜିନିଷଟିକୁ ଯେତେବେଳେ ଗୋଟେ ପରିବାର ବୁଝିଯିବ, କାରଣ ଗୋଟେ ପିଲାର ଚାରଣଭୂମି ହେଉଛି ତା ପରିବାର, ଏଇ ଜିନିଷଟିକୁ ଯେତେବେଳେ ଗୋଟେ ପରିବାର ବୁଝିଯିବ, ତାର ବାପା ମା ବୁଝିଯିବେ, ସ୍ୱତଃସ୍ଫୁର୍ତ୍ତ ଭାବରେ ସେ ପରିବାରର ପୁଅଟିଏ ମଧ୍ୟ ବୁଝିଯିବ ଏବଂ ସେ ତା ପରିବାରରୁ ଝିଅଟିକୁ ସମ୍ମାନ ଦେବାର ଯୋଉ ଅଭ୍ୟାସଟି ଅଛି ସେ ସେଇଠୁ ହିଁ ତାକୁ ଗ୍ରହଣ କରିବ। ଆଉ ସମୟକ୍ରମେ ସେ ବିଦ୍ୟାଳୟ ହେଉ, ଶିକ୍ଷାକ୍ଷେତ୍ର ହେଉ, ରାସ୍ତାକଡ଼ ହେଉ, ଯେକୌଣସି ଜାଗାରେ ବି ସେ ଯେତେବେଳେ ବି ଗୋଟେ ଝିଅଟିକୁ ଦେଖିବ ସେ ତାକୁ ସମ୍ମାନ ଦେବାକୁ ଚାହିଁବ, ନା କି ଶୋଷଣ କରିବାକୁ। କାରଣ ସେଇ ଝିଅଟି ମା ହୁଏ, ସେଇ ଝିଅଟି ଭଉଣୀ ହେଇ ତାର ସୁଖ ଦୁଃଖକୁ ବାଣ୍ଟେ। ଆଉ ପରବର୍ତ୍ତୀ ସମୟରେ ସେଇ ଝିଅଟି ସ୍ତ୍ରୀ ହେଇକି ତା ଜୀବନର ପ୍ରତିଟି ପଦରେ କ'ଣ ପାଏ ଜଣା ନାହିଁ, କିନ୍ତୁ କଣ୍ଟାଟିଏ ବି ତା ପାଦରେ ପୋହିବା ପୂର୍ବରୁ ସେ ତାକୁ ଆଡ଼େଇ ଦେବାକୁ ଚାହେଁ। ଆଉ ସର୍ବୋପରି ଝିଅଟିକୁ ତ ଆମେ ଘରେ ଝିଅଟି ଜନ୍ମ ହେଲା ବୋଲି ଆମେ ତ ଲକ୍ଷ୍ମୀ ବୋଲି କହୁ, ତେଣୁ ତାର ଶୋଷଣ ଆଉ କଷଣର ପ୍ରଶ୍ନ ଉଠୁଛି କେଉଁଠୁ? ଯଦି ଆମେ ଏକ ପରିବାରରୁ ଏ ବିଚାରଟିକୁ ଆମେ ଆମେ ଗୋଟେ ପିଲା ଭିତରେ ଭରିପାରିବା, ଏଥିପାଇଁ କୌଣସି ଶିକ୍ଷାନୁଷ୍ଠାନ ବା କୌଣସି ଥାନା କୋର୍ଟ କଚେରୀ କେବେ ଆକୁ ସହଯୋଗ କରିପାରିବନି। ଗୋଟେ ପରିବାରରୁ ହିଁ ଗୋଟେ ପୁଅଟିଏ ଶିଖିବ ଯେ ଗୋଟେ ଝିଅଟି କ'ଣ, ସେଇ ତାର ମା, ଭଉଣୀ, ପତ୍ନୀ ସବୁକିଛି। ଗୋଟେ ଝିଅଟି ବିନା ତାର ନିଜସ୍ୱ ସ୍ଥିତି ହିଁ ନାହିଁ, ଆଉ ସେଇଟାକୁ ଜାଣେ, କିନ୍ତୁ ତାକୁ ଆମେ ଅନୁଭବ କରିବାକୁ ଦେଉନା। ଏଇଟା କେବଳ ଗୋଟେ ପରିବାର ହିଁ ତାକୁ କରିପାରିବ।
0: ଯାହା ହଉ, ଆପଣ ଆମ କାର୍ଯ୍ୟକ୍ରମରେ ଭାଗ ନେଲେ। ଜଣେ ଶିକ୍ଷୟତ୍ରୀର ତାର ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ବିକାଶରେ କ'ଣ ଭୂମିକା ଥାଏ, ସେ ବିଷୟରେ ଅନେକ କଥା କହିଲେ। ଗୋଟେ ନାରୀର ସମାଜରେ କ'ଣ ଦାୟିତ୍ୱ ରହିଛି, ସେ ସମ୍ପର୍କରେ ମଧ୍ୟ କିଛି ଉପାଦେୟ କଥା କହିଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।

ଶୁଣିଲେ ନୀଳିମା ପାତ୍ରଙ୍କ ସହିତ ଆମର ଏକ ଅନ୍ତରଙ୍ଗ ଆଳାପ। ତାହେଲେ ଭଉଣୀ, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ମତାମତ ଜଣାଇବାକୁ ଅନୁରୋଧ ରହିଲା। ଆମର ଠିକଣା ତ ଆପଣମାନେ ଜାଣିଛନ୍ତି, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ଼ 753001। ତେବେ ସମୟ ତ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

ଶୁଣିଲେ ନୀଳିମା ପାତ୍ରଙ୍କ ସହିତ ଆମର ଏକ ଅନ୍ତରଙ୍ଗ ଆଳାପ। ତାହେଲେ ଭଉଣୀ, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ମତାମତ ଜଣାଇବାକୁ ଅନୁରୋଧ ରହିଲା। ଆମର ଠିକଣା ତ ଆପଣମାନେ ଜାଣିଛନ୍ତି, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍କୋଡ୍ 753001। ତେବେ ସମୟ ତ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ସୌଦାମିନୀ, ନମସ୍କାର।

0: एटीसी सलाह कार्यक्रम नारी महिला
1: नए जमाने की नई तस्वीर अब छत

କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଗଭୀର ସମୁଦ୍ରରେ କାର୍ଯ୍ୟରତ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକ ପାଇଁ ଅନୁମତିପତ୍ରର ଜାତୀୟ ପ୍ରସାରଣକୁ ଉପରାଷ୍ଟ୍ରପତି ଆଜି ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଦାୟିତ୍ୱପୂର୍ଣ୍ଣ ଗଭୀର ସମୁଦ୍ର ମାଛଧରା ଏବଂ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରସ୍ତୁତ ହୋଇପାରିବ। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକ୍ୟୁମେଣ୍ଟକୁ ମଧ୍ୟ ଉନ୍କୋଚନ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଗଭୀର ସମୁଦ୍ର ମାଛଧରା ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ନୀଳ ଅର୍ଥନୀତିକୁ ଅଧିକ ବ୍ୟାପକ କରିବ। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଇତିମଧ୍ୟରେ 63,000 କୋଟି ଟଙ୍କାକୁ ଅତିକ୍ରମ କରିଛି। 120ରୁ ଅଧିକ ଦେଶରେ ଭାରତର ସାମୁଦ୍ରିକ ଖାଦ୍ୟ ପହଞ୍ଚପାରିଛି। ଜାହାଜ ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଡିଜିଟାଲ ଅନୁମୋଦିତ ଆଦି ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ପାଇଁ ଉପରାଷ୍ଟ୍ରପତି ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ପଦକ୍ଷେପ 2047 ସୁଦ୍ଧା ଏକ ସକ୍ରିୟ ନୀଳ ଅର୍ଥନୀତି ବିକଶିତ ଭାରତର ପ୍ରମୁଖ ମାଧ୍ୟମ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତି ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ, ଫଳରେ ଦେଶର ସୀମା ସୁରକ୍ଷା ଢାଞ୍ଚା ଅଧିକ ସଶକ୍ତ ହୋଇପାରିବ। ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ନାଗପୁରରେ ଆରମ୍ଭ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ପରିବହନ ସଚିବ ଭି ଉମାଶଙ୍କର କହିଛନ୍ତି, ସହରାଞ୍ଚଳ ଭିଭିଭୂମି ତଥା ନିରନ୍ତର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରସଙ୍ଗକୁ ଗ୍ରହଣ କରିବା ନେଇ ବୈଠକରେ ମତ ବିନିମୟ ହେଉଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ଏବଂ ରବିବାର ଦୁଇ ଦିନ ଧରି ନାଗପୁରରେ ତୃତୀୟ ବ୍ରିକ୍ସ ପରିବହନ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଭାରତର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବ୍ରିକ୍ସ ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ। ରୁଷ ଏବଂ ବ୍ରାଜିଲ୍ ଦ୍ୱାରା ପରିବହନ କାର୍ଯ୍ୟଗୋଷ୍ଠୀର ପ୍ରଥମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ପରିବହନ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ତୃତୀୟ ବୈଠକ ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେ ମୁମ୍ବାଇଘାଟ ସେକ୍ସନରେ ରେଳ ପୁନଃ ଚଳାଚଳ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଭୂସ୍କଳନ ଯୋଗୁଁ ଏହି ରେଳ ଲାଇନ୍ ଏବଂ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଗୋଟିଏ ଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇସାରିଛି। ଏହି ରେଳପଥ ଦେଇ ଦୁଇଟି ଲୋକୋମୋଟିଭ୍ ଏବଂ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହା ଆଧାରିତ ସମାଧାନ ପାଇଁ ଭାରତ ବୈଷୟିକ କ୍ଷେତ୍ରରେ ଏକ କେନ୍ଦ୍ର ଭାବେ ସ୍ଥାନିତ ହେବାକୁ ପ୍ରୟାସ ଜାରି ରଖିଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ବିଶ୍ୱଦକ୍ଷତା କେନ୍ଦ୍ର ବ୍ୟବସାୟୀ ସମ୍ମିଳନୀ 2026 ଆଜି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏହା କହିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଏକ ସକାରାତ୍ମକ ଏବଂ ଆଶାପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଦକ୍ଷତା ବିକାଶ ଏବଂ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଭାରତକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଇଂଲଣ୍ଡ 2-0 ଆଗୁଆ ରହିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ

0: ପତ୍ର ବଣ୍ଟନ କରିଛନ୍ତି। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଏହି ପଦକ୍ଷେପ ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଦେଶର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରର ବିପୁଳ ସମ୍ଭାବନାକୁ ଭାରତୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ସ୍ଥାୟୀ ଭାବେ ବ୍ୟବହାର କରିବାରେ ଏହା ସକ୍ଷମ କରିବ। ଏହି କାର୍ଯ୍ୟକ୍ରମ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ବିକାଶ, ସ୍ଥାୟୀତ୍ୱ ଓ ସମୁଦ୍ରର ଏକ ନୂତନ ଯୁଗର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ ପୂର୍ବ ଭାରତରେ ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ସାମୁଦ୍ରିକ ରପ୍ତାନୀର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ କରିବ। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ନିଜକୁ ସ୍ଥାନିତ କରିଛି। ଏହି କ୍ଷେତ୍ର 3 କୋଟି ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ରଖିବା ସହ ଦେଶର ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 2024-25 ଆର୍ଥିକ ବର୍ଷରେ ଦେଶ 195 ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ କରିଛି ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଓଡ଼ିଶା ଭିଜନ 2036 ଏବଂ ବିକଶିତ ଭାରତ 2047ର ମହତ୍ ଲକ୍ଷ୍ୟ ସହ ସମନ୍ୱିତ ଏହି ମିଶନ ଅଧୀନରେ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ ସହ ଜାହାଜଗୁଡ଼ିକର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି। ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ବନ୍ଦର ଅଞ୍ଚଳକୁ ଅତ୍ୟାଧୁନିକ ସାମୁଦ୍ରିକ ପେଣ୍ଠସ୍ଥଳୀ ଭାବେ ବିକଶିତ କରାଯାଇ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସର୍ବାଙ୍ଗୀନ ଆର୍ଥିକ ଅଭିବୃଦ୍ଧି କରାଯିବ। ପ୍ରଯୁକ୍ତିଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ସୁରକ୍ଷିତ ଉପଯୋଗିତା ଆରମ୍ଭ କରି ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ପାଇଁ ଆମେ ସ୍ୱତନ୍ତ୍ର ଭାବେ ବ୍ଲୁ ଇକୋନୋମି ଯୋଜନା ପ୍ରସ୍ତୁତ କରୁଛୁ। ଆଗାମୀ 10 ବର୍ଷ ମଧ୍ୟରେ 150 ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ DSFV ନିୟୋଜନ ଏବଂ 65 ମାଛଧରା ଜାହାଜର ଆଧୁନିକକରଣ ମଧ୍ୟ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ଆମର ଯେଉଁ ଲକ୍ଷ୍ୟ ଅଛି, ଆମର ଯେଉଁ ମିଶନ ଅଛି, ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଭାରତ ବର୍ଷର ପୂର୍ବ କ୍ଷେତ୍ରରେ ଅବସ୍ଥିତ ଥିବା ଆମ ଓଡ଼ିଶା ଏହି ଅଗ୍ରଣୀ ରାଜ୍ୟ ଭାବେ ନିଶ୍ଚିତ ଭାବରେ ଛିଡ଼ା ହେବ।
0: ଗତ 11 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମତ୍ସ୍ୟଚାଷୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସିବା ସହ ମତ୍ସ୍ୟ ଉତ୍ପାଦନ 106% ବୃଦ୍ଧି ପାଇଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
2: हम लोगों ने ये तय किया है कि हमारे समुद्री क्षेत्र की सुरक्षा को ध्यान में रखते हुए जो हमारे तिरंगा हमारा जो राष्ट्रीय ध्वज है वह ध्वज लहराता हुआ ही वेसल हाई सी में फिशिंग कर सकेगा। जो हमारे मछुआरे कोऑपरेटिव सोसाइटीज हैं, जो हमारे इस तरह के प्राइवेट इंटरप्रेन्योर्स हैं, जो हमारे देश के हैं, वो ही इसके लिए हकदार होंगे और हम FPOs को और कोऑपरेटिव सोसाइटीज को प्राथमिकता दे रहे हैं।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଗୁପ୍ତ ସେବା ଚାଲିଛି। ମହାପ୍ରଭୁ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେବାରେ ଲାଗିଛନ୍ତି। ଆଜି ଦଶମୀ ତିଥିରେ ଓସୋଲାଗେ ନୀତି ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥର ତିନି ପାର୍ଶ୍ୱରେ ଶିଖର ଡମରୁ ଲଗାଯିବ। ତିନି ରଥର ବେଦି ସିଂହାସନର ରଞ୍ଜାମରା କାର୍ଯ୍ୟ ଶେଷ ହୋଇଛି। ଚିତ୍ରକର ସେବକମାନେ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ବିଦ୍ୟାର୍ଥୀ ଦିବସ ଆଜି ପାଳନ କରାଯାଉଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ABVP ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ଉତ୍ସାହିତ କରାଇବା ଲାଗି ପ୍ରୟାସ କରାଯାଉଛି। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଉପଲକ୍ଷେ ଆଲୋଚନାଚକ୍ର, ସାମାଜିକ ସଚେତନତା ଅଭିଯାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ABVP ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ର ସେବାରେ ସମର୍ପିତ ସମସ୍ତ ନିଷ୍ଠାପର କାର୍ଯ୍ୟକର୍ତ୍ତା ଓ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ABVP ଜାତୀୟ ଚେତନା, ସାମାଜିକ ଦାୟିତ୍ୱବୋଧ ଓ ଜ୍ଞାନ ଚରିତ୍ର ଏକତାର ମନ୍ତ୍ରରେ ଦୀକ୍ଷିତ ହୋଇ ଛାତ୍ର ସଶକ୍ତିକରଣ, ଭାରତୀୟ ମୂଲ୍ୟବୋଧ ଆଧାରିତ ରାଷ୍ଟ୍ର ଚେତନାର ନିର୍ମାଣ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଶପ୍ରେମର ସଂସ୍କାର ସଞ୍ଚାର କରୁଛି। ରାଜ୍ୟରେ ବୈଧ ଫିଟ୍ନେସ୍ ପ୍ରମାଣପତ୍ର ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଯାନବାହନ ବିରୋଧରେ दृढ़ कार्यानुष्ठान ग्रहण करा जिवो बोली परिवहन विभाग पक्षरु कुहा जायछि।

ନିୟମ ଉଲ୍ଲଂଘନ କରୁଥିବା ଯାନକୁ ଟୋଲ୍ ପ୍ଲାଜାରେ ଜବତ କରାଯାଇ ଆର୍ସି ଏବଂ ପର୍ମିଟ୍ ବାତିଲ କରାଯିବ। ଗତ ଏପ୍ରିଲ୍ ଏକ ତାରିଖରୁ ଜୁନ୍ ତିରିଶ ତାରିଖ ମଧ୍ୟରେ ରାଜ୍ୟର 31ଟି ଟୋଲ୍ ପ୍ଲାଜାରେ ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ଚଳାଚଳ କରୁଥିବା ଗାଡ଼ି ବିରୁଦ୍ଧରେ ମୋଟ 43,696 ଚାଲାଣ କଟାଯାଇଛି। ବାରମ୍ବାର ନିୟମ ଭଙ୍ଗ କରୁଥିବା 38,930 ଗାଡ଼ିକୁ ଚିହ୍ନଟ କରାଯାଇଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ 10 ଥର କିମ୍ବା ତା'ଠାରୁ ଅଧିକ ଧରାପଡ଼ିଥିବା ଗାଡ଼ି ବିରୁଦ୍ଧରେ 7 ଦିନ ମଧ୍ୟରେ ନୋଟିସ୍ ଜାରି କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜିକରଣ ଆସନ୍ତା 31 ତାରିଖରେ ଶେଷ ହେବ। ଋଣଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସ, ବୃହତ୍କାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲାମ୍ପାକ୍ସ ଓ ବ୍ୟାଙ୍କ ଶାଖାରେ ଏହି ପଞ୍ଜିକରଣ କରାଇପାରିବେ। ପଞ୍ଜିକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ। ଜଣେ ଚାଷୀ ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଚାଷଜମିର ପଞ୍ଜିକରଣ ବିନା କୌଣସି ଦେୟରେ କରିପାରିବେ। ଭାଗଚାଷୀ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜମି ମାଲିକଙ୍କଠାରୁ ସହମତି ଆଣି ନିଜ ଫସଲର ପଞ୍ଜିକରଣ କରିପାରିବେ। ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନା ଅନ୍ତର୍ଗତ ଚାଷୀମାନେ କ୍ଷତିପୂରଣ ପ୍ରଦାନ କରାଯିବ। ନବରଙ୍ଗପୁର ଜିଲ୍ଲାରେ ଉନ୍ନୟନ ମନିଟରିଂ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଗୌରୀଶଙ୍କର ମାଝୀ, ନରସିଂହ ଭତ୍ରା, ମନୋହର ରନ୍ଧାରୀ ଏବଂ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ଅଗ୍ରଗତି ଓ ସମନ୍ୱୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହରଘର ଉଦ୍ୟମ ହରଘର ହରଗାଁ ସମୃଦ୍ଧ ଅଭିଯାନ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ହିଁ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିବ ବୋଲି ବକ୍ତାମାନେ କହିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରହଣିଆସ୍ଥିତ ପିଏମ୍ସି ହାଇସ୍କୁଲ ଓ ବନ୍ତ ବ୍ଲକ ଅଣିଜ ଗ୍ରାମର ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ସରପଞ୍ଚ, ପ୍ରଧାନ ଶିକ୍ଷକ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ବ୍ୟବସ୍ଥାର ବିକାଶ, ପ୍ୟାକ୍ସଗୁଡ଼ିକର ସଶକ୍ତିକରଣ ଏବଂ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଛନ୍ତି। ନିୟମ ଅନୁସାରେ ପ୍ରଥମେ 7 ନମ୍ଘର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ୱରେ 3ଟି ଓ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଆଜି ଆଉ 5ଟି ଗେଟ୍ ପର୍ଯ୍ୟାୟକ୍ରମେ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କୁ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ

0: ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ବାଣିଜ୍ୟ ରାୟ ଏବଂ ଚିତା ଜେନାଙ୍କ କଣ୍ଠରେ ଶୁଣନ୍ତୁ ତପସ୍ୟା କଥାଚିତ୍ରର ଇସୁନ୍ଦର ଗୀତଟି।

0: କଥାଚିତ୍ର ଗପ ହେଲେ ବି ସତ କଣ୍ଠ ସୁମନ କଲ୍ୟାଣପୁର
1: ଭିତରେ ଗପ କହେ ଗପ ହେଲେ ବି

ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମରେ ମୁଁ ଅଛି। ମୋ ସହିତ ପୂର୍ବଭଳି ରହିଛି ଗୋଟିଏ ଶବ୍ଦ, ଯେଉଁ ଶବ୍ଦକୁ ପ୍ରତି ଗୀତରେ ବ୍ୟବହାର କରାଯାଇଛି। ଆପଣମାନେ ଶୁଣନ୍ତୁ ଆଉ ମଜା ଉଠାନ୍ତୁ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ପ୍ୟାସା ସାବନ।

କଥାଚିତ୍ର ଗଙ୍ଗାଧର ଦେଶମେ, କଣ୍ଠ ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଭୁବନେଶ୍ୱରରୁ ଲେଖିଛନ୍ତି ସନ୍ତୋଷ ବରାଡ଼ା। ଶ୍ରୋତାବନ୍ଧୁ, ମୁଁ ଏଠି କହି ରଖିବି ଆମର ଏ କାର୍ଯ୍ୟକ୍ରମଟି ଚିରହରିତ। ଏଥିରେ କେବଳ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ଗୁଡ଼ିକ ଏସ୍ଏମ୍ଏସ୍ ଜରିଆରେ ଆମ ପାଖକୁ ଆସେ, ଆମେ ଏଥିରେ ଶୁଣେଇ ପାରିବୁ। ତେବେ ଆପଣ ସବୁବେଳେ କିନ୍ତୁ ଦେଉଛନ୍ତି ଡେଭୋସନାଲ୍ ଗୀତ, ଭକ୍ତି ସଙ୍ଗୀତ ଗୁଡ଼ିକ, ତେଣୁ ସେକୁ ସ୍ଥାନ ଦେବା ତ ଉଚିତ ନୁହେଁ। ତଥାପି ଏଇଟା ଆପଣଙ୍କର ଗୋଟେ ଅନୁରୋଧ ରକ୍ଷା କରି ମୁଁ ଦେଉଛି, କିନ୍ତୁ ଆଗାମୀ ଦିନରେ ଆପଣ ନିଜେ ଟିକେ ସଚେତନ ହେଲେ ଭଲ ହୁଅନ୍ତା। ଯେତେବେଳେ ଦେବେ ଆପଣ ଆଧୁନିକ ଗୀତ ଦେବେ, ଓଡ଼ିଆ ଲଘୁ ସଙ୍ଗୀତ ଗୀତ ମଧ୍ୟ ଦେଇପାରିବେ। ତେବେ ଆପଣଙ୍କର ସିକନ୍ଦର ଲାଲଙ୍କ କଣ୍ଠରେ ଗୋଟିଏ ଗୀତଟିଏ ଶୁଣିବାକୁ ଚାହିଁଛନ୍ତି, ଗୀତ ରଚନା ଫକୀରମୋହନ ସେନାପତି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କଲେଜ ଛକ ଜଗତସିଂହପୁରରୁ। ଲେଖିଛନ୍ତି ଅଭିଜିତ ଏବଂ ଲିଙ୍କନ। ଆପଣମାନେ ଲେଖିଛନ୍ତି, ଝୁନା ମ୍ୟାଡ଼ାମ ନମସ୍କାର। ନମସ୍କାର ଆଜ୍ଞା, ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ। ହ୍ୟୁମାନ ସାଗରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଆପଣମାନେ ଇଚ୍ଛା କରିଛନ୍ତି, କିନ୍ତୁ ଆଲବମ୍ ନାଁ ଲେଖିଛନ୍ତି ପରିଟିଏ। ପରିଟିଏରେ ଆଲବମ୍ ତ ଅଛି, କିନ୍ତୁ ହ୍ୟୁମାନ ସାଗରଙ୍କର ସେ ଗୀତଟି ନାହିଁ। ଚୋରି ହେଲାରେ ଆଲବମ୍ର ଗୋଟେ ଆଲବମ୍ର ଗୋଟେ ଗୀତଟିଏ ମୁଁ ଶୁଣାଉଛି ହ୍ୟୁମାନ ସାଗରଙ୍କ କଣ୍ଠରେ। ଗୀତ ରଚନା ଅଭିଜିତ ମଜୁମଦାର।

ଆଉ ଗୋଟେ ଏସ୍ଏମ୍ଏସ୍ ଆସିଛି କଟକରୁ, ଲେଖିଛନ୍ତି ପିହୁ ଏବଂ ଟୁନା, ଆପଣଙ୍କ ପାଇଁ ଗୋଟିଏ ସୁନ୍ଦର ଗୀତ ଶରତ ନାୟକଙ୍କ କଣ୍ଠରେ, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ଭାରି ଟେନ୍ସନ୍।

ଆଉ ଗୋଟିଏ ଏସଏମଏସ ଆସିଛି, କିନ୍ତୁ ଶ୍ରୋତାବନ୍ଧୁ ମୁଁ ଅନେକ ଥର କହିଛି, ଏବେ ବି ପୁଣି ଥରେ କହୁଛି, ଯେତେବେଳେ ଆପଣ ଏସଏମଏସ କରୁଛନ୍ତି ନିଜର ନାଁ ଓ ଠିକଣା ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ। ତେବେ ଯାହା ହଉ, ଆପଣ ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ପ୍ରଣବ ପଟ୍ଟନାୟକଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟିଏ ଶୁଣେଇ ଦେଉଛି। ଗୀତ ରଚନା ଲକ୍ଷ୍ମୀନାରାୟଣ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ।

କାର୍ଯ୍ୟକ୍ରମ ଚିରହରିତ୍ରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ରଚନା ଶିବବ୍ରତ ଦାସ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ବଡ଼େକର କଥାଚିତ୍ର ଉଲ୍କା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ଯୁବ ପ୍ରତିଭାର ବହୁବିଧ ସମ୍ଭାର ବିବିଧ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ମୁଁ ଆପଣଙ୍କ

0: ବନ୍ଧୁ, ଭାରତୀୟ ସଂସ୍କୃତି ହେଉଛି ଭାବ, ଭକ୍ତି ଓ ଆଧ୍ୟାତ୍ମିକତାର ଏକ ମହାସମୁଦ୍ର। ଏହି ସଂସ୍କୃତିର ମଣିମୁକୁଟ ହେଉଛି ନୃତ୍ୟ।
1: ଭାରତ ମାଟିରେ ନୃତ୍ୟ କେବଳ ପାଦର ତାଳ କିମ୍ବା ମନୋରଞ୍ଜନର ବିଳାସ ନୁହେଁ, ଏହା ହେଉଛି ଆତ୍ମାର ଚିରନ୍ତନ ସଙ୍ଗୀତ ଏବଂ ଈଶ୍ୱରଙ୍କ ସହ ମିଳନର ଏକ ସାଧନା।
0: ବନ୍ଧୁ, ନୃତ୍ୟ ହେଉଛି ଦୃଶ୍ୟ କାବ୍ୟ ଯାହା ଶବ୍ଦ ବିନା ବିଶ୍ୱର ସବୁଠାରୁ ଗଭୀର ଭାବନାକୁ ପ୍ରକାଶ କରିପାରେ।
1: ଭାରତୀୟ ପରମ୍ପରାରେ ନୃତ୍ୟର ସୃଷ୍ଟି ମାନବ ନୁହେଁ, ବରଂ ଏହା ଦେବତାମାନଙ୍କ ଦ୍ୱାରା ହୋଇଥିଲା, ଯାହା ବ୍ରହ୍ମାଙ୍କ ଚତୁର୍ବେଦର ସାରତତ୍ତ୍ୱକୁ ନେଇ ନାଟ୍ୟବେଦ ବା ନାଟ୍ୟଶାସ୍ତ୍ର ସୃଷ୍ଟି ହୋଇଥିଲା।
0: ଶ୍ରୋତା ବନ୍ଧୁ, ଭାରତର ପ୍ରତିଟି ଶାସ୍ତ୍ରୀୟ ନୃତ୍ୟ ସଂସ୍କୃତିର ଜଣେ ଜଣେ ଜୀବନ୍ତ ଦୂତ। ଆମ ଦେଶର ବିଭିନ୍ନ ପ୍ରାନ୍ତର ନୃତ୍ୟଶୈଳୀ ଭାରତୀୟ ସଂସ୍କୃତିର ବୈଚିତ୍ର୍ୟକୁ ଦର୍ଶାଇଥାଏ, ଯେପରିକି ଓଡ଼ିଶୀ, ଭାରତନାଟ୍ୟମ୍, କଥକ, କଥକଲି ଓ ମୋହିନୀ ଆଟ୍ଟମ୍ ଏବଂ କୁଚିପୁଡ଼ି ଓ ମଣିପୁରୀ ଇତ୍ୟାଦି।
1: ହଁ ବନ୍ଧୁ, ଭାରତୀୟ ନୃତ୍ୟ କେବଳ ଶରୀରର ଚଳନ ନୁହେଁ, ଏହା ହେଉଛି ନବରସ ଅର୍ଥାତ୍ ଶୃଙ୍ଗାର, ବୀର, କରୁଣ, ରୌଦ୍ର, ହାସ୍ୟ, ଭୟାନକ, ବିଭତ୍ସ, ଅଦ୍ଭୁତ ଓ ଶାନ୍ତର ମହାମିଳନ।
0: ବନ୍ଧୁ, ଏହି ନୃତ୍ୟଶିଳ୍ପୀଙ୍କ ହାତର ପ୍ରତିଟି ମୁଦ୍ରା ଏବଂ ଆଖିର ଚାହାଣି ଏକ ନିସ୍ତବ୍ଧ ଭାଷା ସୃଷ୍ଟି କରେ, ଯାହା ନୃତ୍ୟ ମାଧ୍ୟମରେ ସଦାଚାର, ଧର୍ମ, ପ୍ରେମ ଏବଂ ମାନବିକତାର ବାର୍ତ୍ତା ସମାଜକୁ ଦେଇଥାଏ।
1: ଭାରତୀୟ ସଂସ୍କୃତିରେ ନୃତ୍ୟ କେବଳ ରଙ୍ଗମଞ୍ଚର ପ୍ରଦର୍ଶନ ନୁହେଁ, ଏହା ହେଉଛି ନୃତ୍ୟ ଯୋଗ। କାରଣ ଯେପରି ଜଣେ ଯୋଗୀ ଧ୍ୟାନ ମାଧ୍ୟମରେ ଈଶ୍ୱରଙ୍କୁ ପାଇଥାଏ, ସେହିପରି ଜଣେ ନୃତ୍ୟଶିଳ୍ପୀ ତା'ର ପାଦର ଥାପ, ହସ୍ତର ମୁଦ୍ରା ଏବଂ ନିଶ୍ଚଳ ସାଧନା ଦ୍ୱାରା ସେହି ପରମ ବ୍ରହ୍ମଙ୍କ ସହ ଏକାତ୍ମ ହୁଏ।
0: ହଁ ଶ୍ରୋତା ବନ୍ଧୁ, ମନ୍ଦିର ମାନଙ୍କରେ ଦେବଦାସୀ ପରମ୍ପରା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଭଗବାନଙ୍କ ସମ୍ମୁଖରେ ନୃତ୍ୟ କରିବା ହେଉଛି ନିଜର ଅହଂକାରକୁ ବିସର୍ଜନ କରି ସେହି ସର୍ବଶକ୍ତିମାନଙ୍କ ଚରଣରେ ସମର୍ପିତ ହେବାର ଏକ ସ୍ୱାତ୍ତ୍ୱିକ ମାଧ୍ୟମ।

0: ପୁସ୍ତକ ହୁଏ ତେବେ ଲୋକ ନୃତ୍ୟ ହେଉଛି ତାର ହୃଦୟ।
1: ଭାରତୀୟ ନୃତ୍ୟ କଳା ମଧ୍ୟରେ ଆମ ଓଡ଼ିଶାର ଓଡ଼ିଶା ନୃତ୍ୟ ହେଉଛି ସବୁଠାରୁ କୋମଳ ଓ ଲାସ୍ୟମୟ, କାରଣ ଓଡ଼ିଶା ନୃତ୍ୟର ପ୍ରତିଟି ମୁଦ୍ରା ଶ୍ରୀଜଗନ୍ନାଥଙ୍କ ଭାବରେ ବିଭୋର। ଶ୍ରୀମନ୍ଦିରର ମାର୍ଜନାଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା ପର୍ଯ୍ୟନ୍ତ ସବୁଠି ନୃତ୍ୟରେ ଥାଏ ଦେବୀୟ ଉପସ୍ଥିତି।
0: ହଁ ବନ୍ଧୁ, କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀମନ୍ଦିର ଏବଂ ଖଣ୍ଡଗିରି ଉଦୟଗିରି ଗୁମ୍ଫାର ପଥର ଦେହରେ ଖୋଦିତ ହୋଇଥିବା ନର୍ତ୍ତକୀମାନେ ମୂର୍ତ୍ତି ଯେତେବେଳେ ରଙ୍ଗ ମଞ୍ଚକୁ ଓହ୍ଲାଇ ଆସନ୍ତି ସେତେବେଳେ ପଥର ବି ଜୀବନ୍ତ ହୋଇଉଠେ। ଚୌକ ଏବଂ ତ୍ରିଭଙ୍ଗୀ ମୁଦ୍ରା ଓଡ଼ିଶୀ ନୃତ୍ୟକୁ ସାରା ବିଶ୍ୱରେ ଦେଇଛି ଅଦ୍ଭୁତ ପରିଚୟ।
1: ବନ୍ଧୁ, ଆଜିର ବୈଷୟିକ ଏବଂ ପାଶ୍ଚାତ୍ୟ ପ୍ରଭାବିତ ଦୁନିଆରେ ଭାରତୀୟ ନୃତ୍ୟ ସାଜିଛି ଏକ ସଞ୍ଜୀବନୀ ସଦୃଶ। ଏହା କେବଳ ଆମର ଗୌରବମୟ ଅତୀତକୁ ମନେ ପକାଇ ଦିଏ ନାହିଁ, ବରଂ ମାନସିକ ଚାପରୁ ମୁକ୍ତି ଦେଇ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ସହ ବିଶ୍ୱର କୋଣ ଅନୁକୋଣରୁ ଗବେଷକ ଓ କଳାପ୍ରେମୀମାନେ ଭାରତକୁ ଆସି ଆମର ନୃତ୍ୟ ବ୍ୟାକରଣ ଶିଖୁଛନ୍ତି, ଯାହା ପ୍ରମାଣିତ କରୁଛି ଆମ ସଂସ୍କୃତିର ଆକର୍ଷଣ କେବେ ବି କମି ନାହିଁ କି ଭବିଷ୍ୟତରେ କମିବ ବି ନାହିଁ।
0: ଶ୍ରୋତା ବନ୍ଧୁ, ନୃତ୍ୟ ହେଉଛି ଆତ୍ମାର ପରିଭାଷା, ଆଉ ଯେତେବେଳେ ଜଣେ ସାଧକଙ୍କ ପାଦର ତାଳି ତାଳି ଘୁଙ୍ଗର ନିଜେ କଥା କହିବାକୁ ଆରମ୍ଭ କରେ ସେତେବେଳେ ସେହି ସ୍ପନ୍ଦନ ସମସ୍ତଙ୍କ ହୃଦୟକୁ ଛୁଇଁଯାଏ। ହଁ ବନ୍ଧୁ, ଆଜି ଆମ ଷ୍ଟୁଡିଓ ଅଗଣା ସେମିତି ଏକ ମଧୁର ଝଙ୍କାରରେ ଗୁଞ୍ଜରିତ ହୋଇ ଉଠିଛି, କାରଣ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କର ଘୁଙ୍ଗୁର କଥା କହେ। ସେ ହେଉଛନ୍ତି ଓଡ଼ିଶାର ଜଣେ ବହୁବିଧ ନୃତ୍ୟଶିଳ୍ପୀ, ଯିଏ ନିଜ କଳା ଓ ସାଧନ ବଳରେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଆସନ୍ତୁ ସ୍ୱାଗତ କରିବା ଆଜିର ଆମର ଅତିଥି ଶୁଭଶ୍ରୀ ସ୍ୱାଇଁଙ୍କୁ, ଏବଂ ତାଙ୍କୁ ସାକ୍ଷାତ କରିଛନ୍ତି ଶୁଭଶ୍ରୀ ପ୍ରଧାନ।
1: ଶ୍ରୋତାବନ୍ଧୁ, କଳା ଯେତେବେଳେ କୌଣସି ସୀମା ମାନେ ନାହିଁ ସେତେବେଳେ ଜଣେ ଶିଳ୍ପୀ ବହୁମୁଖୀ ହୋଇପାରନ୍ତି। ଆଜି ଆମ ଷ୍ଟୁଡିଓ ଅଗଣାରେ ଅଛନ୍ତି ଜଣେ ଏମିତି ଯୁବ କଳାକାର ଯିଏ ଓଡ଼ିଶୀର ଶାଳୀନତା, କଥକର ଚକ୍କର, ଛଉର ବୀରତ୍ୱ ଆଉ ୱେଷ୍ଟର୍ଣ୍ଣ ଡ୍ୟାନ୍ସର ଜୋସ୍କୁ ନିଜ ଭିତରେ ସାଉଁଟି ରଖିଛନ୍ତି। ସେ ହେଉଛନ୍ତି ଅନେକ ରିଏଲିଟି ଶୋର ଚାମ୍ପିୟନ୍ ଓ ସଫଳ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଁ। ଶୁଭଶ୍ରୀ, ଆପଣଙ୍କୁ ଯୁବବାଣୀର ଷ୍ଟୁଡିଓକୁ ସ୍ୱାଗତ କରୁଛି।
2: ଆପଣଙ୍କୁ ନମସ୍କାର, ଆଉ ସମସ୍ତଙ୍କୁ ନମସ୍କାର।
1: ଶୁଭଶ୍ରୀ, ଆପଣ କେମିତି ଅଛନ୍ତି?
2: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି? ଆଶା କରୁଛି ଆମ ଶ୍ରୋତା ବନ୍ଧୁମାନେ ବି ନିଶ୍ଚୟ ଭଲରେ ଥିବେ।
1: ମୁଁ ମଧ୍ୟ ବହୁତ ଭଲ ଅଛି। ଶୁଭଶ୍ରୀ, ଆପଣଙ୍କ ପିତା ଏବଂ ମାତା ଉଭୟ ନୃତ୍ୟ ଦୁନିଆର, ଘରର ଏହି କଳାତ୍ମକ ପରିବେଶ ଆପଣଙ୍କୁ ଜଣେ ଭର୍ସାଟାଇଲ୍ ଡ୍ୟାନ୍ସର ହେବାରେ କେତେ ସାହାଯ୍ୟ କରିଛି?
2: ଆକ୍ଚୁଆଲି ମୋ ପାପା ମମ୍ମି ଦୁଇ ଜଣ ଯାକ ହିଁ ଡ୍ୟାନ୍ସର। ଯେତେବେଳେ ମୋତେ 2 ବର୍ଷ ହେଇଥିଲା ସେତେବେଳୁ ହିଁ ମୁଁ ଡ୍ୟାନ୍ସ କରିବା ଷ୍ଟାର୍ଟ କରିଥିଲି, ଯୋଉଟାକି ଷ୍ଟେଜ୍ ଉପରୁ ହିଁ ଷ୍ଟାର୍ଟ ହେଇଥିଲା ମୋର ଡ୍ୟାନ୍ସ କରିବା। ଆଉ ପାପା ମମ୍ମିଙ୍କ ପାଖରୁ ହିଁ ମୁଁ ୱେଷ୍ଟର୍ଣ୍ଣ ଡ୍ୟାନ୍ସ ଷ୍ଟାର୍ଟ କରିଛି ଶିଖିବା। ଫାର୍ଷ୍ଟ ମୁଁ ୱେଷ୍ଟର୍ଣ୍ଣ ଡ୍ୟାନ୍ସ ହିଁ ଶିଖିବା ଷ୍ଟାର୍ଟ କରିଥିଲି ପାପା ମମ୍ମିଙ୍କ ପାଖରୁ। ତାପରେ ମୁଁ ଓଡ଼ିଶୀ ଡ୍ୟାନ୍ସ ଶିଖୁଥିଲି, ଦେନ୍ ତାପରେ ମୁଁ ଛଉ ଡ୍ୟାନ୍ସ ଏବେ କରୁଛି। ତ ଭର୍ସାଟାଇଲ୍ ଡ୍ୟାନ୍ସର ହବାକୁ ମୋ ପାପା ମମ୍ମି ମୋ ବଡି ଏମିତି ବନେଇଛନ୍ତି କି ଖାଲି ମୁଁ ଗୋଟେ ଷ୍ଟାଇଲ୍ରେ ରହିପାରିବିନି। ଯଦି ମୁଁ ଓଡ଼ିଶୀ କରୁଛି ତାହେଲେ ଜାଣିପାରିବିନି କି ମୁଁ କଥକ ବି କରିପାରିବି ବୋଲିକି, ଯଦି ମୁଁ ୱେଷ୍ଟର୍ଣ୍ଣ ନାଚୁଛି ତାହେଲେ ଆପଣ ଜାଣିପାରିବେନି କି ମୁଁ ଛଉ କରୁଛି ବୋଲିକି।
1: ପ୍ରକୃତରେ ଗୋଟେ ପିଲାକୁ ନିଜର ବାପା ମାଙ୍କର ଯେତେବେଳେ ସପୋର୍ଟ ମିଳିଥାଏ ସେତେବେଳେ ନିହାତି ସେମାନେ ଆଗକୁ ଯାଇପାରନ୍ତି। ତେବେ ଆପଣଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ ରହିବ, ଆପଣ ଓଡ଼ିଶୀ ନୃତ୍ୟ ପାଇଁ ଜୁନିୟର ସ୍କଲାରସିପ୍ ମଧ୍ୟ ପାଇଛନ୍ତି, ସେହି ସମୟର ଅନୁଭୂତି ଆଉ ଏହି ସମ୍ମାନ ଆପଣଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ରଖିଥିଲା?
2: ଆଜ୍ଞା, ମୁଁ ଯେତେବେଳେ ଜୁନିୟର ଓଡ଼ିଶୀର ସ୍କଲାରସିପ୍ ପାଇଲି ସେତେବେଳେ ମୁଁ ଓଡ଼ିଶୀ ଡ୍ୟାନ୍ସ ଶିଖୁଥିଲି ଗୁରୁଶ୍ରୀ ପୁଷ୍ପରଞ୍ଜନ ମଙ୍ଗରାଜ ସାର୍ଙ୍କ ପାଖରେ। ତ ସେତେବେଳେ ମୁଁ ଓଡ଼ିଶୀର ଜୁନିୟର ସ୍କଲାରସିପ୍ ପାଇଥିଲି। ଏବେ ମୁଁ ଶିଖୁଛି ଗୁରୁ ଶ୍ରୀମତୀ ମୁକ୍ତିଲତା ପାଲ ମ୍ୟାମ୍ ପାଖରେ।
1: ତେବେ ଆପଣ ଅନେକ ବଡ଼ ବଡ଼ ରିଆଲିଟି ଶୋରେ ସଫଳତା ପାଇଛନ୍ତି, ସେହି ମଞ୍ଚ ଗୁଡ଼ିକରେ ଟ୍ରଫି ନେବା ସମୟରେ ଆପଣଙ୍କ ଅନୁଭୂତି କେମିତି ଥିଲା, ସେ ସମ୍ପର୍କରେ ଆପଣ କ'ଣ କହିବେ?
2: ରିଏଲିଟି ଶୋଜରେ କରିବାର ତ ସମସ୍ତଙ୍କର ଇଚ୍ଛା ଥାଏ, ମୋର ବି ଇଚ୍ଛା ଥିଲା ଛୋଟବେଳୁ, ଏବେ ବି ଅଛି କି ହଁ ମୁଁ ଆହୁରି ନ୍ୟାସନାଲ ଇଣ୍ଟରନ୍ୟାସନାଲରେ ଯାଇକି କରିବି ବୋଲିକି। ତ ଯେତେବେଳେ କିଛି ଜିନିଷ ଆଚିଭ୍ ହେଇଯାଏ କି ଟ୍ରଫିଜ୍ ମିଳେ କି ମୁଁ ଜାଣିନି ଅନ୍ୟମାନଙ୍କୁ କେମିତି ଫିଲ୍ ହୁଏ, ବଟ୍ ମୋତେ ଏମିତି ଲାଗେ କି ଓକେ ଏଇଟା କିଛି ବି ନୁହେଁ। ଆଗକୁ ମୋର ଯୋଉ ଫୋକସ୍ ଅଛି ମତେ ଆଗକୁ ବଢିବାର ଅଛି, ଏମିତି ନୁହେଁ କି ମୁଁ ଖୁସି ହୁଏନି, ମୁଁ ଖୁସି ହେଇଥାଏ, ସେତିକିରେ ସରିଯାଉନି, ଆଗକୁ ଆହୁରି ବହୁତ ଆଚିଭମେଣ୍ଟସ୍ ଆହୁରି ବହୁତ ଗୋଲ୍ସ ଅଛି, ଯୋଉଠି କି ଏମିତି ଥାଏ କି ରିଆଲିଟି ଶୋରେ ଗୋଟେରେ ୱିନ୍ କରିଗଲେ

0: ଲୋକମାନେ କଣ କରନ୍ତି ନା ରହିଯାନ୍ତି। ହଁ ଇଭେନ୍ ମୁଁ ଏବେ ୱିନ୍ କରିନି, ମୁଁ ଫାର୍ଷ୍ଟ ରନର୍ ଅପ୍ ହେଇଛି, ବଟ୍ ସେଇଥିରେ ବି ମୁଁ ଖୁସି ଅଛି। ଆଉ ଆଗକୁ ଯୋଉ ରିଏଲିଟି ଶୋଜ୍ ଅଛି ଆଉ ଇଣ୍ଟରନ୍ୟାସନାଲ ଶୋଜ୍ ଅଛି, ସେଇଥିରେ ଯିବାକୁ ମୁଁ ବହୁତ ଟ୍ରାଏ କରୁଛି ଆଉ ମୁଁ ଯିବି ବି।
1: ବହୁତ ଭଲ କଥା ଆପଣ କହିଲେ। ତେବେ ଶୁଭଶ୍ରୀ, ଓଡ଼ିଶା ଭିତରେ ଆପଣ ପ୍ରାୟ 150ରୁ ଅଧିକ ଷ୍ଟେଜ୍ ଶୋ କରିସାରିଲେଣି, ଏସବୁ ପୁରସ୍କାର ଆଉ ପ୍ରଶଂସା ମଧ୍ୟରୁ ଆପଣଙ୍କ ହୃଦୟର ସବୁଠାରୁ ନିକଟତମ ପୁରସ୍କାରଟି ଆଉ ଏବଂ ସମ୍ମାନଟି କ'ଣ ରହିଛି?
0: ମୁଁ ଯେତେବେଳେ 2 ବର୍ଷର ଥିଲି ସେତେବେଳେ ମୋର ଯୋଉ ଡାନ୍ସ ଷ୍ଟାର୍ଟ ହେଇଥିଲା ସେଟା ଗୋଟେ ଷ୍ଟେଜ୍ରୁ ହିଁ ଷ୍ଟାର୍ଟ ହେଇଥିଲା। ମୋ ମମିଙ୍କ କୋଳରେ ଥିଲି, ମୁଁ କାନ୍ଦୁଥିଲି କି ଷ୍ଟେଜ୍ ଉପରକୁ ଯିବି ବୋଲିକି। ପାପାଙ୍କର ଷ୍ଟୁଡେଣ୍ଟସ୍ ମାନେ ନାଚୁଥିଲେ ନନ୍ ଲିମିଟ୍ସ,
1: ଆଚ୍ଛା,
0: ତ ନନ୍ ଲିମିଟ୍ସରେ ମୁଁ ମତେ କଣ କଲେ ନା ମୁଁ ବହୁତ ଜୋରସେ କାନ୍ଦିଲି କି ମୁଁ ଷ୍ଟେଜ୍ ଉପରକୁ ଯିବି ବୋଲିକି, ତ ମତେ ଡ୍ରେସ୍ ଥିଲା ଏକ୍ସଟ୍ରା, ତ ଡ୍ରେସ୍ ପିନ୍ଧେଇକି ଛାଡ଼ିଦେଲେ, ତ ମୁଁ ଯେତେବେଳେ ଷ୍ଟେଜ୍ ଉପରକୁ ଗଲି ମୋ କାନ୍ଦ ବନ୍ଦ ହେଇଗଲା। ତ ସେବେଠୁ ହିଁ ମୁଁ ଡାନ୍ସ କରିବା ଷ୍ଟାର୍ଟ କରିଛି। ପାପାଙ୍କର ଯେତିକି ସିନିୟର ଷ୍ଟୁଡେଣ୍ଟସ୍ ମାନେ ଥାନ୍ତି, ପାପା ମମ୍ମି ଲାଇକ୍ 24x7 ଥାନ୍ତି, ସେମାନେ ଡାନ୍ସ କ୍ଲାସ୍ରେ ହିଁ ଥାନ୍ତି, ଯେହେତୁ ଘରେ ହିଁ ଡାନ୍ସ କ୍ଲାସ୍, ସେତେବେଳେ ବଡ ବଡ ଭାଇମାନେ ବଡ ବଡ ଦିଦିମାନେ ସବୁ ଆସିକି ପ୍ରାକ୍ଟିସ୍ କରନ୍ତି, ତ ମୁଁ କେବେ ବି ମୋ ଏଜ୍ର ପିଲାମାନଙ୍କ ସହିତ ଡାନ୍ସ କରିନି, ତ ବଡ ବଡ ଭାଇ ଦିଦିମାନଙ୍କ ସହିତ ଡାନ୍ସ କରିକି ମୁଁ ସବୁବେଳେ ଆଡ଼ଭାନ୍ସ ଶିଖିବାକୁ ଚାହିଁଲି। ମମ୍ମି ବି ଶିଖାନ୍ତି, କ୍ଲାସିକାଲ୍ ଶିଖାନ୍ତି, ୱେଷ୍ଟର୍ଣ୍ଣ ଶିଖାନ୍ତି, ସେ ମତେ ଏରିଆଲ୍ ଆକ୍ଟ ବି ଶିଖେଇଛନ୍ତି, ତ ଏମିତି ବହୁତ ସାରା ଆକ୍ଟ ମାନେ ଶିଖେଇଛନ୍ତି।
1: ବହୁତ ଭଲ କଥା କହିଲେ ଶୁଭଶ୍ରୀ। ତେବେ ଶୁଭଶ୍ରୀ, ଓଡ଼ିଶୀ ଏକ ଶାସ୍ତ୍ରୀୟ ନୃତ୍ୟ ଯେଉଁଥିରେ ଭଙ୍ଗୀ ଓ ଲାସ୍ୟ ରହିଥାଏ, କିନ୍ତୁ ଛଉ ହେଉଛି ଏକ ସମର ବା ମାର୍ଶାଲ ନୃତ୍ୟ, ଏହି ଦୁଇଟି ସମ୍ପୂର୍ଣ୍ଣ ଅଲଗା ଶୈଳୀ, ଏହା ମଧ୍ୟରେ ସନ୍ତୁଳନ ରଖିବା କେତେ କଷ୍ଟକର, ଆପଣଙ୍କର ଏ ନେଇ କ'ଣ ମତ ରହିଛି?
0: ଆଜ୍ଞା, ଦୁଇଟା ଯାକ ହ୍ୟାଣ୍ଡେଲ କରିବା ବହୁତ ହି ଡିଫିକଲ୍ଟ, ଆଉ ମୋ ପାଇଁକି ଏଇଟା ବହୁତ ହି ଡିଫିକଲ୍ଟ ଥିଲା, ବଟ୍ ଯେହେତୁ ମୋର ଗୋଟେ ମାଇଣ୍ଡସେଟ୍ ଅଛି କି ନାଇଁ ମୁଁ ଏଇଟା କରିପାରିବି, ମୁଁ ସବୁ ଜିନିଷ କରିପାରିବି, ତା ପାଇଁକି ମୋର ଯୋଉ ହାର୍ଡ଼ୱାର୍କ ରହିଛି, ଯେମିତିକି ଓଡ଼ିଶୀ ଡାନ୍ସରେ ଆମର ଅଛି ସଫ୍ଟ ନେଚରର ଡାନ୍ସ ଫର୍ମଟା, ଆଉ ଯୋଉ ମାର୍ଶାଲ ଆର୍ଟ ଅଛି ସେଇଥିରେ ଆମକୁ ମାର୍ଶାଲ ଆର୍ଟ ଆର୍ଟ ଫର୍ମଟା ବେସିକାଲି ପୂର୍ବ ଜମାନାରେ ଯୋଉ ଛଉ ନୃତ୍ୟ ଥିଲା ସେଟା ଖାଲି ମେଲ୍ ଡାନ୍ସ ଫର୍ମକୁ ନେଇକି ବେସ୍ ଥିଲା, ସେଥିରେ ଖାଲି ମେଲ୍ ଡାନ୍ସ ଫର୍ମ ମେଲ୍ ଡାନ୍ସର୍ସ ମାନେ ଡାନ୍ସ କରୁଥିଲେ ସେଇଥିରେ। ଧୀରେ ଧୀରେ ସେଟା ଚେଞ୍ଜ ହେଇକି ଫିମେଲ୍ ଡାନ୍ସ ଆର୍ଟିଷ୍ଟ ମାନେ ବି ସେଇଟାକୁ ପରଫର୍ମ କରୁଛନ୍ତି। ଏମିତି ନାହିଁ କିଛି ଜିନିଷ କରିହବନି, ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ସବୁ ଜିନିଷ କରିପାରିବେ, ତ ତା ପାଇଁକି ଆପଣଙ୍କୁ ଘଣ୍ଟା ଘଣ୍ଟା ପ୍ରାକ୍ଟିସ୍ କରିବାକୁ ପଡ଼ିବ। ଆପଣ ଯେତେ ପ୍ରାକ୍ଟିସ୍ କରିବେ ଆପଣଙ୍କ ବଡି ସେଇ ଅନୁସାରେ ତାକୁ ଆଡଜଷ୍ଟ କରିପାରିବ, ଆଉ ସେଇ ଅନୁସାରେ ସେଇ ଜିନିଷଟାକୁ ଡିଫରେନ୍ସିଏଟ୍ କରିକି ସେଇ ଜିନିଷଟା ଆପଣ ପରଫର୍ମ କରିପାରିବେ।
1: ବହୁତ ଭଲ କଥା କହିଲେ ଶୁଭଶ୍ରୀ। ତାମାନେ ଆପଣ କହିବାକୁ ଚାହୁଁଛନ୍ତି ନିରନ୍ତର ପ୍ରଚେଷ୍ଟା ଏବଂ ଧ୍ୟାନର ସହକାରେ କୌଣସି କାର୍ଯ୍ୟ କଲେ ତାହା ସଫଳ ହୋଇଥାଏ?
0: ଆଜ୍ଞା, ଆପଣ ଆପଣଙ୍କ ମାଇଣ୍ଡକୁ ଯେମିତି ଇନଷ୍ଟ୍ରକ୍ସନ୍ ଦେବେ ଆପଣଙ୍କ ମାଇଣ୍ଡ ସେମିତି ଚାଲିବ, ଏମିତି ନାହିଁ କି ଆପଣଙ୍କ ମାଇଣ୍ଡ ଆପଣଙ୍କୁ କଣ୍ଟ୍ରୋଲ କରିବ, ଆପଣ ଯଦି ଆପଣଙ୍କ ମାଇଣ୍ଡକୁ କଣ୍ଟ୍ରୋଲ କରିପାରିବେ ତାହେଲେ ଆପଣ କିଛି ବି ଅଚିଭ୍ କରିପାରିବେ।
1: ବହୁତ ଭଲ କଥା କହିଲେ। ତେବେ ଆପଣ କଥକ ମଧ୍ୟ ଶିଖିଛନ୍ତି?
0: ଆଜ୍ଞା।
1: ତେବେ କଥକର ଦ୍ରୁତ ଚକର ଏବଂ ଓଡ଼ିଶୀର ଚୌକା ଭଙ୍ଗୀ ମଧ୍ୟରେ ଅଭ୍ୟାସ କଲାବେଳେ ଶରୀରକୁ କେମିତି ପ୍ରସ୍ତୁତ କରନ୍ତି?
0: ତା ପାଇଁକି ଆମକୁ ପ୍ରପର ଫ୍ଲେକ୍ସିବଲ ହେବାକୁ ପଡ଼େ, ତାପରେ ମୁଁ ୟୋଗା ବି କରେ, ତା ପାଇଁକି ଏକ୍ସରସାଇଜ୍ ଥାଏ, ୱାର୍ମ ଅପ୍ ଥାଏ, ତ ଡିଫରେଣ୍ଟ ଡିଫରେଣ୍ଟ ଷ୍ଟାଇଲର ଡିଫରେଣ୍ଟ ଡିଫରେଣ୍ଟ ୱାର୍ମ ଅପ୍, ଯୋଉଟାକି ହେଲ୍ପ କରେ ନିଜ ବଡିକୁ କନଷ୍ଟ୍ରକ୍ଟ କରିବାକୁ, ଯେମିତି ଆପଣ ଚାହିଁବେ ସେଇ ଫର୍ମରେ ମାନେ କନ୍ଭର୍ଟ।
1: ଆପଣ ଏ ନେଇ କିଛି ବିଶେଷ ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତି କି?
0: ଆଜ୍ଞା, ନିଜ ଡାଏଟ୍ ଉପରେ ବି ମୁଁ ଧ୍ୟାନ ରଖେ, ନିଜ ଡାଏଟ୍ଟା ଭଲ ରହିଲେ ନିଜ ମାଇଣ୍ଡଟା ଭଲ ରହିଲେ ଆପଣ ଏକ୍ସରସାଇଜ୍ ବିନା ଏନର୍ଜି ଯୋଉ ଥାଏ ଆପଣଙ୍କ ଏନର୍ଜିଟା ସେଭ୍ ହେଇପାରିବ, ଆଉ ଆପଣଙ୍କୁ ଅଧିକା ଏନର୍ଜି ମିଳିପାରିବ, ଆଉ ଆପଣ ଟାୟାର୍ଡ ନ ହେଇକି ଭଲସେ ପ୍ରାକ୍ଟିସ୍ କରିପାରିବେ, ସେଥିପାଇଁ ଡାଏଟ୍ଟା ନିହାତି ଦରକାର ସବୁ ଡାନ୍ସର୍ସ ମାନଙ୍କୁ। ମୁଁ ଏବେ କଥକରେ ରିସେଣ୍ଟଲି ନୀ ସ୍ପିନ୍ର ଗୋଟେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଥିଲି, ଯୋଉଟାକି 40 ସେକେଣ୍ଡସ୍ରେ ମୁଁ 60ଟା ନୀ ସ୍ପିନ୍ କରିଥିଲି, ନୀ ରାଉଣ୍ଡିଂ କରିଥିଲି, ତ ସେଇଟା ଏବେ ମୁଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ହୋଲ୍ଡର ହେଇକି ଆଚିଭ୍ କରିଛି ସେଇ ରେକର୍ଡଟା, ଯୋଉଟାକି ସେଇ ରେକର୍ଡଟା କରିବା ପାଇଁ ମତେ ବହୁତ ପ୍ରାକ୍ଟିସ୍ କରିବାକୁ ପଡ଼ିଛି, ଇଭେନ୍ ମୋର ନିର ଇଞ୍ଜୁରିଜ୍ ବି ହେଇଯାଇଛି, ତା ମଧ୍ୟରେ ବି ମୁଁ ସେଇ ଯୋଉ ଟାର୍ଗେଟ୍ଟା ଥିଲା ମୋର, ମୋ ପାପାଙ୍କର ଇଚ୍ଛା ଥିଲା କି ମୁଁ ଗୋଟେ ରେକର୍ଡ କରେ, ଯୋଉଟା ଛୋଟବେଳେ ସିଏ ଟ୍ରାଏ କରିଥିଲେ କି କରିବା ପାଇଁ ହେଇପାରିନଥିଲା, ବଟ୍ ମୋର ବି ଥିଲା ସେ ଇଚ୍ଛାଟା କି ମୁଁ ଗୋଟେ ରେକର୍ଡ କରେ ବୋଲିକି, ତ ସେଥିପାଇଁ କି ମୁଁ ଯାହା ବି ପ୍ରାକ୍ଟିସ୍ କରୁଥିଲି ରେକର୍ଡଟାକୁ ଆଚିଭ୍ କରିବାକୁ, ସେଇ ପ୍ରାକ୍ଟିସ୍ ଆଉ ସେଇ ଏଫର୍ଟସ୍ରେ ହିଁ ମୁଁ ସେଇ ରେକର୍ଡକୁ ଆଚିଭ୍ କରିପାରୁଛି।
1: ଆପଣ ତାମାନେ କହିବାକୁ ଚାହୁଁଛନ୍ତି ଆପଣ କେବଳ ଓଡ଼ିଶାରେ ନୁହଁ

0: ସମଗ୍ର ଭାରତବର୍ଷରେ ଆପଣ କରିଥିବା ପ୍ରଥମ କଳାକାର ଯିଏକି 40 ସେକେଣ୍ଡରେ 60-80 ସ୍ପିନ୍ କରିଛନ୍ତି, ବହୁତ ଭଲ କଥା ଶୁଭଶ୍ରୀ।
1: ସେଇ ଯୋଉଟା ରେକର୍ଡ ଅଛି ସେଇଟା ମେ ବି ଇଣ୍ଡିଆରେ କେହି କରିନାହାନ୍ତି, ସେଇଟା ମୁଁ ଗୋଟେ ନୂଆ ରେକର୍ଡ ସେଟ୍ କରିଛି, ତ ସେଇଟାକୁ ମେ ବି ମୁଁ ରେକର୍ଡ ଭାଙ୍ଗି ପାରିବି, ନହେଲେ ମତେ ବି କିଏ ରେକର୍ଡରେ ଭାଙ୍ଗି ପାରିବେ, ଆଉ ମୁଁ ନିଜ ରେକର୍ଡ ଯୋଉଟା ସେଟ୍ କରିଛି ମୁଁ ନିଜେ ବି ଭାଙ୍ଗି ପାରିବି ନେକ୍ସଟ ଟାଇମ।
0: ତେବେ ଆପଣଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ ରହିବ, ମୟୂରଭଞ୍ଜ ଛଉରେ ମୁଖାର ବ୍ୟବହାର ହୁଏନି ଆପଣ ତ ଜାଣିଛନ୍ତି, ମାତ୍ର ମୁଖା ନଥାଇ କେବଳ ଚେହେରାରେ ଭାବ ଆଣି ଜଣେ ଯୋଦ୍ଧାର ରୂପ ଦେଖାଇବା ପାଇଁ କି ପ୍ରକାର ପରିଶ୍ରମ କରିବାକୁ ପଡେ?
1: ଛଉ ଡାନ୍ସ ଗୋଟେ ମାର୍ଶାଲ ଆର୍ଟ ଡାନ୍ସ ଫର୍ମ, ଛଉ ଡାନ୍ସ ବହୁତ ଗ୍ରେସଫୁଲ, ବହୁତ ଏନର୍ଜେଟିକ ଡାନ୍ସ ଫର୍ମ, ସେଇଟା ଖାଲି ଗୋଟେ ଷ୍ଟାଇଲର ନାହିଁ, ସେଟା ତିନିଟା ଷ୍ଟାଇଲର ଅଛି, ପୁରୁଲିଆ, ସରେକେଳା ଆଣ୍ଡ ମୟୂରଭଞ୍ଜ ଛଉ। ତ ଯୋଉଟା ପୁରୁଲିଆ ଛଉ ଅଛି ସେଇଥିରେ ସେମାନେ ହେଭି ମାସ୍କ ୟୁଜ୍ କରନ୍ତି, ହେଡ୍ ଗିୟର ୟୁଜ୍ କରନ୍ତି, ଯୋଉଟାକି ଆମର ୱେଷ୍ଟ ବେଙ୍ଗଲରେ ଦେଖିବାକୁ ମିଳେ ବେସିକାଲି। ତ ସରେକେଳା ଛଉ ଅଛି ସେଇଥିରେ ରିଏଲିଷ୍ଟିକ ମାସ୍କ ୟୁଜ୍ କରନ୍ତି ସେମାନେ, ଆଉ ତାଙ୍କର ଯୋଉଟା ଅଛି ସେ ଷ୍ଟେଟଟା ଝାଡ଼ଖଣ୍ଡରେ ଦେଖିବାକୁ ପାଆନ୍ତି ଆମେ। ଆଣ୍ଡ ଯୋଉଟା ମୟୂରଭଞ୍ଜ ଡାନ୍ସ ଫର୍ମ ଅଛି, ଯୋଉଟା ମୁଁ କରୁଛି ମୟୂରଭଞ୍ଜ ଛଉ ଡାନ୍ସ, ସେଇଟା ଆମ ଓଡ଼ିଶାରେ ଦେଖିବାକୁ ମିଳେ ମୟୂରଭଞ୍ଜରେ। ତ ସେଇଥିରେ ଆମେ ମୟୂରଭଞ୍ଜ ଛଉରେ କିଛି ମାସ୍କ ୟୁଜ୍ କରୁନା, ଆମେ ଫେସିଆଲ ଏକ୍ସପ୍ରେସନରେ ଲୋକମାନଙ୍କୁ ଆମର ନିଜର ଯୋଉ ଅଭିନୟ ଅଛି ସେଇଟାକୁ ଆମେ କନ୍ଭେ କରୁ।
0: ବହୁତ ସୁନ୍ଦର କଥା କହିଲେ। ଆଚ୍ଛା ଶୁଭଶ୍ରୀ, ଏହି ପାରମ୍ପରିକ ଶାସ୍ତ୍ରୀୟ ନୃତ୍ୟ ଗୁଡ଼ିକରୁ ଶିଖିଥିବା କେଉଁ ଶୃଙ୍ଖଳା ଆପଣଙ୍କ ବ୍ୟକ୍ତିଗତ ଜୀବନରେ କେବେ କାମରେ ଆସିଛି କି?
1: ଆଜ୍ଞା, ଡିସିପ୍ଲିନ, ଟାଇମ ମ୍ୟାନେଜମେଣ୍ଟ, ଏଇଗୁଡାକ ଯଦି ନଥିବ ତାହେଲେ ଗୋଟେ ଡାନ୍ସର କେବେ ଆଗକୁ ବଢିପାରିବନି। ଯଦି ସେ ଟାଇମରେ ପହଞ୍ଚି ପାରୁନି, ଟାଇମରେ ଉଠି ପାରୁନି, ଟାଇମରେ ପ୍ରାକ୍ଟିସ କରିପାରୁନି, ଇନଡିସିପ୍ଲିନ ରହୁଛି, ଡିସିପ୍ଲିନରେ ନ ରହିକି ମ୍ୟାନର୍ସ, ବିହେଭିୟର୍ସ ଏଗୁଡାକ ବହୁତ ଇମ୍ପୋର୍ଟାଣ୍ଟ ଗୋଟେ ଡାନ୍ସର୍ସ ଲାଇଫରେ। ତ ଗୋଟେ ଟାଇମ ପାଇଁ କି ଠିକ ଅଛି, ବଟ୍ ଆଗକୁ ଯାଇକି ସିଏ ଆଉ କିଛି ଅଚିଭ କରିପାରିବନି, ନହେଲେ ସେ ଇନଡିସିପ୍ଲିନ ହେଇଗଲେ ସେ ପ୍ରାକ୍ଟିସ ବି କରିପାରିବନି କି ଟାଇମରେ ଆସିପାରିବ।
0: ତେବେ ଶୁଭଶ୍ରୀ, ଆପଣ ରିଆଲିଟି ଶୋ ଗୁଡ଼ିକରେ ଏରିଏଲ ଡ୍ୟାନ୍ସ ବା ଆକାଶରେ ଝୁଲି ନୃତ୍ୟ ଏବଂ ସ୍କେଟିଂ ଡ୍ୟାନ୍ସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି, ଏହିସବୁ ବିପଜ୍ଜନକ ଷ୍ଟଣ୍ଟ କରିବା ସମୟରେ ଆପଣଙ୍କୁ ଭୟ ଲାଗେ ନା ଆପେ ଆପେ ଜୋସ୍ ଆସିଯାଏ?
1: ନାଇଁ, ମତେ ବିଲକୁଲ ବି ଡର ଲାଗେନି ଏଇସବୁ କରିବାରେ, ଛୋଟବେଳୁ ହିଁ ବହୁତ ଡେୟାରିଙ୍ଗ, ମୁଁ ଏମିତି ଆମର ଗ୍ରିଲ ଅଛି, ଗ୍ରିଲ ଉପରେ ଚଢିଯାଏ। ଷ୍ଟୋରିଟେ ଅଛି, ଯେହେତୁ ପାପା ଘରେ ଥିଲେ, ମମି ଡାନ୍ସ କ୍ଲାସ କରୁଥିଲେ, ତ ଆମର ଗୋଟେ ଗ୍ରିଲ ଅଛି, ସେ ବହୁତ ହାଇଟେଡ ଥିଲା, ମୁଁ ସେତେବେଳେ LKG UKG ୟା ଷ୍ଟାଣ୍ଡାର୍ଡ 1ରେ ପଢୁଥିବି। ତ ମାମା କଣ କହିଲେ ନା, କହିଲେ କି ତୁ ଖାଇଛୁ, ତୁ ଶୋଇପଡ଼, ତୁ ଡାନ୍ସ କ୍ଲାସ ଆସିବା ଦରକାର ନାହିଁ। ତ ଆଗପଟୁ ତାଲା ପକେଇ ଦେଇକି ପଳେଇଥିଲେ, ତ ତାଲା ପକେଇ ଦେଇ ପଳେଇଥିଲେ, ମୁଁ ଜମା ଶୁଏ ହିଁ ନାହିଁ, କାରଣ ମୋତେ 24 ଘଣ୍ଟା ଡାନ୍ସ କ୍ଲାସରେ ହିଁ ରହେ, ମୁଁ ହୋମୱାର୍କ ବି କରେ ତ ଡାନ୍ସ କ୍ଲାସରେ ହିଁ କରେ। ତ ସେ ତାଲା ପକେଇକି ପଳେଇଛନ୍ତି, ମୁଁ ଗ୍ରିଲକୁ ବାଡ଼େଇଲି, କେହି ବି ଖୋଲିଲେନି, ଲାଷ୍ଟକୁ ମୁଁ ଚଢି ଗ୍ରିଲ ଉପରେ ଚଢିକି ତାପରେ ଯାଇକି ଡାନ୍ସ କ୍ଲାସରେ ପହଞ୍ଚିଗଲି। ତ ମୁଁ ଛୋଟବେଳୁ ହିଁ କବାଟ ଇଏ ସିଏରେ ସବୁ ଚଢୁଥାଏ, ତ ମତେ ସେଥିପାଇଁ କି ଡର ଲାଗେନି। ଆଉ ଫାର୍ଷ୍ଟ ଜିନିଷ ହଉଛି କି ପାପା ମମି ଡରନ୍ତେ ତାହେଲେ ମତେ ଡର ଲାଗନ୍ତା, ହେଲେ ସିଏ ବି ଡରୁ ନାହାନ୍ତି, ଫାର୍ଷ୍ଟ ଏରିଆ ମତେ ମମି ଶିଖେଇଛନ୍ତି, ଯୋଉଠି ଫ୍ୟାନ ଲାଗେ ସେଇଥିରେ ହିଁ ଗୋଟେ ରସି ଲଗେଇକି ସେଇଥିରେ ମତେ ଏରିଏଲ ଶିଖେଇଛନ୍ତି। ଆଣ୍ଡ ପାପାଙ୍କର ଇଚ୍ଛା ଥିଲା କି ମୁଁ ସ୍କେଟିଂ କରେ, ମୁଁ ସ୍କେଟିଂ ବି କରେ, ହୁଲା ହୁପ୍ସ କରେ, ଏରିଏଲ ଆକ୍ଟ କରେ, ମାନେ ମତେ ଏମିତି ଥାଏ କି ମତେ ଗୋଟେ ଜିନିଷ ଶିଖିବାର ନାହିଁ, ମତେ ବହୁତ ସାରା ଜିନିଷ ଶିଖିବାର ଅଛି ଆଉ ତା ଦେହରେ ମାଷ୍ଟ୍ରି କରିବାର ଅଛି। ତ ସେଥିପାଇଁ କି ଏଇଟା ପାପା ମମି ଯଦି ଡରିଥାନ୍ତି ତାହେଲେ ମତେ ବି ଡର ଲାଗନ୍ତା, ବଟ୍ ପାପା ମମି ବି ଡେୟାରିଙ୍ଗ ତ ମୁଁ ବି ଡେୟାରିଙ୍ଗ।
0: ଆଚ୍ଛା, ଆମ ଶ୍ରୋତା ବନ୍ଧୁମାନଙ୍କ ମନରେ ମଧ୍ୟ ପ୍ରଶ୍ନ ଆସିଥିବ ଏବଂ ମୋ ମନରେ ମଧ୍ୟ ପ୍ରଶ୍ନ ଅଛି, ଆପଣ ଏହିସବୁ ଦୁଃସାହସିକ କାର୍ଯ୍ୟକ୍ରମ କରିବା ସମୟରେ କେବେ ପଡ଼ିଯାଇଛନ୍ତି ଆଉ ଖଣ୍ଡିଆ ମଧ୍ୟ ହେଇଯାଇଛି?
1: ଓକେ, ଏଇଟା ମୁଁ ଗୋଟେ ଭଲ ଜିନିଷ କହିବି, ମୋ ପାପା ମତେ ଶିଖେଇଛନ୍ତି ଯଦି ପଡ଼ିଲୁ ତାହେଲେ ମାଡ଼, ଯଦି ତୁ ଚଢିଲୁ ତାହେଲେ ଗେଲ। କରିବି ସେଟା ମୁଁ କେବେ ଭାବେନି କି ମୁଁ ପଢିବି ବୋଲିକି, ପଡ଼ିବାର ତ ଚାନ୍ସ ହିଁ ନାହିଁ, ଯାହା କରିବି ମାନେ ମୁଁ ଉପରକୁ ହିଁ ଯିବି।
0: ଆପଣ ପ୍ରଥମରୁ ମନ ସ୍ଥିର କରିସାରିଛନ୍ତି ମୁଁ ପଡ଼ିବିନି, ଆଉ ଯଦି ପଡ଼ିଯିବି ଦେନ୍ ମାଡ଼ ମଧ୍ୟ ଖାଇବି, ଏବଂ ଯଦି ମୁଁ ଚଢିଗଲି ତାହେଲେ ଗେଲ ପାଇବି। ବହୁତ ସୁନ୍ଦର କଥା କହିଲେ। ଆଚ୍ଛା ଶୁଭଶ୍ରୀ, ଯେତେବେଳେ ଆପଣ ପାରମ୍ପରିକ ନୃତ୍ୟ ଏବଂ ୱେଷ୍ଟର୍ଣ୍ଣ ନୃତ୍ୟକୁ ମିଶାଇ କୌଣସି ଫ୍ୟୁଜନ୍ କରନ୍ତି, ସେତେବେଳେ କଳାର ଶୁଦ୍ଧତା ରଖିବା ପାଇଁ କଣ କଣ ସବୁ ଧ୍ୟାନ ରଖନ୍ତି?
1: ଫାର୍ଷ୍ଟ ଅଫ୍ ଅଲ୍, ଯେତେବେଳେ ଆମେ ଗୋଟେ ଟ୍ରାଡିସନାଲ ଫର୍ମକୁ ଆଉ ୱେଷ୍ଟର୍ଣ୍ଣ ଫର୍ମକୁ ଗୋଟେ ଫ୍ୟୁଜନ୍ କରୁ, ତା ପାଇଁ କି ଆମକୁ ଯୋଉ ଟ୍ରାଡିସନାଲ ଫର୍ମର ଯୋଉ ଜିନିଷ ଗୁଡାକ ଅଛି ତାକୁ ବ୍ରେକ୍ ଡାଉନ୍ ନ କରିକି ତାକୁ ରେସ୍ପେକ୍ଟଫୁଲି ଆମେ କେମିତି ୱେଷ୍ଟର୍ଣ୍ଣ ଡାନ୍ସରେ ତାକୁ ଫ୍ୟୁଜନ୍ କରିପାରିବୁ, ସେତିକି ରେସ୍ପେକ୍ଟ ଦେଇକି ସେଇ

0: ଜିନିଷଟା ସବୁ ଡାନ୍ସେସ ମାନଙ୍କୁ ଆଗ ଦେଖିବା ଦରକାର, ଯୋଉଟା କି ମୁଁ ବି ଧ୍ୟାନରେ ରଖେ। ମୁଁ ଓଡ଼ିଶୀ ଆଉ ୱେଷ୍ଟର୍ଣ୍ଣ ର ଫ୍ୟୁଜନ୍ କରିଛି, ବଟ୍ ଛଉର ଆଉ ୱେଷ୍ଟର୍ଣ୍ଣ ର ଫ୍ୟୁଜନ୍ ଏପର୍ଯ୍ୟନ୍ତ କରିନି, ବଟ୍ ଇନ୍ ଫ୍ୟୁଚର ମୋତେ କରିବାର ଇଚ୍ଛା ଅଛି। ତ ମୁଁ ଚାହିଁବି କି ମୁଁ ଇନ୍ ଫ୍ୟୁଚର ସବୁ ଜିନିଷର ଫ୍ୟୁଜନ୍ କୁ କ୍ରିଏଟ୍ କରିକି କିଛି ନୂଆ ଫର୍ମରେ ଶୋ କରିପାରିବି।
1: ତେବେ ଶୁଭଶ୍ରୀ, ଆପଣ ତ ଜାଣିଥିବେ ଆଜିକାଲି ଡିଜିଟାଲ ମିଡିଆର ବହୁତ କ୍ରେଜ ରହିଛି, ଏହି ପ୍ଲାଟଫର୍ମ ଗୁଡ଼ିକ ଆପଣଙ୍କୁ କେତେ ସାହାଯ୍ୟ କରୁଛି?
0: ତ ଆଜିକାଲି ତ ଆପଣ ଜାଣିଛନ୍ତି କି ସୋସିଆଲ ମିଡିଆ କେତେ ଭଲ ପ୍ଲାଟଫର୍ମ ଗୋଟେ ଆର୍ଟିଷ୍ଟ ମାନଙ୍କ ପାଇଁ କି, ଯଦି ଆପଣଙ୍କ ସୋସିଆଲ ମିଡିଆ ଅଛି ତାହେଲେ ସମସ୍ତେ ଦେଖିକି ତାକୁ ଆପ୍ରିସିଏଟ୍ କରୁଛନ୍ତି, ତା ଦେହରୁ ଅପରଚ୍ୟୁନିଟିଜ୍ ମିଳୁଛି, ତା ଦେହରୁ ଆପଣଙ୍କର ଯୋଉ ଟ୍ୟାଲେଣ୍ଟଟା ଅଛି ଖାଲି ଓଡ଼ିଶାରେ ନୁହେଁ, ଇଣ୍ଡିଆରେ ନୁହେଁ, ପୁରା ଇଣ୍ଟରନ୍ୟାସନାଲ ଲେବୁଲରେ ଲୋକ ଦେଖିପାରିବେ ଆପଣଙ୍କ ଟ୍ୟାଲେଣ୍ଟକୁ। ତ ମୋତେ ଲାଗୁଛି କି ସୋସିଆଲ ମିଡିଆକୁ ଆପଣ ଯଦି ଗୋଟେ ଭଲ କାମରେ ୟୁଜ୍ କରୁଛନ୍ତି, ଗୋଟେ ପଜିଟିଭ ୱେରେ ୟୁଜ୍ କରୁଛନ୍ତି, ତାହେଲେ ସେଇଟା ଆପଣଙ୍କୁ ପଜିଟିଭ ରେଜଲ୍ଟ ହିଁ ଦେବ। ଯଦି ସୋସିଆଲ ମିଡିଆକୁ ଆପଣ ମାନେ ନେଗେଟିଭ ୟୁଜ୍ କରୁଛନ୍ତି, ତାର ଆପଣଙ୍କ ଲାଇଫରେ କିଛି ୟୁଜ୍ ନାହିଁ, ଖାଲି ଏମିତି ହିଁ ୟୁଜ୍ କରୁଛନ୍ତି, ତାହେଲେ ଆପଣଙ୍କୁ ରେଜଲ୍ଟ ସେମିତି ହିଁ ମିଳିବ, ନେଗେଟିଭ ହିଁ ମିଳିବ। ତ ଯଦି ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଅଛି ଆଉ ଆପଣଙ୍କ ପାଖରେ ସୋସିଆଲ ମିଡିଆ ଅଛି, ତାହେଲେ ଆପଣ ବହୁତ ଆଗକୁ ଯାଇପାରିବେ। ଯଦି ଆପଣ ତାକୁ ଠିକ୍ ଭାବରେ ୟୁଜ୍ କରିବେ, ଗୋଟେ ଲିମିଟେଡ୍ ଟାଇମ୍ରେ ୟୁଜ୍ କରିବେ, ଯଦି ନିଜକୁ ଫୋକସ୍ କରିକି ଆପଣଙ୍କ ଟ୍ୟାଲେଣ୍ଟକୁ ଶୋକେସ୍ କରିପାରିବେ, ଖାଲି ଓଡ଼ିଶାରେ ନୁହେଁ ଇଣ୍ଟରନ୍ୟାସନାଲି ଶୋକେସ୍ କରିପାରିବେ, ସେଇଠୁ ଆପଣଙ୍କୁ ଅପରଚ୍ୟୁନିଟିଜ୍ ମିଳିପାରିବ। ତ ସେଇଟା ଦେଖିବାକୁ ଗଲେ ମୋ ପାଇଁ ତ ବହୁତ ପଜିଟିଭ।
1: ତେବେ ଆପଣଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ ରହିବ, ଛଉ, ଓଡ଼ିଶୀ ଓ କଥକ ଭଳି ଆମ ମାଟିର ପାରମ୍ପରିକ କଳାକୁ ବିଶ୍ୱ ଦରବାରରେ ଆଗକୁ ନେବା ପାଇଁ ଶୁଭଶ୍ରୀଙ୍କ ଆଗାମୀ 5 ବର୍ଷର ସ୍ୱପ୍ନ ବା ଲକ୍ଷ୍ୟ କ'ଣ ରହିଛି?
0: ଓକେ, ତ ମୋତେ ଏମିତି ଲାଗେ ଯଦି ଆମେ କିଛି ଭଲ ଜିନିଷ କରୁଛେ ୟା ଫିର୍ ଭାବୁଛେ କରିବାକୁ, ତ ସେଥିପାଇଁ କି ଆମକୁ ସବୁ ଜିନିଷ ସିକ୍ରେଟିଭଲି କରିବା ଦରକାର। ତ ମୁଁ ସେଇ ଥିଓରିରେ ବହୁତ ବିଲିଭ କରେ, କାହିଁକି ନା ଆଜିକାଲି ଦୁନିଆରେ ତମେ ଯଦି କିଛି କରିବାକୁ ଯାଉଛ, ତମର ଯୋଉ ସାଥିରେ ଅଛନ୍ତି ଲୋକମାନେ ସେମାନେ ଶୁଣିକି ତମ ଆଗରେ ତ ହସିଦେବେ, ହେଲେ ପଛରେ ଯାଇକି ଯୋଉ ତାଙ୍କ ମନୋଭାବଟା ହବ ସେଇଟା ହିଁ ତମକୁ ଆଗକୁ କରେଇ ଦବନି। ତ କିଛି କରିବା ପୂର୍ବରୁ ମୁଁ ଭାବେ କି କିଛି ନ କହିବାଟା ଭଲ। ତ କରିସାରିଲା ପରେ ଯେତେବେଳେ ସମସ୍ତେ ଦେଖିବେ ନା, ସେତେବେଳେ ତମକୁ ଲାଗିବ କି ନିଜର କହିବା ଦରକାର ନାହିଁ କି ତମେ କରିଛ ବୋଲିକି, ଯେତେବେଳେ ଲୋକମାନେ କହିବେ କି ତମେ କରିଛ ବୋଲିକି, ସେତେବେଳେ ଲାଗେ କି ଓକେ ମୁଁ କିଛି କରିଛି ବୋଲିକି। ତ ମୁଁ ତ ଜାଣିନି ମୁଁ କଣ କରିବି ଆଗକୁ, ଆଉ କଣ କରିବାକୁ ଚାହୁଁଛି ସେଟା ତ ମୁଁ କହିପାରିବିନି, ବଟ୍ ଯାହା ବି କରିବି ବହୁତ ଭଲ କରିବି ଆଉ ବହୁତ ଭଲ କରିବାକୁ ଆଶା କରୁଛି।
1: ବହୁତ ଭଲ କଥା କହିଲେ ଶୁଭଶ୍ରୀ, ଆଶା କରୁଛି ଆପଣଙ୍କ ସବୁ ସ୍ୱପ୍ନ ପୂରଣ ହେଉ। ତେବେ ଶୁଭଶ୍ରୀ, ଆଜିର ସାକ୍ଷାତକାରର ଶେଷ ପ୍ରଶ୍ନ ରହିବ, ଆଜିର ଯୁବପିଢ଼ି ଯେଉଁମାନେ ଆମକୁ ଯୁବବାଣୀ ମାଧ୍ୟମରେ ଶୁଣୁଛନ୍ତି ତାଙ୍କମାନଙ୍କ ପାଇଁ କ'ଣ ବାର୍ତ୍ତା ରହିବ?
0: ଫାର୍ଷ୍ଟ ଅଫ୍ ଅଲ୍ ତ ମୁଁ ସବୁ ଯୁବପିଢ଼ିମାନଙ୍କୁ ଅନୁରୋଧ କରୁଛି, ସେ ନିଜକୁ ଶାନ୍ତ ରଖନ୍ତୁ, ତାଙ୍କ ମାଇଣ୍ଡସେଟ୍ ଷ୍ଟ୍ରଙ୍ଗ ରଖନ୍ତୁ, ନିଜେ ଯୋଉ ଉପରେ ମାଷ୍ଟ୍ରି କରୁଛନ୍ତି, ସେ ଡାନ୍ସରେ ହଉ, ପାଠପଢ଼ାରେ ହଉ, ଯୋଉ ବି କାମରେ ହଉ, ସିଏ ତା ଉପରେ ମାଷ୍ଟ୍ରି କରିବା ଦରକାର। ଆଉ ଖାଲି ମାଷ୍ଟ୍ରି କଲେ ବି ହେଇପାରିବନି, ତା ପାଇଁ କି ନିଜକୁ ସାଧନା କରିବା ଦରକାର, ତାପରେ ଭଗବାନଙ୍କ ଆଶୀର୍ବାଦ, ଗୁରୁଙ୍କର ଆଶୀର୍ବାଦ, ବାପା ମାଙ୍କର ସପୋର୍ଟ, ସବୁ ଜିନିଷର ବହୁତ ନିଡ୍ ରହୁଛି। ଯଦି ଭଗବାନଙ୍କ ଉପରେ ବିଲିଭ ରଖୁଛନ୍ତି, ଭଗବାନଙ୍କ ଉପରେ ବିଲିଭ ରଖିକି, କାହିଁକି ନା ଭଗବାନଙ୍କ ଆଶୀର୍ବାଦ ବି ନିହାତି ଦରକାର, ତ ଯାହା ବି ହଉଛି ଭଗବାନଙ୍କ ଇଚ୍ଛାରେ ହଉଛି, ତ ନିଜକୁ ସମର୍ପିତ କରିକି ସେଇ କାମଟା କଲେ ସେଇ ଜିନିଷଟାକୁ ଆଚିଭ୍ କରିପାରିବେ।
1: ବହୁତ ଭଲ କଥା କହିଲେ ଶୁଭଶ୍ରୀ। ସତରେ ଶୁଭଶ୍ରୀ, ଆଶା କରୁଛି ଆପଣଙ୍କର ଏହି ପ୍ରେରଣାଦାୟୀ ବାର୍ତ୍ତା ଆମ ଯୁବପିଢ଼ିମାନଙ୍କ ପାଇଁ ଏକ ଆଲୋକବର୍ତ୍ତିକା ସାଜିବ, କାରଣ ନିଜର ମୂଳ ସଂସ୍କୃତିକୁ ସାଙ୍ଗରେ ଧରି ସାରା ବିଶ୍ୱର କଳାକୁ ଆପଣେଇବା ହିଁ ଜଣେ ପ୍ରକୃତ ଭର୍ସାଟାଇଲ୍ କଳାକାରର ପରିଚୟ। ଶୁଭଶ୍ରୀ, ଆପଣ ଆଜି ଆମ ଷ୍ଟୁଡିଓକୁ ଆସିଲେ ଏବଂ ଆପଣଙ୍କର ସଫଳତା ଓ ସଂଘର୍ଷର କାହାଣୀ ଶ୍ରୋତାମାନଙ୍କ ସହ ବାଣ୍ଟିଲେ, ସେଥିପାଇଁ ଆକାଶବାଣୀର ଯୁବବାଣୀ ବିଭାଗ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ, ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
0: ନମସ୍କାର, ଧନ୍ୟବାଦ।
2: ବନ୍ଧୁ, ଆପଣମାନେ ଶୁଣୁଥିଲେ ସାକ୍ଷାତକାର ଶୁଭଶ୍ରୀ ସ୍ୱାଇଁଙ୍କର, ତାଙ୍କୁ ସାକ୍ଷାତ କରିଥିଲେ ଶୁଭଶ୍ରୀ ପ୍ରଧାନ।

0: ବନ୍ଧୁ, ସମୟର ଚକ ଆଜି ଆମକୁ ଏକ ନୂଆ ମୋଡ଼ରେ ଆଣି ପହଞ୍ଚାଇଛି, ଯାହାକୁ ଅସ୍ୱୀକାର କରିବା ସମ୍ଭବ ନୁହେଁ। ଘଡ଼ିର ପ୍ରତିଟି ଘଣ୍ଟା ସୂଚାଇ ଦେଉଛି ଯେ ଆଜିର ବିବିଧ ଅଗଣାର ଏହି ମଧୁର ଆସରରେ ଏବେ ବିରତି ନେବାର ସମୟ ଆସିଯାଇଛି।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7503001।
0: ଆମର ମେଲ୍ ଆଇଡିଟି କୁ ଲେଖି ରଖନ୍ତୁ yv.aircc@gmail.com।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ଉପସ୍ଥାପିକା ଶ୍ରୀୟା,
0: ଆଉ ମୁଁ ଶ୍ରୀ ରହୁଛୁ।
1: ନମସ୍କାର।

0: ଶ୍ରୀ ମୋଦି କହିଛନ୍ତି। ମେଲବୋର୍ଣ୍ଣରେ ଭାରତୀୟମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟମାନେ ହଜାର ହଜାର କିଲୋମିଟର ଦୂରତା ସତ୍ତ୍ୱେ ନିଜ ଦେଶ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ନାଇଜର୍ର ପଞ୍ଚଦଶ ସ୍ନାତକ ସମାରୋହରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି, ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା ଶିକ୍ଷାବର୍ଷରେ ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପାଇଁ ନାମଲେଖାର ପ୍ରବେଶିକା ପରୀକ୍ଷା ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଫର୍ମ ପୂରଣ ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଜି 10 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7:00।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी, सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
1: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ନିର୍ଭରଶୀଳତା ପାଇଁ ଅଭିଯାନ ସମ୍ପର୍କରେ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସହିତ ଆଲୋଚନା। ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ ପ୍ରଚାର କରିବୁ ରାତି 10ଟାରେ। ଖେଳ ଜୁନିଆ ପ୍ରଚାର କରିବୁ ରାତି 8:30। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:02। କାର୍ଯ୍ୟକ୍ରମ କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ବେତାର ବିବରଣୀ ପ୍ରଚାର କରିବୁ ରାତି 10ଟାରେ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05। ଅନୁଚିନ୍ତା ସକାଳ 6:35। ଉପସ୍ଥାପନା ରଜତ କର। ଶ୍ରୀମଦ୍ ଭାଗବତର 91ତମ ଭାଗ ସକାଳ 6:40। ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଅନିୟମିତ ଋତୁସ୍ରାବ। ଆଲୋଚନା କରିବେ ଡାକ୍ତର ହେମଲତା ସ୍ୱାଇଁ। ପ୍ରଭାତ ପରିକ୍ରମା ସକାଳ 7:25। କଥିକା ପ୍ରଚାର କରିବୁ ସକାଳ 7:35। ଅଞ୍ଜଳି ସକାଳ 7:40। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ସଙ୍ଗୀତ ପ୍ରସେନଜିତ ସିଂ। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30। ଏଥିରେ ଶୁଣିବେ ପତି ମହାପାତ୍ର ସେବା। ଆଲୋଚକ ଶୁକଦେବ ମହାନ୍ତି। ବୈଦେହିଶ ବିଳାସର 80ତମ ଭାଗ ସକାଳ 8:45। ନାଟକ ମାଂସର ବିଳାପ ପ୍ରଚାର କରିବୁ ଦିନ 10ଟାରେ। ରଚନା କାଳିନ୍ଦୀ ଚରଣ ପାଣିଗ୍ରାହୀ, ପ୍ରଯୋଜନା ମନୋରଞ୍ଜନ ଦାସ। ଅଭୁଲା ଗୀତ ଦିନ 11:10। କଣ୍ଠଶିଳ୍ପୀ ବିଶ୍ୱନାଥ ରାଓ ଏବଂ ପ୍ରସନ୍ନ କୁମାର ମିଶ୍ର। ପାଲା ଦିନ 11:30। ପରିବେଷଣ କରିବେ କପିଳ ଖଣ୍ଡାଇ ଏବଂ ସାଥୀ। ଡାକ୍ତରଙ୍କୁ ପଚାରି ବୁଝିବା ଦିନ 12:30। ଏଥିରେ ଶୁଣିବେ ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ। ଏ ସମ୍ପର୍କରେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣାଙ୍କ ସହିତ ଆଲୋଚନା। କେନ୍ଦ୍ରା ଗୀତ ଦିନ 10:00। ପରିବେଷଣ କରିବେ ଧୂଳିନାଥ। ନାରୀମହଲ ଦିନ 20:20। ଏଥିରେ ଆଳାପରେ ଶୁଣିବେ ଦୀପ୍ତିମୟୀ ବିଶ୍ୱାଳଙ୍କ ସହିତ ସାକ୍ଷାତକାର। ଗାନ୍ଧୀ ଚର୍ଚ୍ଚା ଦିନ 2:45। ଏଥିରେ ଶୁଣିବେ ମାତୃଭାଷା ଓ ଗାନ୍ଧିଜୀ। ଆଲୋଚକ ପ୍ରଶାନ୍ତ କୁମାର ମହାନ୍ତି। ଯୁବବାଣୀରେ ଫୋନ୍ ଇନ୍ ମହ୍ଲାର ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 74ତମ ଭାଗ ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ରାତି 7:25। ପଲ୍ଲୀମଞ୍ଚ ରାତି 7:30। ଏଥିରେ ଶୁଣିବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଡକ୍ଟର ଶୁଭଶ୍ରୀ ନାୟକଙ୍କ ସହିତ ଆଲୋଚନା। ଇଂରାଜୀରେ କାର୍ଯ୍ୟକ୍ରମ ରାତି 8:30। ଏଥିରେ ଶୁଣିବେ ଫଲ୍ ଅପନ୍ ଦ ଥ୍ରୋନ୍ସ ଅଫ୍ ଲାଇଫ୍। ଆଲୋଚକ ଡକ୍ଟର ହିମାଂଶୁ ଶେଖର ମହାପାତ୍ର। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 73ତମ ଭାଗ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ଉଚ୍ଚ ଶିକ୍ଷିତ ସଫଳ ମହିଳା ଉଦ୍ୟୋଗୀଙ୍କ ସହିତ, ଯିଏକି ସରକାରଙ୍କ ଯୋଜନାରେ ସାମିଲ ହୋଇ ବହୁତ ବଡ଼ ଆକାରରେ କୁକୁଡ଼ା ଫାର୍ମଟିଏ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ଶ୍ୱେତା ପାଢୀ, ମୁଁ ମାଲକାନଗିରିରେ ରହେ। ମୋ ବୟସ ହେଉଛି 25 ବର୍ଷ। 2021ରେ ମୋର ବିଟେକ୍ କମ୍ପ୍ଲିଟ କରିଥିଲି।
0: ଘରେ କିଏ କିଏ ରହନ୍ତି ଭଉଣୀ?
1: ଗୋଟେ ବୋଲି ଝିଅ ବାପା ମାଙ୍କର। ମୋ ମା ଜଣେ ସରକାରୀ ଶିକ୍ଷୟତ୍ରୀ। ବାପା ପ୍ରଥମେ ଚାକିରି କରୁଥିଲେ, କିନ୍ତୁ ତାପରେ ବିଜନେସ କଲେ।
0: ଉଚ୍ଚ ଶିକ୍ଷିତ ହୋଇକି ଆପଣ ବଡ ଚାକିରି କରିପାରିଥାନ୍ତେ, ମୋଟା ଅଙ୍କର ଦରମା ମଧ୍ୟ ପାଇପାରିଥାନ୍ତେ, କିନ୍ତୁ ମାଲକାନଗିରି ଭଳି ଅଞ୍ଚଳରେ ନିଜ ଅଞ୍ଚଳରେ ସ୍ୱାବଲମ୍ବୀ ହେଇପାରିବେ ବୋଲି ପ୍ରଥମେ କେମିତି ଚିନ୍ତା କଲେ ଭଉଣୀ?
1: ଯେହେତୁ ଆମ ଅଞ୍ଚଳରେ ବ୍ରଏଲର କୁକୁଡ଼ା ପାଇଁ ଅଧିକାଂଶ ସମୟରେ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ଼ ଉପରେ ଆମ ଲୋକ ନିର୍ଭର ଥିଲେ, ସେଥିପାଇଁ ଏଇଟା ଆମ ଅଞ୍ଚଳରେ ଗୋଟେ ନୂତନ ରୂପେ ଆରମ୍ଭ କରିବାର ଯୋଜନା କଲି। ଆମ ବ୍ରଏଲର ଫାର୍ମଟା 6 ମାସ ହେଇଛି ଆରମ୍ଭ ହେଇକି। ଯେହେତୁ ଆମ ଅଞ୍ଚଳରେ ଏଇଭଳିଆ କିଛି ଗୋଟେ ପ୍ରୋଜେକ୍ଟ ନଥିଲା, ଏଇଭଳିଆ ପ୍ରୋଜେକ୍ଟ କରିବା ପରେ ଆମ ପାଖାପାଖି ଆମ ଗାଁର ପିଲାମାନେ ବି ରୋଜଗାର ପାଇଲେ। ମୁଁ ଯଦି ଚାକିରି କରିଥାନ୍ତି ତ ମୁଁ ଏକା ରୋଜଗାର କରିଥାନ୍ତି, ଏବେ ମୁଁ 5 ଜଣଙ୍କୁ ରୋଜଗାର ଦେଇପାରୁଛି।
0: ତାହେଲେ ପୁଣି ପ୍ରଥମେ କିପରି ଆରମ୍ଭ କଲେ?
1: ଯୋଉ ଆମର ଭେଟନାରୀ ଅଫିସ ଅଛି ସେଇଠି ଯାଇ ଆମେ ଭେଟନାରୀ CDPO ସହ କଥାବାର୍ତ୍ତା ହେଲୁ କି ଆମେ ଏଭଳିଆ ଯୋଜନା କରୁଛୁ। ସେ ଆମକୁ ଠିକ ରାସ୍ତା ବତେଇଲେ କି କୋଉ ଭଳିଆ ରୂପେ ଆମେ ଅନଲାଇନରେ ରେଜିଷ୍ଟର କରିବାର ଅଛି, ରେଜିଷ୍ଟ୍ରେସନ କରିବା ପରେ ପ୍ରୋଜେକ୍ଟ ରିପୋର୍ଟ ବନେଇବାର ଅଛି, କଣ କଣ ଡକ୍ୟୁମେଣ୍ଟ ସବୁ ଦରକାର ସେସବୁ ଆମେ

0: ସବମିଟ୍ କଲୁ, ତାପରେ ଆମକୁ ଗୋ ହେଡ୍ ସାର୍ଟିଫିକେଟ୍ଟା ମିଳିଲା, ତାପରେ ଆମେ ଆମର କନଷ୍ଟ୍ରକ୍ସନ୍ କାମଟା ଆରମ୍ଭ କଲୁ।
1: ପ୍ରଥମେ କେତେ ଜାଗାରେ ଆରମ୍ଭ କରିବେ ବୋଲି ଯୋଜନା କଲେ?
0: ଗୋଟେ ଏକ ଜମିରେ ହିଁ ବିଲ୍ଡିଂଟା ଠିଆ ହେଇଛି। ନିଜେ ଇଲେକ୍ଟ୍ରିଫିକେସନ ସବୁ ଜିନିଷ ନେଲୁ, ନିଜେ ଚିଆଁ ଆଣିକି ତାକୁ ବଡ କରି ଆମେ ମାର୍କେଟରେ ସପ୍ଲାଇ ଦଉଛୁ।
1: ଏସବୁ ବିଷୟରେ ପ୍ରଥମରୁ କିଛି ଧାରଣା ଥିଲା ନା ବୈଷୟିକ ଜ୍ଞାନ କେଉଁଠୁ ପାଇଲେ?
0: ଯେତେବେଳେ ଆମେ ପ୍ରଥମେ ଚିନ୍ତା କଲୁ କି ଏଭଳିଆ କିଛି ଗୋଟେ କରିବା ପାଇଁ, ଆମେ ୟୁଟ୍ୟୁବ ଥ୍ରୁରୁ ଗଞ୍ଜାମରେ, ଖୋର୍ଦ୍ଧାରେ ଏସବୁ ଜାଗାରେ ଅଛି ସେଗୁଡାକୁ ଯାଇ ଭିଜିଟ୍ କଲୁ। ଭୁବନେଶ୍ୱର ସେଣ୍ଟ୍ରାଲ ପୋଲ୍ଟ୍ରି ଡେଭଲପମେଣ୍ଟ ଅଫିସ କୁ ଯାଇ ଦେଖିଲୁ, କଥାବାର୍ତ୍ତା ହେଲୁ, ଆରମ୍ଭ କରିବାର କିଛି ଗୋଟେ ଆମକୁ ଆଇଡିଆ ମିଳିଲା।
1: ପ୍ରଥମେ କିଛି କିଛି ଅସୁବିଧା ଦେଖାଦେଲା କି ଯେତେବେଳେ ନୂଆ କରି ଆରମ୍ଭ କଲେ?
0: ହଁ, ଯେହେତୁ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା, ଆମର କିଛି ଏକ୍ସପିରିଏନ୍ସ ନଥିଲା, ତ ସେଥିରେ ପ୍ରଥମେ ଆମକୁ ଲସ୍ ଦେଖିବାକୁ ପଡିଲା। କୁକୁଡ଼ା ମାନଙ୍କ ଦେହ ଟିକେ ଖରାପ ହେଲା, ତାପରେ ଆମେ ଧୀରେ ଧୀରେ ନିଜେ ସେ ଭୁଲ ଗୁଡାକୁ ସୁଧାରିଲୁ। ଏବେ ଆମେ ଫାର୍ମରେ କୁକୁଡ଼ା ସୁସ୍ଥ ରୂପେ ବାହାରୁଛନ୍ତି।
1: ପ୍ରାୟ କେତେ କୁକୁଡ଼ା ଅଛନ୍ତି ଆଉ କେଉଁ କେଉଁ ପ୍ରଜାତିରେ ମଧ୍ୟ ଅଛନ୍ତି?
0: କେବଳ ବ୍ରଏଲର ଚିକେନ୍ ଅଛନ୍ତି, ଯୋଉଟାକୁ ଆମେ ଖାଦ୍ୟ ପାଇଁ ବ୍ୟବହାର କରୁ। 15,000 କୁକୁଡ଼ା ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ଭଉଣୀ?
0: ସେମାନଙ୍କ ପାଇଁ 2 ଜଣ ଅଛନ୍ତି, ସେମାନଙ୍କୁ ଦିନ ସାରା ଖାଇବା ପାଇଁ ସଫା ପାଣି ଦିଆଯାଏ, ଭିଟାମିନ୍ସ ଦିଆଯାଏ, ଆଉ ତାଙ୍କ ଦାନା ବହୁତ ହାଇ କ୍ୱାଲିଟି ଭେଜିଟେରିଆନ୍ ଫୁଡ୍ ଦିଆଯାଏ। ଆମର କଷ୍ଟମର ଯିଏ ବି କିଣିକି ନେବେ ଖାଇବା ପାଇଁ, ତାଙ୍କୁ କିଛି ହେଲ୍ଥ ଇସ୍ୟୁସ୍ ନ ରହୁ, ଏସବୁ ହାଇଜିନ୍ ରୂପେ ଆମେ ତାଙ୍କୁ ବଡ କରୁ ଆଉ ମାର୍କେଟରେ ଛାଡୁ। ଯେତେବେଳେ ଆମେ ରେଜିଷ୍ଟର କରି ଗୋ ହେଲ୍ଥ ସାର୍ଟିଫିକେଟ୍ ପାଇବା ପରେ ସବସିଡି 40% ସବସିଡି ମିଳିଲା ଆମ ପ୍ରୋଜେକ୍ଟ ଉପରେ। ଆମର 70 ଲକ୍ଷର ପ୍ରୋଜେକ୍ଟ ଅଛି, ଆମ ବିଲ୍ଡିଂ କନଷ୍ଟ୍ରକ୍ସନ୍ ସବୁ ଜିନିଷର କଷ୍ଟ 70 ଲକ୍ଷ, ସେଥିରେ ଆମକୁ 40% ସରକାରଙ୍କ ଠୁ ସାହାଯ୍ୟ ମିଳିଲା।
1: କେଉଁ କେଉଁ କାଗଜ ପତ୍ର ପ୍ରଥମେ ଦେବାକୁ ପଡିଲା?
0: ଜାଗାର ପଟ୍ଟା, ଆଧାର କାର୍ଡ, ପ୍ୟାନ କାର୍ଡ, ଯାହା ବେସିକ ଆମର ପ୍ରମାଣ ପତ୍ର ସବୁ ଦେବାକୁ ପଡିଲା।
1: ଚିଆ ମାନଙ୍କୁ କୋଉଠୁ ଆଣନ୍ତି ଭଉଣୀ?
0: ଓଡିଶାର ଯୋଉ ପ୍ରାଇଭେଟ ହେଚେରି ଗୁଡାକ ଅଛି ସେଠୁ ହିଁ ନେଇକି ଆସୁ।
1: ସେମାନଙ୍କୁ କୋଉ ସାବଧାନତାର ସହିତ ଆଣିବାକୁ ପଡେ? ଛୋଟ ଛୋଟ
0: ଆଜ୍ଞା, ହଁ, ସେମାନଙ୍କୁ ପ୍ରପରଲି ବକ୍ସରେ ପ୍ୟାକ୍ କରିକି ରଖାଯାଏ, ଯେମିତି ଅକ୍ସିଜେନ୍ ବି ମିଳିବ ତାଙ୍କୁ, ଆଉ ତାଙ୍କର ଶ୍ୱାସରୋଧ ବି ନ ହୁଏ। ତାଙ୍କୁ ସଫା ସୁତରା ଗାଡିରେ ସାନିଟାଇଜ କରିକି ପ୍ରପର ଟେମ୍ପରେଚର ମେଣ୍ଟେନ କରିକି ଆଣିବାକୁ ପଡେ। ଟାଇମ ଟୁ ଟାଇମ ଭିଟାମିନ, ପ୍ରପର ସଫିସିଏଣ୍ଟ ପାଣି, ସଫିସିଏଣ୍ଟ ଫିଡ୍।
1: ଆଜ୍ଞା,
0: ଯେତେବେଳେ ଛୋଟ ଥାନ୍ତି ତ 7-8 ବସ୍ତା ଖାଆନ୍ତି, ଧୀରେ ଧୀରେ ଯେମିତି ବଢନ୍ତି 30 ଦିନ 50 ବସ୍ତା ଦିନକୁ ଖାଆନ୍ତି।
1: ମନେ କରନ୍ତୁ ଅଳ୍ପ କୁକୁଡ଼ାଙ୍କୁ ଦିନକୁ କେତେଥର ଦେବାକୁ ପଡେ?
0: ଥର ଦେବାକୁ ପଡେ, ସକାଳୁ ଆଉ ସନ୍ଧ୍ୟା। ସଫା ପାଣି 24 ଘଣ୍ଟା ତାଙ୍କୁ ଦରକାର। ଆମର ଡାଇରେକ୍ଟ ପାଣି ଟାଙ୍କି ସହିତ ପାଇପଲାଇନ୍ କନେକ୍ସନ୍ ଅଛି, ପାଣି ଟାଙ୍କି ସବୁ ବ୍ୟାଚରେ ସଫା ହୁଏ, ସବୁ ପାଇପଲାଇନ୍ ସବୁ ସଫା ହୁଏ, ଖାଇବା ଗିନା ସବୁ ଜିନିଷ ସବୁ ସଫା ହେଇକି ନୂଆ ବ୍ୟାଚ ପଡେ, ଆଉ 24 ଘଣ୍ଟା ପାଣି ଫ୍ଲୋ ଚାଲିଥାଏ।
1: ଏସବୁ ଦାନା ଆମକୁ ବାହାରୁ କିଣିବା ପାଇଁ ପଡେ ନା ନିଜେ ମଧ୍ୟ କିଛି ଆମେ ତିଆରି କରିପାରିବା?
0: ଆମର ଓଡିଶାରୁ ବି ଆଭେଲେବଲ ଅଛି କମ୍ପାନୀ ଯୋଉମାନେ କି ଦାନା ପ୍ରୋଭାଇଡ କରନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ବି କମ୍ପାନୀ ଅଛନ୍ତି ଯୋଉମାନେ ଦାନା ଏସବୁ ପ୍ରୋଭାଇଡ କରନ୍ତି ଆମକୁ। ଜେନେଟିକାଲି ସେ କୁକୁଡ଼ାର ଗଠନ ହିଁ ସେମିତି,
1: 30 ଦିନ 35 ଦିନରେ 2 କେଜି
0: ହେଇଯାଏ। ଆମକୁ କିଛି ଦବାକୁ ପଡେନି ବାହାରୁ, କିଛି ମେଡିସିନ କିଛି ଦବାକୁ ପଡେନି, ଖାଲି କେବଳ ଆମେ ତାଙ୍କୁ ଦାନା ଆଉ ଭିଟାମିନ୍ସ ହିଁ ଦଉ, ଯଦ୍ୱାରା କି ସେମାନେ ସୁସ୍ଥ ରହିବେ।
1: କୋଉ ପ୍ରକାର ଲକ୍ଷଣ ଦେଖି ଜାଣନ୍ତି କୁକୁଡ଼ା ମାନଙ୍କୁ?
0: ହଁ, ଯେତେବେଳେ ସେମାନଙ୍କୁ ଲିଭରରେ ପ୍ରୋବ୍ଲେମ ଥିବ ତ କିମ୍ବା କିଡ଼ନୀରେ ପ୍ରୋବ୍ଲେମ ଥିବ, ତାଙ୍କ ଝାଡାରେ କଲର ଚେଞ୍ଜ ହେଇଯାଏ, ଯଦି ନିମୋନିଆ ହେଇଥିବ ତ ସେମାନେ ଖାସିଲା ଟାଇପର ଖରଖର ସାଉଣ୍ଡ ହୁଏ, ଏସବୁ ଜିନିଷ ଦେଖିକି ଆମେ ଜାଣୁ। ଆଉ ଯଦି କିଛି ମୋର୍ଟାଲିଟି ହୁଏ କି କଣ, ଆମ ପାଖରେ ଭେଟନାରୀ ଡକ୍ଟର ଅଛନ୍ତି, ତାଙ୍କ ପାଖକୁ ନେଇ ପୋଷ୍ଟମର୍ଟମ କରିକି ତାଙ୍କଠୁ ଜାଣିବା କଣ କଣ କାରଣ ଥାଏ, କଣ ସେଇ ହିସାବରେ ପ୍ରିକସନ ବି ନିଅନ୍ତି।
1: ବିକ୍ରି ଉପଯୋଗୀ ହେଲା ବୋଲି କେମିତି ଜାଣନ୍ତି? ପ୍ରାୟ 35 ଦିନ ହେଲା ପରେ ଜଣା ପଡିଯାଏ ନା ସେମାନଙ୍କର ଓଜନ?
0: 35 ଦିନ ହେଲା ପରେ ଆମେ ଓଜନ ଚେକ୍ କରୁ, ସପ୍ତାହ ଥରେ ୱେଟ୍ ମପାଯାଏ କେମିତି ଗ୍ରୋଥ ହଉଛି କେମିତି କଣ। 2 କେଜି 200 ଗ୍ରାମ, 2 କେଜି 500 ଗ୍ରାମ ହେଲେ ଆମେ ମାର୍କେଟରେ ଛାଡ଼ିଦେବୁ।
1: କିଛି ସେମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି କି ମ୍ୟାଡମ?
0: ଭ୍ୟାକ୍ସିନେସନ ହୁଏ, ଫାର୍ଷ୍ଟ ଯୋଉ ଦିନ ଜନ୍ମ ହୁଅନ୍ତି ସେଦିନ ହୁଏ, 7 ଦିନରେ ହୁଏ, 14 ଦିନରେ ହୁଏ, 3 ଥର ଭ୍ୟାକ୍ସିନେସନ ହୁଏ ସେମାନଙ୍କର।
1: କୃମିନାଶକ ଔଷଧ ମଧ୍ୟ ବେଳେବେଳେ ଦିଆଯାଉଛି କି ଆମର କୁକୁଡ଼ା ମାନଙ୍କୁ?
0: ପ୍ରୋବାୟୋଟିକ୍ ଦିଆଯାଏ, ଯୋଉଥିରେ କି ତାଙ୍କ ପେଟର ପାଚନ ଶକ୍ତିଟା ଭଲ ରହିବ, କୃମି ଏସବୁ ନ ହବ, ସେଟା ରେଗୁଲାର ବେସିସରେ ପ୍ରୋବାୟୋଟିକ୍ ଦିଆଯାଏ।
1: କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି, ରୋଜଗାରକ୍ଷମ ହେଇପାରୁଛନ୍ତି ମ୍ୟାଡମ୍?
0: 3 ଜଣ।
1: ଏତିକି ଲୋକଙ୍କ ଦ୍ୱାରା 1500 କୁକୁଡ଼ାଙ୍କର ଠିକ ରେ ଯତ୍ନ ଜାଗ୍ରତ ହେଇପାରୁଛି। ଖୁସିର କଥା ଯେ ନିଜେ ସ୍ୱାବଲମ୍ବୀ ହେବା, ତା ସହିତ ଅନ୍ୟ ପରିବାରକୁ ମଧ୍ୟ ସ୍ୱାବଲମ୍ବୀ କରାଇ

0: ସେବା ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରାଇପାରିବା ତାଠାରୁ ବଡ ଖୁସି ଆମ ପାଇଁ ଆଉ କିଛି ନାହିଁ। କୁକୁଡ଼ା ମାନଙ୍କର ବିକ୍ରି ବଟା ସମ୍ପର୍କରେ କିଛି କୁହନ୍ତୁ ମ୍ୟାଡମ।
1: ଆମର ପାର୍ଟି ଯୋଉ ଥାନ୍ତି ଯୋଉମାନେ ସପ୍ଲାଇ ଦିଅନ୍ତି ସେମାନେ ଆମଠୁ ଆସିକି ନେଇଯାଆନ୍ତି। ସେମାନଙ୍କର ବଡ ବଡ ଗାଡି ଥାଏ ସେମାନେ ଆମଠୁ ଆସିକି ବଲ୍ କରି ଉଠାନ୍ତି। ଉଠେଇକି ଯୋଉମାନେ କଟିଂ ପାଇଁ ଯୋଉ ଭେଣ୍ଡର ମାନେ ଅଛନ୍ତି ସେମାନଙ୍କୁ ବାଣ୍ଟି ଦିଅନ୍ତି। ଆମ କୁକୁଡ଼ା କେବଳ ମାଲକାନଗିରିରେ ହିଁ ସପ୍ଲାଇ ହୁଏ,
0: ଆଉ ଅନ୍ୟ ଜିଲ୍ଲାକୁ ଯାଉ ନାହିଁ।
1: ନା ନା, ବଜାରରେ ଚାହିଁବା ତ ବହୁତ ଅଛି, ଆମେ ସେତିକି ପୂରଣ କରିପାରୁନୁ। ଆମର ମାସକୁ ମାତ୍ର 3-4 ଦିନ ହିଁ ଆମ କୁକୁଡ଼ା ସପ୍ଲାଇ ହୁଏ ପୁରା ମାଲକାନଗିରିରେ। ବାକି ସମୟ ପର୍ଯ୍ୟନ୍ତ କୁକୁଡ଼ା ବଡ ହବା ପାଇଁ ଟାଇମ୍ ଲାଗେ, ତ ସେଇ ଟାଇମ୍ରେ ସେମାନେ ବାହାରୁ ହିଁ ଆଣୁଛନ୍ତି। ଆଶ କରୁଛି ମୁଁ ଆଉ 3-4 ଫାର୍ମ ବନେଇକି ପୁରା ବାହାର ରାଜ୍ୟ ଉପରେ ଯାହା ଆମର ନିର୍ଭରଶୀଳତା ଅଛି ସେଟା ପୁରା ବନ୍ଦ ହେଇଯିବ।
0: ଯେତିକି ଆପଣ ଆଶା କରିଥାଉଛନ୍ତି ନିଜ ଅଞ୍ଚଳରେ ସମସ୍ତଙ୍କୁ ଯୋଗେଇକି ସେତିକି ମୂଲ୍ୟ ପାଇପାରୁଛନ୍ତି ନା ନାହିଁ? କଣ
1: ଆଜ୍ଞା ପାଇପାରୁଛି,
0: ପାଇପାରୁଛନ୍ତି, କିଛି ଅସୁବିଧା ହଉନାହିଁ।
1: ନା,
0: ଆଗକୁ ନୂଆ ଯୋଜନା କଣ ରହିଛି ଆଉ ଟିକେ ଉନ୍ନତି କରିବା ପାଇଁ?
1: ଆହୁରି 10-15 ହଜାର କ୍ୟାପାସିଟିର ଫାର୍ମ ବନେଇବାର ଆଶା ରଖିଛି ମୁଁ।
0: ମା ଭଉଣୀ ମାନେ ଯଦି ଆମେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା, ଅଧିକା ସବସିଡି ପାଇପାରିବା, ବିଭିନ୍ନ ପ୍ରକାର ତାଲିମ ପାଇପାରିବା, ଆଉ ସବୁ ପ୍ରକାର ଯୋଜନାରେ ଆମେ ଲାଭ ଉଠାଇ ପାରିବା, ଏ ସମ୍ପର୍କରେ କେମିତି ଜାଣିବେ?
1: ସେ ସମ୍ପର୍କରେ ନିଜ ନିକଟସ୍ଥ ଭେଟନାରୀ ଅଫିସ କିମ୍ବା ଏଗ୍ରିକଲଚର ଅଫିସକୁ ଯାଇକି ନିଜର ପ୍ରସ୍ତାବ ରଖିପାରିବେ କି ସେ ଯଦି ଚାହୁଁଛନ୍ତି ମାଛ ଚାଷ କରିବା ପାଇଁ କିମ୍ବା କୁକୁଡ଼ା ଚାଷ କିମ୍ବା ଛତୁ ଚାଷ କୋଉ ବି ଚାଷ ବିଷୟରେ ସେମାନେ ଯାଇକି ସେଠି କଥାବାର୍ତ୍ତା ହେଇପାରିବେ। ଗଭର୍ଣ୍ଣମେଣ୍ଟର କଣ ସ୍କିମ୍ ଅଛି ସେସବୁ ବିଷୟରେ ବୁଝିପାରିବେ, କାଗଜପତ୍ର କେମିତି କଣ ଦରକାର ସେସବୁ ପଚାରିପାରିବେ। ଏମିତି କରିକି ସେ ନିଜେ ସେ ବହୁତ କିଛି ଜାଣିପାରିବେ।
0: ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବହୁତ ସୁନ୍ଦର ସୂଚନା ସବୁ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭଉଣୀ, ରହିଲୁ, ନମସ୍କାର।
1: ନମସ୍କାର।

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ମୌଳିକ ବିଜ୍ଞାନ ଆଧାରିତ ଅର୍ଥନୀତିରେ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଅଗ୍ରଗତି, ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ଭଳ ସୃଷ୍ଟି କରି ରାଷ୍ଟ୍ର ଗଠନରେ ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ବିଶ୍ୱ ବର୍ତ୍ତମାନ ସମୟରେ ଅନେକ ସୁଯୋଗ ଓ ପ୍ରତିବନ୍ଧକ ମଧ୍ୟରେ ଗତି କରୁଛି। ଏଭଳି ପରିସ୍ଥିତିରେ ନୈତିକ ଓ ସାମାଜିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଲାଗି କାର୍ଯ୍ୟ କରିବା ସହ ବିକଶିତ ଭାରତ ଗଠନ ପାଇଁ ଯୋଗଦାନ ଦେବା ଲାଗି ଆହ୍ୱାନ ଦେଇଛନ୍ତି।
1: अगर किसी भी देश या समाज को आगे बढ़ना है तो इसे साइंस और टेक्नोलॉजी में उत्कर्षता प्राप्त करना ही होगा। इसलिए जैसे श्री प्रधानमंत्री नरेंद्र मोदी जी ने 1,00,000

0: करोड़ रुपया का रिसर्च डेवलपमेंट और इनोवेशन फंड बनाए हैं। विकसित भारत की हमारे ये अभियान में अब जैसे युवा वैज्ञानिकों का महत्वपूर्ण भूमिका रहेगा, खासकर विकसित भारत बनाने में अब जैसे क्रिएटिव नौजवानों का खास भूमिका रहेगा।
1: ଏହି ଅବସରରେ 260ରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ମତ୍ସ୍ୟଜୀବୀମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଥିଲେ। ଉପରାଷ୍ଟ୍ରପତି କହିଥିଲେ ଦେଶରେ ସାମୁଦ୍ରିକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି। ମତ୍ସ୍ୟଜୀବୀ ସମୁଦାୟମାନେ ନିଜର କଠିନ ପରିଶ୍ରମ ବଳରେ ବିଶ୍ୱର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ବାଧ୍ୟତାମୂଳକ। ଏହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ମାଛ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ। ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ଓସ୍ୱାନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ଏହି ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜିକରଣ ଅଧିକାରୀମାନଙ୍କୁ ବୈଠକରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ରାଜ୍ୟରେ ଆଜିଠାରୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 2026-27 ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ଆସନ ମଧ୍ୟରୁ ଆଜି ପ୍ରଥମ ଦିନରେ 47,690 ଆସନରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଜ୍ଞାନୋଦୟ ଶିକ୍ଷାର ସମୃଦ୍ଧି ଯୋଜନାରେ ସରକାରୀ ସମେତ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଦେୟ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି 10ମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆସନ୍ତାକାଲି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ ଶ୍ରୀମନ୍ଦିର ଗାରଦକୁ 10 ମୂଳ ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି 3 ରଥରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀ ଓ ମାର୍ଫତଦାରଙ୍କ ନାମରେ ଥିବା ଦସ୍ତାବିଜ୍ ଜମିର ରେକର୍ଡ ଅଫ୍ ରାଇଟ୍ସ ଆର୍ଓଆର୍ ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା 38 ଖାତାର ସଂଶୋଧନ କରାଯାଇଛି। ଏଥିରେ ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ 696.106 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଏହି ଜମି ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଥିଲେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର 10ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ନିୟମ ଅନୁସାରେ ପ୍ରଥମେ 7 ନମ୍ଘର ଗେଟ୍ ଖୋଲାଯିବା ପରେ

0: ପ୍ରଥମ ପର୍ଯ୍ୟାୟରେ 4ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 6ଟି ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 615.21 ଫୁଟ ରହିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 93,665 ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟ ମଧ୍ୟରେ 10ଟି ସ୍ଲୁଇସ୍ ଗେଟ୍ ଦେଇ 1,50,870 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭାରତୀୟ ବାୟୁସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଚାଲିଥିବା ଅନ୍ଲାଇନ୍ ପଞ୍ଜିକରଣ ପ୍ରକ୍ରିୟାକୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଗ୍ନିବୀର ବାୟୁ ନିଯୁକ୍ତିରେ ଅନ୍ଲାଇନ୍ ପଞ୍ଜିକରଣ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ବିଭିନ୍ନ ଚାଷୀ ଅଭିମୁଖୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି କିଷାନ ସାରଥି ଡିଜିଟାଲ୍ ପ୍ଲାଟଫର୍ମର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାର 5ଟି ବ୍ଲକର 30ଟି ଗ୍ରାମରେ କ୍ଷେତ ବଞ୍ଚା ଅଭିଯାନ, ସନ୍ତୁଳିତ ସାର ପ୍ରୟୋଗ ଓ ପ୍ରାକୃତିକ ଚାଷ ଉପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଯାଇ କଗାଁ ଗ୍ରାମର ଧବଳେଶ୍ୱର ମନ୍ଦିର ପରିସରରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ମିର୍ଦ୍ଧାପାଲିଠାରେ ଚାରାରୋପଣ କରିଥିଲେ। ନୟାଗଡ଼ ପୁଲିସ୍ ପ୍ରଶିକ୍ଷଣ ସ୍କୁଲରେ କ୍ୟାଡର ଡ୍ରାଇଭର ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ଏବଂ ପଞ୍ଚମ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ 209 ଜଣ ପିଏମ୍ଟି କ୍ୟାଡର ଡ୍ରାଇଭର ଏବଂ 341 ଜଣ ଡିଆଇସି ପ୍ରଶିକ୍ଷାର୍ଥୀ ତାଲିମ ନେଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିନିଧିମାନଙ୍କ ସହ ଏକ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡାକ ବିଭାଗର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ସହ ଡାକ ପାର୍ସଲ, ପରିବହନ, ସଞ୍ଚୟ ଓ ଆର୍ଥିକ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ନାଇଜର୍ର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ 10ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏହି ଅନୁମୋଦନ ପତ୍ର ବାଧ୍ୟତାମୂଳକ ରହିଛି। 2025-26 କେନ୍ଦ୍ରୀୟ ବଜେଟ୍ରେ ସରକାର ଭାରତୀୟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଏହାର ଆଧାରରେ 2025 ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା। ଗଭୀର ସମୁଦ୍ରରେ ମାଛଧରା ଏବଂ ତତ୍ସଂଲଗ୍ନ

କାର୍ଯ୍ୟକଳାପରେ ନିୟୋଜିତ ଭାରତୀୟ ଜାହାଜଗୁଡ଼ିକୁ ଏହି ଅନୁମୋଦନ ପତ୍ର ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଅନୁମୋଦନ ପତ୍ର ପାଇଥିବା ଜାହାଜ କେବଳ ବ୍ୟବହାର କରିପାରିବ, ଅନ୍ୟ କାହାକୁ ଏହି ଅନୁମତି ପତ୍ର ହସ୍ତାନ୍ତର କରାଯାଇପାରିବ ନାହିଁ। ଏହି ଅନୁମତି ପତ୍ର ଦ୍ୱାରା ବ୍ୟବସ୍ଥିତ ତଥା ତଥ୍ୟ ଆଧାରିତ ଏବଂ ନିରୀକ୍ଷଣଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇପାରିବ। ଏପରିକି ଏହି ଅନୁମୋଦନ ପତ୍ରକୁ ମଧ୍ୟ ଭବିଷ୍ୟତରେ ନବୀକରଣର ବ୍ୟବସ୍ଥା ରହିଛି। ଜାହାଜଗୁଡ଼ିକର ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରରେ ମାଛ ଧରା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମତ୍ସ୍ୟଜୀବୀ ତଥା ଜାହାଜ ପରିଚାଳକଙ୍କ ପାଇଁ ନିୟାମକ ଅନୁପାଳନ ମଧ୍ୟ ଏହାଦ୍ୱାରା ଅଧିକ ସହଜ ହୋଇପାରିବ। ଏହି ଅନୁମତି ପତ୍ର ମାଛ ଚାଷୀ ଉତ୍ପାଦକ ସଂଗଠନ ଏବଂ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ସମାବେଶକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମାଛ ଚାଷ ଏବଂ ଏ କ୍ଷେତ୍ରର ବୃତ୍ତିକୁ ଆପଣାଇବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯୋଗ୍ୟ ପଦକ୍ଷେପ। ରାଜ୍ୟର ଉପକୂଳ ତଥା ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ଏହା ଅଧିକ ବ୍ୟାପକ କରିବ। ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ଏହି ମିଶନ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତି ଆଧାରିତ ପରିଚାଳନା ଏବଂ ବଜାର ସଂଯୋଗୀକରଣ ନେଇ ନିବେଶ ମାଧ୍ୟମରେ ଏହି ମିଶନ ଦ୍ୱାରା ମାଛ ଉତ୍ପାଦନ ବୃଦ୍ଧି ପାଇବ, ଫଳରେ ନିଯୁକ୍ତି କ୍ଷେତ୍ର ବ୍ୟାପକ ହେବା ସହ ମାଛ ଚାଷୀଙ୍କ ଆର୍ଥିକ କ୍ଷେତ୍ର ସଶକ୍ତ ହୋଇପାରିବ। ଆସନ୍ତା 2036 ପର୍ଯ୍ୟନ୍ତ 10 ବର୍ଷ ପାଇଁ ଏହି ମିଶନ କାର୍ଯ୍ୟ କରିବ। ଏଥିପାଇଁ ପାଖାପାଖି 2,295 କୋଟି 45 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆସନ୍ତା 2036 ସୁଦ୍ଧା ବାର୍ଷିକ ଅତିରିକ୍ତ 2 ଲକ୍ଷ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ସୁଦ୍ଧା 50,000ରୁ ଅଧିକ ନିଯୁକ୍ତି ସୁଯୋଗ ଏବଂ ବାର୍ଷିକ ପ୍ରାୟ 5,000 କୋଟି ଟଙ୍କା ସାମୁଦ୍ରିକ ମାଛ ରପ୍ତାନୀର ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ମିଶନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକୁ ସାମିଲ କରାଯିବ, ଫଳରେ ଗ୍ରାମୀଣ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ରାଜ୍ୟର ପ୍ରାୟ 575 କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ବିକାଶରେ ଏହି ମିଶନ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ। ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ, ଏହାଦ୍ୱାରା ରାଜ୍ୟର 50 ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକା ସୁଦୃଢ଼ ହେବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍ତି। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ନବସୃଜନ, ଷ୍ଟାର୍ଟଅପ୍ ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଅଷ୍ଟ୍ରେଲିଆ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରିକେଟ୍ ହେଉଛି ଭାରତ ଅଷ୍ଟ୍ରେଲିଆ ସମ୍ପର୍କର ଏକ ସଶକ୍ତ କୂଟନୈତିକ ଭାଷା। ଆଗାମୀ ଦିନରେ କ୍ରୀଡ଼ା ସହଯୋଗକୁ ନୂଆ ଗତି ମିଳିବା ସହ କ୍ରୀଡ଼ା ଭିତ୍ତିଭୂମିରେ ନିବେଶର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ମେଲବୋର୍ଣ୍ଣରେ ଭାରତୀୟମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟମାନେ ହଜାର ହଜାର କିଲୋମିଟର ଦୂରତା ସତ୍ତ୍ୱେ ନିଜ ଦେଶ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଅଷ୍ଟ୍ରେଲିଆ ଭାରତ ସିଇଓ ଫୋରମ୍ରେ ଯୋଗଦେଇ ଉଭୟ ଦେଶର ପ୍ରମୁଖ ଶିଳ୍ପପତିମାନଙ୍କୁ ସମ୍ବୋଧନ କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରେ ଜବାହର

ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପାଇଁ ନାମଲେଖାର ପ୍ରବେଶିକା ପରୀକ୍ଷା ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅନ୍ଲାଇନ୍ ମାଧ୍ୟମରେ କରାଯାଇପାରିବ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବନେଇମୁଣ୍ଡାଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବୃହତ୍ ତାଳତେଲ ବୃକ୍ଷରୋପଣରେ ଯୋଗଦେଇ ଚାରାରୋପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟ ଖଣି ଇସ୍କାତ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଓସଲାଗି ନୀତି। ଆସନ୍ତାକାଲି ଦଶମୀ ତିଥିରେ ଚକା ବିଜେ ନୀତି ଅନୁଷ୍ଠିତ ହେବ ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଜି 10ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି ଓ ତପୁ। କଥାଚିତ୍ର ଧନରେ ରଖିବୁ ଶପଥ ମୋର।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ମେଲବୋର୍ଣ୍ଣ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ପରିଚୟ ଆଣିଛି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବହୃତ କେତେକ ସାମଗ୍ରୀ ଉପରେ ଛାଡ଼ ହେଲା ମୂଳ ସୀମା ଶୁଳ୍କ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍। ଭାରତର ଦ୍ରୁତ ଭିତ୍ତିଭୂମି ବିକାଶ, ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଣ ମୂଳକ ପଦକ୍ଷେପ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନମୋ ଭାରତ ଭଳି ଦ୍ରୁତଗାମୀ ରେଳ ଏବଂ ବନ୍ଦେ ଭାରତ ବ୍ୟବସ୍ଥା ରେଳବାଇର ବ୍ୟାପକତାକୁ ଅଧିକ ସମ୍ପ୍ରସାରଣ କରିବା ସହିତ ଭାରତକୁ ବିଶ୍ୱର ତୃତୀୟ ବୃହତ୍ ମେଟ୍ରୋ ନେଟ୍ୱାର୍କରେ ପରିଣତ କରିଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣସ୍ଥିତ ମାର୍ଭେନ୍ ଷ୍ଟାଡିୟମ୍ଠାରେ ମେଲବୋର୍ଣ୍ଣ ମିଟ୍ସ ମୋଦି ଶୀର୍ଷକ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରକୁ ସ୍ୱର୍ଶ କରିଛି। 12 ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ତାଙ୍କର ଏହା ତୃତୀୟ ଗସ୍ତ ଭାବେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏ କ୍ଷେତ୍ରରେ କୂଟନୈତିକ ହ୍ୟାଟ୍ରିକ୍ ପୂରଣ ହୋଇଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆକୁ ଅଧିକ ସୁଦୃଢ଼ କରିଥିବାରୁ ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅଧିକ ବଢ଼ନ୍ତୁ, ଅଧିକ ହାସଲ କରନ୍ତୁ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ବିକଶିତ ଭାରତ ପାଇଁ ଏକ ଶକ୍ତିଶାଳୀ ଢାଞ୍ଚା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦନ ଭିତ୍ତିକ ଇକୋସିଷ୍ଟମ ଉପରେ ଆଲୋକପାତ କରି ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ ଏବଂ ଔଷଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି କହିଛନ୍ତି।

0: ଅନ୍ନପୂର୍ଣ୍ଣା ଦେବୀ ଯୋଗଦେଇ କହିଛନ୍ତି, ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଭୁକ୍ତ ମନ୍ତ୍ରୀଗଣ ମହିଳା ବିକାଶ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଏଭଳି ଚିନ୍ତାଧାରା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରର ଆଲୋଚନାକୁ ପ୍ରୋହାହନ ପ୍ରଦାନ କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଶାବ୍ୟକ୍ତ କରିଛନ୍ତି। ମହିଳା ନେତୃତ୍ୱ ବିକାଶ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହଯୋଗକୁ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଚାରିଦିନିଆ ଆଲୋଚନା ବୈଠକଗୁଡ଼ିକରେ ବ୍ରିକ୍ସ ମହିଳା କାର୍ଯ୍ୟଗୋଷ୍ଠୀ ଏବଂ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଅନ୍ତର୍ଭୁକ୍ତ ଥିଲା। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ୍ ଦକ୍ଷତା ବୃଦ୍ଧି ନେଇ ଭାରତର ପ୍ରସ୍ତାବକୁ ବୈଠକରେ ସ୍ୱାଗତ କରାଯାଇଛି। ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ମହିଳା ନେତୃତ୍ୱାଧୀନ ବିକାଶ ପ୍ରତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିଠାରୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି। ବୋଷ୍ଟନ୍ଠାରେ ଆଜି ବିଳମ୍ବିତ ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ଏବଂ ମରକୋ ପରସ୍କରକୁ ଭେଟିବେ। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ଜାତୀୟ ଶିକ୍ଷାନୀତି 2020 ଏବଂ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ସାକ୍ଷରତା କାର୍ଯ୍ୟକ୍ରମ ଉଲାସ ଅଧୀନରେ ନିର୍ଦ୍ଧାରିତ ବୟସ୍କ ସାକ୍ଷରତା ମାନଦଣ୍ଡ ହାସଲ କରିବାରେ ଉତ୍ତରାଖଣ୍ଡ ଦେଶର ଷଷ୍ଠ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। ମେଲବୋର୍ନ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷରେ କୃଷି, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ
2: କୃଷି କ୍ଷେତ୍ରରେ ଜଳସେଚନର ବ୍ୟବସ୍ଥା, ଚାଷୀମାନଙ୍କର ଧାନର ମୂଲ୍ୟ ବୃଦ୍ଧି, ଉଠା ଜଳ ସେଚନରେ ଅନେକ ଯୋଜନା ନେଇଛୁ, ଆଉ ଚାଷୀମାନଙ୍କର ପାଇଁ ପିଏମ୍ କିଷାନ ସେନ୍ କିଷାନ ବି ବର୍ତ୍ତମାନ ଦେବାର ବ୍ୟବସ୍ଥା କରିଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼ିଏ ବର୍ତ୍ତମାନ ପଦକ୍ଷେପ ନିଆଯାଇଛି, ଯେଉଁଟାକି ଡାକ୍ତର ସମସ୍ୟା ଥିଲା, ଆମେ ଆସିଲା ପରେ ଅନେକ ନିଯୁକ୍ତି ଦେଇଛୁ, ଆଉ ବର୍ତ୍ତମାନ ବି ଅନେକ ନିଯୁକ୍ତି ଦେବାର ବର୍ତ୍ତମାନ ପ୍ରକ୍ରିୟା ଚାଲିଛି। ଆମେ ଯେଉଁ ପ୍ରତିଶ୍ରତି ଦେଇଥିଲୁ ବର୍ତ୍ତମାନ ପାଖାପାଖି ଆମେ 30,000ରୁ ଉପରୁ କର୍ମଚାରୀ, ରେଗୁଲାର କର୍ମଚାରୀ ଆମେ ନିଯୁକ୍ତି ଦେଇସାରିଛୁ ବିଭିନ୍ନ ଡିପାର୍ଟମେଣ୍ଟରେ। ତ ଆମେ 2 ବର୍ଷ ଭିତରେ ଯେତିକି ପ୍ରତିଶ୍ରତି ଦେଇଥିଲୁ ପାଖାପାଖି ଆମେ ପ୍ରତିଶ୍ରତି ପାଳନ କରିଛୁ। ତେଣୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଅଛି ଗୋଟେ 2047 ମସିହାରେ ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ, ଗୋଟେ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ, ସେଥିରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ 2036 ମସିହାକୁ ଲକ୍ଷ୍ୟ ରଖିଛନ୍ତି। ଯେହେତୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା 1936 ମସିହାରେ, 2036 ମସିହାରେ ତାକୁ 100 ବର୍ଷ

0: ବୃଦ୍ଧି ହେବ। ତେଣୁ ଏ ଯୋଜନା ଗୁଡ଼ାକ ଯେଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାକୁ କେମିତି ଜନସାଧାରଣଙ୍କ ପାଖରେ ପହଞ୍ଚିବ, ଆଉ ଯୋଜନା ଯୋଜନାରେ ରହିବ ନାହିଁ, ତ ସେଥିପାଇଁ ଆମର ଜନପ୍ରତିନିଧି, ଜିଲ୍ଲାପାଳ, ସମସ୍ତ କର୍ମଚାରୀ, ଆମ ଦଳର ସର୍ବ କର୍ମକର୍ତ୍ତା ଆଉ ବିଶେଷ କରି ସାମ୍ବାଦିକ ବନ୍ଧୁମାନଙ୍କୁ ବି ଆମେ ଅନୁରୋଧ କରୁଛୁ, ଆମର ଯେଉଁଠି ଅସୁବିଧା ରହୁଛି କି ଦୋଷ ଦୁର୍ବଳତା ରହୁଛି ତାକୁ ଯେହେତୁ ଆପଣ ଚତୁର୍ଥ ସ୍ତମ୍ଭ ହିସାବରେ କେମିତି ଲୋକଲୋଚନକୁ ଆଣିବେ, ଆଉ ଆମେ ତାକୁ ସମ୍ପୂର୍ଣ୍ଣ କରିବୁ। ଆଜି ଏହି କାର୍ଯ୍ୟକ୍ରମରେ ଆସିକି ଆମେ ବିଭିନ୍ନ ଡିପାର୍ଟମେଣ୍ଟଙ୍କ ସହିତ ବି ଆଲୋଚନା କଲୁ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘର ଘର ଯୋଜନାରେ କୋଟି କୋଟି ଟଙ୍କା ଦେଇଛନ୍ତି, ବିଭିନ୍ନ କମ୍ପାନୀମାନେ ନେଇକି ଟେଣ୍ଡର ଆଜି ପର୍ଯ୍ୟନ୍ତ 2019 ମସିହାରୁ ନେଇକି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କିଏ 2019ରେ କିଏ 2021ରେ ଟେଣ୍ଡର ଏଗ୍ରିମେଣ୍ଟ କରିଛନ୍ତି, କିନ୍ତୁ ଦୁଃଖର ଆଉ ପରିତାପର ବିଷୟ 3 ବର୍ଷ ଭିତରେ କମ୍ପ୍ଲିଟ୍ ହେଲା ମଧ୍ୟ ଆଜି 2026 ମସିହା ଦ୍ୱାରା ପ୍ରାୟ 50% କାମ ହୋଇପାରି ନାହିଁ। ତ ଆମ ସରକାର ଆସିଲା ପରେ ଡେଲି ମନିଟରିଂ କରାଯାଉଛି, ଆଉ ଜିଲ୍ଲା ପ୍ରଶାସନ ହେଉ କି ବିଭାଗୀୟ ଯେଉଁମାନେ ଅଛନ୍ତି, ପାନୀୟ ଜଳ ବିଭାଗ, ପଞ୍ଚାୟତିରାଜ, ସେମାନେ ଯେଭଳି ଭାବରେ ତଦାରଖ କରୁଛନ୍ତି ଆଉ ଯେଭଳି ଭାବରେ କାମ ଚାଲିଛି ଖୁବ୍ ଜଲ୍ଦି ତାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।
1: ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ନରସିଂହ ମାଡକାମି ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ବିଭାଗର ସଫଳ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ, ପାନୀୟ ଜଳ, ଏୟାରଷ୍ଟ୍ରିପ୍ ଓ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ବିଧାୟକ ନରସିଂହ ମାଡକାମି ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକରେ ମାଲକାନଗିରିକୁ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। କାଲିମେଳା ଥାନା ଅଞ୍ଚଳର ଜଙ୍ଗଲରୁ ପୁଲିସ୍ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ କହିଛନ୍ତି ସୂଚନା ଆଧାରରେ ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜନଜାତି ସଂଗ୍ରହାଳୟ ଓ ନିର୍ମାଣାଧୀନ ସ୍ୱୋର୍ଟସ୍ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିରେ ଭାରତ ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କହିଛନ୍ତି ଏହି ଯୋଜନା ମାଧ୍ୟମରେ ପ୍ରକୃତ ଶ୍ରମଜୀବୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇ ଗ୍ରାମୀଣ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
6: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
5: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
6: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
7: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ମତେ କଣ ବୈଠିକ ଘର ଆସିବାକୁ ମନା ନା କଣ?
1: ନା ମ ତମକୁ କିଏ ମନା କରିବ?
0: ନାଇଁ ମୋ ଜେମା ପାଇଁ ବୈଠକି ଘର ହଉଛି ଆମର ସବୁକିଛି। ଏଇଠିକି ଆସିକିରି ଟିକେ ସୁଖ ଦୁଃଖ ହେଇଗଲେ ମନଟା ଶାନ୍ତ ପଡିଯାଏ। ତମକୁ ଥଟ୍ଟାରେ କହୁଥିଲି ନା ଆଉ।
1: ପାର ଅପା କଣ ଆଣିଛ କି ମୋ ପାଇଁ? କଣ ଟିଫିନରେ ସେଠି ଥୁଆ ହେଇଛି।
0: ହଁ ତମ ସାଙ୍ଗରେ ଦୀପଦ ଭଲରେ କଥାବାର୍ତ୍ତା ହେବି, ତାପରେ ଯାଇକି ଟିଫିନରେ କଣ ଅଛି ତମକୁ ଦେବି। ଆଜି ସକାଳୁ ତମେ ମୋର ଭାରି ମନେ ପଡୁଥିଲ, ଭାବିଲି ତମ ଘର ଦେଇ ଟିକେ ଆସିବି, ତମକୁ ସାଙ୍ଗରେ ନେଇକି ଆସିବି। ଦେଖିଲା ବେଳକୁ ତମେ ତ ଆଗତରା ବୈଠକି ଘରକୁ ପଳେଇଯାଇଛ। ଆଚ୍ଛା ଜେମାପା ଗୋଟେ କଥା ପଚାରିବି।
1: କଣ?
0: ତମ କଡ ଘରେ ସେ ଯୋଉ ବାମ ଦେବ ନୁହ, ତାଙ୍କ ଘରେ କଣ ଆଜି ଭାରି ପାଟି ତୁଣ୍ଡ ଶୁଭୁଥିଲା? ତା ପୁଅର କଣ ଭାରି ଜୋରରେ ପାଟି ଶୁଭୁଥିଲା?
1: ଏ ବାମ ଭାଇ ପୁଅ ମ, ସିଏ କହୁଛି ବାହାରକୁ ଯିବ ଚାକିରି କରିବ।
0: ଆଚ୍ଛା
1: ବାପା କହିବା କଥା, ମୋର ତ ଏତେ ଜମିବାଡି ଅଛି, ତାର ଦେଖାଶୁଣା କର, କାହିଁକି ଯାଇକି ବାହାରେ ରହିବୁ? ଗୋଟିଏ ପୁଅ, ତାର ଇଚ୍ଛା ନୁହଁ ଛାଡିବା ପାଇଁ, ଚାଷବାସ କରିବାକୁ ତାର ଇଚ୍ଛା, କିନ୍ତୁ ତା ପୁଅ ରାଜି ହଉନଥିଲା।
0: ଆଗରୁ ଯେମିତି କାଦୁଅ ପଚ ପଚ ହେଇକି ଆମେ ସବୁ ହଇରାଣ ହଉଥିଲୁ, ଏବେ କଣ ସେମିତି ଅଛି? ସୁବିଧା ହେଇଗଲାଣି, ସରକାର ପୁଣି ସବୁ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି, କୃଷି ଯନ୍ତ୍ରପାତି କିଣିବାରେ ସବସିଡି ଦଉଛନ୍ତି, ବିହନ ଯୋଗଉଛନ୍ତି,
1: ବିଶେଷ କରି ଏ ଯୁବବର୍ଗଙ୍କୁ ଚାଷ କ୍ଷେତ୍ରକୁ ଆଣିବା ପାଇଁ ତାଙ୍କ ପାଇଁ କେତେ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି ବା ଯୋଜନା ବି କରିଛନ୍ତି। ଏମାନେ ଯଦି ବୁଝି ସୁଝି ସେଥିରେ ମନଯୋଗ ଦେଇ ସବୁ କଥାକୁ ଜାଣି ଚାଷ କ୍ଷେତ୍ରକୁ ଆସନ୍ତେ, କେତେ ପରା ଉପକାର କରନ୍ତେ।
0: ସେଇ କଥା ତମେ ଟିକେ ଭଲ ଗଲା ବେଳକୁ ବୁଝେଇକିରି ଯିବ।
1: ପୁତୁରାମ ଛତୁ ଚାଷ କରି କେତେ ପଇସା ରୋଜଗାର କଲାଣି?
0: ତାକୁ ଭାଇ ମ ବୁଝା ସୁଝା କରିଲା ପରେ ଅବିକା ସେ ଆଉ ଚାକିରି କରିବାକୁ ମନ ବଳଉନି।
1: କାହିଁକି କରିବ କି? ସବୁବେଳେ ତ ନଗଦ ନଗଦ ପଇସା ପାଇଲା, ଛତୁ ଘରେ ଖାଇଲେ, ବନ୍ଧୁ ବାନ୍ଧବ ବାଟିଲା।
0: ଯୋଉ ଚାଷ କର, ମନ ଧ୍ୟାନ ଦେଇ କଲେ ନିଶ୍ଚୟ ଲାଭ ହବ।
1: ଫୁଲ ଚାଷ କର, ପନିପରିବା ଚାଷ କର, ଫଳ ଚାଷ କର, ସବୁ ଚାଷକୁ ମନ ଯୋଗ ଦେଇ ଯଦି ଆମେ କରିବା, ଆମେ ଦି ପଇସା ଭଲ ଲାଭ ପାଇବା। ସମନ୍ୱିତ ଉପାୟରେ ଯଦି ଆମେ ଚାଷବାସ କରିବା, ଆମ ପଇସା କିଏ ଖାଇବ ମ?
0: ହଁ ପରା ଏ ଜେମା ବାପା,
1: ହଁ
0: ତମେ ଆସିଲା ବେଳରୁ ଖାଲି ବକର ବକର ହଉଛ। ସନ୍ଧ୍ୟା ସମୟ ଠାକୁର ପୁଣି ଅଣସର ଘରେ ଅଛନ୍ତି, ଚାଲ ଗୋଟେ ଜଗନ୍ନାଥଙ୍କ ଭଜନ ଶୁଣିବା, ତାପରେ ଯାଇ ଯୋଉ କଥାବାର୍ତ୍ତା ହବା।

0: ଭଜନଟିକୁ ଗାଇଥିଲେ ଜୀବନାନନ୍ଦ ଅଧିକାରୀ ଆଉ ଲେଖିଥିଲେ ବିଷ୍ଣୁ ଚରଣ ସାହୁ। ଭଜନ ଶୁଣିଲେ ମନ କନ୍ନ ପବିତ୍ର ହେଲା, ପରିବେଶଟା ବି ଭକ୍ତିମୟ ହେଇଗଲା। ଏବେ ଆମ ପେଟ ପାଟଣା କଥା, ଆମେ ଯେତେବେଳେ ଚାଷ କରିବା ସବୁବେଳେ କୃଷି ଅଧିକାରୀଙ୍କର ପରାମର୍ଶ ନବା, ଯିଏ ଜାଣିଥିବା ଲୋକ ତାଙ୍କ ପାଖରୁ କିଛି ବୁଝିବା, ତାହେଲେ ଆମେ ଚାଷରେ ଭଲ ଦି ପଇସା ଲାଭ ପାଇପାରିବା।
1: ଆମେ ଯେତେବେଳେ ଚାଷ କରୁଛନ୍ତି ବିଶେଷଜ୍ଞଙ୍କ ପରାମର୍ଶ ବିନା କଣ ଚାଷ କରିପାରିବା?
0: ଏ ଯେ ବାପା, ତମ କଥାରୁ ଗୋଟେ ବଢିଆ କଥା ମନେ ପଡିଗଲା।
1: କୋଉ କଥା ମ?
0: ଆଜି ଆମ ପେଟ ପାଟଣାରେ ଗୋଟେ ବଢିଆ ବିଷୟ ରହିଛି, ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ। ଆଉ ଆଲୋଚନା କରିବା ପାଇଁ ବିଶେଷଜ୍ଞ ମହାଶୟ ଆସିକି ପହଞ୍ଚି ଗଲେଣି। ଆଉ ସେ ହଉଛନ୍ତି ଭାରତ ସରକାରଙ୍କର ଶ୍ରମ ତଥା ରୋଜଗାର ମନ୍ତ୍ରଣାଳୟର

0: ସେବାନିବୃତ୍ତ ଅଧିକାରୀ ପ୍ରଫୁଲ୍ଲ କୁମାର ମହାନ୍ତି, ତାଙ୍କ ସହିତ ମୁଁ ଆଲୋଚନା କରୁଛି, ତମେ ଶୁଣିବ ଆଉ ତମ ଟିପା ଖାତାରେ ଟିପିକି ରଖିବ।
1: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ।
2: ନମସ୍କାର, ଆକାଶବାଣୀ କଟକ କେନ୍ଦ୍ରରୁ କୃଷି ସଂସାର ଶୁଣୁଥିବା ଓଡ଼ିଶାର ଅଗଣିତ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର।
1: ସାର୍ ଆଜି ତ ଆମର ଆଲୋଚନାର ବିଷୟ ରହିଛି ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭରଶୀଳତା ପାଇଁ ଅଭିଯାନ। ତାହେଲେ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଏଇ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାରଙ୍କର ଏହି ଅଭିଯାନ କାର୍ଯ୍ୟକ୍ରମଟି କ'ଣ?
2: ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ବର୍ଷକୁ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରାପ୍ତ କରିବା ପାଇଁ ଅନେକ ସ୍ୱପ୍ନ ଦେଖୁଛନ୍ତି ଏବଂ ସେଗୁଡ଼ିକର ସଫଳ ରୂପାୟନ ପାଇଁ ନିରବିଚ୍ଛିନ୍ନ ଭାବେ ଅନେକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହାର ସୁଫଳ ଆମେ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ପାଉଛୁ। ଗତ 11 ଅକ୍ଟୋବର 2025 ଠାରୁ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତାକୁ ପ୍ରାପ୍ତ କରିବା ପାଇଁ ଦେଶବ୍ୟାପୀ ଏକ ଅଭିଯାନ ଚାଲୁ କରାଯାଇଛି, ଯାହା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ 1 ଅକ୍ଟୋବର 2025 କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ହୋଇସାରିଛି।
1: ଏ ଯୋଉ ଡାଲି ଜାତୀୟ ଶସ୍ୟ କଥା କହିଲେ, କେଉଁ ଶସ୍ୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି?
2: ମ୍ୟାଡାମ, ଏଥିରେ 3 ଡାଲି ଜାତୀୟ ଫସଲ ଯଥା ହରଡ଼, ବିରି ଏବଂ ମସୁର ଡାଲି ଜାତୀୟ ଶସ୍ୟଗୁଡ଼ିକର ଅଧିକ ଉତ୍ପାଦନ କରିବା ପାଇଁ ଗୁରୁତ୍ୱ ପ୍ରଦାନ ତଥା ଧ୍ୟାନ କେନ୍ଦ୍ରିତ କରାଯିବ ଏହି ଅଭିଯାନ ମାଧ୍ୟମରେ। ଏ 3 ଡାଲି ଜାତୀୟ ଶସ୍ୟକୁ ମାନେ ବାହାର ଦେଶରୁ ଯୋଉ ଆମଦାନୀ କରାଯାଉଛି, ଏହି ଆମଦାନୀକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ଏହି ଅଭିଯାନର 6 ଅବଧି ମଧ୍ୟରେ ଦେଶକୁ ଘରୋଇ ଡାଲି ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରତାକୁ ପ୍ରାପ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି ସରକାରଙ୍କ ତରଫରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
1: ଏହି ଅଭିଯାନକୁ ଚାଲୁ କରିବା ପଛରେ ସରକାରଙ୍କର କ'ଣ ସବୁ ଉଦ୍ଦେଶ୍ୟ ବା ଲକ୍ଷ୍ୟ ରହିଛି?
2: ଏ ଯୋଉ ଅଭିଯାନଟି ବର୍ତ୍ତମାନ ସରକାର ଆରମ୍ଭ କରିଛନ୍ତି 11 ଅକ୍ଟୋବର 2025 ଠାରୁ, ଏହି ଅଭିଯାନଟିକୁ ଚଳାଇବା ପଛରେ ସରକାରଙ୍କର ଅନେକ ଗୁଡ଼ିଏ ଉଦ୍ଦେଶ୍ୟ ଲକ୍ଷ୍ୟ ରହିଛି। ସେଥିମଧ୍ୟରେ ଯୋଉ ପ୍ରମୁଖ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଗୁଡ଼ିକ ରହିଛି, ମୁଁ ଏଠାରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇବାକୁ ଚାହିଁବି। ପ୍ରଥମ ଉଦ୍ଦେଶ୍ୟଟି ହେଉଛି ଉତ୍ପାଦନ ବୃଦ୍ଧି ଓ କ୍ଷେତ୍ର ବିସ୍ତାର। ଏହି ମିଶନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି 2025-26 ଆର୍ଥିକ ବର୍ଷ ଠାରୁ 2030-31 ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଘରୋଇ ସ୍ତରରେ ଡାଲି ଉତ୍ପାଦନକୁ ବୃଦ୍ଧି କରି 350 ଲକ୍ଷ ଟନ୍ ପର୍ଯ୍ୟନ୍ତ ପହଞ୍ଚାଇବା। ଏହି ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ବର୍ଷରେ ବର୍ତ୍ତମାନ ଡାଲି ଚାଷ ଯେତିକି ବର୍ତ୍ତମାନ କ୍ଷେତ୍ର ଉପଲବ୍ଧ ଅଛି, ସେଥିରେ ଅତିରିକ୍ତ 35 ଲକ୍ଷ ହେକ୍ଟର ଡାଲି ଉତ୍ପାଦନ ଯୋଗ୍ୟ ଚାଷ ଜମିକୁ ଅନ୍ତର୍ଭୁକ୍ତ କରି ଡାଲି ଉତ୍ପାଦନ ଚାଷ ଜମି ପରିସରକୁ 2030-31 ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ 310 ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ବୃଦ୍ଧି କରିବା। ତ ସରକାର ଆଉ ଗୋଟେ ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ ରହିଛି ଯେ ଆମଦାନୀ ନିର୍ଭରତାକୁ କମ୍ କରିବା। ସରକାରଙ୍କ ଏହି ମିଶନର ଅନ୍ୟ ଏକ ଲକ୍ଷ୍ୟ ହେଉଛି ଯେଉଁ ଡାଲି ଜାତୀୟ ଶସ୍ୟ ବିଭିନ୍ନ ଦେଶରୁ ଆମଦାନୀ କରାଯାଉଛି, ଯେପରିକି ହରଡ଼ ଡାଲି ମୋଜାମ୍ବିକ, ମଲାଇ, ମିଆଁମାର, ତାଞ୍ଜାନିଆ ଦେଶଗୁଡ଼ିକୁ ଆମଦାନୀ କରାଯାଉଛି, ବିରି ଡାଲି ମିଆଁମାର, ମୋଜାମ୍ବିକ ଦେଶଗୁଡ଼ିକୁ ଆମଦାନୀ କରାଯାଉଛି ଏବଂ ମସୁର ଡାଲି ଅଷ୍ଟ୍ରେଲିଆ ଓ ରଷିଆ ଇତ୍ୟାଦି ଦେଶଗୁଡ଼ିକୁ ଆମଦାନୀ କରାଯାଉଛି। ସେହି ଆମଦାନୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଡାଲି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ସରକାରଙ୍କ ତରଫରୁ ଦୃଢ଼ ନିଷ୍ପତ୍ତି ନିଆଯାଇଛି। ତାପରେ ଆଉ ଗୋଟିଏ ସରକାରଙ୍କ ଲକ୍ଷ୍ୟ ରହିଛି ଧ୍ୟାନ କେନ୍ଦ୍ରିତ ପ୍ରମୁଖ ଡାଲି ଜାତୀୟ ଫସଲ ଉତ୍ପାଦନ। ଏହି ମିଶନ ଅଭିଯାନ ମାଧ୍ୟମରେ ସରକାର ବିଶେଷ କରି ହରଡ଼ ଡାଲି, ବିରି ଡାଲି ଓ ମସୁର ଡାଲି ଉତ୍ପାଦନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସରକାରଙ୍କ ଏକ ପ୍ରମୁଖ ଉଦ୍ଦେଶ୍ୟ ରହିଛି। ଏତଦ୍ୱ୍ୟତୀତ ଗୁଣବତ୍ତାଯୁକ୍ତ ମଞ୍ଜି ବିତରଣ ସହିତ ଚାଷୀମାନଙ୍କର ଆୟ ବୃଦ୍ଧି ଏବଂ ଆର୍ଥିକ ଅବସ୍ଥାର ଉନ୍ନତିକରଣ ଉପରେ ବିଶେଷ ତତ୍ପରତା ପ୍ରକାଶ। ଡାଲି ଜାତୀୟ ଶସ୍ୟ ଉତ୍ପାଦନକୁ ଅଧିକ ଗତିଶୀଳ କରିବା ପାଇଁ ଏବଂ ଆତ୍ମନିର୍ଭରତାକୁ ପ୍ରାପ୍ତ କରିବା ପାଇଁ ଏହି ମିଶନର କାର୍ଯ୍ୟକାରିତା ସମୟସୀମା ମଧ୍ୟରେ ଚାଷୀମାନଙ୍କୁ ପାଖାପାଖି 88 ଲକ୍ଷ ଦେୟମୁକ୍ତ ମଞ୍ଜି ତଥା 126 ଲକ୍ଷ କ୍ୱିଣ୍ଟାଲ ପ୍ରମାଣିତ ମଞ୍ଜି ବିଶେଷ କରି ହରଡ଼, ବିରି ଓ ମସୁର ଡାଲି ଚାଷ ପାଇଁ ବଣ୍ଟନ କରାଯିବାର ବ୍ୟବସ୍ଥିତ କରାଯିବ ବୋଲି ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ସ୍ଥାନିତ ହୋଇଛି ଏବଂ ବିଶେଷ ତତ୍ପରତା ପ୍ରକାଶ ପାଇଛି। ଏତଦ୍ ବ୍ୟତୀତ ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ଶୃଙ୍ଖଳା ମାଧ୍ୟମରେ ଭାରତବର୍ଷର ପାଖାପାଖି 2 କୋଟି ଚାଷୀମାନଙ୍କର ଆୟକୁ ବୃଦ୍ଧି କରି ସେମାନଙ୍କର ଆର୍ଥିକ ଅବସ୍ଥାର ସମୃଦ୍ଧିକରଣ ନିମନ୍ତେ ସରକାର ବିଶେଷ ଭାବରେ ଯତ୍ନବାନ ହେବେ ବୋଲି ଏହି ମିଶନ ମାଧ୍ୟମରେ ସ୍ଥିରୀକୃତ କରାଯାଇଛି। ଆଉ ଗୋଟିଏ ମଧ୍ୟ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସୁନିଶ୍ଚିତ ଶସ୍ୟ ସଂଗ୍ରହ ଏବଂ ନ୍ୟୁନତମ ସମର୍ଥନ ମୂଲ୍ୟ ମାଧ୍ୟମରେ କ୍ରୟ ବିକ୍ରୟ, ଏମ୍ଏସ୍ପି,
1: ମିନିମମ୍
2: ସପୋର୍ଟ ପ୍ରାଇସ୍, ଚାଷୀମାନଙ୍କୁ ଉଚିତ ଭାବେ ଲାଭ ପହଞ୍ଚାଇବା ପାଇଁ ଏହି ଅଭିଯାନର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ଯେ ଏକ ସୁନିଶ୍ଚିତ ଓ ଶୃଙ୍ଖଳିତ ପ୍ରକ୍ରିୟା ଦ୍ୱାରା ଚାଷୀମାନଙ୍କର ଉତ୍ପାଦିତ ଡାଲି ଜାତୀୟ ଶସ୍ୟଗୁଡ଼ିକୁ ସରକାରଙ୍କ ଦ୍ୱାରା ଯେଉଁ ଅଧିକୃତ ସଂସ୍ଥା ରହିଛି ଯେପରିକି ନାଫେଡ୍, ନାଫେଡ୍ ହେଉଛି ଭାରତୀୟ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ୍, ଆଉ ଗୋଟେ ରହିଛି ଏନ୍ସିସିଏଫ୍ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ ଲିମିଟେଡ୍, ଏହି 2 ସଂସ୍ଥା ଦ୍ୱାରା କ'ଣ କରାଯିବ
1: ଡାଲି ଜାତୀୟ ଶସ୍ୟ ଉତ୍ପାଦନ ହୋଇଥିବ ସେଗୁଡ଼ାକ ସଂଗ୍ରହ
2: ଏବଂ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ନ୍ୟୁନତମ ସମର୍ଥନ ମୂଲ୍ୟ ବା ଏମ୍ଏସ୍ପି ଦ୍ୱାରା ଶସ୍ୟଗୁଡ଼ିକୁ କ୍ରୟ ବିକ୍ରୟ କରାଯିବ, ଯାହାଦ୍ୱାରା ଚାଷୀମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ ଏବଂ ସେମାନେ

0: ଆର୍ଥିକ ଅବସ୍ଥାର ସକାରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ। ଆଉ ଗୋଟିଏ ମଧ୍ୟ ରହିଛି ଭିତ୍ତିଭୂମି ବା ଆଧାରଭୂତ ଢାଞ୍ଚାର ପରିବର୍ତ୍ତନ। ଡାଲି ଜାତୀୟ ଫସଲ କଟାଯିବା ପରେ କ'ଣ ହୁଏ ନା ଅଧିକାଂଶ ଚାଷୀ ଶାରୀରିକ ପରିଶ୍ରମ ଦ୍ୱାରା ଅମଳ କରିଥାନ୍ତି, ଯାହାଦ୍ୱାରା ଫସଲ ଅମଳର ବିଳମ୍ବ ଘଟିଥାଏ ଏବଂ ଚାଷୀମାନେ ବହୁତ କ୍ଷତି ସହିଥାନ୍ତି। ଏତଦ୍ ବ୍ୟତୀତ ଶସ୍ୟଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ହୋଇ ବାହାରି ପାରେ ନାହିଁ। ଚାଷୀମାନଙ୍କର ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଅଭିଯାନ ମାଧ୍ୟମରେ ମାନୁଆଲ ହାର୍ଭେଷ୍ଟିଂ ପ୍ରକ୍ରିୟାକରଣରେ ସୁଧାର ଆଣି ଏଥିରେ ଟେକ୍ନୋଲୋଜିର ପ୍ରୟୋଗ କରିବେ। ଟେକ୍ନୋଲୋଜି ପ୍ରୟୋଗ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ 1000 ହାର୍ଭେଷ୍ଟିଂ ପ୍ରୋସେସିଂ ୟୁନିଟ୍ ଏବଂ ପ୍ୟାକେଜିଂ ୟୁନିଟ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାଦ୍ୱାରା କ'ଣ ହେବ ନା ଅମଳ ପ୍ରକ୍ରିୟାରେ ବିଳମ୍ବ ହେବ ନାହିଁ ଏବଂ ଶସ୍ୟଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ହୋଇ ଅମଳ ହେବା ଦ୍ୱାରା କ'ଣ ହେବ ନା ବଜାରରେ ଏହାର ଚାହିଦା ବଢ଼ିବ ଏବଂ ମୂଲ୍ୟ ବର୍ଦ୍ଧନରେ ସହାୟକ ହେବ। ଆଉ ଗୋଟିଏ ମଧ୍ୟ ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଯେ ପୋଷଣ ସୁରକ୍ଷା। ଭାରତ ସରକାରଙ୍କ ଏହି ଯେଉଁ ମିଶନଟିକୁ ଚାଲୁ କରାଯାଇଛି ତାର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଆମକୁ ଖାଦ୍ୟରେ ପ୍ରୋଟିନ୍ ଯେଉଁ ବିଭିନ୍ନ ସମ୍ବଳରେ ମିଳିଥାଏ ତାର ଶତକଡ଼ା 20-30 ଭାଗ ଡାଲି ଜାତୀୟ ଶସ୍ୟରୁ ମିଳିଥାଏ। ତେଣୁ ଲୋକମାନଙ୍କର ପୋଷଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଡାଲି ମାଧ୍ୟମରେ ଲୋକମାନଙ୍କୁ ଉପଯୁକ୍ତ ପୋଷକ ତତ୍ତ୍ୱ ଯୋଗାଇ ଦେବା ପାଇଁ ଡାଲି ଚାଷକୁ ଅଧିକ ପ୍ରୋତ୍ସାହିତ ପାଇଁ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି, ଯାହା ବ୍ୟୟ ବହୁଳ ନୁହେଁ ଏବଂ ଲୋକମାନେ ସହଜରେ ଅଳ୍ପ ଖର୍ଚ୍ଚରେ ପୋଷକ ତତ୍ତ୍ୱ ପାଇପାରିବେ।
1: ଖୁବ୍ ସୁନ୍ଦର ସରକାରଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟ ରହିଛି। କେଉଁ ବର୍ଗର ଚାଷୀମାନେ ଏହି ମିଶନରେ ସାମିଲ ହୋଇପାରିବେ ଏବଂ ସେମାନଙ୍କ ପାଖରେ କ'ଣ କ'ଣ ସବୁ ଯୋଗ୍ୟତା ବା ପ୍ରମାଣପତ୍ର ରହିବା ଆବଶ୍ୟକ ନା ଯିଏ ନାହିଁ ସିଏ ଚାହିଁଲେ ଏହି ଅଭିଯାନରେ ଭାଗ ନେଇପାରିବେ?
0: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଛନ୍ତି। ସମସ୍ତେ ଭାଗ ନେଇପାରିବେନି। ଯେଉଁ କୃଷକମାନେ ସ୍ମଲ୍ ଆଣ୍ଡ ମ୍ୟାରିଜିନାଲ୍ ଫାର୍ମର ଲଘୁ ସୀମାନ୍ତ ବର୍ଗରେ ଆସୁଛନ୍ତି ଏବଂ ସେମାନେ ଡାଲି ଜାତୀୟ ଫସଲ ଉତ୍ପାଦନ ବିଶେଷ କରି ହରଡ଼ ବିରି ମସୁର ଡାଲି ଚାଷରେ ରୁଚି ରଖିଛନ୍ତି ବା ସଂଶ୍ଳିଷ୍ଟ ଅଛନ୍ତି, ସେମାନଙ୍କୁ ଏହି ମିଶନ ସହିତ ଯୋଡ଼ିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦେଶର ପ୍ରାୟ 2 କୋଟି ଏହି ବର୍ଗର କୃଷକମାନଙ୍କୁ ଏହି ମିଶନ ସହିତ ଯୋଡ଼ିବା ପାଇଁ ସରକାରଙ୍କ ତରଫରୁ ଆପାତତଃ ସ୍ଥିର କରାଯାଇଛି। ଏତଦ୍ ବ୍ୟତୀତ ଏଥିରେ ସାମିଲ ହେବା ପାଇଁ କୃଷକମାନେ ଅନ୍ୟ କେତେକ ଆବଶ୍ୟକ ପାତ୍ରତାକୁ ମଧ୍ୟ ପୂରଣ କରିବେ ବୋଲି ସରକାରଙ୍କ ତରଫରୁ ସୂଚିତ କରାଯାଇଛି। ଯେପରିକି ପ୍ରଥମରେ ଜଣେ ହିତାଧିକାରୀ କୃଷକ ଯେଉଁ ନାଫେଡ୍ ସଂସ୍ଥା ଅଛି, ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ କେନ୍ଦ୍ର, ଆମର ଆହୁରି ଯେଉଁ ଏନ୍ସିଏଫ୍ ସଂସ୍ଥା ଅଛି, ଏ 2ଟି କେନ୍ଦ୍ରୀୟ ନୋଡାଲ ଏଜେନ୍ସି, ତେଣୁ ଏହି 2ଟି ସଂସ୍ଥାରେ ସେମାନେ ରେଜିଷ୍ଟ୍ରେସନ କରିବା ଆବଶ୍ୟକ,
1: ତାଙ୍କ ନାମକୁ ପଞ୍ଜୀକୃତ କରିବା ନିହାତି।
0: ଦ୍ୱିତୀୟତଃ ଯେଉଁ କୃଷକମାନେ ଧାନ ଫସଲ ଅମଳ ପରେ ଖାଲି ଥିବା ଜମିକୁ ଯେଉଁ ଫ୍ୟାଲୁ ଲ୍ୟାଣ୍ଡ କହନ୍ତି, ଡାଲି ଜାତୀୟ ଫସଲ ଉତ୍ପାଦନ ପାଇଁ ଉପଯୋଗ କରିବେ ଏବଂ ଏକା ସମୟରେ ଏକ ଜମିରେ ବିବିଧ ଫସଲ ଚାଷ ପ୍ରଣାଳୀକୁ ଆପଣେଇବେ, ସେମାନଙ୍କୁ ଏହି ପଲ୍ସେସ୍ ମିଶନରେ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ସ୍ୱଷ୍ଟୀକରଣ କରାଯାଇଛି। ଏହି ମିଶନରେ ସାମିଲ ହେବା ପାଇଁ ଚାଷୀମାନଙ୍କ ପାଖରେ ନିଜର ଆଧାର କାର୍ଡ ଥିବା ଆବଶ୍ୟକ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଥିବା ଆବଶ୍ୟକ ଏବଂ ନିଜ ନାମରେ ଥିବା ଜମିର ମାଲିକାନାର ପ୍ରମାଣପତ୍ର ଯେମିତି ଆମର ପଟ୍ଟା ପାଉତି ରେଜିଷ୍ଟ୍ରେସନ ପେପର ଏସବୁ ପାଖରେ ଥିବା ଆବଶ୍ୟକ।
1: ଖୁବ୍ ସୁନ୍ଦର କଥା ତ କହିଲେ। ଆମର ଯୋଉ ଚାଷୀ ଭାଇମାନେ କି ଭଉଣୀମାନେ ଚାହୁଁଛନ୍ତି ଏହି ଡାଲି ଜାତୀୟ ଶସ୍ୟ ଚାଷ କରି ଆତ୍ମନିର୍ଭରଶୀଳ ହେବା ପାଇଁ ସେମାନେ ଏହାର ସୁବିଧା ସୁଯୋଗ ନେଇପାରିବେ, ତାହେଲେ ଏଇଠି କୁହନ୍ତୁ ହିତାଧିକାରୀମାନେ ଏଇ ଯୋଉ ଅଭିଯାନରେ ସାମିଲ ହେଲା ପରେ ସେମାନଙ୍କୁ କ'ଣ କ'ଣ ସବୁ ସୁବିଧା ସୁଯୋଗ ଆଉ ଲାଭ ମିଳିପାରିବ?
0: ଏହି ଅଭିଯାନରେ ସାମିଲ ହେଲା ପରେ ହିତାଧିକାରୀମାନଙ୍କୁ ଅନେକ ଗୁଡ଼ିଏ ସୁବିଧା ଲାଭ ମିଳିପାରିବ। ପ୍ରଥମ ସୁବିଧାଟି ହେଉଛି ନିଶ୍ଚିତ ଖରିଦ ଏବଂ ଉଚିତ ମୂଲ୍ୟ ପ୍ରଦାନ। ଏହି ମିଶନରେ ସାମିଲ ହୋଇଥିବା ଯେଉଁ ଚାଷୀମାନେ ହରଡ଼ ବିରି ଓ ମସୁର ଡାଲି ଉତ୍ପାଦନ କରିବେ, ସରକାର ସେମାନଙ୍କ ଠାରୁ ସେମାନଙ୍କର 100% ଶସ୍ୟକୁ 4 ବର୍ଷ ପର୍ଯ୍ୟନ୍ତ ନ୍ୟୁନତମ ସମର୍ଥନ ମୂଲ୍ୟ ଦ୍ୱାରା ବା ଏମ୍ଏସ୍ପି ଦ୍ୱାରା ନାଫେଡ୍ ଓ ଏନ୍ସିସି ଭଳି କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ ଖରିଦ କରିବା ପାଇଁ ସୁନିଶ୍ଚିତ କରାଇବେ, ଯାହାଦ୍ୱାରା କ'ଣ ହେବ ନା ସେମାନଙ୍କୁ ବଜାର ଯେଉଁ ଅନିଶ୍ଚିତତା ବେଳେବେଳେ ଲାଗି ରହିଥାଏ ସେହି ଅନିଶ୍ଚିତତା ପରିସ୍ଥିତିରେ ସୁରକ୍ଷା ମିଳିପାରିବ ଏବଂ ସେମାନଙ୍କୁ କୌଣସି କ୍ଷତିର ସମ୍ମୁଖୀନ ପଡ଼ିବ ନାହିଁ,
1: କ୍ଷତି ସହିବେନି।
0: ଆଉ ଗୋଟିଏ ସୁବିଧା ମଧ୍ୟ ଚାଷୀମାନଙ୍କୁ ମିଳିପାରିବ, ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର। ସରକାର ଏହି ମିଶନରେ ଅନ୍ତର୍ଗତ ହିତାଧିକାରୀ ଚାଷୀମାନଙ୍କୁ ସେମାନଙ୍କ ଶସ୍ୟର କ୍ରୟ ବିକ୍ରୟ ସମୟରେ ସେମାନଙ୍କର ଉଚିତ ପ୍ରାପ୍ୟକୁ ପ୍ରତ୍ୟକ୍ଷ ଭାବେ ପ୍ରଦାନ କରିବା ପାଇଁ ନାଫେଡ୍ର ଇ ସମୃଦ୍ଧି ପ୍ଲାଟଫର୍ମ ଏବଂ ଏନ୍ସିସିଏଫ୍ର ଇ ସଂଯୁକ୍ତି ପ୍ଲାଟଫର୍ମକୁ ବିଶେଷ ଭାବେ ବ୍ୟବହୃତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି, ଯାହାଫଳରେ କ'ଣ ହେବ ନା ଚାଷୀମାନେ ସେମାନଙ୍କର ପ୍ରାପ୍ୟ ପ୍ରତ୍ୟକ୍ଷ ଏବଂ ସିଧାସଳଖ ଭାବେ ବ୍ୟାଙ୍କ ଖାତା ମାଧ୍ୟମରେ ପାଇପାରିବେ ଏବଂ ଏହାଦ୍ୱାରା ଡାଲି ଜାତୀୟ ଫସଲ ଉତ୍ପାଦନ କରିବା ପାଇଁ ଚାଷୀମାନଙ୍କୁ ପ୍ରଗାଢ଼ ଆତ୍ମବିଶ୍ୱାସ ମିଳିପାରିବ।
1: ସମୃଦ୍ଧି ଆଉ ଇ ସଂଯୁକ୍ତି କହିଲେ ସେ ବିଷୟରେ ଟିକେ ଭଲ ଭାବରେ ବୁଝିବେ?
0: ଏଇଟା ହେଉଛି ଆମର କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଅଛି ନାଫେଡ୍ ଏବଂ ଏନ୍ସିସିଏଫ୍, ସେଥିରେ ତ ଚାଷୀ ରେଜିଷ୍ଟ୍ରେସନ କରିବେ ଏଇ ଯେଉଁ ଅଭିଯାନରେ ସାମିଲ ହେବା ପାଇଁ, ତାରି ଯୋଡ଼ିଏ ଡିଜିଟାଲ ପ୍ଲାଟଫର୍ମରେ ସେଇଥିରେ ତାଙ୍କୁ ପେମେଣ୍ଟ କରାଯିବ, ଦେଣନେଣ କରାଯିବ, ସେମାନେ ତାଙ୍କର ଉତ୍ପାଦନର ମୂଲ୍ୟ ତାଙ୍କର ଏଇ ପ୍ଲାଟଫର୍ମରୁ ସେମାନେ ପାଇପାରିବେ, ଡାଇରେକ୍ଟ ତାଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହୋଇ ଆସିବ। ତାପରେ ଆଉ ଗୋଟେ ସୁବିଧା ମଧ୍ୟ ଚାଷୀମାନଙ୍କୁ ମିଳିପାରିବ ଏଇ ଯୋଉ ଅଭିଯାନ ମାଧ୍ୟମରେ, ଯେ ସମୂହ ଚାଷ ପାଇଁ ଆର୍ଥିକ ସହାୟତା ପ୍ରଦାନ, ସମୂହ କ୍ଲଷ୍ଟର ବେସ୍ଡ, ତେଣୁ ଏଇ ମିଶନରେ ସାମିଲ ହୋଇଥିବା ହିତାଧିକାରୀ

0: ଚାଷୀମାନଙ୍କ ପାଇଁ ଅନ୍ୟ ଏକ ସୁବିଧା ପାଇବା ପାଇଁ ଯୋଉ ମାର୍ଗ ହେଉଛି, ଯଦି ଚାଷୀମାନେ ସାମୁହିକ ଭାବେ ବା କ୍ଲଷ୍ଟର ବେସ୍ଡ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ହରଡ଼, ବିରି ଓ ମସୁର ଡାଲି ଚାଷ କରନ୍ତି, ତାହେଲେ ପ୍ରତି ହେକ୍ଟର ଜମି ପାଇଁ ପ୍ରତ୍ୟେକ ଚାଷୀଙ୍କୁ 10,000 ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ସରକାରଙ୍କ ତରଫରୁ ସ୍ଥିରୀକୃତ କରାଯାଇଛି। ତାପରେ ଆଉ ଗୋଟିଏ ମଧ୍ୟ ସୁବିଧା ରହିଛି, ପ୍ରକ୍ରିୟାକରଣ ବା ପ୍ରୋସେସିଂ ଏବଂ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ସବସିଡିର ବ୍ୟବସ୍ଥା। ଫସଲ କଟାଯିବାରେ କ'ଣ ହୁଏ ନା, ବେଳେବେଳେ ସେମାନେ ଶାରୀରିକ ପରିଶ୍ରମ ଦ୍ୱାରା ଡାଲି ଫସଲକୁ ଅମଳ କରିଥାନ୍ତି, ସେଥିରେ ବହୁତ ବିଳମ୍ବ ଘଟିଥାଏ, ଯାହାଦ୍ୱାରା ଫସଲ ବହୁତ ନଷ୍ଟ ହୋଇଥାଏ ଏବଂ ଶସ୍ୟଗୁଡ଼ିକ ପରିଷ୍କାର ଓ ପରିଚ୍ଛନ୍ନ ହୋଇ ବାହାରି ନଥାଏ ଏବଂ ବଜାରରେ ଏହାର ମୂଲ୍ୟ କମିଯିବାର ଦେଖାଯାଇଥାଏ। ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ମିଶନର କାର୍ଯ୍ୟକାରିତା ସମୟସୀମା ମଧ୍ୟରେ କ'ଣ କରନ୍ତି ନା, ଆଧୁନିକ ଯନ୍ତ୍ରପାତି ପ୍ରୟୋଗ କରି ଅମଳ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ 1000 ନୂଆ ପ୍ରକ୍ରିୟାକରଣ ଯୋଉ ପ୍ରୋସେସିଂ ୟୁନିଟ୍ ଏବଂ ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବା ପାଇଁ ସ୍ଥିର କରିଛନ୍ତି ଏବଂ ଯେଉଁ ଚାଷୀମାନେ ଏହାକୁ ସମୂହ ଭାବେ ବା କ୍ଲଷ୍ଟର ବେସ୍ ସ୍ଥାପନ କରିବାକୁ ଚାହିଁବେ ସେମାନଙ୍କୁ ସର୍ବାଧିକ 25,00,000 ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପ୍ରତି ୟୁନିଟ୍ ପାଇଁ ମିଳିପାରିବ ବୋଲି ସରକାର ସୂଚନା ପ୍ରଦାନ କରିଛନ୍ତି।
1: ଯେଉଁମାନେ ଚାହିଁବେ ସାମୁହିକ ଭାବରେ ସେଇମାନେ ଯଦି ପ୍ରୋସେସିଂ ୟୁନିଟ୍ କରିବା ପାଇଁ ଚାହିଁବେ ସେମାନେ 25,00,000 ଟଙ୍କା ସବସିଡି ଯୋଗାଇ ଦିଆଯିବ
0: ତାପରେ ଆଉ ଗୋଟେ ସୁବିଧା ମଧ୍ୟ ମିଳିପାରିବ, ତାହା ହେଉଛି ସମ୍ଭାବ୍ୟ ବର୍ଦ୍ଧିତ ଉତ୍ପାଦନରେ ଚାଷୀମାନଙ୍କ ପାଇଁ ଆୟର ବୃଦ୍ଧି। ଯେ ସରକାର ଯେ ବର୍ତ୍ତମାନ ଅଭିଯାନଟି ଆରମ୍ଭ କରିଛନ୍ତି, ତେଣୁ ଏହି ମିଶନ ମାଧ୍ୟମରେ ଆଗାମୀ 2030-31 ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଡାଲିର ଆଭରେଜ ଯୋଉ ଉତ୍ପାଦନକୁ ହେକ୍ଟର ପିଛା 881 କେଜିରୁ ବୃଦ୍ଧି କରି ହେକ୍ଟର ପିଛା 1130 କେଜି ପର୍ଯ୍ୟନ୍ତ ପହଞ୍ଚବା ପାଇଁ କ'ଣ କରିବେ ନା ଲକ୍ଷ୍ୟ ରଖିଛନ୍ତି, ଯାହାଦ୍ୱାରା ଚାଷୀମାନଙ୍କର ପ୍ରତି ହେକ୍ଟର ଜମିରେ କ'ଣ କରାଯିବ ନା ଆୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତାପରେ ଆଉ ଗୋଟେ ମଧ୍ୟ ଲାଭ ଚାଷୀମାନଙ୍କୁ ମିଳିବ, ଯେ ନିର୍ଦ୍ଦିଷ୍ଟ ଅଞ୍ଚଳ ନିବାସୀ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ। ଏହି ଅଭିଯାନ ସମୟରେ ଭାରତବର୍ଷରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ବସବାସ କରୁଛନ୍ତି ଚାଷୀମାନେ ରହିଛନ୍ତି, ସେମାନଙ୍କୁ ଡାଲି ଜାତୀୟ ଶସ୍ୟ କରିବା ପାଇଁ ଏବଂ ଏଥିରେ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ଇନ୍ସେଣ୍ଟିଭ ଯୋଉ ରାଶି 1800-4500 ଟଙ୍କା ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ରହିଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତାପରେ ଆଉ ଗୋଟେ ମଧ୍ୟ ଚାଷୀଙ୍କୁ ଲାଭ ମିଳିବ, ସୁବିଧା ମଧ୍ୟ ମିଳିବ, ତାହା ହେଉଛି ଚାଷୀମାନଙ୍କୁ ଉତ୍ପାଦନ ପର୍ଯ୍ୟବେଶିତ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା। ଏହି ମିଶନର କାର୍ଯ୍ୟକାରିତା ସମୟସୀମା ମଧ୍ୟରେ ଡାଲି ଉତ୍ପାଦନକୁ ବୃଦ୍ଧି କରି ସେଥିରେ ସ୍ୱାବଲମ୍ବୀଶୀଳ ହେବା ପାଇଁ ଏବଂ ଚାଷୀମାନଙ୍କୁ ଉଚିତ ଦେୟ ଦେବା ପାଇଁ ସରକାର ସେମାନଙ୍କୁ ଉତ୍ପାଦନ ପର୍ଯ୍ୟବେଶିତ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସୁବିଧା ଓ ସୁଯୋଗ ପ୍ରଦାନ କରିବା ପାଇଁ ଚିନ୍ତା କରୁଛନ୍ତି। ତେଣୁ ଗତ ଅକ୍ଟୋବର 2025-11 ତାରିଖରେ ଯେତେବେଳେ ଏହି ମିଶନ କାର୍ଯ୍ୟକ୍ରମଟିକୁ ଦେଶର ଚାଷୀମାନଙ୍କ ପାଇଁ ସମର୍ପିତ କରାଯାଇଥିଲା ଏବଂ ଏହାର ଶୁଭାରମ୍ଭ ହୋଇଥିଲା, ସେଥିରେ ଆମର କେନ୍ଦ୍ର ସରକାର ଗୋଟିଏ ଟ୍ୟାଗ୍ ଲାଇନ୍ ସ୍ଲୋଗାନ ମାଧ୍ୟମରେ ପ୍ରଚାର କରିଥିଲେ, ହର୍ କ୍ଷେତ୍ରେ ଉପଯୋଗୀ ଆତ୍ମନିର୍ଭରତା କି ଡାଲ୍, ଏଭ୍ରି ଫିଲ୍ଡ ଟୁ ଏଭ୍ରି କିଚେନ୍, ଇଣ୍ଡିଆ ଇଜ୍ ମେକିଂ ଟୁୱାର୍ଡ ସେଲ୍ଫ ରିଲିଏନ୍ସ ଇନ୍ ପଲ୍ସେସ୍। ତେଣୁ ଏହି ଉଦ୍ଦେଶ୍ୟ ଲକ୍ଷ୍ୟକୁ ସାକାର କରିବା ପାଇଁ ଡାଲି ଚାଷ ଉତ୍ପାଦନକୁ ବୃଦ୍ଧି ପର୍ଯ୍ୟବେସିତ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆବଶ୍ୟକତାକୁ ସରକାର ଉପଲବ୍ଧି କରିଛନ୍ତି ଏବଂ ଚାଷୀମାନଙ୍କୁ ଉନ୍ନତ ଗୁଣବତ୍ତାପୂର୍ଣ୍ଣ ମଞ୍ଜି ପ୍ରୟୋଗ, ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ, ସାମୂହିକ ଡାଲି ଚାଷ ଯୋଉଟା କ୍ଲଷ୍ଟର ବେସ୍ଡ ପଲ୍ସେସ୍ ଫାର୍ମିଂ, ଏକ ଜମିରେ ଏକା ସମୟରେ ବିଭିନ୍ନ ଫସଲର ଉତ୍ପାଦନ, ଇଣ୍ଟରକ୍ରପିଂ, କ୍ରପ୍ ଡାଇଭରସିଫିକେସନ୍। ତାପରେ ହେଉଛି କୀଟ ରୋଗ ନିୟନ୍ତ୍ରଣ, ଫସଲ କଟାଯିବା ପରେ ଶସ୍ୟର ପ୍ରକ୍ରିୟାକରଣ ପ୍ରୋସେସିଂ ଏବଂ ଜଳବାୟୁ ସହନଶୀଳ ଚାଷ କାର୍ଯ୍ୟ ଯୋଉ କ୍ଲାଇମେଟ୍ ରେସିଲିଏନ୍ସ,
1: ମାନେ ଜଳବାୟୁକୁ ନେଇକି ଚାଷ କରିବା ପଦ୍ଧତି,
0: ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଚାଷ ହୋଇପାରିବ, ତେଣୁ ଏହି ଜଳବାୟୁ ସହନଶୀଳ ଚାଷ କାର୍ଯ୍ୟ ଇତ୍ୟାଦି ବିଷୟବସ୍ତୁ ଉପରେ ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କରିଛନ୍ତି। ତେଣୁ ଏହି ଯୋଉ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେଉଁମାନେ ଚଳାଇବେ ନା ସରକାର ଦାୟିତ୍ୱ ଦେଇଛନ୍ତି, ସେଗୁଡ଼ିକ ମଧ୍ୟରେ ଅଛନ୍ତି ଆଇସିଆର୍ ଯୋଉ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ଏଗ୍ରିକଲ୍ଚରାଲ ରିସର୍ଚ୍ଚ ବା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଏଗ୍ରିକଲ୍ଚରାଲ ୟୁନିଭର୍ସିଟିଜ୍, ଷ୍ଟେଟ୍ ଏଗ୍ରିକଲ୍ଚରାଲ ଡିପାର୍ଟମେଣ୍ଟ ଓ ବିଭିନ୍ନ ରାଜ୍ୟରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପରିଚାଳିତ ହେବାର ବ୍ୟବସ୍ଥିତ କରାଯାଇଛି।
1: ତାହେଲେ ଏହି ଅଭିଯାନଟିକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଗଲେ ଏହାର ଅବଧି ସମାପ୍ତ ପରେ ମଧ୍ୟ ଏହାର ସୁଫଳ କେଉଁ କେଉଁ କ୍ଷେତ୍ରରେ ଉପଲବ୍ଧି ହୋଇପାରିବ ବା ଦୃଶ୍ୟମାନ ହୋଇପାରିବ ସେ ସମ୍ପର୍କରେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଟିକେ ବୁଝିବେ।
0: ଯେଉଁ ଅଭିଯାନଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଗଲେ କ'ଣ ହେବ ନା, ଏହାର ସୁଫଳ ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ହେବ। ଯେପରିକି ଏହି ଅଭିଯାନଟିକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଗଲେ ଏହାର ସୁଫଳ ଗ୍ରାମୀଣ ଅର୍ଥବ୍ୟବସ୍ଥା, କୃଷି, ଲୋକମାନଙ୍କର ସ୍ୱାସ୍ଥ୍ୟ, ଚାଷୀମାନଙ୍କର ଆୟ ଏବଂ ବିଦେଶୀ ବ୍ୟାପାର ଇତ୍ୟାଦି ପରିସର ସହିତ ଯୋଡ଼ି ହେଉଥିବା କ୍ଷେତ୍ରରେ ଯାହାକୁ ଇଣ୍ଟର କନେକ୍ଟେଡ୍ ଫିଲ୍ଡ କହନ୍ତି, ଏସବୁ କ୍ଷେତ୍ରରେ ଦୃଶ୍ୟମାନ ହେବ। ଯେପରିକି ଗ୍ରାମାଞ୍ଚଳରେ ଆଧୁନିକ ଯନ୍ତ୍ରପାତି ଖଞ୍ଜିତ ହାର୍ଭେଷ୍ଟିଂ ପ୍ରୋସେସିଂ ୟୁନିଟ୍ ସ୍ଥାପନ ଦ୍ୱାରା ଗ୍ରାମାଞ୍ଚଳରେ ରୋଜଗାରର ସମ୍ଭାବନା ସୃଷ୍ଟି ହେବ। ଏହାଛଡ଼ା ମିନିମମ୍ ସପୋର୍ଟ ପ୍ରାଇସ୍ ଦ୍ୱାରା ସୁନିଶ୍ଚିତ ଡାଲି ଶସ୍ୟ ଖରିଦି ମାଧ୍ୟମରେ 2 କୋଟିରୁ ଉର୍ଦ୍ଧ୍ୱ କୃଷକମାନଙ୍କ ଆୟର ବୃଦ୍ଧି ଘଟିବାର ସମ୍ଭାବନା ରହିବ। ଆଉ ଗୋଟିଏ ମଧ୍ୟ ତାର ସୁଫଳ ଏହି ଅଭିଯାନ ମାଧ୍ୟମରେ କ'ଣ ହେବ ନା, ଡାଲି ଜାତୀୟ ଫସଲର ଅଧିକ ଉତ୍ପାଦନ ହେବା ଦ୍ୱାରା ଭାରତୀୟ ଲୋକମାନଙ୍କର ପୋଷଣ ସୁରକ୍ଷା, ପୁଷ୍ଟିସାରର ଅଭାବ, କୁପୋଷଣକୁ କମ୍ କରିବା ପାଇଁ ବିଶେଷ ସହାୟକ ହେବ ଏବଂ ଭାରତୀୟ ଲୋକମାନଙ୍କର ସ୍ୱାସ୍ଥ୍ୟ

0: ଏହାର ସୁପ୍ରଭାବ ଦୃଶ୍ୟମାନ ହେବ, କାରଣ ଭାରତୀୟ ମାନଙ୍କର ଖାଦ୍ୟ ତାଳିରେ ଡାଲି ହେଉଛି ପ୍ରମୁଖ ପୁଷ୍ଟିସାର ଜନିତ ଖାଦ୍ୟ। ଏହି ମିଶନ ଅନ୍ୟ ଏକ ସଫଳତା ବିଦେଶୀ ମୁଦ୍ରାର ସଞ୍ଚୟ ଉପରେ ଦୃଶ୍ୟମାନ ହେବ, ଗୋଟେ ଫରେନ୍ ଏକ୍ସଚେଞ୍ଜ ସେଭିଂସ। ଏହି ମିଶନର କାର୍ଯ୍ୟକାରିତା ମଧ୍ୟରେ ଦେଶର ଯେତେବେଳେ ଡାଲି ଜାତୀୟ ଶସ୍ୟର ଘରୋଇ ଉତ୍ପାଦନ ବୃଦ୍ଧି ଘଟିବ ସେତେବେଳେ କ'ଣ ହେବ ନା ଅନ୍ୟ ଦେଶ ଉପରେ ଆମଦାନୀର ନିର୍ଭରତା କମ୍ ରହିବ ଏବଂ ବିଦେଶୀ ମୁଦ୍ରାର ସଞ୍ଚୟ ଅଧିକ ହୋଇପାରିବ। ତେଣୁ ଏହି ଅଭିଯାନର ସଫଳତା କୃଷି ବିବିଧକରଣ ଏବଂ ମାଟି ସ୍ୱାସ୍ଥ୍ୟର ସକାରାତ୍ମକ ପରିବର୍ତ୍ତନ ଉପରେ ମଧ୍ୟ ଦୃଶ୍ୟମାନ ହେବ, ସଏଲ ହେଲ୍ଥ। କାରଣ ଡାଲି ଜାତୀୟ ଫସଲ ବିଶେଷ କରି ହରଡ଼, ବିରି ଏବଂ ମସୁର ଡାଲି ଅଧିକ ଚାଷ ହେବା ଦ୍ୱାରା ମାଟିର ବାୟୁମଣ୍ଡଳୀୟ ଯେଉଁ ନାଇଟ୍ରୋଜେନ୍ ଗ୍ୟାସ ଏନ୍2 ର ସ୍ଥିରୀକରଣ ଦ୍ୱାରା ମାଟିର ଉର୍ବରତା ତଥା ପୋଷକ ତତ୍ତ୍ୱରେ ସୁଧାର ଆସିବ, ଯାହାଦ୍ୱାରା ବିବିଧ ପ୍ରକାର ଫସଲ ଚାଷ ପାଇଁ ଏକ ଜମି ସବୁ ସମୟରେ ସକ୍ଷମ ହୋଇପାରିବ। ଏହି ଡାଲି ଜାତୀୟ ଚାଷ ମିଶନର ସଫଳତା ପ୍ରସଙ୍ଗରେ ଆଶାବାଦୀ ଥିବା ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟର ଆକାଉଣ୍ଟରେ ବାର୍ତ୍ତା ପ୍ରଦାନ କରି କହିଥିଲେ ଯେ ସମଗ୍ର ଦେଶରେ ଆମର କିଷାନ ଭାଇ ଓ ଭଉଣୀମାନଙ୍କ କଲ୍ୟାଣ ପାଇଁ ଏବଂ ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରତାକୁ ପ୍ରାପ୍ତ କରିବା ପାଇଁ ଆମେ ଏହି ମିଶନ ପ୍ରସ୍ତାବଟିକୁ ମଞ୍ଜୁରୀ ପ୍ରଦାନ କରୁଅଛୁ, ଯାହାଦ୍ୱାରା ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଯେଉଁଠି ଡାଲି ଉତ୍ପାଦନର ବୃଦ୍ଧି ସହିତ କୃଷକମାନଙ୍କର ଆୟ ବୃଦ୍ଧିର ସମ୍ଭାବନା ରହିବ, ସେଇଠି ଆମର ଆତ୍ମନିର୍ଭରତା ସଂକଳ୍ପକୁ ମଧ୍ୟ ଶକ୍ତି ମିଳିପାରିବ।
1: ଖୁବ୍ ସୁନ୍ଦର କଥା, ଆମର ଚାଷୀ ଭାଇ ଭଉଣୀମାନେ ଆକୁ ନିଶ୍ଚୟ କରିବା ପାଇଁ ଆଗେଇ ଆସିବେ। ତାହେଲେ ଏହି ଭାରତ ସରକାରଙ୍କର ଏହି ଅଭିଯାନଟିକୁ କେତେ ବର୍ଷ ପାଇଁ ଚଲେଇବାର ଯୋଜନା ରହିଛି ଆଉ ଏହାର ବିଭିନ୍ନ ଦିଗର ଖର୍ଚ୍ଚ ପାଇଁ ସରକାରଙ୍କ ତରଫରୁ କି ପ୍ରକାର ବିତ୍ତୀୟ ବ୍ୟବସ୍ଥାର ପ୍ରାବଧାନ କରାଯାଇଛି ଏବଂ କେଉଁ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଅଛି ଏବଂ କେଉଁ କେଉଁ ସଂସ୍ଥାମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ?
0: ସରକାରଙ୍କର ଏହି ଅଭିଯାନଟିକୁ କ'ଣ କରିବେ ନା 6 ବର୍ଷ ପାଇଁ ଅର୍ଥାତ 2025-26 ଆର୍ଥିକ ବର୍ଷଠାରୁ ଆରମ୍ଭ କରି 2030-31 ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଚାଲୁ ରଖିବେ। ଏହାର କାର୍ଯ୍ୟକାରିତା ସମୟରେ ବିଭିନ୍ନ ଦିଗରେ ଖର୍ଚ୍ଚ ପାଇଁ କେନ୍ଦ୍ର କ୍ୟାବିନେଟ 11,440 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥାକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହି ମିଶନଟିକୁ ଭାରତ ସରକାରଙ୍କର ଯେଉଁ ରହିଛି କୃଷି ଓ କୃଷକ ମନ୍ତ୍ରଣାଳୟ, ସେହି କୃଷି ଓ କୃଷକ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କରାଯିବାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ରାଜ୍ୟରେ ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାରଙ୍କ ଯେଉଁ ଅଧିକୃତ ସଂସ୍ଥା ରହିଛି ନାଫେଡ୍, ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ କେନ୍ଦ୍ର, ଏନ୍ସିସିଏଫ୍ ଭାରତୀୟ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ, ICR ଇଣ୍ଡିଆନ କାଉନ୍ସିଲ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ ଏବଂ ରାଜ୍ୟଗୁଡ଼ିକରେ ଥିବା କୃଷି ବିଜ୍ଞାନ କେନ୍ଦ୍ର, ରାଜ୍ୟ ସରକାରଙ୍କର ଏଗ୍ରିକଲଚର ୟୁନିଭର୍ସିଟି ଏବଂ କୃଷି ବିଭାଗ ଇତ୍ୟାଦି ସଂସ୍ଥାଗୁଡ଼ିକୁ ଭାଗିଦାରୀ କରାଯିବାର ବ୍ୟବସ୍ଥା କରାଯାଇଛି।
1: ତାହେଲେ ଆମ ଓଡ଼ିଶାରେ ଏଇ ଯେଉଁ ଡାଲି ଜାତୀୟ ଶସ୍ୟ ଯେଉଁ ମିଶନ କାର୍ଯ୍ୟକ୍ରମଟି କିଭଳି ଭାବେ କାର୍ଯ୍ୟକାରୀ ହେଉଅଛି
0: ଏ ସମ୍ବନ୍ଧରେ ବିଭିନ୍ନ ସମ୍ବଳରୁ ଆମକୁ ଯାହା ସୂଚନା ମିଳିଛି, ଆମ ଓଡ଼ିଶାରେ ଏହି ମିଶନଟି ଗତ 23 ଅକ୍ଟୋବର 2025 କାର୍ଯ୍ୟକାରୀ ହୋଇଛି। ଓଡ଼ିଶା ସରକାର ସକ୍ରିୟ ଭାବେ ରାଜ୍ୟକୁ ଏକ ସିଡ୍ ହବ୍ ବା ବିହନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି, ଯାହା ଡାଲି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ଜାତୀୟ ସ୍ତରରେ ଯେଉଁ ଲକ୍ଷ୍ୟ ଆଭିମୁଖ୍ୟ ରହିଛି ତାହା ପୂରଣ କରିପାରିବ। ଆମ ରାଜ୍ୟ ସରକାର ମଧ୍ୟ ହରଡ଼, ବିରି ଓ ମସୁର ଡାଲି ଚାଷ ପାଇଁ ଚାଷ ଜମି କ୍ଷେତ୍ରକୁ ସମ୍ପ୍ରସାରିତ କରି ସେଥିରେ ଡାଲି ଚାଷ କରି ଉତ୍ପାଦନକୁ ବଢ଼ାଇବା ପାଇଁ ବିଶେଷ ତତ୍ପରତା ପ୍ରକାଶ କରିଛନ୍ତି। ସେଥିପାଇଁ 2026 ଶେଷ ସୁଦ୍ଧା ଓଡ଼ିଶାରେ 16 ନୂଆ ପ୍ରୋସେସିଂ ୟୁନିଟ୍ ବା ଡାଲି ମିଲ୍ ସ୍ଥାପନ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି ଏବଂ 18,500 ପଲ୍ସ ସିଟ୍ ମିନି କିଟ୍ ଚାଷୀମାନଙ୍କୁ ଆବଣ୍ଟିତ କରାଯାଇଛି ବୋଲି ଆମର ସୂଚନା ମିଳିପାରିଛି। ଏତଦ୍ ବ୍ୟତୀତ ଗତ ମାର୍ଚ୍ଚ 2026 ଶେଷ ପର୍ଯ୍ୟନ୍ତ 3.5 ଲକ୍ଷ ହେକ୍ଟର ଚାଷ ଜମିରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଡାଲି ଚାଷରୁ କିପରି ଅଧିକ ଉତ୍ପାଦନ ହୋଇପାରିବ ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଡେମୋନଷ୍ଟ୍ରେସନ ବା ପ୍ରଦର୍ଶନୀ ମାଧ୍ୟମରେ ଚାଷୀମାନଙ୍କୁ ଉତ୍ସାହିତ ପ୍ରେରିତ କରାଯାଇଛି। ବିଶେଷ କରି କ୍ଲଷ୍ଟର ବେସ୍ଡ ବା ସାମୁହିକ ଭାବେ ଡାଲି ଚାଷ କରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରାଯାଇଛି। ରାଜ୍ୟ ସରକାର କଳାହାଣ୍ଡି, ବଲାଙ୍ଗୀର, କଟକ, ପୁରୀ ଏବଂ କୋରାପୁଟ ଜିଲ୍ଲା ଗୁଡ଼ିକରେ ବଡ଼ ଧରଣ ପଲ୍ସ ହବ୍ ପ୍ରତିଷ୍ଠା କରିବା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ବୋଲି ବିଭିନ୍ନ ସମ୍ବଳରୁ ଖବର ପ୍ରକାଶ ପାଇଛି।
1: ସରକାରଙ୍କର ଏହି କାର୍ଯ୍ୟକ୍ରମଟି ଯଦି ସଫଳ ହେବ, ଆମର ଅନେକ ଚାଷୀମାନେ ଯେଉଁମାନେ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କରିବା ପାଇଁ ଚାହୁଁଛନ୍ତି ବହୁତ ଲାଭବାନ ହୋଇପାରିବେ। ତାହେଲେ ଶେଷରେ ଏଇଠି ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ, ଏଇ ଯେଉଁ ଡାଲି ଜାତୀୟ ଶସ୍ୟ ମିଶନ ସମ୍ପର୍କିତ ସମସ୍ତ ସୂଚନା କେଉଁ କେଉଁ ସମ୍ବଳରୁ ପ୍ରାପ୍ତ କରିପାରିବେ ଏବଂ ଏଥିରୁ ଲାଭ ପାଇବା ପାଇଁ କେଉଁ କେଉଁ ସଂସ୍ଥା ସହିତ ଆମ ଚାଷୀ ଭାଇ ଭଉଣୀମାନେ ଯୋଗାଯୋଗ କରିବେ?
0: ଯେଉଁ ଚାଷୀମାନେ ଏହି ପଲ୍ସ ମିଶନ ସମ୍ବନ୍ଧରେ ବିସ୍ତୃତ ସୂଚନା ଅନେକଗୁଡ଼ିଏ ସରକାରୀ ଚ୍ୟାନେଲ୍ସ, ଡିଜିଟାଲ ପ୍ଲାଟଫର୍ମ ଏବଂ ସ୍ଥାନୀୟ ଚ୍ୟାନେଲ୍ସ ମାଧ୍ୟମରେ ପାଇପାରିବେ। ସରକାରୀ ଚ୍ୟାନେଲ୍ସଗୁଡ଼ିକ ହେଲା ପ୍ରେସ୍ ଇନ୍ଫର୍ମେସନ ବ୍ୟୁରୋ, ଗୋଟେ ସାଥୀ ପୋର୍ଟାଲ ଅଛି, ତାଛଡ଼ା ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ୱେବ୍ସାଇଟ୍ www.agriwelfare.gov.in, ଆଉ କିଷାନ କଲ୍ ସେଣ୍ଟରର ଯେଉଁ ଦେୟମୁକ୍ତ ନମ୍ବର 1800

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜର୍ର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ଉପରାଷ୍ଟ୍ରପତି ଆଜି ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ମତ୍ସ୍ୟଜୀବୀମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିବା ସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଆଜିଠାରୁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷର ନାମଲେଖା ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବନେଇମୁଣ୍ଡାଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବୃହତ୍ ତାଳତେଲ ବୃକ୍ଷରୋପଣରେ ଯୋଗଦେଇ ଚାରାରୋପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ରାଜ୍ୟ ଖଣି, ଇସ୍କାତ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆସନ୍ତା ଶିକ୍ଷାବର୍ଷରେ ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପାଇଁ ନାମଲେଖାର ପ୍ରବେଶିକା ପରୀକ୍ଷା ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅନ୍ଲାଇନ୍ ମାଧ୍ୟମରେ କରାଯାଇପାରିବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଓସଲାଗି ନୀତି। ଆସନ୍ତାକାଲି ଦଶମୀ ତିଥିରେ ଚକା ବିଜେ ନୀତି ଅନୁଷ୍ଠିତ ହେବ ଏବଂ ହୀରାକୁ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। 10 ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କିଶୋର କୁମାର ଚଳଚ୍ଚିତ୍ର କଟି ପତଙ୍ଗ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଖେଳ ଦୁନିଆ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜିର ଖେଳ ଦୁନିଆ କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ରମାକାନ୍ତ ପ୍ରଧାନ। ଚଳିତ ବିଶ୍ୱକପ୍ର ରାଉଣ୍ଡ 16 ଶେଷ ହୋଇଛି ଓ କ୍ୱାର୍ଟର ଫାଇନାଲ ଲାଇନ୍ଅପ୍ ଚୂଡ଼ାନ୍ତ ହୋଇଛି। ପ୍ରଥମ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ଓ ମୋରକୋ ପରସ୍ପରକୁ ଭେଟିବେ। ସ୍ପେନ୍ ଓ ବେଲଜିୟମ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ, ନରୱେ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ, ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଚତୁର୍ଥ କ୍ୱାର୍ଟର ଫାଇନାଲ ଖେଳାଯିବ। ଇତିମଧ୍ୟରେ ବିଶ୍ୱକପ୍ର 96 ମ୍ୟାଚ୍ ଶେଷ ହୋଇଛି ଓ ବାକି ରହିଛି ଆଉ ମାତ୍ର 8 ମ୍ୟାଚ୍। ଗ୍ରୁପ୍ ପର୍ଯ୍ୟାୟରୁ ଆରମ୍ଭ କରି ପ୍ରି କ୍ୱାର୍ଟର ମଧ୍ୟରେ ମୋଟ 280 ଗୋଲ୍ ସ୍କୋର ହୋଇସାରିଛି। ବିଶ୍ୱକପ୍ର ପୂର୍ବ ଗୋଲ୍ ରେକର୍ଡ ଭଙ୍ଗ ହୋଇସାରିଛି। ଫ୍ରାନ୍ସ ଓ ଆର୍ଜେଣ୍ଟିନା ସର୍ବାଧିକ 14 ଲେଖାଏଁ ଗୋଲ୍ ସ୍କୋର କରିସାରିଛନ୍ତି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ଦଳଗୁଡ଼ିକ ମଧ୍ୟରେ ବେଲଜିୟମ 13, ନରୱେ 12, ଇଂଲଣ୍ଡ 11, ମରକୋ 10, ସ୍ପେନ୍ ଓ ସ୍ୱିଜରଲ୍ୟାଣ୍ଡ ସବୁଠୁ କମ୍ 9 ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଲିଓନେଲ୍ ମେସି ସର୍ବାଧିକ 8 ଗୋଲ୍ ସ୍କୋର କରି ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଆଗର ରହିଛନ୍ତି। ଫ୍ରାନ୍ସର କିଲିଆନ୍ ଏମ୍ବାପେ ଓ ନରୱେର ଏଲିଙ୍ଗ ହାଲାଣ୍ଡ 7 ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଇଂଲଣ୍ଡର ହ୍ୟାରି କେନ୍ 6 ଗୋଲ୍ କରି ତାଲିକାର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି। ଫ୍ରାନ୍ସର ମାଇଲେକ୍ ଓଲିସ୍ ସର୍ବାଧିକ 5 ଗୋଲ୍ ସହାୟତା କରିସାରିଛନ୍ତି। ପାରାଗୁଏ ଗୋଲକିପର ଓର୍ଲାଣ୍ଡୋ ଗିଲ୍ ସର୍ବାଧିକ 28 ଗୋଲ୍ ବଞ୍ଚାଇଥିବା ବେଳେ କୁରାସା ଗୋଲକିପର ଏଲୋଏ ରୁମ୍ 21, ପର୍ତ୍ତୁଗାଲର ଡିଏଗୋ କଷ୍ଟା 20 ଓ କାବେ ଭର୍ଦେଗର ଭୋଜିନା 18 ଗୋଲ୍ ବଞ୍ଚାଇବାରେ ସଫଳ ହୋଇଛନ୍ତି। ସ୍ପେନ୍ର ଡିଫେନ୍ସ ସବୁଠୁ ସୁଦୃଢ଼ ରହିଥିବା ପ୍ରମାଣିତ ହୋଇଛି। ରୋଡ୍ରି ସର୍ବାଧିକ 526 ଆଉ ପାଓକୁବାସିସ୍ 441 ପାସ୍ ବିନିମୟ କରିଛନ୍ତି। ଆର୍ଜେଣ୍ଟିନା ଦଳ ସର୍ବାଧିକ 3446 ପାସ୍ ବିନିମୟ କରିଥିବା ବେଳେ ସ୍ପେନ୍ 3382 ପାସ୍ ବିନିମୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଦଳ 91% ସଠିକ୍ ପାସ୍ ବିନିମୟ କରିଛନ୍ତି। ଆମେରିକା, ମେକ୍ସିକୋ ଓ କାନାଡା ଏଥର ଫିଫା ବିଶ୍ୱକପ୍ ଇତିହାସରେ ସର୍ବବୃହତ ସଂସ୍କରଣ ଆୟୋଜନ କରିଛନ୍ତି। ମୋଟ 48 ଦଳ ଏଥିରେ ଭାଗ ନେଇଥିଲେ। ପ୍ରି କ୍ୱାର୍ଟର ପର୍ଯ୍ୟାୟ ଶେଷ ସୁଦ୍ଧା 40 ଦଳ ବିଦାୟ ନେଇସାରିଛନ୍ତି, ତେବେ 8 ଦଳ କ୍ୱାର୍ଟର ଫାଇନାଲ ପ୍ରବେଶ କରିସାରିଛନ୍ତି। 3 ଆୟୋଜକ ଦଳ ମଧ୍ୟରୁ କେହି ବି ବର୍ତ୍ତମାନ ସୁଦ୍ଧା କ୍ୱାର୍ଟରରେ ପହଞ୍ଚି ପାରିନାହାନ୍ତି। ପ୍ରଥମେ କାନାଡା ବିଦାୟ ନେଇଥିଲା। ଦଳ 0-3 ଗୋଲ୍ରେ ମରକୋଠାରୁ ପରାଜିତ ହୋଇଥିଲା। ଏହାପରେ ମେକ୍ସିକୋର ଅଭିଯାନ ଶେଷ ହୋଇଥିଲା। ଇଂଲଣ୍ଡ 3-2 ଗୋଲ୍ରେ ଆୟୋଜକ ଦଳକୁ ହରାଇଥିଲା। ଶେଷ ଆୟୋଜକ ଦଳ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଦଳ ବେଲଜିୟମଠାରୁ 4-1 ଗୋଲ୍ରେ ପରାସ୍ତ ହୋଇଥିଲା। କ୍ୱାର୍ଟର ଫାଇନାଲର ପ୍ରଥମ ମ୍ୟାଚ୍ ଫ୍ରାନ୍ସ ମରକୋ ମଧ୍ୟରେ, ଦ୍ୱିତୀୟ ମ୍ୟାଚ୍ ସ୍ପେନ୍ ବେଲଜିୟମ ମଧ୍ୟରେ, ତୃତୀୟ ମ୍ୟାଚ୍ ନରୱେ ଇଂଲଣ୍ଡ ମଧ୍ୟରେ ଏବଂ ଅନ୍ତିମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ହେବ। ଆସନ୍ତା 11 କ୍ୱାର୍ଟର ରାଉଣ୍ଡ ଶେଷ ହେବ। 14 ଓ 15 ସେମିଫାଇନାଲ ଖେଳାଯିବ ଏବଂ 19 ଗ୍ରାଣ୍ଡ ଫାଇନାଲ ଖେଳାଯିବ। ପୂର୍ବତନ ଭାରତୀୟ ବ୍ୟାଟର ତଥା ବିସିସିଆଇ ଉତ୍କର୍ଷ କେନ୍ଦ୍ର ମୁଖ୍ୟ

ବିବିଏସ୍ ଲକ୍ଷ୍ମଣଙ୍କୁ ଜିମ୍ବାୱେ ଗସ୍ତ ଓ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପ୍ରଶିକ୍ଷକ ଦଳର ମୁଖ୍ୟ ନିଯୁକ୍ତ କରାଯାଇଛି। ପୂର୍ବତନ ବ୍ୟାଟର ହୃଷିକେଶ କାନିତକର ବ୍ୟାଟିଂ ପ୍ରଶିକ୍ଷକ ଓ ସ୍ପିନର ସୁନୀଲ ଯୋଶୀଙ୍କୁ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଥିବା ଭାରତର ନିୟମିତ ପ୍ରଶିକ୍ଷଣ ଦଳକୁ ବିଶ୍ରାମ ଦେବା ପାଇଁ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଭାରତୀୟ ଦଳ ଜୁଲାଇ 23, 25 ଓ 27ରେ ଜିମ୍ବାୱେ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳା ଖେଳିବ। ସେପ୍ଟେମ୍ବର ମାସରେ ଗୋଟିଏ ଭାରତୀୟ ଦଳ ଏସୀୟ କ୍ରୀଡ଼ା ଖେଳିବାକୁ ଯିବ। ଓମାନରେ ହେବାକୁ ଥିବା ବାଳିକା 5S ହକି ଏସୀୟ ପ୍ରତିଯୋଗିତାକୁ ନଜରରେ ରଖି ଭୋପାଳ ସ୍ଥିତ ମଧ୍ୟପ୍ରଦେଶ ରାଜ୍ୟ ସୁଟିଂ ଏକାଡେମୀଠାରେ ଚଳିତ ମାସ 4 ତାରିଖରୁ ଆରମ୍ଭ ହୋଇଛି ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର। 18 ତାରିଖ ପର୍ଯ୍ୟନ୍ତ ଭାରତ ପୂର୍ବତନ ଅଧିନାୟିକା ରାଣୀ ରାମପାଲଙ୍କ ତତ୍ତ୍ୱାବଧାନରେ 15 ଜଣ ଖେଳାଳିଙ୍କୁ ନେଇ ଏହି ଶିବିର ଚାଲିବ। ଏହି 15 ଜଣିଆ ଦଳରେ ଓଡ଼ିଶାରୁ 4 ଜଣ ରହିଛନ୍ତି। ସେମାନେ ହେଲେ ରୁବିନା ବାକ୍ଲା, କିରଣ ଏକ୍କା, ସୁଇଟି କୁଜୁର ଓ ପ୍ରିୟଙ୍କା ମିଞ୍ଜ। ଏହି 4 ଜଣ 18 ବର୍ଷରୁ କମ୍ ଏସୀୟ କପ୍ କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ତେଲେଙ୍ଗାନା ଚଳିତ ବର୍ଷ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଆୟୋଜନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ସୂଚନା ଦେଇଛନ୍ତି। ଏହି କ୍ରୀଡ଼ା ପ୍ରତିଯୋଗିତା ନଭେମ୍ବର ମାସରେ ଆୟୋଜନ ହେବ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ପ୍ରାୟ 8,000 କ୍ରୀଡ଼ାବିତ୍, ଅଧିକାରୀ ଓ ସହାୟକ କର୍ମଚାରୀ ଯୋଗଦେବେ। ଗତବର୍ଷ ମେ ମାସରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ବିହାରରେ ଆୟୋଜନ ହୋଇଥିଲା। ଯୁବ କ୍ରୀଡ଼ାବିତ୍ମାନେ 28ଟି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଓ ଏଥିରେ 26ଟି ରେକର୍ଡ ସ୍ଥାପନ ହୋଇଥିଲା। ଏହି ମଧ୍ୟରୁ 13ଟି ଜାତୀୟ ଯୁବ କୀର୍ତ୍ତିମାନ ଭାରୋତ୍ତୋଳନରେ ହୋଇଥିଲା। ୟୁରୋପ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ଦୁର୍ବଳ ଆୟାର୍ଲାଣ୍ଡଠାରୁ 0-2ରେ ଶୃଙ୍ଖଳା ହାରିବାର ଅପଯଶ ପରେ ଇଂଲଣ୍ଡ ବିପକ୍ଷରେ ଲଗାତାର 2ଟି T20 ମୁକାବିଲା ହାରି ପ୍ରଶଂସକକୁ ନିରାଶ କରିଛି ଟିମ୍ ଇଣ୍ଡିଆ। ମଙ୍ଗଳବାରର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ 2020କୁ ଭାରତ କେବଳ ହାରିନି ବରଂ ରନ୍ ବ୍ୟବଧାନରେ ସବୁଠୁ ବଡ଼ ପରାଜୟ ବରଣ କରିବାର ଦୁର୍ଦ୍ଦଶା ବି ଭୋଗିଛି। ଭାରତ ଏହି ମ୍ୟାଚ୍ରେ ଅବିଶ୍ୱସନୀୟ ଭାବେ 125 ରନ୍ରେ ପରାଜିତ ହୋଇଛି। ଇଂଲଣ୍ଡ 202 ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ମାତ୍ର 76 ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ସେହିଭଳି ନୂଆ ଅଧିନାୟକ ଶ୍ରେୟସ୍ ଆୟରଙ୍କ ଅଧୀନରେ ଭାରତ ଲଗାତାର 4ଟି ମ୍ୟାଚ୍ ହାରିଛି। ବ୍ୟକ୍ତିଗତ ଭାବେ ଶ୍ରେୟସ୍ଙ୍କ ସହ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ବିଫଳତା ଧାରା ବି ଜାରି ରହିଛି। ଶ୍ରେୟସ୍ ସେନାର ଏଭଳି ଦୟନୀୟ ପ୍ରଦର୍ଶନ ଭାରତୀୟ କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିଛି। ଅନେକ ପ୍ରଶଂସକ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦକୁ ଫେରାଇ ଆଣିବାକୁ ଦାବି କରିଛନ୍ତି। ଏହି ଏକତରଫା ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ T20 ସ୍କୋର କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ମାତ୍ର 2 ରନ୍ ପାଇଁ 2008ରେ ଅଷ୍ଟ୍ରେଲିଆ ବିପକ୍ଷରେ କରିଥିବା 74 ରନ୍ର ଦଳଗତ ସ୍କୋରକୁ ଟପିଛି ଭାରତ। ମଙ୍ଗଳବାର କରିଥିବା 76 ରନ୍ କିନ୍ତୁ ଭାରତୀୟ ଦଳର ଦ୍ୱିତୀୟ ସର୍ବନିମ୍ନ ଦଳଗତ T20 ସ୍କୋର ହୋଇଛି। ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ କିନ୍ତୁ 7 ୱିକେଟ୍ ବିନିମୟରେ 201 ରନ୍ର ସମ୍ମାନଜନକ ସ୍କୋର କରିନେଇଥିଲା। 202 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତର ପ୍ରତ୍ୟୁତ୍ତର ଥିଲା ପ୍ରଭାବହୀନ। ପାୱାର ପ୍ଲେ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା ଭାରତ। ଦଳର 6 ଜଣ ବ୍ୟାଟର 1 ଅଙ୍କ ଆଗକୁ ବଢ଼ିପାରି ନଥିଲେ। ଶେଷରେ ଭାରତର ପାଳି 11.4 ଓଭରରେ ମାତ୍ର 76 ରନ୍ରେ ଅଟକି ଯାଇଥିଲା। ଅଗ୍ନିବର୍ଷୀ ବୋଲିଂ ପାଇଁ ଜୋଫ୍ରା ଆର୍ଚର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଇଂଲଣ୍ଡ 5 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ 2-0ରେ ଆଗୁଆ ରହିଛି ଏବଂ ଆଜି ଚତୁର୍ଥ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଜାତୀୟ ରଗ୍ବି ଦୃଶ୍ୟପଟରେ ଓଡ଼ିଶା ପୁଣି ଥରେ ତାର ଦବଦବା କାୟମ ରଖିଛି। ହାଇଦ୍ରାବାଦର GM ବାଲୋଗି ଆଥଲେଟିକ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି 11 ବାଳିକା ରଗ୍ବି ସେଭେନ୍ସ ପ୍ରତିଯୋଗିତାରେ ବିଜେତା ହୋଇଛି ଓଡ଼ିଶା। ରୋମାଞ୍ଚକର ଫାଇନାଲରେ ଓଡ଼ିଶା ନାଟକୀୟ ଭାବେ 15-10ରେ ମହାରାଷ୍ଟ୍ରକୁ ହରାଇ ଟ୍ରଫି ତୋଳିଧରିବାର ଗୌରବ ଅର୍ଜନ କରିଛି। ଶେଷ ଥର ପାଇଁ ଓଡ଼ିଶା 2023 ମସିହାରେ ସେହି ମହାରାଷ୍ଟ୍ରକୁ ହରାଇ ଏହି ବର୍ଗରେ ବିଜେତା ହୋଇଥିଲା। 3 ବର୍ଷ ପରେ ପୁଣି ଥରେ ଜାତୀୟ ମୁକୁଟ ଫେରିପାଇବା ପରେ ଓଡ଼ିଶା କ୍ରୀଡ଼ାରେ ଖୁସିର ଲହରୀ ଖେଳି ଯାଇଛି। ମଙ୍ଗଳବାରର ଓଡ଼ିଶା ମହାରାଷ୍ଟ୍ର ଫାଇନାଲ ଥିଲା ବେଶ ଉତ୍କଣ୍ଠାପୂର୍ଣ୍ଣ। ମନୀଷା ମାଝୀ ଓ ରଞ୍ଜୁଲତା ନାୟକଙ୍କ ଦମଦାର ପ୍ରଦର୍ଶନ ବଳରେ ପ୍ରଥମାର୍ଦ୍ଧରେ ହିଁ ଓଡ଼ିଶା 10-0ରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟାର୍ଦ୍ଧରେ ମହାରାଷ୍ଟ୍ର ଏକକାଳୀନ 2ଟି ଦ୍ରୁତ ଟ୍ରାଏ ବା 5 ପଏଣ୍ଟ ଲେଖାଏଁ ସ୍କୋର କରି ସ୍ଥିତି ବରାବର କରିଥିଲା। ତେବେ ନିର୍ଣ୍ଣାୟକ ମୁହୂର୍ତ୍ତରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରାଏ ହାସଲ କରି ମ୍ୟାଚ୍କୁ ଜିତି ନେଇଥିଲା। ଏହି ବିଜୟ ସହ ଚଳିତ ଋତୁରେ ଓଡ଼ିଶା ଦ୍ୱିତୀୟ ଜାତୀୟ ଟ୍ରଫି ଜିତିଥିଲା। ଏହା ପୂର୍ବରୁ ଜାତୀୟ ବରିଷ୍ଠ ରଗ୍ବି ସେଭେନ୍ସରେ ମଧ୍ୟ ଓଡ଼ିଶା ବିଜେତା ହୋଇଥିଲା। ପୂର୍ବରୁ ସେମିଫାଇନାଲରେ ମହାରାଷ୍ଟ୍ର 24-0ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିବା ବେଳେ ଓଡ଼ିଶା ଗତଥରର ବିଜେତା ବିହାରକୁ 10-5ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍ରେ ବିହାର 36-5ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ସମଗ୍ର ପ୍ରତିଯୋଗିତାରେ ଓଡ଼ିଶାର ରଞ୍ଜୁଲତା ନାୟକ ଦମଦାର ପ୍ରଦର୍ଶନ କରି 10ଟି ଟ୍ରାଏ ଓ 5ଟି କନ୍ଭର୍ସନ୍ ସହ ମୋଟ 60 ପଏଣ୍ଟ ସଂଗ୍ରହ କରି ଦଳର ସର୍ବାଧିକ ସ୍କୋରର ହୋଇଥିଲେ।
ଦ୍ରୁତ ବୋଲର ଗୁର୍ନୁନଙ୍କ 10 ୱିକେଟ୍ ବଳରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ

ଅନୌପଚାରିକ ଏ ଟେଷ୍ଟକୁ ଭାରତ 10 wicketରେ ଜିତି ନେଇଛି, ଫଳରେ 2 match ବିଶିଷ୍ଟ ଏହି ଶୃଙ୍ଖଳାକୁ ଧ୍ରୁବ ଜୁରେଲଙ୍କ ଦଳ 1-0ରେ ଜିତି ନେଇଛି। ଏହି ଶୃଙ୍ଖଳାର ପ୍ରଥମ ନାଲି ବଲ୍ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ଭାରତ ପାଳିରେ ଗୁର୍ନୁର 77 ରନ୍ରେ 4 wicket ନେଇ ସଫଳତା ପାଇଥିବା ବେଳେ ଦ୍ୱିତୀୟ ପାଳିରେ 68 ରନ୍ରେ 6 wicket ଛାଡ଼ି ମ୍ୟାଚ୍ରେ ମୋଟ 10 wicket ନେଇଥିଲେ। ତାଙ୍କର ଏହି ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଶେଷ ଦିନରେ ଶ୍ରୀଲଙ୍କାର ଦ୍ୱିତୀୟ ପାଳି 209 ରନ୍ରେ ସୀମିତ ରହିଥିଲା, ଫଳରେ ଭାରତ ସମ୍ମୁଖରେ ମାତ୍ର 33 ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ଭାରତ କୌଣସି ୱିକେଟ୍ ନ ହରାଇ 6.2 ଓଭରରେ ହାସଲ କରିନେଇଥିଲା। ଘରୋଇ ଦଳ ପ୍ରଥମ ପାଳିରେ 366 ରନ୍ କରିଥିଲା। ଜବାବରେ ସାଇ ସୁଦର୍ଶନଙ୍କ 168 ରନ୍, ଦେବୀଦତ୍ତ ପଡିକଲଙ୍କ 94 ରନ୍, ସାରାଂଶ ଜୈନଙ୍କ 70 ରନ୍, ଜୁରେଲଙ୍କ 53 ରନ୍ଙ୍କ ଅର୍ଦ୍ଧଶତକ ବଳରେ ଭାରତ 543 ରନ୍ କରିଥିଲା। ଜୁଲାଇ 23ରୁ ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ସ୍କଟଲାଣ୍ଡର ଗ୍ଲାସଗୋରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର 23ତମ ସଂସ୍କରଣ ପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ହୋଇଛି। ଏହି ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ପାରୁଲ ଚୌଧୁରୀ 300 ମିଟର ଷ୍ଟିପଲ ଚେଜ୍, 5000 ମିଟର ଦୌଡ଼, ପୂଜା ସିଂ ହାଇଜମ୍ପ, ମନପ୍ରୀତ କୌର ସର୍ଟପୁଟ, ସୀମା ଓ ନିଧିରାଣୀ ଉଭୟ ଡିସ୍କସ୍ ଥ୍ରୋ, ରବିନା 10,000 ମିଟର ରେସ୍ ୱାକ୍, ପ୍ରିୟଙ୍କା ଗୋସ୍ୱାମୀ 10,000 ମିଟର ରେସ୍ ୱାକ୍, ରାଜଦୀପ କୌର, ନିରୂପ ପାଠକ, ଅଂଶା ବାବୁ ଏହି 3 ଜଣ 400 ମିଟର ଦୌଡ଼ ଏବଂ 4x400 ମିଟର ରିଲେରେ ଅଂଶଗ୍ରହଣ କରିବେ। ସେହିପରି ଦୌଡ଼କୁଦ ପୁରୁଷ ଦଳରେ ଗୁରବିନ୍ଦର ସିଂ 100 ମିଟର, ଅନିମେଶ କୁଜୁର 200 ମିଟର, ଗୁଲବୀର ସିଂ 5,000 ମିଟର ଓ 10,000 ମିଟର ଦୌଡ଼, ତେଜସ ଶୀର୍ଷେ 110 ମିଟର ବାଧା ଦୌଡ଼, ୟାସାସ ପଲାସା 400 ମିଟର ବାଧା ଦୌଡ଼, ସନ୍ତୋଷ କୁମାର ତାମିଲାରସନ 400 ମିଟର ବାଧା ଦୌଡ଼, ସର୍ବେଶ କୁସାରେ ହାଇଜମ୍ପ, ଆଦର୍ଶରାମ ହାଇଜମ୍ପ, ଦେବମୀନା ପୋଲଭୋଲ୍ଟ, କୁଲଦୀପ କୁମାର ପୋଲଭୋଲ୍ଟ, ମୁରଲୀ ଶ୍ରୀଶଙ୍କର ଲଙ୍ଗଜମ୍ପ, ଲୋକେଶ ସତ୍ୟନାଥନ ଲଙ୍ଗଜମ୍ପ, ପ୍ରବୀଣ ଚିତ୍ରାଭେଲ ଟ୍ରିପଲ ଜମ୍ପ, ସେଲସା ପ୍ରଭୁ ଟ୍ରିପଲ ଜମ୍ପ, ସମରଦୀପ ସିଂ ଗିଲ୍ ସର୍ଟଫୁଟ ଥ୍ରୋ, ତଜିନ୍ଦର ପାଲ ସିଂ ତୁର ସର୍ଟଫୁଟ ଥ୍ରୋ, ନିରଜ ଚୋପ୍ରା ଜାଭଲିନ ଥ୍ରୋ, ରୋହିତ ଯାଦବ ଜାଭଲିନ ଥ୍ରୋ, ୟଶବୀର ସିଂ ଜାଭଲିନ ଥ୍ରୋ, ତେଜସ୍ୱିନୀ ଶଙ୍କର ଡେକାଥାଲାନ, ବିଶାଲ ଟିକେ 400 ମିଟର ଦୌଡ଼ ଓ 4x400 ମିଟର ମିଶ୍ରିତ ରିଲେ, ରାଜେଶ ରମେଶ 400 ମିଟର ଦୌଡ଼ ଓ 4x400 ମିଟର ମିଶ୍ରିତ ରିଲେ। ଭାରତୀୟ ଜିମ୍ନାଷ୍ଟିକ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ପ୍ରଣତି ନାୟକ, ନିଶିକା ଅଗ୍ରୱାଲା, ଇସିତା ରିୱାଲେ, ପ୍ରତିଷ୍ଠା ସାମନ୍ତ, ପୁରୁଷରେ ତପନ ମହାନ୍ତି, ତପେଶ୍ୱର ନାଥ ଦାସ, ଯୋଗେଶ୍ୱର ସିଂ। ବକ୍ସିଂରେ ମହିଳା ବର୍ଗରେ ମନୋନୀତ ହୋଇଥିବା ଖେଳାଳିମାନେ ହେଲେ ସାକ୍ଷୀ ଚୌଧୁରୀ 51 କିଲୋଗ୍ରାମ, ପ୍ରୀତି ପାୱାର 54 କିଲୋଗ୍ରାମ, ଜସ୍ମିନ ଲମ୍ବରିଆ 57 କିଲୋଗ୍ରାମ, ପ୍ରିୟା ଘଙ୍ଗା 60 କିଲୋଗ୍ରାମ, ପରବିନ ହୁଡ଼ା 65 କିଲୋଗ୍ରାମ, ଅରୁନ୍ଧତୀ ଚୌଧୁରୀ 70 କିଲୋଗ୍ରାମ, ଲଭଲିନା ବର୍ଗହାଇ 75 କିଲୋଗ୍ରାମ। ସେହିପରି ପୁରୁଷରେ ଯଦୁମଣି ସିଂ 55 କିଲୋଗ୍ରାମ, ସଚିନ ସିୱାଜ 60 କିଲୋଗ୍ରାମ, ଆଦିତ୍ୟ ପ୍ରତାପ ସିଂ 65 କିଲୋଗ୍ରାମ, ସୁମିତ କୁଣ୍ଡୁ 70 କିଲୋଗ୍ରାମ, ଅଙ୍କୁଶ 80 କିଲୋଗ୍ରାମ, କପିଲ ପୋଖରିଆ 90 କିଲୋଗ୍ରାମ, ନରେନ୍ଦର ବରୱାଲ 90+ କିଲୋଗ୍ରାମ। ଖର୍ଚ୍ଚ କାଟ ପାଇଁ ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ 9ଟି ନିୟମିତ ଖେଳ ଶୃଙ୍ଖଳାକୁ ବାଦ ଦିଆଯାଇଛି। ସେଗୁଡ଼ିକ ହେଉଛି କ୍ରିକେଟ, ହକି, କୁସ୍ତି, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ସ୍କ୍ୱାସ୍, ସୁଟିଂ, ଟ୍ରାଏଥଲନ୍ ଏବଂ ରଗ୍ବି ସେଭେନ୍ସ। ସୁଟିଂକୁ ପୂର୍ବଥର ଭଳି ଦୂରେଇ ରଖାଯାଇଛି। ଭାରତ ପାଇଁ ଏହା ସବୁଠାରୁ ବଡ଼ ଝଟକା ହେବ। କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରଗ୍ବି ସେଭେନ୍ସ, ସୁଟିଂ, ଟେବୁଲ ଟେନିସ୍ରେ ଭାରତର ନିଶ୍ଚିତ ପଦକ ଜିତିବାର ସମ୍ଭାବନା ଥିବାରୁ ଏଥର ଯେ ମୋଟ ସଂଖ୍ୟାରେ ଆଶାଜନକ ପଦକ ମିଳିବ ନାହିଁ ଏହା ନିଶ୍ଚିତ ହୋଇଛି, କାରଣ 2022 ବର୍ମିଂହାମ ସଂସ୍କରଣରେ ଭାରତ 61 ପଦକ ଜିତିଥିବା ବେଳେ କେବଳ କୁସ୍ତିରୁ 12ଟି, ବ୍ୟାଡମିଣ୍ଟନରୁ 6ଟି, ଟେବୁଲ ଟେନିସ୍ରୁ 7ଟି, କ୍ରିକେଟରୁ 1ଟିଏ ଏବଂ ମୋଟରେ ଭାରତ 26ଟି ପଦକ ଏଥିରୁ ହାତେଇଥିଲା। ଏହାର ଅଧା 13ଟି ଥିଲା କେବଳ ସ୍ୱର୍ଣ୍ଣ ପଦକ। ବର୍ମିଂହାମରେ ଭାରତ 22ଟି ସ୍ୱର୍ଣ୍ଣ, 16ଟି ରୌପ୍ୟ, 23ଟି କାଂସ୍ୟ ସହ ମୋଟ 61ଟି ପଦକ ଜିତି ଚତୁର୍ଥରେ ରହିଥିଲା। ସୁଟିଂ ସାମିଲ ନଥିଲେ ମଧ୍ୟ ଭାରତ ଭଲ ପଦକ ଅମଳ କରିଥିଲା। ଅନେକ ଖେଳ ବାଦ ପଡ଼ିଥିବା ସତ୍ତ୍ୱେ ଏଥର ଦେଖିବାକୁ ବାକି ରହିଲା ଭାରତ କେତେ ପଦକ ଜିତୁଛି। ନ୍ୟୁଜିଲାଣ୍ଡରେ ଆୟୋଜିତ ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ପୁରା ପ୍ରତିଯୋଗିତାରେ ଅପରାଜିତ ଥିବା ଭାରତ ଫାଇନାଲରେ ଘରୋଇ ଦଳକୁ 2-0 ଗୋଲ୍ରେ ପରାସ୍ତ କରି ତୃତୀୟ ଥର ଲାଗି ଏହି ଟ୍ରଫି ହାତେଇଛି। ଭାରତ ପ୍ରଥମ ଥର 2022 ଉଦ୍ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା। ଚଳିତ ସଂସ୍କରଣରେ ଭାରତ ପୁଲ୍ ଏ ରେ ଆମେରିକା, ଜାପାନ, ଉରୁଗୁଏକୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଚିଲିକୁ 6-0 ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା। ଏହି ଟ୍ରଫି ବିଜୟ ସହ ଏଫ୍ଆଇଏଚ୍ ପ୍ରୋ ଲିଗ୍କୁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ଦଳର ସମସ୍ତ ଖେଳାଳିଙ୍କୁ 3 ଲକ୍ଷ ଲେଖାଏଁ ଟଙ୍କା ଏବଂ ସପୋର୍ଟ ଷ୍ଟାଫ୍କୁ 1.5 ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଦେବାକୁ ହକି ଇଣ୍ଡିଆ ଘୋଷଣା କରିଛି। ମ୍ୟାଚ୍ର 4ର୍ଥ ମିନିଟ୍ରେ ଭ୍ରମଣକାରୀ ଦଳ

ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ନବନୀତ କୌର ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍ରେ ଦଳକୁ ମିଳିଥିବା ଅନ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଗୋଲ୍ରେ ପରିଣତ କରି 2-0ରେ ଭାରତକୁ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଶୃଙ୍ଖଳିତ ଖେଳ ଖେଳି ଘରୋଇ ଦଳକୁ କୌଣସି ସୁଯୋଗ ଦେଇନଥିଲା, ଫଳରେ ପ୍ରଥମାର୍ଦ୍ଧ ଭାରତ ସପକ୍ଷରେ 2-0ରେ ରହିଥିଲା। ଶେଷ ଦୁଇ କ୍ୱାର୍ଟରରେ ମଧ୍ୟ ଭାରତର ଡିଫେଣ୍ଡର ଚମତ୍କାର ଖେଳି ଘରୋଇ ଦଳକୁ କୌଣସି ସୁଯୋଗ ଦେଇନଥିଲେ। ଏପରିକି ଶେଷ କ୍ୱାର୍ଟରରେ ନ୍ୟୁଜିଲାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସବିତା ବିଫଳ କରି ଭାରତର ବିଜୟ ନିଶ୍ଚିତ କରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ଲାଲ ରେଶମିଆଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦୀପିକା ଯୁଗ୍ମ ଭାବେ ଆମେରିକାର ଆସେଲ ସେସାଙ୍କ ସହ 6 ଗୋଲ୍ କରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଶ୍ରୋତାବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ରହୁଛୁ, ନମସ୍କାର।

0: in an important bridge fuel during the transition towards cleaner energy. Consequently, the stability in West Asia will remain indispensable for India's growth trajectory throughout the coming decades. Also, we have to look at the overall welfare of our nearly 9 million people living and working across the Gulf region and their remittances, which exceeds $50 billion from the region. So we need to maintain a diplomatically excellent relations with all the countries in the region. And for that, we have to continuously work to keep our relationships on even keel.
1: Ambassador Anil Wadhwa, thank you so much for joining Akashvani's Insights program.
0: Thank you very much.
2: You were listening to a discussion on evolving situation in West Asia, implications for India's energy security. The participants were Anil Wadhwa, former ambassador, and Anubha Rohatogi, anchor. This program was produced and presented by the News Services Division of Akashvani.
3: Insights.
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ।
5: ଶ୍ରୋତାବନ୍ଧୁ, ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ ଆନୁକୂଲ୍ୟରେ ଭାରତର ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଏବଂ ସନ୍ତୁଳିତ ଉପଯୋଗ ପାଇଁ ଏକ ଜାତୀୟ ପଦକ୍ଷେପର ଶୁଭାରମ୍ଭ ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ନିଜର କାର୍ଯ୍ୟସୂଚୀ ଅନୁଯାୟୀ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ସେବା ସଦନ ଅଡିଟୋରିୟମରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ ପଶୁପାଳନ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏସ୍ପି ସିଂ ବାଘେଲ, ଓଡ଼ିଶା ସରକାରଙ୍କ ରାଜ୍ୟ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗାନ ପରିବେଷଣ କରାଯାଇଥିଲା। ଏହାପରେ ପ୍ରଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗର କେନ୍ଦ୍ରୀୟ ସଚିବ ଡକ୍ଟର ଅଭିଲକ୍ଷ ଲିଖି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପରେ ମାନ୍ୟବର ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବା ଅବସରରେ ନିଜର ଅଭିଭାଷଣରେ କହିଥିଲେ,
6: ମୁଁ ଭାରତ ମାତା ଜଗି ସର୍ବଶକ୍ତିମାନ ଓ ସର୍ବଦୟାଳୁ ତାଙ୍କ ଶ୍ରୀ ଚରଣ କମଳ ମୋର ଭକ୍ତି ବୋଧା ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ। ଅନ୍ ଦିସ୍ ଗ୍ରେଟ୍ ଅକେଶନ୍ a new historical milestone of this national launch program for promoting sustainable harnessing of fisheries in the high seas, the dignitaries who are sharing the dais with me, our honorable governor of Odisha Sriman Haribabu ji, our honorable chief minister of Odisha Sriman Mohan Saran Manji ji, Honorable Union Minister of Education Sriman Dharmendra Pradhan ji, Honorable Minister of Fisheries Animal Husbandry and Dairying and Panchayat Raj Sriman Rajiv Ranjan Singh ji, Honorable Union Minister of State for Fisheries Animal Husbandry and Dairy and Panchayat Raj Professor SP Singh Bahel ji, Honorable Minister of State for Fisheries and MSME Odisha Government Sriman Goglanda Malik ji, Chief Secretary of Government of Odisha Srimadi Anugarg ji, Secretary Department of Fisheries Dr. Abhilaksh Likhi ji, the officials of ଓଡ଼ିଶା ଗଭର୍ଣ୍ଣମେଣ୍ଟ

ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ଶବ୍ଦଗ୍ରହଣ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଓ କୃଷ୍ଣ ଦୟାଲ ତ୍ରିପାଠୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ ପ୍ରଥମେ ଗାଇଛନ୍ତି ସିକନ୍ଦର ଆଲାମ ଏବଂ ଅତିଶ ମଜୁମଦାର କଥାଚିତ୍ର ଭାଇ ଭାଉଜ।

0: रात 1:30 बोस्टन में फ्रांस का सामना मोरक्को से होगा। वहीं दूसरे क्वार्टर फाइनल मुकाबले में कल देर रात स्पेन और बेल्जियम आमने सामने होंगे। इसके साथ ही ये समाचार बुलेटिन समाप्त हुआ।
1: अपन माने कार्यक्रम सुनुचंदी आकाशवाणी कटक केन्द्र रो।
2: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜର୍ର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ନବସୃଜନ, ଷ୍ଟାର୍ଟଅପ୍ ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଅଷ୍ଟ୍ରେଲିଆ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ମେଲବୋର୍ଣ୍ଣରେ ଭାରତୀୟମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟମାନେ ହଜାର ହଜାର କିଲୋମିଟର ଦୂରତା ସତ୍ତ୍ୱେ ନିଜ ଦେଶ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଅଷ୍ଟ୍ରେଲିଆ ଭାରତ ସିଇଓ ଫୋରମ୍ରେ ଯୋଗଦେଇ ଉଭୟ ଦେଶର ପ୍ରମୁଖ ଶିଳ୍ପପତିମାନଙ୍କୁ ସମ୍ବୋଧନ କରିଛନ୍ତି। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ପୁରୀ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଜୁଲାଇ 16 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବେ ଘୋଷଣା କଲେ ଜିଲ୍ଲାପାଳ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବନେଇମୁଣ୍ଡାଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବୃହତ ତାଳତେଲ ବୃକ୍ଷ ରୋପଣରେ ଯୋଗଦେଇ ଚାରାରୋପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାଜ୍ୟରେ ଆଜିଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଖଣି, ଇସ୍କାତ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏବଂ ଫିଫା ବିଶ୍ୱକପ୍ର ଆଜିଠାରୁ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇଛି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ରଜତ କର ଶ୍ରୀମଦ୍ ଭାଗବତର 91ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ପ୍ରଥମେ ଏହି ରୋହିଣୀ କୁଣ୍ଡରେ ଦେଖାଦେଲେ ମହାଦାରୁ ଅନନ୍ତକାଳରୁ ବିଭିନ୍ନ ରୂପ ବହନ କରି ପ୍ରଭୁ ଅନନ୍ତ ଶୟନ ପୁରୁଷୋତ୍ତମ ସେହି ସାଗର ତୀରରେ ଅବସ୍ଥାନ କରୁଛନ୍ତି। ଏହା ସୂଚାଇବା ପାଇଁ କଳ୍ପବଟ ତଳେ ଅଛନ୍ତି ଗୋଟିଏ ଗୁମ୍ଫାରୂପୀ ମନ୍ଦିରରେ ଅନନ୍ତ ପୁରୁଷୋତ୍ତମ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରଜତ କରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 89ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୀବ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଜନନୀ ଦେବହୂତିଙ୍କ ଅନୁରୋଧ କ୍ରମେ ଭଗବାନ କପିଳଦେବ କହିଲେ ଯେ ଯିଏ ନିତ୍ୟ ନିରତ ହରିଚରିତ ଶୁଣେ ତାର ଆଉ କେହି ସମାନ ନୁହନ୍ତି। ଭକ୍ତଙ୍କୁ ସେ ରକ୍ଷା କରନ୍ତି। ଭକ୍ତର ସେ ଇଷ୍ଟ ବନ୍ଧୁ ଗୁରୁଦେବ, ତାଙ୍କ ବିନୁ ଅନ୍ୟ କୌଣସି ବନ୍ଧୁ ନାହାନ୍ତି। ତାଙ୍କୁ ଭୟ କରି ଯଥା ସମୟରେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହୁଅନ୍ତି, ପବନ ବହେ, ଇନ୍ଦ୍ର ବର୍ଷା କରେ, ଯମ ଦଣ୍ଡ ଧାରଣ କରେ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 99ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ

0: 221, ସିଆର୍ଧନ 212, ସିଆର୍ଧନ 214, ସିଆର୍ଧନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ଧନ 307, 310, 311, 312, 314, 315, ସିଆର୍ଧନ 316, 317, 319, ସିଆର୍ଧନ 321, ସିଆର୍ଧନ 324, 326, 327, ସିଆର୍ଧନ 329, ସିଆର୍ଧନ 331, 332, 337, ସିଆର୍ଧନ 804, ସିଆର୍ଧନ 805, ସିଆର୍ଧନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧନ 800, ସିଆର୍ଧନ 801, 802, 803, ସିଆର୍ଧନ 408, 409, 410, 411, 412, ସିଆର୍ଧନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ଧନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧନ 405, ସିଆର୍ଧନ 403, ସିଆର୍ଧନ 412, ସିଆର୍ଧନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧନ 701, ସିଆର୍ଧନ 702, ସିଆର୍ଧନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଥିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଯକ୍ଷ୍ମା ରୋଗର ଚିକିତ୍ସା। ଆଲୋଚିକା ଡାକ୍ତର ଗୀତାଞ୍ଜଳି ପଣ୍ଡା।
4: ଯକ୍ଷ୍ମା ବା ଟିବି ରୋଗ ବିଷୟରେ ଆମ ସମସ୍ତଙ୍କର କିଛିଟା ଜ୍ଞାନ ରହିଛି। ଏହା ଏକ ଅତି ପୁରାତନ ରୋଗ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ନାମକ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ରବର୍ଟ କକ୍ ପ୍ରଥମେ 1882 ଏହି ରୋଗ ଜୀବାଣୁକୁ ଚିହ୍ନଟ କରିଥିଲେ। ଯକ୍ଷ୍ମା ରୋଗ ବାଳ ଓ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ, କିନ୍ତୁ ଆଜି ଆମେ ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ବା ପଲ୍ମୋନାରୀ ଟ୍ୟୁବରକୁଲୋସିସ୍ ବିଷୟରେ ଆଲୋଚନା କରିବା। ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ଏକ ମାରାତ୍ମକ ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ।

0: ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି, ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ ଏନ୍ଟିସିପି ଆଉ ଏବେ ଆର୍ଏନ୍ଟିସିପି ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ ଏହି ରୋଗ ହୋଇଥାଏ ସେଗୁଡ଼ିକ ହେଲା, ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶୀ ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍ ବା ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀର ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଂ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକାସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା ଟିବି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ ଟିବି ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ବା କାଶ କଫ ବହୁତ ଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁ ଗଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ ବିସିଜି ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ ଟିବି ରୋଗ ନ ହେବା ପାଇଁ ଆଇଏନ୍ଏଚ୍ ଔଷଧ କେମୋପ୍ରୋଫାଇଲାକ୍ସିସ୍ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ମଦ ଓ ସିଗାରେଟ୍ଠାରୁ ଦୂରେଇ ରହିବା ଉଚିତ। ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ ଟିବି ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ସମୀର ମିଶ୍ରା।

ଅନେକ କିଛି ହରାଇବାକୁ ମଧ୍ୟ ପଡ଼ିଥାଏ। କିଛି ଲୋକଙ୍କ ସହ ଅପ୍ରିୟ ହୋଇଥାଏ, ନିନ୍ଦା ଅପବାଦ ବି ସହିବାକୁ ପଡ଼ିଥାଏ। ଏଇଭଳି ସମୟରେ ମଣିଷର ମନ ବିଚଳିତ ହୋଇଯାଏ, ଖୁବ୍ କଷ୍ଟକର ସେ ସମୟ। ହେଲେ ଶ୍ରୋତାବନ୍ଧୁ, ଏସବୁ ଜୀବନର ଗୋଟିଏ ଗୋଟିଏ ଅଂଶ। ସୁଖ ସମୟ ଖୁବ୍ ଶୀଘ୍ର କଟିଯାଇଥାଏ, ହେଲେ ଦୁଃଖର ସମୟ ଭାରି ଲମ୍ବା ଲାଗେ। ଦୁଃଖ ସମୟରେ ମଣିଷକୁ ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା କରିବାର ଆବଶ୍ୟକତା ରହିଛି। ଅସୁବିଧା ସମୟରେ ଧୈର୍ଯ୍ୟହରା ହେଲେ ସମସ୍ୟା ବହୁ ପରିମାଣରେ ବଢ଼ିଯାଇଥାଏ, ସମାଧାନର ବାଟ ଆହୁରି ଦୂରକୁ ଚାଲିଯାଇଥାଏ, ଜୀବନ ଆହୁରି ଦୁର୍ବିସହ ଲାଗେ। ଯେକୌଣସି ଆପଦ ବିପଦ ବେଳେ ଧୈର୍ଯ୍ୟହରା ନ ହୋଇ ସାହସର ସହ ସମସ୍ୟାକୁ ସାମ୍ନା କରି କର୍ତ୍ତବ୍ୟ କରିବା ବୁଦ୍ଧିମାନ ଲୋକର କାମ। ଏଇଭଳି କଲେ ସମସ୍ୟା ଆପେ ଆପେ ଚାଲିଯାଇଥାଏ।

0: ଅଛନ୍ତି ଏହି ତାଳ ଗଛର ଅଭାବ ଯୋଗୁଁ। ଅନେକ ଜାଗାରେ ଦେଖାଯାଏ ତାଳ ମାଟିରେ ପଡ଼ି ନଷ୍ଟ ହେଉଛି। ତାଳ ଗଛରୁ ତାଳ ପାଚି ପଡ଼ିବା ପରେ ସେସବୁକୁ ସଂଗ୍ରହ କରି ଖୋଲା ଜାଗାରେ ବିଲ ହୁଡ଼ାରେ ନଦୀ ବନ୍ଧରେ ପୋଖରୀ ହୁଡ଼ାରେ ପୋତିଦେଲେ କିଛିଦିନ ପରେ ସେସବୁ ମଧ୍ୟ ବଡ଼ ବଡ଼ ଉଚ୍ଚା ଉଚ୍ଚା ଗଛ ହୋଇଯିବ, ଯାହା ବଜ୍ରପାତକୁ ନିୟନ୍ତ୍ରଣ କରିବ ଏବଂ ଅନେକ ଧନଜୀବନ ରକ୍ଷା ପାଇପାରିବ। ଏହି ତାଳ ଗଛ ସମ୍ପର୍କରେ ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ସମାଜସେବୀ ସିଦ୍ଧାର୍ଥ ମିଶ୍ର।
1: ଦେଖିଥିବେ ଯେତେ ଯେତେ ବଡ଼ ବଡ଼ ବିଲ୍ଡିଂ ଥାଏ, ହଠାତ୍ ଯଦି ବିଜୁଳି ମାରେ ସେ ଘର ଭିତରେ ଥିବା ଲୋକର କ୍ଷତି ହେବ ନାହିଁ। କାହିଁକି ନା ଘର ଉପରେ ଗୋଟେ ଲାଇଟନିଂ ଆରେଷ୍ଟର ଲାଗିଥାଏ। ପ୍ରତ୍ୟେକ ଘରେ ଆମେ ଆଜିକାଲି ଲାଇଟନିଂ ଆରେଷ୍ଟର ଲଗଉଛୁ, କିନ୍ତୁ ପ୍ରକୃତିର ଲାଇଟନିଂ ଆରେଷ୍ଟର କୁହାଯାଏ ଆମର ତାଳ ଗଛ। କାହିଁକି ନା ଏ ତାଳ ଗଛର ହାଇଟ୍ ହଉଛି ସବୁଠୁ ଅଧିକ। ଯେତେବେଳେ ବିଲ ଭିଡ଼ରେ ଏଇ ତାଳ ଗଛ ଥାଏ, ଯେତେବେଳେ ବିଜୁଳି ଘଡ଼ଘଡ଼ି ମାରେ, ସେତେବେଳେ ଏଇ ଉଚ୍ଚ ତାଳ ଗଛ ଏଇ ବିଜୁଳି ଘଡ଼ଘଡ଼ିକି ଆକର୍ଷିତ କରି ତା ଆଡ଼କୁ ଟାଣି ଆଣେ, ଯାହାଫଳରେ ବିଲବାଡ଼ିରେ ଚାଷବାସ କରୁଥିବା ଲୋକ ଆଉ ମୃତାହତ ହୁଅନ୍ତି ନାହିଁ। ତାଳ ଗଛ ସେମାନଙ୍କ ପାଇଁ ଲାଇଫ୍ ସେଭିଂ ରହିଥାଏ। ବର୍ତ୍ତମାନ ପରିସ୍ଥିତିରେ ତାଳ ଗଛ ଗୁଡିକ ଆଉ ଆମର ଦେଖାଯାଉ ନାହିଁ। ଆମେ ଛୋଟବେଳେ ଦେଖୁଥିଲେ ବିଲରେ ତାଳ ଗଛ ଥିଲା ଏବଂ ଲୋକଙ୍କର କାଜୁଆଲିଟି ଘର ଘରୁ କମ ହଉଥିଲା। ଏବେ ଯେହେତୁ ସେମାନଙ୍କର ବଂଶ ଆସ୍ତେ ଆସ୍ତେ ଲୋପ ପାଇଗଲାଣି, ସେଥିପାଇଁ ବିଲବାଡ଼ିରେ ଲୋକ ଯେତେ କାମ କରୁଛନ୍ତି ହଠାତ୍ ଝଡ଼ ବତାସ କି ଘଡ଼ଘଡ଼ି ଆସୁଛି, ସେଠି ଲୋକଙ୍କର କାଜୁଆଲିଟି ହେଇଯାଉଛି। ବର୍ତ୍ତମାନ ଆଷାଢ଼ ମାସ, ଏଇ ଆଷାଢ଼ ମାସରେ ତାଳ ମଞ୍ଜିତାକୁ ଯେକୌଣସି ଜାଗାରେ ପୋତିଦେଲେ ଇଏ ଖରାକୁ ବି ସେମାନେ ଟଲେଟ୍ କରେ, ମାନେ ପାଣି ଆ ପାଇଁ ଏତେ ଦରକାର ନାହିଁ, ଖରାରେ ବି ଉଠିଯାଏ। ତେଣୁ ବିଲବାଡ଼ିର ହୁଡ଼ାରେ ତାଳ ଗଛଟି ପଞ୍ଜିଟି ପୋତିଦେଲେ ଗଛ ଆସ୍ତେ ଆସ୍ତେ ବଢିବ। ଏଟା ହଉଛି ନ୍ୟାଚୁରାଲ ଲାଇଟନିଂ ଆରେଷ୍ଟର। ଆଗାମୀ ଦିନରେ ଘଡ଼ଘଡ଼ି ବିଜୁଳି ଜନିତ ଯୋଉ କ୍ଷୟକ୍ଷତି କି ତାଳ ଗଛ ହିଁ ଘଣା କରିବ। ବିଲବାଡ଼ି ଜାଗାରେ ଏଇ ତାଳ ଗଛ ହିଁ ପ୍ରକୃତ, ସିଧା ଆର ଛାଇ କମ, ଫଳ ବି ଭାରି ଉପକୃତ, ନ୍ୟୁଟ୍ରିଅନ୍ସ ଫଳ ଏଥିରେ ଥାଏ, ବଢିଆ କାଣ୍ଡି ମିଶ୍ରି ହୁଏ। ତେଣୁ ଗଛର ବହୁ ପ୍ରକାର ଉପକାର ଅଛି। ତେଣୁ ତାଳ ଗଛ ସମସ୍ତେ ଲଗାନ୍ତୁ, କୋଦାଳରେ ଗୋଟେ 6 ଇଞ୍ଚ ଗାତ କରି ପୋତିଦେଲେ ଏ ଛାଁ ଉଠିବ। ତେଣୁ ପ୍ରକୃତିକୁ ଆମେ ନଷ୍ଟ କରୁଛେ, ଆମେ ହିଁ ଚାହିଁଲେ ବଞ୍ଚେଇ ପାରିବା। ତେଣୁ ଆମେ ସମସ୍ତେ ସାବଧାନ ହେଇ ଏ ବର୍ଷ ତାଳମଞ୍ଜି ରୋପଣରେ ଏହା ଗୋଟେ ମିଶନ ଭାବିକିରି ଆମେ ଆକୁ ଆଗେଇ ନେବା।

0: ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଆଲୋଚନା, ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା। ଆଲୋଚକ ବିଚିତ୍ରାନନ୍ଦ ନାୟକ।
2: ସହରାଞ୍ଚଳରେ ଦୈନିକ ପ୍ରଚୁର ପରିମାଣରେ କଠିନ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ। ଏହିସବୁ କଠିନ ବର୍ଜ୍ୟବସ୍ତୁ ବାସଗୃହ, ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅଣ ଆବାସିକ ଅନୁଷ୍ଠାନ ଦ୍ୱାରା ସୃଷ୍ଟି ହୁଏ। ଏହିସବୁ ବର୍ଜ୍ୟବସ୍ତୁକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ପ୍ରଣୟନ କରାଯାଇଛି। ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ତିନୋଟି ଭାଗରେ ଆମେ ବିଭକ୍ତ କରିପାରିବା। ବାୟୋଡିଗ୍ରେଡେବୁଲ ବା ଜୈବ ବିଘଟନକ୍ଷମ ଆର୍ଦ୍ର ବର୍ଜ୍ୟବସ୍ତୁ ଯଥା ପରିବା ଚୋପା, ଫଳ ଚୋପା, ଖାଦ୍ୟର ବଳକା ଅଂଶ, ମାଛ, ମାଂସ ଓ ଅଣ୍ଡା ପ୍ରଭୃତିରୁ ସୃଷ୍ଟି ବର୍ଜ୍ୟବସ୍ତୁ। ସେହିପରି ନନ୍ ବାୟୋଡିଗ୍ରେଡେବୁଲ ବା ଅଣ ଜୈବ ବିଘଟନକ୍ଷମ ବା ଶୁଖିଲା ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍, ଶୁଖିଲା କାଗଜ, କାର୍ଡବୋର୍ଡ, କାଚ ବୋତଲ, ନଡ଼ିଆ କତା ଇତ୍ୟାଦି। ଗୃହ ନିଃସୃତ ବିପଦଜନକ ବର୍ଜ୍ୟବସ୍ତୁ ଯେପରିକି ବ୍ୟବହୃତ ବ୍ୟାଟେରୀ, ସିଏଫଏଲ୍ ଲାଇଟ୍, ଟ୍ୟୁବ୍ଲାଇଟ୍, ରଙ୍ଗ ଡବା, ତାରିଖ ସରିଯାଇଥିବା ଔଷଧ ଇତ୍ୟାଦି। ଏହିସବୁ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଉତ୍ପାଦନ ଉତ୍ସ ଅର୍ଥାତ୍ ଯେଉଁଠାରେ ଏସବୁ ସୃଷ୍ଟି ହେଉଛି ସେହିଠାରୁ ହିଁ ତିନିଗୋଟି ଅଲଗା ଅଲଗା ବିନ୍ରେ ରଖିବା ପାଇଁ ଜନସାଧାରଣଙ୍କୁ ପ୍ରବର୍ତ୍ତା ଯାଉଛି। କାରଣ ଉତ୍ସ ସ୍ତରରେ ଅଲଗା ନ ହେଲେ ଏହି ବର୍ଜ୍ୟବସ୍ତୁକୁ ସଂଗ୍ରହ ପରେ ଅଲଗା ଅଲଗା କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର। ଆର୍ଦ୍ର ବର୍ଜ୍ୟବସ୍ତୁକୁ ସବୁଜ ବିନ୍ରେ, ଶୁଷ୍କ ବର୍ଜ୍ୟବସ୍ତୁକୁ ନୀଳ ବିନ୍ରେ ଏବଂ ବିପଦଜନକ ବର୍ଜ୍ୟବସ୍ତୁକୁ ନାଲି ବିନ୍ରେ ସଂଗ୍ରହ କରିବା ପାଇଁ ଜନସାଧାରଣଙ୍କୁ କୁହାଯାଉଛି। ଜନସଚେତନତା ପାଇଁ ସ୍ୱୟଂ ସହାୟକ ଦଳ, ଅଙ୍ଗନବାଡ଼ି

0: ଆଶା କର୍ମୀ, ବେସରକାରୀ ସଂସ୍ଥାର ସଦସ୍ୟ, ଆବାସିକ ସଂଘ, ପୂଜା କମିଟି ଇତ୍ୟାଦିର ସଦସ୍ୟଙ୍କ ସହଯୋଗ ନିଆଯାଉଛି, ଯାହାଦ୍ୱାରା ପ୍ରତ୍ୟେକ ଘର ଓ ଅନୁଷ୍ଠାନରେ ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ପୃଥକକରଣ କରି ତିନୋଟି ଅଲଗା ଅଲଗା ପାତ୍ରରେ ରଖାଯିବ ଏବଂ ପୌର ସଂସ୍ଥା ଦ୍ୱାରା ଅଲଗା ଅଲଗା ଭାବରେ ଘର ଘର ବୁଲି ସଂଗ୍ରହ କରାଯିବ। ସହରବାସୀଙ୍କୁ ଏହି ପୃଥକ ପୃଥକ ଭାବରେ ବର୍ଜ୍ୟବସ୍ତୁ ସଂରକ୍ଷଣ କରିବା ପାଇଁ ସଚେତନ କରାଯିବା ସହିତ ଆନିମେଟର ଜରିଆରେ ଏହାକୁ ଅଭ୍ୟାସରେ ପରିଣତ କରାଯିବ। ସଂଗୃହୀତ ସବୁ ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ପାତ୍ରରେ ପୌରପାଳିକା ଦ୍ୱାରା ନିଯୁକ୍ତ ବ୍ୟକ୍ତି ବା ସଂସ୍ଥା ଜରିଆରେ ସଂଗ୍ରହ କରାଯିବ। ଏହି ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବରେ ଆବୃତ ଯାନ ଦ୍ୱାରା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସ୍ଥାନକୁ ନିଆଯିବ। ଆଦ୍ୟ ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟିକରଣ କରାଯାଇ ଜମିର ଉର୍ବରତା ବୃଦ୍ଧି ପାଇଁ ବିନିଯୋଗ କରାଯିବ। ବଡ଼ ବଡ଼ ସଂସ୍ଥା ଏବଂ ଅନୁଷ୍ଠାନମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଆଦ୍ର ବର୍ଜ୍ୟବସ୍ତୁ ସେମାନଙ୍କ ନିଜ ପରିସର ମଧ୍ୟରେ କମ୍ପୋଷ୍ଟିକରଣ କରିବା ପାଇଁ ପ୍ରବର୍ତ୍ତାଯିବ। ଶୁଷ୍କ ବର୍ଜ୍ୟବସ୍ତୁକୁ ପୃଥକୀକରଣ ପ୍ରକ୍ରିୟାରେ ପୁନଃଚକ୍ରଣ ବା ରିସାଇକ୍ଲିନ୍ ପୁନର୍ବିନିଯୋଗଯୋଗ୍ୟ ପଦାର୍ଥ ଭାବରେ ଅଲଗା ଅଲଗା କରାଯିବ, ଫଳରେ ଶୁଷ୍କ ବର୍ଜ୍ୟବସ୍ତୁର ପରିମାଣ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଅବଶିଷ୍ଟ ଅଣ ଉପଯୋଗୀ ଶୁଷ୍କ ବର୍ଜ୍ୟବସ୍ତୁକୁ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ଖାଲୁଆ ସ୍ଥାନରେ ବିଜ୍ଞତାର ସହିତ ବିଜ୍ଞାନସମ୍ମତ ମତରେ ପରିଚାଳନା କରାଯିବ। ପୁନଃବିନିଯୋଗକ୍ଷମ ପୃଥକୀକୃତ ଶୁଖିଲା ଆବର୍ଜନାକୁ ଉପଯୁକ୍ତ ସଂସ୍ଥାକୁ ଉଚିତ ମୂଲ୍ୟରେ ବିକ୍ରି କରାଯିବ ଏବଂ ଏଥିରୁ ସଂଗୃହୀତ ଅର୍ଥରେ ଯେଉଁ କର୍ମଚାରୀମାନେ ଏଥିରେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ। ସେହିପରି ବିପଜ୍ଜନକ କଠିନ ବର୍ଜ୍ୟବସ୍ତୁକୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ଅନୁଯାୟୀ ବିଜ୍ଞାନସମ୍ମତ ଭାବରେ ପରିଚାଳନା କରାଯିବ। ପ୍ରତ୍ୟେକ ୱାର୍ଡର ପରିମଳ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ୱାର୍ଡ ପରିମଳ କମିଟି ଗଠନ କରାଯିବ। ଏହି କମିଟିରେ କର୍ପୋରେଟର, ଟ୍ୟାକ୍ସ କଲେକ୍ଟର, ସାନିଟାରି ଇନ୍ସପେକ୍ଟର, ବିଭିନ୍ନ ପୂଜା କମିଟି, ସାହି କମିଟି, ଆବାସିକ ସଂଘ ଆଦିର ସଦସ୍ୟ ପ୍ରତିନିଧିତ୍ୱ କରିବେ। ଏହି କମିଟି ୱାର୍ଡର ପରିମଳ ଓ ପରିଚ୍ଛନ୍ନତା ତଦାରଖ କରିବା ସହିତ ପରିମଳ ସଂକ୍ରାନ୍ତୀୟ ଅଭିଯୋଗ ଶୁଣାଣି କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଖିଲାପକାରୀଙ୍କ ଉପରେ ଜୋରିମାନା କରିବା ଏବଂ ଜୋରିମାନା ମୁକ୍ତ କରିବା କ୍ଷମତା ମଧ୍ୟ ଏହି କମିଟିର ରହିବ। ପ୍ରତି ୱାର୍ଡ ପାଇଁ ଜଣେ ଜଣେ ୱାର୍ଡ ଅଫିସର ନିଯୁକ୍ତ ହେବେ। ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାରେ ଖର୍ଚ୍ଚ ବାବଦକୁ ସହରବାସୀ, ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟବସାୟିକ ଅନୁଷ୍ଠାନଠାରୁ ୟୁଜର ଚାର୍ଜେସ୍ ବା ବ୍ୟବହାରିକ ଖର୍ଚ୍ଚ ଆଦାୟ କରାଯିବ। ବାରମ୍ଭାର ସଚେତନତା କରିବା ସତ୍ତ୍ୱେ ମଧ୍ୟ ଯେଉଁମାନେ ଖିଲାପ କରିବେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ। ନିଜ ଅଧିକୃତ ଅଞ୍ଚଳ ମଧ୍ୟରେ ପ୍ରତିଦିନ ଓ ବର୍ଷସାରା ସର୍ବସାଧାରଣ ରାସ୍ତା, ସ୍ଥାନ, ଅସ୍ଥାୟୀ ଜନବସତି, ବସ୍ତି ଅଞ୍ଚଳ, ବଜାର, ବଗିଚା, ପର୍ଯ୍ୟଟନ କ୍ଷେତ୍ର ଇତ୍ୟାଦି ଭଲ ଭାବରେ ସଫେଇ କରି କଠିନ ବର୍ଜ୍ୟବସ୍ତୁକୁ ସଠିକ୍ ପରିଚାଳନା କରିବା ଯେପରି ପୌରପାଳିକାର ଦାୟିତ୍ୱ, ସେହିପରି ସହରବାସୀ ସଚେତନ ହୋଇ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୃଥକ ପୃଥକ ଭାବରେ ଅଲଗା ଅଲଗା ପାତ୍ରରେ ଶୁଷ୍କ ବର୍ଜ୍ୟବସ୍ତୁକୁ ପୌର ସଂସ୍ଥାକୁ ହସ୍ତାନ୍ତର କରିବା ମଧ୍ୟ ତାଙ୍କର ଦାୟିତ୍ୱ। ଜନସଚେତନତା ଓ ସହଯୋଗ ହିଁ ଏକ ସୁବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନାର ମୂଳପିଣ୍ଡ। ଆସନ୍ତୁ ଓଡ଼ିଶାର ସମସ୍ତ ସହରାଞ୍ଚଳରେ ଏହି ବ୍ୟବସ୍ଥାକୁ ସଠିକ୍ ଭାବରେ କାର୍ଯ୍ୟକ୍ରମ କରିବାରେ ସହଯୋଗର ହାତ ବଢ଼ାଇବା ଏବଂ ସହରାଞ୍ଚଳକୁ ସୁସ୍ଥ, ସ୍ୱଚ୍ଛ ଏବଂ ପରିମଳଯୁକ୍ତ ବାସସ୍ଥାନରେ ପରିଣତ କରିବା।
1: କଥିକାରେ ଶୁଣିଥିଲେ ଆଲୋଚନା ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା। ଆଲୋଚକ ଥିଲେ ବିଚିତ୍ରାନନ୍ଦ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଗମଞ୍ଜରୀରେ ପ୍ରଚାର କରୁଛୁ ରାଗ ଉପରେ ଆଧାରିତ କେତୋଟି ଗୀତ। ଶିଳ୍ପୀ ସୌମ୍ୟାଶ୍ରୀ ମିଶ୍ରଙ୍କ କଣ୍ଠରେ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଶିବବ୍ରତ ଦାସଙ୍କ ରଚନାରୁ।

ରାଗମଞ୍ଜରୀରେ ଶେଷରେ ଶିଳ୍ପୀ ସମୀର ଶ୍ରୀ ରଥ ଗାଇଛନ୍ତି ଦେବଦାସ ଛୋଟରାୟଙ୍କ ରଚନାରୁ।

ରାଗ ମଞ୍ଜରୀରେ ଆପଣମାନେ ଶୁଣିଥିଲେ ରାଗ ଉପରେ ଆଧାରିତ କେତୋଟି ଗୀତ ଶିଳ୍ପୀ ସମୟ ଶ୍ରୀ ରଥଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୋଟରାୟ। ରାଗ ମଞ୍ଜରୀ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଛି ମହାଶୁଆର ସେବା। ଆଲୋଚକ ଡକ୍ଟର ବିଶ୍ୱନାଥ ସାମନ୍ତରାୟ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ମହାପ୍ରଭୁଙ୍କର ସମସ୍ତ ଭୋଗଦ୍ରବ୍ୟ ଶ୍ରୀମନ୍ଦିର ମଧ୍ୟସ୍ଥ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯୋଉ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସ୍ୱାର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ସଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ ତା ଭଲ ଭାବରେ ଧୁଆ ଯାଇଛି ନା ନାହିଁ, ଧୁଅ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିନ୍ତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସ୍ୱାର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସ୍ୱାର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି, କିମ୍ବା ସେମାନେ ଯେଉଁ ଖାଦ୍ୟ କରୁଛନ୍ତି ସେ ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ, ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହୋଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହୋଇନଥିବ, ଯେଉଁ ଦ୍ରବ୍ୟ ରାଗ ହୋଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ସଂଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡ ମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚ ପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରୀ, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମାହାସୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷେଇ ଭିତରେ ସମସ୍ତ ଜିନିଷ ରେଡି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କ ପ୍ରଧାନୀ ଲେଙ୍କା ସେମାନେ ସମସ୍ତେ ଏକାଠି ହୋଇକରି ରୋଷେଇ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲାପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିଗୁଡ଼ ଯେଉଁ ସେବକ ଆମର ଥାନ୍ତି ସେମାନେ ଘିଅ ପକେଇବେ। ସେହି ସମୟରେ ମହାସୁଆର ଉପସ୍ଥିତ ରହିବେ। ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡୁଛି ନା ପଡୁନି ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସୁଆର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ। ତାଙ୍କ ପରେ ଅନ୍ୟାନ୍ୟ ସୁଆର ମାନେ ଛେକ ନେଇକି ଶ୍ରୀଶ୍ୟାମଙ୍କୁ ଯିବେ ଏବଂ ସେ ନେଲା ପରେ ଭିତରେ ସିଏ ପ୍ରଥମେ ଛେକ ରଖିବେ। ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ, ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପଙ୍କ୍ତି ଭିତରେ ରହୁଛି ନା ନାହିଁ ଏବଂ କୋଉ ପଙ୍କ୍ତି କୋଉଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀଶ୍ୟାମରେ ରଖେଇବେ।

0: ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣୀ ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏହି ଶ୍ରୀଛାମରେ ଲଗେଇବାର ଅଧିକାର କେବଳ ମହାସ୍ୱାମୀମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱାମୀମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହୋଇକରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି। ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହେବ ତାକୁ ଦେଖନ୍ତି। ତା ଛଡ଼ା

ଆପଣଙ୍କର ଯୋଉ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱରମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯୋଉ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତ ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ। କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯୋଉଟାକି ମହାସ୍ୱାର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ, ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାର ମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ି ପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାର ବାଳଭୋଗ ପ୍ରସ୍ତୁତି ଯିଏ କରୁଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠ ବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ସୁଧ ସୁଆରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକରି ବଲ୍ଲଭ ଉଠେଇଥାନ୍ତି। ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି। ଏବଂ ଯୋଉ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱାର ମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱାର ମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଉଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ, ଆଉ ସେଟା ଭୋଗ ଲାଗେ। ସେଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱାରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗ ମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେହି ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ସାଣ ପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାର ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନି ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ 3 ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି 3ଟି କାଠପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀ ଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିଶ ବିଳାସର 78ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

29 ଛାନ୍ଦ ଆରମ୍ଭରୁ କବି ଉପେନ୍ଦ୍ର ଭଞ୍ଜ କହୁଛନ୍ତି ଯେ ତାଙ୍କ ମନରେ ବିରୋଧାଭାସ ଅଳଙ୍କାର ପ୍ରୟୋଗ କରିବା ପାଇଁ ଇଚ୍ଛା ହେଲା। ବିରୋଧାଭାସ ଅଳଙ୍କାରର ଅର୍ଥ ହେଲା ଯେକୌଣସି ଘଟଣାର ବର୍ଣ୍ଣନାରେ ବାସ୍ତବରେ କିଛି ବିରୋଧ ନ ହେଲେ ମଧ୍ୟ ବିରୋଧ ହେଲା ଭଳି ଆଭାସ ବା ସୂଚନା ମିଳେ। ସୁଗ୍ରୀବକୁ ବର୍ଷାକାଳ ଉପଭୋଗ କରିବାକୁ ଦେଇ ପ୍ରଭୁ ଶ୍ରୀରାମ ନିଜେ ବର୍ଷାକୁ ଦେଖି ବିରହରେ ବିଶେଷ କଷ୍ଟ ପାଇଲେ। ଏ ବର୍ଷାକାଳୀନ ବିରହ ତାଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କଲା। ପ୍ରଭୁଙ୍କର ବିଭ୍ରମ ଓ ମନର ଭାବ ସହ ଭାଷାର ତାଳ ରଖି କବି ବିରୋଧାଭାସ ଅଳଙ୍କାର ପ୍ରୟୋଗ କଲେ। ବର୍ଷା ଆସିବାରୁ ପୃଥିବୀ ସୁନ୍ଦର ଓ ଭୟଙ୍କର ହେଲା, ଏହା ପ୍ରଥମ ବିରୋଧାଭାସ। ଶବ୍ଦର ବାହ୍ୟ ଅର୍ଥରେ ଘନାଘନ ବା ବଡ଼ ହାତୀ ହରିବା ସିଂହକୁ ଗ୍ରାସ କଲା, ସିଂହ ମଧ୍ୟ ଆନନ୍ଦରେ ପ୍ରାଣ ଦେଲା। ଦୈବ ଯୋଗରେ ଦୁର୍ଗା ମହିଷାସୁରର ସନ୍ତାପନ ଆସି ତାକୁ ଆନନ୍ଦ ଦେଲେ। ପ୍ରକୃତ ଅର୍ଥରେ ଘନାଘନ ବା ବରସିବା ମେଘମାଳା ଶୋଭା ସବୁ ଦିଗରେ ପ୍ରସରିଗଲା। ଅନ୍ଧକାର ହେତୁ ଦିଗମାନେ ଭୟଙ୍କର ଦିଶିଲେ, ମେଘ ହରି ବା ସୂର୍ଯ୍ୟଚନ୍ଦ୍ର ଉଭୟଙ୍କୁ ଗ୍ରାସ କଲା ଓ ବଡ଼ ଆନନ୍ଦରେ ଜୀବନ ବା ଜଳଦାନ କଲା। ଏଭଳି ବିରୋଧାଭାସ ଭିତରେ ବର୍ଷା ଋତୁର ବର୍ଣ୍ଣନା ସାତ ପଦରେ କରିଛନ୍ତି କବି। କୁକୁର ସହ ମେଷର ସଙ୍ଗମ ଘଟି ଜନ୍ମ ହୋଇଥିବା ବିଚିତ୍ର ଜୀବ ସରଭ ଭଳି କାଳ୍ପନିକ ମହାବଳଶାଳୀ ଜୀବକୁ ଚମକିତ କଲା। କରକ ବା କମଣ୍ଡଳ ଆଘାତରେ ଦ୍ୱିଜମାନଙ୍କୁ ବା ବ୍ରାହ୍ମଣଙ୍କୁ ଆଘାତ କଲା। ପ୍ରକୃତ ଅର୍ଥରେ ମେଘ ଗର୍ଜନ ଭୟ ସୃଷ୍ଟି କଲା। କରକ ବା କୁଆପଥର ମାଡ଼ରେ ଦ୍ୱିଜ ବା ପକ୍ଷୀମାନେ ବ୍ୟତିବ୍ୟସ୍ତ ହେଲେ। ଆକାଶର ବିଜୁଳି ଓ ବର୍ଷାକାଳୀନ ଜାଇଜୁଇ ଫୁଲର ପ୍ରକାଶ ବିରୋଧାଭାସ ପ୍ରୟୋଗରେ ବର୍ଣ୍ଣନା ଗଭୀର ଭ୍ରାନ୍ତି ସୃଷ୍ଟି କଲା। ଗିରିଜା ବା ପାର୍ବତୀଙ୍କ ଦୁଃଖରେ ବିଷକଣ୍ଠ ମହାଦେବ ଆନନ୍ଦିତ, ବାସ୍ତବରେ ବିଷକଣ୍ଠ ବା ବଗ ଆନନ୍ଦିତ ହୋଇଉଠିଲା। ଗିରିଜା ବା ଛୋଟ ପର୍ବତ ବଜ୍ରମାଡ଼ ସହିଲା। ମେଘର ଘଟ ଘଟ ଶବ୍ଦ ଶୁଣି ଶ୍ରୀରାମ କହିଲେ ସେ ତାଙ୍କ ଘଟ ବା ଦେହରୁ ଘଟ ବା ପ୍ରାଣକୁ ନେଇଯିବ। ପତ୍ନୀ ବିରହୀକୁ ଘେରିବା ପାଇଁ ବିଧାତା ମେଘକୁ ପଠେଇଛି କି? ପର୍ଣ୍ଣକୁଟୀର ବା ପତ୍ର କୁଡ଼ିଆରୁ ବାହାରି ବିଭ୍ରମ ହେତୁ କହିଲେ ଏତେ ରାବ ବା ଶବ୍ଦ କରୁଥିବା ମେଘ ରାବଣ କି? ଆକାଶରେ ବସି ସରବୃଷ୍ଟି କରୁଛି, ବୋଧହୁଏ ବଡ଼ ରାବ କରିଥିବାରୁ ତାର ନାମ ରାବଣ। କୋକିଳ ସ୍ୱର ମୋ ପ୍ରିୟାର କ୍ରନ୍ଦନ କି? ମୁଁ ଯୁଦ୍ଧ କରି ଏହି ରାବଣଠାରୁ ସୀତାକୁ ଛଡ଼ାଇ ଆଣିବି।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 78ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର, ଗୀତାରାଣୀ ଦାସ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ସଦାମନ୍ତ ସବୁ ସୁଖର କାରଣ ଆମେ, ସବୁ ଦୁଃଖର କାରଣ ଆମେ। ଏ ମାଟି ଉପରେ ବସବାସ କରୁଥିବା ଜୀବନ ଯାହାର ମୁଣ୍ଡ ଉପରେ ନୀଳ ଆକାଶ, ପବନ, ସୂର୍ଯ୍ୟଙ୍କ କିରଣ, ଜଳ, ନଦ, ନଦୀ, ପାହାଡ଼, ପର୍ବତ, ଝରଣା। କିନ୍ତୁ ଆମେ ଜାଣିଛେ ଜଳ ହିଁ ଆମ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଆଜି ପୃଥିବୀ ପୃଷ୍ଠରେ ଜଳସ୍ତର ବଢ଼ିବା ପରିବର୍ତ୍ତେ କମିକମି ଆସୁଛି। ଭବିଷ୍ୟତରେ ଜଳ ସଙ୍କଟକୁ ଏଡ଼ାଇବା ପାଇଁ ଆଜି ସରକାରୀ ବା ବେସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ ହାତକୁ ନିଆଯିବା ସହିତ ତାକୁ ସଠିକ୍ ରୂପରେ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ କରାଯାଉଛି। ତଥାପି ଶ୍ରୋତାବନ୍ଧୁ, ଡର ଡର ଲାଗୁଛି ଏ ମନରେ, ଲାଗେ ସତେ ଯେମିତି ଆମେ ସେତିକି ସଚେତନ ନୁହୁଁ ଏଇ ଜଳକୁ ନେଇ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBIର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ତାହେଲେ କୁହନ୍ତୁ ତ ଶ୍ରୋତାବନ୍ଧୁ, ଜଳକୁ ନେଇ ଆଗକୁ ବଡ଼ ବଡ଼ ସମସ୍ୟା ମୁଣ୍ଡ ଟେକିବା ଆଗରୁ ଆସନ୍ତୁ ଆମେ ସଚେତନ ହେବା। କାହିଁକି ନା ସକାଳଠୁ ସଞ୍ଜ, ସଞ୍ଜଠୁ ରାତି, ପ୍ରତି ମୁହୂର୍ତ୍ତରେ ଆମ ଦୈନନ୍ଦିନ ଜୀବନରେ ଜଳର ସେତିକି ଆବଶ୍ୟକତା ରହିଛି। ତା ସହିତ କୋଠା କାମଠୁ ଆରମ୍ଭ କରି ଚାଷବାସ, ଫ୍ୟାକ୍ଟ୍ରି, ଲୁଗାପଟା ସଫା କରିବା, ବାସନକୁସନ ମଜା, ମାଛ ଚାଷ ପ୍ରଭୃତି କାର୍ଯ୍ୟରେ ଜଳର ସେତିକି ଆବଶ୍ୟକତା ରହିଛି। ଏମିତିକି ଜଳରୁ ବିଦ୍ୟୁତ୍ ଉତ୍ପାଦନ, ଯାହା ଆମ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ତେଣୁ ଜଳର ଅପବ୍ୟୟ ନ କରି ଆମେ ଜଳର କିଭଳି ଭାବରେ ସଂରକ୍ଷଣ କରିପାରିବା, ଯାହା ଆଜି ଚିନ୍ତା କରିବାର ବା ସେତିକି ସଜାଗ ହେବାର, ସତର୍କ ହେବାର ସମୟ ଆସିଛି।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: କହୁଥିଲି ଶ୍ରୋତାବନ୍ଧୁ, ଏହି ବର୍ଷା ଜଳକୁ ଆମେ କିଭଳି ଭାବରେ ସଂଗ୍ରହ କରି ରଖିପାରିବା ବା ତାର ସଂରକ୍ଷଣ କରିବା, ଯେମିତିକି ଆପଣଙ୍କ ଛାତ ଉପରେ ବର୍ଷା ଜଳକୁ କେଉଁଆଡ଼େ ବୋହିବାକୁ ନ ଦେଇ ନଳ ବା ପାଇପ୍ ମାଧ୍ୟମରେ କୁଣ୍ଡରେ ସେହି ଜଳକୁ ଆମେ ସଂଗ୍ରହ କରି ବର୍ଷା ସମୟରେ ରଖିପାରିବା, ମାଟିର ଜଳସ୍ତରକୁ ବୃଦ୍ଧି କରିବା ପାଇଁ ଏହି ବର୍ଷା ଜଳକୁ ମାଟି ଭିତରକୁ ମଧ୍ୟ ଯିବାକୁ ଦେଇପାରିବା, ଯାହାଦ୍ୱାରା ବର୍ଷା ଜଳ ମାଟି ଭିତରକୁ ଯାଇ ଜଳ ଅଧିକ ପରିମାଣରେ ସଞ୍ଚିତ ହୋଇପାରିବ ଏବଂ ଭବିଷ୍ୟତରେ ଆମେ ଜଳ ସଙ୍କଟରୁ ନିଜକୁ ରକ୍ଷା କରିପାରିବା।

ଶ୍ରୋତାମାନେ ସବୁପରେ ଏଠି ମନ କହେ, ମନ ଶୁଣେ, କିଛି କଥା ମନ ମନେ ରଖେ, କିଛି କଥା ଏ ମନ ପାଶୁରି ଦିଏ ବା ସେତିକି ଅଣଦେଖା କରେ। କିନ୍ତୁ ଇଏ ଏମିତି କଥାଟେ ଯାହାକୁ ଅଣଦେଖା କଲେ ଜୀବଜଗତ ଲୋପ ପାଇଯିବେ, କାହିଁକିନା ଈଶ୍ୱରଙ୍କ ସୃଷ୍ଟିରେ ଏ ଜୀବନ ସେତିକି ଅମୂଲ୍ୟ ଯେଉଁ ଜଳ ଦ୍ୱାରା ଆମ ଜୀବନ ବଞ୍ଚେ। ସେହି ଜଳର ସଂରକ୍ଷଣ ନକଲେ ଆମେ ଏଦିନେ ବିପଦର ସମ୍ମୁଖୀନ ହେବା, ସେ କଥା କିଏ କହିବା।

ତାହେଲେ ସ୍ୱତନ୍ତ୍ର ସବୁବେଳେ ଆପଣ କୁହନ୍ତୁ ତ, ଯେଉଁ ଜଳ ଯୋଗୁଁ ଆଜି ଏ ଜୀବଜଗତ, ଜଳ ବିନା ଆମେ ବଞ୍ଚିପାରିବା ତ? ମାଟିରେ ମଞ୍ଜିଟିଏ ପୋତିଦେଲେ ସେ ଚାରାଟିଏ ବା ଗଛଟିଏ ହେଇ ଉଠିବାକୁ ସେତିକି ଜଳର ଆବଶ୍ୟକତା ପଡ଼ିଥାଏ। ଯେଉଁ ଗଛ ଆମକୁ ଅମ୍ଳଜାନ ଦିଏ, ବର୍ଷାକୁ ଡାକି ଆଣେ, ମାଟିକୁ ନିଜ ଚେରରେ ଜାବୁଡ଼ି ଧରି ମାଟି ତଳକୁ ବର୍ଷା ଜଳକୁ ଯିବାକୁ ରାସ୍ତା ଦେଖାଏ, ବାଟ ହୋଇକି ଛାଇ ଦିଏ, ଆମକୁ ଶୀତଳ ପବନ ଦିଏ, ଝାଡ଼ ବତାସରେ ପବନ ସାଥିରେ ଲଢ଼ି ଆମ ଘରକୁ ଆମ ଜନଜୀବନକୁ ରକ୍ଷା କରେ ଏହି ଗଛ। ତାହେଲେ କୁହନ୍ତୁ ତ, ଆଜି ଜଳ ସଙ୍କଟ କାହା ପାଇଁ? ଆମ ଏ ମଣିଷ ସମାଜ ପାଇଁ ନା? ଆମେ ଶ୍ରୋତା ବନ୍ଧୁ, ଗଛଟିଏ କାଟିବା ବଦଳରେ ଗଛଟିଏ ଲଗାଇଲେ ପୁଣି ସବୁଜିମାରେ ଭରିଯିବ ପୃଥିବୀ, ଭାରସାମ୍ୟ ପୁଣି ଫେରିପାଇବ ଏ ମା ମାଟି। ଖରା ବର୍ଷା ଶୀତ କାକର ଭିତରେ ପୁଣି ଋତୁ ଆସି ଋତୁ ଚାଲିଯିବ ତା ବାଟରେ। କିନ୍ତୁ ଯେଉଁ ଋତୁରେ ଯେଉଁ କଥା ଅନୁଭବ କରିବା କଥା ଏ ମଣିଷ, ସତରେ କେତେ ଖୁସି ଲାଗନ୍ତା, କେତେ ଖୁସି ହୁଅନ୍ତା ଏ ଜୀବନ ଆଉ ଏ ଜଗତ।

ତେଣୁ ଶ୍ରୋତାବନ୍ଧୁ, ଆପଣ ସହରରେ ଥାଆନ୍ତୁ ଅବା ଗାଁରେ, ଯେଉଁଠି ମାଟି ଅଛି ସେଠି ଜଳର ମଧ୍ୟ ସେତିକି ଆବଶ୍ୟକତା ରହିଛି। କାହିଁକି ନା ମାଟି ଉପରେ ଗଢ଼ି ଉଠିଥିବା ବା ବଢ଼ୁଥିବା କଥାମାନ ଏ ମଣିଷ ସମାଜ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ପଶୁପକ୍ଷୀ କୀଟପତଙ୍ଗମାନଙ୍କ ଲାଗି ଜଳ ହେଉଛି ଜୀବନ, ଆମ ପାଇଁ ଜୀବନ।

ଶ୍ରୋତାବନ୍ଧୁ, ଆଜି ବର୍ଷା ଜଳକୁ ସଂରକ୍ଷଣ କରିବାର କଥା ଭାବିଲା ବେଳେ ମାଟି ଆଜି ମାର୍ବଲ ତଳେ। ଆପଣ ମନେ ପକାନ୍ତୁ ତ ଆମ ଅତୀତ, ଆମ ଅତୀତର ସେ ମାଟିର ଚଉରା, ବନମାଟିରେ ଲିଫା ଧାନ ବେଙ୍ଗଳା ଖଳା, ଅବା ଧାନ କଥା ଲାଗେ ମାଟିରେ ତିଆରି ସେହି ମାଟିପିଣ୍ଡି, ସେହି ନୁଆଣିଆ ଚାଳଘର, ଚାଳରୁ ଖସି ପଡ଼ୁଥିବା ଝିପିଝିପି ବରଷର ପାଣି, ଗାଁ ନାଳରେ ଆପଣଙ୍କ ପିଲାବେଳେ ହାତ ତିଆରି ସେହି କାଗଜର ଡଙ୍ଗା, କଦଳୀ ଗଛରୁ ପତ୍ରରୁ ଖସି ପଡ଼ୁଥିବା ଟପ ଟପ ପାଣି, ବର୍ଷା ଦିନରେ ବାଡ଼ି ବଗିଚାରେ ଶାଗ କନିସିରି, କୁଆଡ଼େ ଚାଲିଗଲା ସେଦିନ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଶ୍ରୋତାବନ୍ଧୁ ଆମେ ଆଜି ଲଢ଼ିବା ଶିଖିସାରିଛେ ସତ, ସେହି ବାତ୍ୟା ମହାବାତ୍ୟା ସହିତ ତାକୁ ସାମ୍ନା କରିବା ଶିଖିଛେ, ନିଜକୁ ଦୂରେଇ ରଖିପାରିଛେ ସେହି ମହାମାରୀ ପାଖରୁ। କିନ୍ତୁ ଆଜି ସହର ବଜାରର ନବୀକରଣ ଯୋଗୁଁ ମାଟି ଆଉ ଲାଗୁନି ଏ ପାଦରେ, ଚାଷ ଜମିକୁ ପଡ଼ିଆ ପକାଇ ନିଜ ଗାଁ ମାଟି ଛାଡ଼ି ବାବୁମାନେ ଆଜି ସହର ବଜାରର କୋଣ ଅନୁକୋଣରେ, କିଏ ପଚାରୁଛି କିଏ ଭାବୁଛି ଏ ପାଣିର କଥା, ଲାଗୁଛି ଖାଲି କଥା ହିଁ କଥା। କିନ୍ତୁ କଥା ଭିତରେ ଶ୍ରୋତାବନ୍ଧୁ କଥାଟିଏ, ଜଳ ହିଁ ଆମ ଜୀବନ, ଜଳ ସଂରକ୍ଷଣ କରିଲେ ଭାଇ ଜୀବନ ଜିଇଁବ ଜାଣ, ଆସ ବର୍ଷା ଜଳ କରିବା ସଂରକ୍ଷଣ।

ଶ୍ରୋତାବନ୍ଧୁ, ସବୁ ପରେ ଆଜି ବି ସମୟ ମାଗୁଛି ମେଲାନି, କିନ୍ତୁ ସମୟ ସାଥିରେ ଜୀବନ। ନିଜ ଲାଗି କେବେ ଛିଡ଼ା ହୋଇଛି ଖରାରେ, କେବେ ଛାଇରେ, କିନ୍ତୁ ସବୁ ପରେ ଏହି ବର୍ଷା ଦିନେ ବର୍ଷା ଜଳକୁ ଏଣେତେଣେ ଯିବାକୁ ନ ଦେଇ ବିଭିନ୍ନ ଉପାୟରେ ଜଳକୁ ସାଇତି ରଖିଲେ ଏ ବିଶ୍ୱର ମଣିଷ ତଥା ପ୍ରାଣୀ ଜଗତ ଲାଗି କଲ୍ୟାଣକାରୀ ପଦକ୍ଷେପଟିଏ, ନୂଆ ଭାବନାଟିଏ, ଅନ୍ୟ ଲାଗି ନିଜେ ଗୋଟିଏ ନୂଆ ଉଦାହରଣଟିଏ। ତେଣୁ ଆମେ କେବେ ବି ଜଳର ଅପବ୍ୟବହାର କରିବା ନାହିଁ। ସମନ୍ୱିତ ଜଳ ବଣ୍ଟନ ଏବଂ ନିଜ ଆବଶ୍ୟକତାଠାରୁ ଅଧିକ ଜଳର ବ୍ୟବହାର ନ କରିବା ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ ଜଳକୁ ବ୍ୟବହାର କରିପାରିଲେ ଏ ବିଶ୍ୱ କେବେ ବି ଜଳ ସଙ୍କଟର ସମ୍ମୁଖୀନ ହେବ ନାହିଁ, ବରଂ ଜଳ ସଂରକ୍ଷଣ ଯୋଗୁଁ ପରବର୍ତ୍ତୀ ପିଢ଼ି ଲାଗି ନୂଆ ରାସ୍ତାଟିଏ ତିଆରି କରିବାରେ ସେତିକି ଆମେ ସହାୟ ହୋଇପାରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଅଧା ଦେଖା ସ୍ୱପ୍ନର ନକ୍ସା, ରଚନା ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଅଧା ଦେଖା ସ୍ୱପ୍ନର ନକ୍ସା।

0: ଜୁହାର ଗୋସେଇ।
1: ଆରେ ରେ ଜମିଦାର ବାବୁ, ଆସନ୍ତୁ ଆସନ୍ତୁ ଜମିଦାର ବାବୁ। ଯାହା ହଉ, ମୋ ଭାଗ୍ୟ ଆପଣଙ୍କ ପାଦ ମୋ ଦୁଆରେ ପଡିଲା। ଏଇଠି ବସନ୍ତୁ, ମସିନା ଏଇଠି ପଡା ହେଇଛି, ବସନ୍ତୁ ବସନ୍ତୁ। ଆରେ ହେ ମନୁ।
2: ହଁ ନନା।
1: ଆରେ ତୁ ପରା କଣ ଜମିଦାର ବାବୁଙ୍କୁ କହିବୁ ବୋଲି କହୁଥିଲୁ, କହ କହ। ଏଇ ଆସିଗଲେଣି।
3: ମୋର ସାଇନ୍ସ ପଢିବାକୁ ମନ ହଉଛି ଯେ, କିନ୍ତୁ
1: ଆରେ ମୁଁ କି ଜାଣେ ସାଇନ୍ସ ଫାଇନ୍ସ କଥା।
0: ଆରେ ହେଲା, ଏବେ ପିଲାଟା ଏତେ ଭଲ ନମ୍ବର ରଖି ପାସ୍ କରିଛି, ପଢିବାକୁ ମନ କରୁଛି ଯଦି ସାଇନ୍ସ ପଢୁ। ମୁଁ ତ ଆଡମିସନ ଖର୍ଚ୍ଚଟା ଦେବି ବୋଲି କହିଛି।
4: ଆପଣ ଦେବେ ଯେ, ହେଲେ ସହରରେ ଚଳିବାକୁ ଖୁବ ଖର୍ଚ୍ଚ ପଡିବ। ଆମେ ଗରିବ, କୋଉଠୁ ତାକୁ ପ୍ରତି ମାସରେ 100 ଟଙ୍କା ଯୋଗେଇ ପାରିବୁ?
3: ନନା, ଖଣ୍ଡେ ଖଣ୍ଡେ ପ୍ରାକ୍ଟିକାଲ ରେକର୍ଡ ପରା 25-30 ଟଙ୍କା ପଡିଯିବ, ସେଥିରେ ଥୋଡ଼ାଏ ଯନ୍ତ୍ରପାତି କିଣା, ଖୁବ ଖଟଣି।
0: ଆଚ୍ଛା ତୁ କଣ କହୁଛୁ କହ।
3: ତାହେଲେ ମୁଁ ଆର୍ଟ୍ସ ପଢିବି।

0: ଗାଁରୁ ଯା ଆସ କରିବି, ରାତିରେ ଟ୍ୟୁସନ କରିବାକୁ ବି ବେଳ ମିଳିବ, ତେଣିକି ଯାହା ହବାର ହବ।
1: ଭଲ ପଢ଼ିବାକୁ ହେଲେ ପଢ଼ାରେ ସମୟ ଦେବାକୁ ହେବ ବାବୁ, ସବୁଆଡ଼କୁ ହାତ ପକେଇଲେ ଅସଲ ଗୁରୁତ୍ୱପୂର୍ଣ୍ଣ କଥାଟି ହାତ ଛଡ଼ା ହେଇଯିବ, ବୁଝିଲ?
0: ଆପଣ ନିଶ୍ଚିନ୍ତ ରୁହନ୍ତୁ ଆଜ୍ଞା, ମୁଁ ଆପଣଙ୍କୁ ନିରାଶ କରିବିନି।
2: ସବୁ କଥା ଭାବିଚିନ୍ତି କହୁଛୁ ତ ପୁଅ।
0: ଆଲୋ ବୋଉ, ମୁଁ ସିନା ସାଇନ୍ସ ପଢିପାରିଲିନି, ଦେଖିବୁ ରହ, ମୁଁ ଚିନୁକୁ ସାଇନ୍ସ ପଢେଇ ନିଶ୍ଚୟ ଡାକ୍ତରାଣୀ କରିବି, ତୁ ଜମା ରୋଗରେ ପଡିବୁନି କି ମରିବୁନି।
3: ଆରେ ତାର ତ ଆହୁରି ଦି ବର୍ଷ ସ୍କୁଲ ପଢା ଅଛି, ଚାହୁଁ ଚାହୁଁ ହୁ ହୋଇ ବଢି ଯାଉଛି ଝିଅଟା।
1: ଭଲ ପ୍ରସ୍ତାବ ନଜର କରୁଥାନ୍ତୁ ଆଜ୍ଞା, ସୁବିଧା ଅସୁବିଧାକୁ ତ ମୁଁ ଅଛି, ମୋତେ କିଛି କହିବାକୁ କୁଣ୍ଠା କରିବେନି, ମୋର ଯାହା କିଛି ଉନ୍ନତି ତା ମୂଳରେ ଆପଣଙ୍କର ସ୍ୱର୍ଗୀୟ ପିତାଙ୍କର ଯେଉଁ ଆଶୀର୍ବାଦ, ତା କଣ ମୁଁ ଭୁଲି ପାରିବି? ହଁ ମନୁ, ତୁ ଯିବୁ ଆମ ଘରେ ଯୋଉ ପୁରୁଣା ସାଇକେଲଟା ଅଛି ତାକୁ ନେଇ ଆସିବୁ, ବୁଝିଲୁ?
0: ଆଜ୍ଞା।
3: ଆପଣ ମହାନ ଜମିଦାର ବାବୁ, ଦରିଦ୍ର ବ୍ରାହ୍ମଣ ଦ୍ରୋଣଙ୍କୁ ସିନା ଦ୍ରୁପଦ ରାଜା ବନ୍ଧୁର ସମ୍ମାନ ଦେଇନଥିଲେ, ହେଲେ ଆପଣ
0: ଘରକୁ ଚାଲନ ନା, ଆଉ ଅଳ୍ପ ସମୟ ଭିତରେ ମତେ ପୁଣି ପ୍ରସ୍ତୁତ ହେବାକୁ ପଡିବ।
3: ଆଉ କି ପ୍ରସ୍ତୁତି ମନୁ?
0: ଆଗ ଦୀପକ ଘରୁ ପୁରୁଣା ସାଇକେଲଟା ଆଣି ସଫା ସୁତୁରା କରି ଅଏଲିଂ କରିବାକୁ ପଡିବ, ତାପରେ ପୁଣି ଜାମା ଲୁଗା କଲମ ଖାତା ସଜଡ଼ା ବି ତ ଅଛି।
3: ହଁ ହଁ, ଜମିଦାର ଆଉ ନାଁ ଲେଖା ବାବଦକୁ ଏ 300 ଟଙ୍କା ଦେଇଯାଇଛନ୍ତି, ନେ ରଖ, ନେ ରଖ ତୋ ପାଖରେ।
0: ସେ କେତେ ଉଦାର ନନା, ମୁଁ ସୁଝିବି କେମିତି ତାଙ୍କ ଋଣ?
3: ଆରେ କିଏ କହୁଛି ସୁଝିବାକୁ, ହେଲେ ବାପା ବଞ୍ଚିଥିବା ଯାଏ ତାଙ୍କୁ ଅସମ୍ମାନ କରିବୁନି, ନିମକ ହାରାମି କରିବୁନି, ସେ ପିତୃତୁଲ୍ୟ ମଣିଷ, ମନେ ରହିଲା ତ ପୁଅ?
2: ବାପା ପୁଅ ସେଇଠି ବସି ଗପୁଥିବ ନା ଘରକୁ ଆସିବ? ମୋ ପୁଅ କି ପାଠ ପଢିବ ସେ କଥା ଗାଁ ଲୋକେ କହିବେ, ମୁଁ ଚୁପ୍ ହେଇ ରହିବି?
4: କିଏ କହୁଛି ଚୁପ୍ ରହିବାକୁ ସାନ୍ତାଣୀ? ଆରେ ହେ ମନୁ, କହିବୁ ଟିକେ ବାପା କଣ ପଢିବୁ ତୁ?
0: ଆଇଏସି ବୋଉ। ନାଇଁ ନାଇଁ ଆଇଏ, ମୁଁ ଭୁଲିଗଲି।
3: ଭୁଲିନୁ ଯେ, ତୋ ମନ କଥା ତୋ ପାଟିକୁ ଚାଲି ଆସିଲା, କଣ ମୁଁ କରିବି କହିଲୁ ପୁଅ, ମୋର ସାଧ୍ୟ କାହିଁ ତତେ ବିଜ୍ଞାନ ପଢେଇବାକୁ?
0: ମତେ ଆଶୀର୍ବାଦ କର ନନା, ମୁଁ ଯେମିତି ତୁମର ଟେକ ରଖେ, ଗାଁର ନାଁ ରଖେ, ଆର୍ଟସ ପଢି ତ ପୁଣି ଲୋକେ ଆଇଏଏସ୍ ହେଉଛନ୍ତି, ତେଣିକି ମୋ ଭାଗ୍ୟ।
3: ମୋର ଆଶୀର୍ବାଦ ତୋ ସାଙ୍ଗରେ ଅଛି ମନୁ, ଭଗବତୀର ଆଶୀର୍ବାଦ ବି ତୋ ସାଙ୍ଗରେ ଅଛି, ତୁ ଦମ୍ଭ ହୁଅ, ତୋ ଭଲ ପାଇଁ ମୁଁ ଦେବଦେବ ମହାଦେବଙ୍କ ମନ୍ଦିରରେ ଜଳ ଲାଗି କରେଇବି, ତୋର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ।
2: ନନା ଭାଇନା ଆସ, ଭାତ ବେଳ ହେଇଛି, ମୋର ପରା ସ୍କୁଲ ବେଳ ହେଲାଣି।
4: ହଁ ହଁ ହଁ, ଚାଲ ଚାଲ ଚାଲ।

0: ବୋ, ମତେ ଟିକେ ନ ପଚାରି ତୁ ଚିନିର ବାହାଘର ଠିକ କରିଦେଲୁ? ହ୍ୟାଲୋ, ମୋ ଭଉଣୀ କଣ ବୁଢ଼ୀ ହେଇଯାଉଥିଲା?
1: ତୁ କୁଆଡେ ବୁଝିବୁ ରେ, ତୁ ତ ଗାଁରେ 3 ବର୍ଷ ହେଲା କୁଣିଆ, ଆଉ କେତେ ବର୍ଷ ଘରେ ବସିକି ରଖିଥାନ୍ତି ବଣ୍ଡୁରା ଝିଅଟାକୁ?
0: ବୋ, ସହରରେ ତ 27-28 ବର୍ଷର ଝିଅମାନେ ଆରାମରେ ଅଛନ୍ତି, ପାଠ ପଢୁଛନ୍ତି, ରୋଜଗାର କରୁଛନ୍ତି, ଗାଡି ମଟର ବି ଚଲାଉଛନ୍ତି, ତାଙ୍କର ତ ପୁଣି ବାପା ମା ଅଛନ୍ତି, ତୋ ଭଳି ପାଗଳି ଆଉ କିଏ ଅଛି କହିଲୁ?
1: ମତେ କିଛି କହ ନା ରେ, ତୋ ନନାଙ୍କୁ ପଚାରେ।
0: ଆଡ଼ସ କଥା, ଆ ଠିକ ତ କଲଣି, କହ ସେ କଣ ସବୁ ନବ କହିଲୁ?
2: ନବ କଣ, 10,000 ମାଗିଛି।
0: 10,000?
2: ତାର କଣ କାମରେ ଲଗେଇ ବେପାର ବଢେଇବ? ତୋ ବୋଉର ଯୋଉ ହରଡ଼ ଫାଳିଆ ହାରଟା ଅଛି, ତାକୁ ଭାଙ୍ଗି ଚେନ୍ଟା ଆଉ କାନଫୁଲ ହଳେ ଗଢି ଆଣିବି ବୋଲି ଭାବିଛି, ଆଉ ଗାଈ ଦିଟା ବିକିଦେଲେ ବୁଝିବା ତ ଉଠିଯିବନି କି?
0: 10,000 ତମେ କୋଉଠୁ ଆଣିବ ନନା?
2: ଭାବୁଛି ଜମିଦାରଙ୍କୁ ମାଗନ୍ତି ଯେ, ତାଙ୍କ ଦେହ ଆଜିକାଲି ଭଲ ରହୁନି, ଦୀପକ ବାବୁଙ୍କୁ ହାତ ପତେଇବାକୁ ମନ ଆଦୌ ଡାକୁନି।
1: ମଲା, ଆମ ମନୁ ଚାକିରି କଲେ ସୁଝି ଦବନି କି? ଧାର ତ ଦେବେ, ଦାନ ଦଉଛନ୍ତି ନା କଣ?
2: କେତେ ସୁଝି ପାରିବ ମନ ବୋଉ, ଜମିଦାର ବାବୁଙ୍କ ଦାନରେ ତ ଏତେ ବାଟ ଚଳି ଆସିଲା ଏ ଡଙ୍ଗା, ଏ ବର୍ଷ ଘର ଛପର କେମିତି ହବ ଦେଖ।
0: ଜାଣିଛ ନା, ମୋର ୟା ଭିତରେ ରେଜଲ୍ଟ ବାହାରିବ, ତାପରେ ଦେଖିବ ମଫସଲି ମନୁଆ କୋଉଠି ପହଞ୍ଚିବ ଯାଇ।
1: ହେ ମା ଠାକୁରାଣୀ, ତତେ କଳା ଶାଢୀ ଦେବିଲ ମା, ମୋ ଅନ୍ଧାର ଘରକୁ ଆଲୁଅ କରିଦେ।
0: ବୋଉ, ତୁ ଠାକୁରଙ୍କୁ ଡାକେ, ମୁଁ ତ ପରିଶ୍ରମ କରିଛି, ଫଳ ତାଙ୍କ ହାତରେ, ଆମର ଆଉ କିଏ ଅଛି କହିଲୁ?
1: ବାଇଟା କୋଉଦିନ ତ ତୁଣ୍ଡ ସୁତୁଣ୍ଡ ହବ ସେଥିରେ। ହେ ମା ଠାକୁରାଣୀ,

0: କେତେ ଆଉ ଇଣ୍ଟରଭ୍ୟୁ ଦେବି? ଚଟିଆଳେ ଘୋରି ହେଇଗଲାଣି। ଥରେ ଥରେ ଫର୍ମ ଫିଲ୍ଅପ୍ କଲାବେଳକୁ 100-150 ଟଙ୍କା ଲାଗିଯାଉଛି, ଆଉ ଯୋଉଠିକି ଗଲେ ଗୋଟାଏ ପ୍ରଶ୍ନ।
1: ବାପା କଣ କରନ୍ତି?
2: ସାର୍ଟିଫିକେଟ ଛଡ଼ା ଆଉ କଣ ଅଛି ଏକ୍ସଟ୍ରା?
1: କୋଉ ଭିଆଇପିଙ୍କ ସୁପାରିଶ ଅଛି?
2: କେତେ ଦେଇପାରିବ?
1: କେତେ ଦେଇପାରିବ?
2: କେତେ ଦେଇପାରିବ?
1: କେତେ ଦେଇପାରିବ?
0: ନା, ମୋ ପକ୍ଷେ ଏସବୁ ସମ୍ଭବ ନୁହେଁ।
1: କିରେ ମନୁ, ଆରେ ଏମିତି ଝାଳନାଳ ହେଇ ପାର୍କରେ ଏକୁଟିଆ ବସିଛୁ କାହିଁକି? କଣ ଦେହ ଭଲ ନାହିଁ କିରେ?
0: ନାଇଁ ଭାଇ, ଏମିତି। ଆଉ ଏବେ ତୁ କୋଉଠି କଣ କରୁଛୁ?
1: ଏଇ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟରେ ଗୋଟେ ନୂଆ ଇଣ୍ଡଷ୍ଟ୍ରି କରିଛି।
0: ଆଉ ବାହାସା ହେଲୁ ନା ନାଇଁ ମ?
1: ଆରେ ଝିଅଟା ପୁରା ରୀତିମତ ପଛରେ ପଡିଗଲା। ଆଜିକାଲିକା ଝିଅ ତ ଦେଖିଲା ଗାଡି ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ସୋସିଆଲ ଷ୍ଟାଟସ ଅଛି, ଆଉ କଣ ଦରକାର? ଛାଡ଼ ସେ କଥା। ଆଚ୍ଛା ତୋ କଥା କଣ କହ ତ।
0: କଣ ମୋ କଥା?
1: ଆରେ ଭାଇ, ତୋର ତ ବ୍ରିଲିଆଣ୍ଟ କ୍ୟାରିୟର, ଆମେ ସିନା ପଛ ବେଞ୍ଚ ବାଲା, କୋଉଠି ଚାକିରି ବାକିରି କିଛି ହେଲାଣି ନା ନାହିଁ?
0: ତୁ କଣ ଭାବୁଛୁ ମତେ ଦେଖିକି?
1: ଦେଖ, ଗୋଟେ କଥା କହିବି ମନୁ, ରାଗିବୁନି। ପିଲାବେଳେ ଥଟା ଥଟାରେ ତତେ କେତେ ଅପମାନିତ କରିଛି, ଆଜି କିନ୍ତୁ ଆଇ ଆମ୍ ସିରିୟସ। ତୋର ଯାହା ଚେହେରା ହେଇଛି ନା, ଯିଏ ଦେଖିବ ସେ ଚାକିରି ଦେବାକୁ ମନ ଥିଲେ ବି ଦବନି। ଆରେ ଟିକେ ଟିପ୍ଟପ୍ ହ, ପ୍ରେଜେଣ୍ଟେବୁଲ ହ ଟିକେ।
0: ସେଥିପାଇଁ କେତେ ପଇସା ପଡିବ ଜାଣିଛୁ ପ୍ରତାପ? ଏବେ ବୋଉ ଦେହ ଭଲ ରହୁନି ରେ, ବାପାଙ୍କୁ ଶ୍ୱାସ। ଭାବୁଛି ଚାକିରି ଖଣ୍ଡେ ପାଆନ୍ତି କି, ସବୁରି କାମରେ ଲାଗନ୍ତି।
1: ଶୁଣିଥିଲି ତୋ ଭଉଣୀ ବାହାଘର ହୋଇଗଲା ବୋଲି?
0: ହଁ, ଚାହୁଁ ଚାହୁଁ 1.5 ବର୍ଷ ହେଇଗଲାଣି। ସେ ଯାଇଥିଲି ତା ସାଙ୍ଗରେ ତା ଶାଶୁ ଘରକୁ, ଚାକିରି ପାଇଲେ ତା ପାଇଁ ଭଲ ଶାଢ଼ୀ କିଣିଦେବି ବୋଲି କଥା ଦେଇଛି ରେ। କୋଉଠୁ ପାଇବି ଏତେ ଟଙ୍କା? ମୋ ଚିହ୍ନୁ କେତେ ଚାହିଁଥିବ।
1: ସେ ଭଲରେ ଅଛି ତ?
0: ହଁ, ନନା ଲେଖିଥିଲେ ତାର ପୁଅ କି ଝିଅ ହବ, ମୁଁ ମାମୁଁ ହେବି ରେ। ମାମୁଁ ହେଲେ ମାମୁଁ ହେଇ ଖାଲି ହାତରେ କଣ ଭଣଜାକୁ ଦେଖିବାକୁ ଯାଆନ୍ତି?
1: ତୁ କଣ ପାଗଳ ହେଇଯିବୁ ମନୁ? ଦେଖ, ମନ ଖରାପ କରନା, ଚେଷ୍ଟା କର, ଚେଷ୍ଟା କର, ତୁ ନିଶ୍ଚୟ ଚାକିରି ପାଇବୁ।
0: ହଁ, ନନା କହୁଥିଲେ ଉଦ୍ଯୋଗୀ ଜନ ଲକ୍ଷ୍ମୀ ନନ୍ଦନ ହୁଅନ୍ତି ସର୍ବକାଳେ, ହେଲେ ମୁଁ କଣ ଉଦ୍ଯୋଗରେ ହେଳା କରିଛି? ଆରେ ମୋ ଠାରୁ ପାଠ ବୁଝି ଲେଖୁଥିବା ସବୁ ପିଲା ଏବେ ଉପାର୍ଜନ କଲେଣି, କେବଳ ମତେ ଛାଡ଼ି। ମୋ ଜୀବନଟା ବେକାରରେ ପ୍ରତାପ।
1: ମୁଁ ଆସେ ଭାଇ, ଆଜି ପେମେଣ୍ଟ ଡେ, ସମସ୍ତେ ସିଆଡ଼େ ଅପେକ୍ଷା କରିଥିବେ। ଦେଖ କେତେବେଳେ ବେଳ ପାଇଲେ ଆମ ଆଡ଼େ ଆ ଟିକେ।
0: ଆଚ୍ଛା ପ୍ରତାପ, ତୋ ଇଣ୍ଡଷ୍ଟ୍ରିରେ ମୋ ଲାଗି କିଛି କାମ ନାହିଁ?
1: ଅଛି, କିନ୍ତୁ ୟୁନିଭର୍ସିଟିର ସ୍କଲାର ଷ୍ଟୁଡେଣ୍ଟ ମାନସ ରଞ୍ଜନ ଆମ ଫ୍ୟାକ୍ଟ୍ରିରେ ଲେବରର ହେଲେ ଲୋକ କଣ କହିବେ?
0: ମୁଁ ସତ କହୁଛି ପ୍ରତାପ, ମୁଁ ସତ କହୁଛି। କେବେ ଦିନେ ମୁଁ ତୋ ସାଙ୍ଗ ଥିଲି ବୋଲି କେହି ଜାଣିବେନି ରେ। ତୁ ମତେ ନିରାଶ କରନା, ଚାକିରି ଖଣ୍ଡେ ମୋର ନିହାତି ଦରକାର।
1: ମନୁ ଦେଖ, ମୁଁ ବନ୍ଧୁକୁ କର୍ମଚାରୀରେ ପରିଣତ କରିବାକୁ ଚାହେଁନି। ହଁ, ମୁଁ ତତେ କିଛି ସାହାଯ୍ୟ କରିପାରେ, ଯଦି ଚାହୁଁଛୁ କହ, କିନ୍ତୁ ଚାକିରି ମୁଁ ଦେଇପାରିବିନି, ସରି ଭାଇ।
0: ଶୁଣିଯା, ଶୁଣିଯା ପ୍ରତାପ, ଭୟ କଲୁ କିରେ? କାହାକୁ? ମହାବିଦ୍ୟାଳୟର କୃତି ଛାତ୍ର ମାନସ ରଞ୍ଜନକୁ ନା ଅଭାବୀ ବନ୍ଧୁ ମନୁକୁ? ମୁଁ ଏ ଉଭୟ ସମ୍ପର୍କର ଫାଇଦା ଉଠାଇବାକୁ ଚାହେଁ ରେ ପ୍ରତାପ।

0: କାହିଁକି ଟେଲିଗ୍ରାମ କରି ଡକେଇଲ ନନା? ଏଠି ଏମିତି ମୁଣ୍ଡରେ ହାତ ଦେଇ ବସିଛ କାହିଁକି? କିଛି କହୁନ କାହିଁକି ଯେ ନନା? ବୋ କଣ ହେଲା? ତୁ ଏମିତି ବିକଳ ହେଇ କାନ୍ଦୁଛୁ କାହିଁକି? ଆରେ କିଛି କହୁନ କେହି କାହିଁକି?
1: ମୋ ସଂସାର ସରିଗଲା ରେ ମନୁ, ମୋ ଝିଅ ଗଳାରେ ରସି ଦେଇଯାଇଛି ରେ ମନୁ।
0: ଆମ ଚିନ୍ନୁ ନାଇଁ ବୋ ନାଇଁ। ବୋ

0: ପିଣ୍ଡାରେ ପୁଆଳ ପିଣ୍ଡାରେ ଝୁଲି ପଡିଥିଲା ମୋ ଝିଅରେ
1: ବୁଝିଲା ନାଇଁ ନନା ଚାଲ ଆମେ ଥାନାକୁ ଯିବା ସେ ନୃଶଂସ ହତ୍ୟାକାରୀମାନଙ୍କର ନାଁ କହିବା ଚାଲ ପୋଲିସ ଡକେଇ ଆଣି ତା ବର ଶାଶୁ ଶ୍ୱଶୁର ସମସ୍ତଙ୍କୁ ବାନ୍ଧି ପକେଇବା ନନା ଚାଲ ଉଠ ଉଠ ନନା
2: ଆଉ କି ଲାଭ ହବ ମନୁ କଣ ଆଉ ଫେରିବ ଶିବରା ଦୁର୍ଗା ଦେବୀଙ୍କ ଆଶୀର୍ବାଦରୁ ଜନ୍ମ ସେଇଥିପାଇଁ ତା ନାଁ ରଖିଥିଲି ଚିନ୍ମୟୀ ମତେ କହିଥିଲା
3: ଦେଖିବ ନନା ମୁଁ ପାଠ ପଢିବି ବହୁତ ପାଠ ପଢି ଅଫିସର ହେବି ଦେଖିବ ଆମ ସ୍କୁଲରେ ଯେମିତି ପ୍ୟାରେଡ ହୁଏନି ସେମିତି ଝୋଇମାନଙ୍କୁ ଲମ୍ବା ଲାଇନରେ ଠିଆ କରି ପ୍ୟାରେଡ କରିଦେବି ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍
0: ନାଇଁ ରେ ମନୁ ତୁ ସହରକୁ ଫେରିଯା ଦୁଃଖ ଆମକୁ ଏକୁଟିଆ ସହିବାକୁ ଦେ ବାପା ଏମିତି କେତେ ଗରିବ ଘର ଝିଅ ତ ଅଧା ବୟସରେ ମରୁଛନ୍ତି ରେ କିଏ ରଖିଛି ସେ ସବୁର ହିସାବ
1: ମୋ ମନ କହୁଛି ସେ ମରି ନାହିଁ ବୋଉ ତାକୁ ମାରି ଦିଆ ହେଇଛି ଲୋକ ଗୁଡାକ ଆଚ୍ଛା ବୋଉ ସେ 10,000 ମାଗିଥିଲେ ପରା ତାଙ୍କୁ ଦିଆ ହେଇନଥିଲା ତ
0: କୋଉଠୁ ଆଣିଥାନ୍ତି ରେ ବାପା ନନା କହୁଥିଲେ ତୁ ଚାକିରି ବାକିରି କଲେ ଦେଇଦେବେ ଝିଅର ଧାରୁଆ ହେବାକୁ କୋଉ ବାପା ଚାହେଁ କହିଲୁ
1: ଚିହ୍ନ ଚିଠି ପତ୍ର କିଛି ଦେଇଥିଲା
0: ଦି ତିନି ଘଣ୍ଟା ଚିଠି ଲେଖିଛି 1.5 ବର୍ଷ 2 ବର୍ଷ ଭିତରେ ସବୁଥିରେ ସେଇ ଟଙ୍କା ଲାଗି ବିକଳ ହେଇ ମାଗିଛି ଲେଖିଛି
1: ଦୌଡି ଆଲୋ ବୋଉ ଚିଠି ଆସିଛି
0: କଣ ଲେଖିଛି ପଢିଲୁ
1: ନନା ବହୁତ ସହିଲି ଆଉ ପଥେ ନୁହେଁ ଏମାନେ ମଣିଷ ନୁହନ୍ତି ନନା
4: ମୋ ଭାଗ୍ୟରେ ମା ହେବା ମଧ୍ୟ ନାହିଁ ଆଉ ମୋର ବେଶୀ ଦିନ ନୁହେଁ ଭାବିଥିଲ ଝିଅ ବୋଝ ଖସି ଶାନ୍ତିରେ ରହିଥାନ୍ତ ନାଇଁ ନନା ନାଇଁ ଶାନ୍ତି ଆମ ଭାଗ୍ୟରେ ନାହିଁ ଏ ଚିଠି ଲୁଚେଇ ଲୁଚେଇ ଲେଖୁଛି ପଡ଼ିଶା ଘର ଝିଅ ହାତରେ ପକେଇବାକୁ ଦେବି କିଏ ଦେଖିଲେ
1: ଭାଗିଲି ଚିନ୍ନୁ ଶୁଣିଲୁ ତ ବୋଉ ମୁଁ କଣ କହୁଥିଲି ଆମ ଚିନ୍ନୁକୁ ସେମାନେ ମାରିଦେଲେ ଲୋ ବୋଉ ସେମାନେ ମାରିଦେଲେ
0: ବାପାରେ ପାଟି କନା ପାଟି କନାରେ ନନା ବୋଧେ ଶୋଇପାରିଲେଣି ସେ ଥାନା ପୋଲିସ କୋର୍ଟ କଚେରି କଥା ଶୁଣି ଶୁଣି ମୁଁ ହାଲିଆ ହେଇପାରିଲିନି କୋଉଠି କଣ ସାହିତ୍ୟ ଯେ ବିକି ଭାଙ୍ଗି କୋର୍ଟ କଚେରି କରିବି
2: ମୁଁ ସବୁ ଶୁଣିଛି ମନୁ ବୋଉ ମୁଁ ସବୁ ଶୁଣିଛି ଅକ୍ଷମ ଲୋକର କ୍ରୋଧ ସବୁଦିନେ ନିଷ୍ଫଳ ମୋର କଣ ଜମା ଅଛି ଯେତକ ମଣିଷ ପଣିଆ ଜମା କରିଥିଲି ତୁମମାନେ ଯୋଉଥିପାଇଁ ଗର୍ବ କରୁଥିଲ ସେ ସବୁ ସରିଗଲାଣି କୋଖାଳରୁ ନହେଲେ ମୋ ଝିଅ ଆଜି
1: ନନା ତମେ ଏତେ ଭାଙ୍ଗି ପଡ଼ନି ନନା ତମେ ଭାଙ୍ଗି ପଡ଼ିଲେ ମତେ କିଏ ଧୈର୍ଯ୍ୟ ଦେବ କହିଲ
2: ଏ ଯୁଗରେ ଧର୍ମ ବଳ ବୋଲି କିଛି ନାହିଁ ରେ ସବୁ କର୍ମ ଯା ବାପା ତୁ ଯା ମନ ଦେଇ ପଢାପଢି କର ଯା ଆଉ ସେ ବଡ଼ ବଡ଼ ପାଠ ବ୍ୟାଙ୍କ ଅଫିସର ଚାକିରିର ସ୍ୱପ୍ନ ଏସବୁ ଦେଖିବା ଦରକାର ନାହିଁ ପେଟ ପୋଷ ନାହିଁ ତୋଷ
1: ନନା
2: ଯା ବାପା ଯା
1: ନନା

0: ମନୁ ଭାଇ, ମନୁ ଭାଇ କଣ ଗାଡି ହର୍ନ ଶୁଭୁଛି ନା କଣ? ମନୁ ଭାଇ ଦେହ ଭଲ ଅଛି ତ? କଣ ହେଇଛି ତମର?
1: ନାଇଁ
0: କୁହ ନା ମନୁ ଭାଇ, ତମ ଭଳି ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟର ଆଜି ଏ କଣ ଅବସ୍ଥା?
1: ମୋ ଭଉଣୀ ସୁଇସାଇଡ୍ କରିଛି, ସେ ମା ହବାକୁ ଯାଉଥିଲା।
0: ହଁ ହଁ

0: କେତେ ମାସ ତଳେ ପେପରରେ ବାହାରିଥିଲା ତ, କଣ୍ଟି ସେ ଝିଅର ନାଁଟା ମନେ ପଡ଼ୁନି, ବାସ ଏତିକି କଥା, ଏଥିପାଇଁ ଚେହେରା ଏମିତି କରିଛ? ଚାଲ ଚାଲ, ରାସ୍ତା ଉପରେ ଠିଆ ହବନି, କୋଉଠି ଟିକେ ବାଟରେ ଟିକେ ଚାହା ପିଇବା, କଥାବାର୍ତ୍ତା ହେବା, ବସ ନା ଗାଡ଼ିରେ।
1: କୁଆଡ଼େ ନଉଛ ମତେ? ମୋ ଟ୍ୟୁସନ ଯିବା ବେଳେ ହେଇଗଲାଣି ପରା, ପିଲାଟାର ପରୀକ୍ଷା ପାଖ ହେଇଗଲାଣି, ଭଦ୍ରଲୋକ ବିରକ୍ତ ହେବେନି।
0: ମନୁ ଭାଇ, ସେଦିନ ଯଦି ମୋ କଥା ଶୁଣିଥାନ୍ତା ନା।
1: କୋଉ କଥା?
0: ବାପା ଚାହୁଁଥିଲେ ତମେ ତାଙ୍କ ଫ୍ୟାକ୍ଟ୍ରି କଥା ବୁଝ, ତାଙ୍କ ଦାୟିତ୍ୱ ମୋ ଦାୟିତ୍ୱ ନିଅ।
1: ଛାଡ଼ ସେ କଥା, ମୋ ନନା କଣ ମୁଣ୍ଡ ଟେକି ବାଟ ଚାଲିପାରିଥାନ୍ତେ?
0: ଆଉ ତମେ ଯଦି ଆଜି ସଫାରୀ ପିନ୍ଧି ଗଗଲେସ ଲଗେଇ କାର ଓହ୍ଲେଇଥାନ୍ତ, କେହି ତମକୁ ତମ ଜାତି ପଚାରି ନଥାନ୍ତେ ମନୁ ଭାଇ।
1: ହୁଏତ ତମ କଥା ସତ, କିନ୍ତୁ
0: କିନ୍ତୁ କଣ, ତମେ ତମ ସଂସ୍କାରକୁ ଜାବୁଡ଼ି ଧରି ଜବରଦସ୍ତ ଅନ୍ୟମାନଙ୍କ ଉପରେ ଚାପି ଦେଉଛ। କୁହ ମନୁ ଭାଇ, ହୀରା କଣ ମାଟି ତଳେ ପୋତି ହେଇଗଲେ ତାର ଗୁରୁତ୍ୱ ହରେ?
1: ମୁଁ ବୁଝିପାରିଲିନି।
0: ସେଇ ଲାଜକୁଳା ସରଳ ଯୁବକ ଭିତରେ ମୁଁ ହୀରାର ସନ୍ଧାନ କରିଥିଲି ମନୁ ଭାଇ, ଭାବିଥିଲି ତମକୁ ବୁଝେଇ ପାରିବି, ହାତ ଧରି ଟାଣି ନେବି ଉପରକୁ।
1: ତମେ ଏମିତି କାନ୍ଦୁଛ କାହିଁକି? ମୁଁ ଜାଣେ ଦରିଦ୍ରର ଜାତି ନାହିଁ, ତାର ଜାତି ହେଉଛି ତାର କ୍ଷୁଧା, କିନ୍ତୁ କେମିତି କେମିତି ମୁଁ ମୋ ନନା ବୋହୂଙ୍କର ସ୍ୱପ୍ନ ଭାଙ୍ଗି ଦେଇଥାନ୍ତି? ମୋର ତ ସେଦିନ ଅର୍ଥନୈତିକ ସ୍ୱାଧୀନତା ବି ନଥିଲା, ଆଉ ଆଜି ବି ନାହିଁ।
0: କେହି କାହାକୁ ସୁଯୋଗ ଦିଏନି, ସୁଯୋଗ ଛଡ଼େଇ ନେବାକୁ ହୁଏ। ଆଜି ଯାଏ ଯେଉଁମାନେ ବଡ଼ ଲୋକ ହେଇଛନ୍ତି, ନିଜେ ଚାହିଁବା ଭଳି ବଞ୍ଚିଛନ୍ତି, ସେମାନେ କାହାଠୁ ମାଗି ଆଣି ନହେଲେ କାହାଠୁ ଛଡ଼ି ଆଣି ବଞ୍ଚିଛନ୍ତି ମନୁ ଭାଇ। ଛାଡ଼, ତମେ ସେସବୁ କଥା ବୁଝିପାରିବନି, ଚାଲ ଚାଲ ତମକୁ ହଷ୍ଟେଲରେ ଛାଡ଼ିଦେବି।
1: ହଷ୍ଟେଲ ରହିବାର ଆଉ ପରମିସନ ମିଳୁନି, ଚାହୁଁ ଚାହୁଁ ବିଏ କମ୍ପ୍ଲିଟ କରିବା 6 ବର୍ଷ ହେଲାଣି, ମନେ ନାହିଁ କି?
0: ଆଉ ଆଉ ମୋ କଥା ପଚାରିବନି, କେମିତି ଅଛି କଣ କରୁଛି?
1: ନିଜ ଦୁଃଖରେ ମୁଁ ଏତେ ବିବ୍ରତ ଯେ ତମ କଥା ପଚାରିପାରୁନି। କେମିତି ଅଛ? ତମ ସ୍ୱାମୀ ଏବେ କୋଉଠି?
0: ମୁଁ ଖୁବ୍ ଭଲରେ ଅଛି, ବିଦେଶ ଯାଇ ବୁଲି ଆସିଲିଣି। ମୋ ସ୍ୱାମୀ ଚାହାନ୍ତିନି ମୁଁ ଏଠି ରହେ, ସେ ବିଦେଶରେ ସେଟଲ କରିବାକୁ ଚାହାନ୍ତି ତ।
1: ଆରେ ଏଥିରେ ମନ୍ଦ କଣ?
0: ମୋ ବାପା କଣ ଏଇଥିପାଇଁ ପଇସା ଖର୍ଚ୍ଚ କରି ତାଙ୍କୁ ବିଦେଶକୁ ପଠେଇଥିଲେ? କୁହ ତ ମନୁ ଭାଇ, ତାଙ୍କ ବୁଢା ବେଳେ ପାଖରେ ଠିଆ ହେବ ବୋଲି ଅତି ସାଧାରଣ ପରିବାରରୁ ଶିକ୍ଷିତ ପିଲାଟିଏ ବାଛି ଜଏନ୍ କରିଥିଲେ।
1: ତାଙ୍କୁ ଯାଇ କନଭିନ୍ସ କର।
0: ସବୁ ବେକାର ମନୁ ଭାଇ, ସବୁ ବେକାର, ମୁଁ ବହୁତ ଚେଷ୍ଟା କରିଛି, କିନ୍ତୁ ସେ କହୁଛନ୍ତି ତମେ ଚାହିଁଲେ ବାପାଙ୍କ ପାଖରେ ରହିପାର, କିନ୍ତୁ ମୋ ଆଶା ଛାଡ଼। ଜାଣିଛ ମନୁ ଭାଇ, ସେଠିକାଳେ ଅନେକ ସ୍ତ୍ରୀ ଲୋକ ତାଙ୍କୁ ବିବାହ କରିବାକୁ ରାଜି।
1: ଏ କଥା ସେ କହିଲେ? ସେ କହିପାରିଲେ?
0: ମନ୍ଦ କଣ କଲେ? ତମେ ତମ ଭାବନା ଲୁଚେଇ ରଖିଲ ଆଉ ମୋଠୁ ଦୂରେଇ ଗଲ, ବାପାଙ୍କ ଅହଙ୍କାର ପାଖରେ ମୋ ପ୍ରେମ ନଇଗଲା।
1: ବେବି, ସତରେ ତମେ ମୋତେ?
0: ଆରେ ବିଧାତା, ତମେ ଆଜି ଯାଏ ଜାଣିପାରିଲନି ଯାହା। ଆଚ୍ଛା କହିଲ, କେମିତି ମୁହଁ ଖୋଲି କହିଥାନ୍ତି? ତମ କ୍ୟାରିୟର, ତମ କ୍ୟାରେକ୍ଟରରେ ଯେଉଁ ଦାଗ ଲାଗିଥାନ୍ତା, ତାକୁ ମୁଁ ସହିଥାନ୍ତି କେମିତି?
1: ଭଲ କଲ ବେବି, ଭଲ କଲ। ମୋ ଦାରିଦ୍ର୍ୟରେ ମୁଁ ଏତେ ବ୍ୟସ୍ତ ଥିଲି ଯେ କୋଉ ଦିଗକୁ ଚାହିଁବାକୁ ମୋ ପାଖରେ ବେଳ ନଥିଲା, ଭଲ କଲ। ମୋ କନସେନ୍ଟ୍ରେସନ ଭାଙ୍ଗି ଯାଇଥାନ୍ତା, ମୁଁ ତମର ଯୋଗ୍ୟ ନଥିଲି, ମୋ ଭାଗ୍ୟ ମୁଁ ଏକୁଟିଆ ଭୋଗୁଛି।
0: ଦୁଃଖ କର ନା ମନୁ ଭାଇ, ପୁରୁଷ ପିଲାର ଭାଗ୍ୟ ପତର ତଳେ, ଚେଷ୍ଟା କରୁଥାଅ। କାଲି ସକାଳୁ ଠାକୁର ଚାହିଁଲେ ତମର ସବୁ ଦୁଃଖ ନିଶ୍ଚିନ୍ତ ଦୂର ହୋଇଯିବ।
1: ସେଇ ଠାକୁର ଯାହାକୁ ଡାକି ଡାକି ମୋ ନନା ଆଜି ଅଦିନରେ ବୁଢ଼ା ହେଇଯାଇଛନ୍ତି, ସେହି ଠାକୁର ଯିଏ ମୋତେ ପାଠ ଦେଲେ ହେଲେ ଅନ୍ୟ ସଂସ୍ଥାନର ସୁଯୋଗ ଦେଲେନି, ସେହି ଠାକୁର।
0: ତମେ ଚାଲ ଚାଲ ମନୁ ଭାଇ, ତମ ମୁଣ୍ଡ ଠିକ ନାହିଁ, ମୁଁ ତମକୁ ତମ ଭଡ଼ା ଘରେ ଛାଡ଼ିଦେଇ ଆସିବି, ଚାଲ।
1: ତମେ ଯାଅ ବେବି, ତମେ ଯାଅ, ମୁଁ ଚାଲିଯିବି। ମୁଁ ଯୋଉ ଗଳିରେ ରହୁଛି ସେଠିକି ତମ ଗାଡ଼ି ପଶିପାରିବନି।
0: ଆଉ କେତେ କଷ୍ଟ ଦବ ମନୁ ଭାଇ, ନିଜେ ତ ଏତେ କଷ୍ଟ ଏକୁଟିଆ ସମ୍ଭାଳି ଯାଉଛ, ଆଉ ମତେ କଷ୍ଟ ନ ଦେଲେ କଣ ତମର?
1: ମୋର ସନ୍ତୋଷ ଯେ ମୁଁ ତମକୁ ଅସମ୍ମାନ କରିନାହିଁ, ମୋ ଲାଗି ତମ ବାପା ମନ କଷ୍ଟ କରିଛନ୍ତି, ସେଥିପାଇଁ ମୁଁ ଦୁଃଖିତ।

0: କିନ୍ତୁ ସତ କୁହ ବେବି, ଉଚ୍ଚ କୂଳରେ ଜନ୍ମ ହେବା କ'ଣ ପାପ?
1: ଏ ପ୍ରଶ୍ନର ଉତ୍ତର ମତେ ଜଣା ନାହିଁ ମନୁଭେ, ମୁଁ ଆସିଛି। ହଁ, ଗୋଟେ କଥା ମନେ ରଖିଥାଅ, କାହା ଉପରେ ଅଯଥା ଅଭିମାନ କରି ନିଜର ଟ୍ୟାଲେଣ୍ଟକୁ ନଷ୍ଟ କରିଦିଅନି, ପ୍ଲିଜ। ମୁଁ ଆସିଛି।
0: ଆଜ୍ଞା, ଟିକେ ଡେରି ହେଇଗଲା।
2: ଡେରି ହେଇଗଲା ମାନେ? ଆପଣ ଜାଣନ୍ତି ମୋ ପୁଅର ପରୀକ୍ଷା ନେକ୍ସଟ ୱିକ୍ରେ।
0: ମୁଁ ବଡ଼ ଦୁଃଖିତ ସାର୍, ମୋ ପିଲାଦିନର ସାଙ୍ଗ ଜଣେ ରାସ୍ତାରେ ଦେଖା ହେଇଗଲେ ତ।
2: ମୁଁ ସେଇ ରାସ୍ତାରେ ଆସୁଥିଲି, ଦେଖିଛି ଆପଣଙ୍କ ସାଙ୍ଗକୁ। ବଡ଼ ଘରର ଝିଅ ବୋହୂ ମାନଙ୍କ ସହିତ ଏଭଳି ଗପିବା କଣ ଭଦ୍ରଲୋକର କାମ?
0: ଆଜ୍ଞା, ମୁଁ ତାଙ୍କର କ୍ଲାସମେଟ୍, ବହୁ ବର୍ଷ ପରେ ଦେଖା ହେଇଗଲା ଆଜ୍ଞା, ସେଇଥିଲାଗି।
2: ବୁଝିଲେ, ମୁଁ ଆପଣଙ୍କୁ ନିଡି ଭାବି ସାହାଯ୍ୟ କରିବାକୁ ଚାହିଁଥିଲି। ମୋ ପୁଅ ପାଇଁ ପାଞ୍ଚଟା ଟ୍ୟୁସନ ମାଷ୍ଟର ରଖିବାର କ୍ଷମତା ମୋର ଅଛି।
0: ଛାଡ଼ ଆଜ୍ଞା। ଆରେ ବଣ୍ଟି, କୁଆଡେ ଗଲ? ଆସ,
2: ଆପଣ ଫେରିଯାଆନ୍ତୁ। ମାନସ ବାବୁ, ଆଇ ଏମ୍ ସରି, ମୋର ସମବେଦନା ଗ୍ରହଣ କରିବାକୁ ଆପଣଙ୍କର ଯୋଗ୍ୟତା ନାହିଁ।
0: ସତରେ ମୁଁ ଚାଲିଯିବି? କେମିତି ବଞ୍ଚିବେ ମୋ ରୋଗଣା ନନା ବୋଉ?
2: ବଞ୍ଚିବେ ମାନସ ବାବୁ, ବଞ୍ଚିବେ। କପାଳରେ ଲେଖେଇ ଆଣିଥିଲେ ମରିବେ କେମିତି ଏତେ ଶୀଘ୍ର? ତେବେ ଆଇ ଏମ୍ ସରି, ୟୁ ମେ ଗୋ ନାଓ।
0: ମୁଁ ଆସୁଛି ଆଜ୍ଞା। ଆପଣଙ୍କର ପଇସା ଅଛି, କିନ୍ତୁ ମାନସ ଅନ୍ତତଃ ଏଭଳି ଯୁବକ ନୁହେଁ ଯେ କିଛି ସୁବିଧା ସୁଯୋଗ ପାଇବାକୁ ଆପଣଙ୍କ ଘରକୁ ବାରମ୍ବାର ଧାଇଁ ଆସିବ। ବଣ୍ଟି, ପିଲାଟା କେତେ ମାୟା ଲଗେଇଥିଲା।
3: ସାର୍, ଆପଣ କାଲି ଆସିବେ ତ? ମୁଁ ଅପେକ୍ଷା କରିଥିବି।
0: ହଁ ବଣ୍ଟି, ମୁଁ ଆସିବି।
3: ସାର୍, ଆପଣଙ୍କର କଣ ଜାମା ପ୍ୟାଣ୍ଟ ନାହିଁ? ଏଇ ଦିଖଣ୍ଡ କାହିଁକି ସବୁବେଳେ ପିନ୍ଧୁଛନ୍ତି?
0: ମୋ ଭାଗ୍ୟ।
3: ଭାଗ୍ୟ କଣ ସାର୍, ସେ କୋଉଠି ଥାଏ? ମା ବି କୁହନ୍ତି ସବୁ ମୋ ଭାଗ୍ୟ।
0: ତମେ ବୁଝିପାରିବନି ବଣ୍ଟି, ତମେ ସାନ ପିଲା।
3: ସାର୍, ଆପଣଙ୍କ ବାପା ଅଛନ୍ତି? ସେ କଣ ଆପଣଙ୍କୁ ଡ୍ରେସ୍ ଆଣିଦିଅନ୍ତିନି? ଆମ ବାପା ମୋ ପାଇଁ ବହୁତ ଡ୍ରେସ୍ ଆଣନ୍ତି। ସାର୍, ଆପଣଙ୍କ ବାପା ଆପଣଙ୍କୁ ମାରନ୍ତି ଯେମିତି ଆମ ବାପା ମତେ?
0: ନାଇଁ ବଣ୍ଟି, ନାଇଁ। ତମେ ସୁନା ପିଲା, ବାବା ମାଙ୍କ କଥା ମାନିବ, ଆଉ ସେମାନେ ତମକୁ ମାରିବେ କାହିଁକି?
3: ସେମାନେ ତ ସବୁବେଳେ ବିଜି, ମୋ କଥା ବୁଝିବେ କେତେବେଳେ? ଖାଲି ଟିକେ କୋଉଠି ଭୁଲ କଲେ ମାଡ଼ ଖାଏ।
0: ଥାଉ ବଣ୍ଟି, ଥାଉ, ବହି ଆଣ। ବାପା ମା ପରା ଠାକୁର।
3: ହଁ, ଠାକୁର ନା ଆଉ କିଛି?
0: ଆଉ ତମ ସହିତ ଦେଖା ହବନି ବଣ୍ଟି। ମୋ ମାନସ, ବାପା ବୋଉଙ୍କର ଅନେକ ମାନସିକରୁ ମୋର ଜନ୍ମ, ମୋର ବହୁତ ଦାୟିତ୍ୱ।
4: ସନ୍ଧ୍ୟାବେଳୁ ଆଉଟ୍ ହେଇଗଲାଣି ନା କଣ? ନା ନୂଆ ନୂଆ ଚାଲିବା ଅଭ୍ୟାସ କରୁଛ ବାବୁ? ଦେଖି ଯାଇ ଚାଲ, ନହେଲେ ଜୀବନଟା ଚାଲିଯିବ ଯେ।
0: ନାଇଁ, ମୋର କିଛି ହେଇନି ଆଜ୍ଞା, ଆପଣ ଆସନ୍ତୁ।
4: କିଛି ହେଇନି ତ, ମଣିଷ ଫସିଥାନ୍ତା ହେଇନି। ହଉ ଯାଅ।
0: ଭୋକ କଲାଣି, ଦେଖେ କେତେ ପଇସା ଅଛି ପକେଟରେ। ଆରେ, କଣା ପକେଟରୁ ସବୁତକ ଖୁଚୁରା ପଇସା ଖସି ପଡିଛି କେତେବେଳେ? ଏଇ ମସିହା ପାଞ୍ଚ ଟଙ୍କିଆ ନୋଟଟା। ଚାଲ ମାନସ ରଞ୍ଜନ, ଠୁକେପି ଦଣ୍ଡେଚି ଜୀବନ ଗାଡ଼ିଟାକୁ ଆଉ ଦିନେ ଆଗକୁ ଭିଡ଼ି ନିଅ। ଚାଲ ଜଳଖିଆ ପାଉଁରୁଟି ଦୋକାନକୁ ଚାଲ। ଚାଲ ମାନସ ରଞ୍ଜନ, ଚାଲ। ବୋଉ,
5: କେମିତି ଆସିଲୁ ରେ ମନୁ? ମୁଁ ଭାବୁଥିଲି ପଡ଼ିଶା ଘର ରଘୁକୁ ତୋ ପାଖକୁ ପଠେଇବି ବୋଲି।
0: କାହିଁକି? ନନା ଭଲ ଅଛନ୍ତି ତ?
5: ନାଇଁ ରେ ମନୁ, ତାଙ୍କୁ ଭାରି ଜ୍ୱର, କାଶରେ ଭାରି କଷ୍ଟ ପାଉଛନ୍ତି। ଜାଣିଛୁ ନା, ଜମିଦାର ବାବୁ ଚାଲିଗଲା ଦିନଠୁ ସେ ଚିନ୍ତାରେ ତୋ ନନା ବିଛଣା ଧରିଛନ୍ତି।
0: ମୁଁ ଯାଏ ଦୀପକକୁ ଦେଖା କରି ଆସେ।
5: ସେ କଣ ତା କାରଖାନା କାମରେ କଲିକତା ଯାଇଛି। ତୁ ଯା, ନନାଙ୍କ ସାଙ୍ଗରେ ଦେଖା କର। ମୁଁ ଚଉରାରେ ପାଣି ଦେଇକି ଯାଉଛି।

0: ନନା, ତମର କଣ ହେଲା ନନା? ଆଖି ପଶିଯାଇଛି, ମୁହଁରେ କୋଉ କାଳର ଦାଢ଼ି, ଦେହ ଖଇ ଫୁଟୁଛି, ମତେ ଟିକେ ଖବର ଦେଲନି?
1: ମୋ ଠାକୁରାଣୀ ପରା ତତେ ଡାକି ହେଲା ଯାଇ କାହାକୁ 10 ଟଙ୍କା ନ ଦେଲେ କିଏ ତୋ ପାଖକୁ ଯିବାକୁ ରାଜି ହେଇଥାନ୍ତା କହିଲୁ ପୁଅ?
0: ନନା, କେତେ ଦିନ ହେଲା ତମ ଦେହ ଖରାପ ହେଲାଣି କହିଲ?
2: ତୁ ଏଥର ଘରର ଦାୟିତ୍ୱ ନେବା କଥା, ଦିନକୁ ଦିନ ସେ ହାଲିଆ ହେଇ ପଡୁଛନ୍ତି।
0: ମୁଁ ଅଯୋଗ୍ୟ ବୋଉ, ମୋ ନିରୁପାୟ, ତୁ ମତେ ଯେତେ ଅଭିଶାପ ଦଉଛୁ ଦେ।
1: ମନୁ ବୋଉ, ପିଲାଟା ଥକି ଯାଇଛି, ସେ କଣ କରିବ? ମଣିଷ ତ ପରିସ୍ଥିତିର ଦାସ, ତୁମେ କହୁନ ମନୁ କଣ ଆମର ଭଲ ପଢୁନଥିଲା, କେତେ ସାର୍ଟିଫିକେଟ ମେଡେଲ ତୁମେ ପରା 10 ଥର ଛାଡ଼ି ଛୁଡ଼ି ବାକ୍ସ ଭିତରେ ସାଇତି ରଖିଛ। ଗଲ, ଯା ଟିକେ ଚା କରି ଆଣିବ ଯା। ଆରେ ମନୁ, ତୁ ବହୁ କଥା ଧରିବୁନି ରେ, ମା ମନୁ ତ ଛାଡ଼ ସେ କଥା, ତୁ ତୁ କହିଲୁ କଣ ହେଲା ତୁ ଚାକିରି କଥା?
0: ଚାକିରି
1: କଣ କଲା?
0: ଚାକିରି କେମିତି ହବ ନନା? ମୋଠୁ ସବୁ ବିଷୟରେ କମ୍ ନମ୍ବର ରଖିଥିବା ପିଲା କେତେ ଉପାୟରେ ଚାକିରି ପାଇଯାଉଛନ୍ତି? ପରଦିନ ସାଇକେଲରେ ଚଢୁଥିବା ପିଲା କାଲିକୁ ସ୍କୁଟରରେ ଆଉ ଆଜି କାର୍ରେ ଯାଉଛନ୍ତି। କିଏ ବଡ଼ ବାପର ପୁଅ ତ କିଏ ବଡ଼ ଶ୍ୱଶୁରର ଜ୍ୱାଇଁ। ମୋର କଣ ଅଛି ନନା? ଯୋଉଠିକି ଗଲେ ମୋ ସାଙ୍ଗରେ ଯାଉଛି ମୋର ଦାରିଦ୍ର୍ୟ, ମୋ ପରମ୍ପରା ଆଉ ବୁନିଆଦୀ ପ୍ରତି ସବୁରି ପରିହାସ। ତମେ ପରା କହିଥିଲ ନନା, କୁଶଳେ ରହନ୍ତୁ ସକଳେ ଭବେ, ଦୁଃଖ ଭାଗି କେହି ନ ହେଉ ଲବେ। ସମସ୍ତେ କୁଶଳରେ ରହିଲା ବେଳେ ମୁଁ ଯଦି ଦୁଃଖରେ ରହିଲି, ସେତିକି ମୋର ଉପାୟ କଣ ନନା?
1: ମୋ କଥା ମନେ ରଖିଛୁ ତାହେଲେ? ଖୁବ ଭଲ, ଖୁବ ଭଲ। ଏଥର ଆଉ ମୋର ଦୁଃଖ କିଛି ନାହିଁ, କିଛି ନାହିଁ।
0: କଣ କହୁଛ ନନା?
1: କିଛି ନାହିଁ।
0: ମୁଁ କଣ ତମ କଥା କିଛି କେବେ ବି ଭୁଲିଛି?
1: ନାହିଁ, ସେ ଭାବୁଛି ତୁ ପେଟ ଅପସା ରହିବୁନି ରେ, ଠାକୁରାଣୀ ତା କାମ କରେଇ ନବ। ତୁ ଟିକେ
0: ନନା, ଚାହୁଁ ଚାହୁଁ ଚାକିରି କରିବା ବୟସ ସୀମା ଟପି ଆସିଲାଣି। ଶହ ଶହ ଇଣ୍ଟରଭ୍ୟୁ ଦେଇସାରିଛି, ପରୀକ୍ଷାରେ ବସିସାରିଛି, ଟ୍ୟୁସନ ପଇସାରେ ଫର୍ମ କିଣେ ଆଉ ବହି କିଣି ପଢ଼େ, ବକତେ ଖାଇ ରହେ। ଯାହା ଘରେ ଟ୍ୟୁସନ କରୁଥିଲି ସେ ଶେଷରେ ମନା କରିଦେଲେ, କହିଲେ ଅନ୍ୟ ସାର ରଖିବେ।
1: ସବୁ ସବୁ ସେଇ ମଙ୍ଗଳମୟୀ ମାର ଇଚ୍ଛା, ତାର ପରୀକ୍ଷା ସରେନି ରେ, ଥରେ ପାସ୍ କଲେ ବି ପୁଣି କଠିନ ପରୀକ୍ଷାରେ ବସିବାକୁ ହୁଏ। ସେ ଦେଖେ ତୁମେ ନିଜ ପାଠ ନିଜେ ଅଭ୍ୟାସ କରୁଛ ନା ନାହିଁ, ତା ଉପରେ ବୋଝ ଥୋଇ ନିଶ୍ଚିନ୍ତ ହେଇଯାଇଛ।
0: ମୁଁ ଟିକେ ଯାଉଛି ନନା, ନୟାଡୁ ବୁଲି ଆସେ, ସାରା ଦିନ ତମ ସାଙ୍ଗରେ ଗପିବି।
1: ମୋର ଆଉ ବେଳ ଅଛି ଗପିବାକୁ? ଏବେ ଖାତାପତ୍ର ଠିକ କରି ଟିକେଟ କାଟିବା ବେଳ ହେଲା ପରା, ସେଇଥିପାଇଁ ତୁ ଆସିଲୁ ମନକୁ ମନ। ନ ଜାନାମି ଧର୍ମଂ ନ ଚମେ ପ୍ରବୃତ୍ତି, ନ ଜାନ ଧର୍ମଂ ନ ଚମେ ନିବୃତ୍ତି, ତୟା ହୃଷିକେଶ ହୃଦି ସ୍ଥିତ ନ ଯଥା ନିଯୁକ୍ତୋସ୍ମି ତଥା କରୋମି।

0: ମନୁ କୁଆଡେ ଯିବୁ କିରେ? ଯା ବୁଲି ଆସିବୁ, ଯା ଦୀପ ଘର ଆଡେ ବୁଲି ଆସିବୁ। ସେ କଲିକତାରୁ ଫେରିଛି କି ନା କଣ? ଜମିଦାର ବାବୁ ମଲା ପରେ ଏ ଗାଁରୁ ଲକ୍ଷ୍ମୀ ଛାଡ଼ିଗଲାଣି ଯେ।
1: ହଁ ମୁଁ ଯାଉଛି ବୋଉ, ପାଠ ପଢିବି, ଟଙ୍କା କମେଇବି ବୋଲି ଦିନେ ଜନ୍ମ ମାଟିକୁ ପର କରି ସହରକୁ ଯାଇଥିଲି। ଏଇ ହାରି ଯାଇଥିବା ପିଲାଟାକୁ ସେ ଆଦର କରୁଛି କି ଠେଲି ଦଉଛି ଦେଖେ।
2: ମନୁ ବୋଉ, ଏ ମନୁ ବୋଉ, ମନୁକୁ କୁହ ସେ ଆଗ ଦୀପକକୁ ଦେଖା କରୁ, ତାର ଏଭଳି

0: ଦିନ ହେଲେ ବନ୍ଧୁ ଭାବରେ ତା ପାଖରେ ଠିଆ ହେବା ନିହାତି ଦରକାର।
1: ହଁ ହଁ ସେ ଗଲାଣି। ତମ ପୁଅଟି ତାର କଣ ଏତିକି ବୁଦ୍ଧି ନାହିଁ ଭାବୁଛ? ବୁଦ୍ଧି ଥିଲେ ତା ଭାଗ୍ୟ ଛୋଟ। ମୋରି ପେଟରୁ ଜନ୍ମ ହେଇଛି ବୋଲି ଏଡ଼େ ଛୋଟ କପାଳ ଆଣିଛି ବୋଧେ। ହେ ମା ଠାକୁରାଣୀ, ତାକୁ ତୁଇ ଭରସା ହ ମା।

0: ଆରେ ମନୁ ମନୁ, ଏଇଠି ନଈକୂଳେ ବସି ହାୱା କହୁଛୁ? ତୁ ଆସିଛୁ ଶୁଣି ତମ ଘରକୁ ଯାଇଥିଲି, ଠାକୁର ମା କହିଲେ ତୁ ଆମ ଘରକୁ ଆସିଲୁନି, ହେଲେ ତୁ ଏଠି କଥା କହ।
1: ଇଚ୍ଛା ହେଲାନି ତମ ଘରକୁ ଯିବାକୁ, ପିଲାଦିନର ବହୁତ କଥା ମନେ ପଡ଼ିଲା। ଏଠି ବସି ନଈକୁ ଚାହିଁ ଭାବୁଛି, ଆମେ ସବୁ ପିଲାଦିନେ ଗାଧେଇଲା ବେଳେ ଯୋଉ ପାଣି ଏଇଠି ଥିଲା ସେ ପାଣି ଆଜି କେତେ ଦୂରରେ।
0: ହଉ ଦାର୍ଶନିକ ବାବୁ, ସେସବୁ ଥାଉ, ଏବେ ତମ କଥା କୁହ, କେମିତି ଚାଲିଛି ସେଠି?
1: ଆଉ ସହର ଯିବାର ନାହିଁ ରେ ବନ୍ଧୁ, ଗାଁରେ ରହିବି, ନନାଙ୍କ ଦେହ ଭଲ ରହୁନି।
0: ଆଉ ତୋ ଚାକିରି?
1: ଚାକିରି କଥା? ଆରେ ଚାକିରି କଥା ବୋଉ ବୁଝିପାରୁନି ବୋଲି ତୁ ବି ବୁଝିପାରୁନୁ? ଆମ ପାଇଁ ଚାକିରି କାହିଁ, ଆମ ପରେ ଆମ ପିଲା ଆଉ ତାଙ୍କ ପିଲାଙ୍କ ପାଇଁ ବି ଚାକିରି ନାହିଁ ରେ।
0: ହଁ ରେଡ଼ିଓ ଖବରକାଗଜରୁ କିଛି ଜାଣିଛି, ହେଲେ ତୋ ଭଳି ତ ଅଙ୍ଗେ ନିଭେନି, ବୁଝିଲୁ ମନୁ? ବାବାଙ୍କ ଦେହାନ୍ତ ପରେ ମୋ ଦାୟିତ୍ୱ ଏତେ ବଢ଼ିଯାଇଛି ଯେ ସବୁ ପାଶୁରି ଗଲିଣି, ବେଳ କାଇଁ ଖବର ରଖିବାକୁ।
1: ଏଠି ଭଲ ଘରେ ଜନ୍ମ ହେବା, ଭଲ ପାଠ ପଢିବା, ସବୁ କୋଉ ଜନ୍ମର ପାପର ଫଳ। ଯିଏ ସେ ଚୌକିରେ ବସିବ ତା ଲାଗି ଚାରିଆଡ଼ର ଦ୍ୱାର ଖୋଲା, ଦାଣ୍ଡ ପଟେ ଲକ୍ଷେ ମୁଣ୍ଡ ବୁଲଉଥା, ପାଠ ମୁଖସ୍ଥ କରି ପରୀକ୍ଷା ଦଉଥା।
0: ଆରେ ସବୁ କ୍ଷେତ୍ରରେ ସେଇ କଥା, ମୁଁ କୋଉ ଭଲରେ ଅଛି କହିଲୁ? ଖାଲି ବାବା କିଛି ଜମିବାଡ଼ି କରିଯାଇଛନ୍ତି ବୋଲି, ସେଥିରେ ତ ମୂଲିଆ ମାନଙ୍କୁ ଲକ୍ଷେ ମୁଣ୍ଡିଆ ନ ମାରିଲେ ହଉନି।
1: ସତରେ ଭାଇ, ସିରିୟସଲି ଭାବୁଛି ମତେ କିଏ ପୁଅ କରି ନିଅନ୍ତାନି, ଜଇଁ କରନ୍ତା ହେଲେ।
0: ଆରେ ତୁ ଏମିତି ସବୁ କଣ କହୁଛୁ?
1: ମୁଁ ସତ କହୁଛି, ବାରମ୍ବାର ଶିଖୁଛି ପରା, ବେଗର୍ସ ଆର୍ ନଟ୍ ଚୁଜର୍ସ, ଭୋକିଲା ପେଟ କଣ ଜାଣେ ଖାଦ୍ୟ ଅଖାଦ୍ୟର ଫରକ। ଏ ଦାରିଦ୍ର ଆଉ ସହି ହଉନି ରେ, ଇଆଡ଼େ ବୋଉ ମୁଣ୍ଡରେ ପୁଣି ବିଛା କାମୁଡ଼ିଲାଣି, ମତେ ବାହା କରିବ।
0: ଆରେ ତୁ ପୁରା ଜଇଁ ହୁ ବୋଲି କହୁଛୁ, ମନ୍ଦ କଣ? ଆରେ କଥାରେ ଅଛି ପୂର୍ବ ଜନ୍ମରୁ କନ୍ୟା ମଧ୍ୟ ସ୍ଥିର ହୋଇ ରହିଥାଏ।
1: ହଁ ବାହା ହେବି, ପୁଅ ଝିଅର ବାପ ବି ହେବି, ତାଙ୍କୁ ଭଲ କରି ମୁଠେ ଖାଇବାକୁ ଦେଇପାରିଲିନି ବୋଲି ରାତିଦିନ ନିଜକୁ ଅଭିଶାପ ଦେବି। ଠିକରେ ମୋ ପାଠପଢ଼ାକୁ ଛିଛି, ଆତ୍ମହତ୍ୟା କରିଦିଅନ୍ତି ଭଲା।
0: ଆରେ ତୁ ଯଦି ଆତ୍ମହତ୍ୟା କରିବୁ ଆମେ ସବୁ କରିବୁ କଣ କହିଲୁ? ତୁ ପୁରା ସ୍କୁଲ ଟୁ କଲେଜ ଯାଏ ଆମ ସମସ୍ତଙ୍କର ଆଦର୍ଶ ଥିଲୁ। ବାବା କଣ କହୁଥିଲେ ଜାଣିଛୁ? ମନୁ କେବଳ କୁଳ ଉଜ୍ଜଳ କରିବନି, ଆମ ଗାଁର ନାଁ ବି ଉଜ୍ଜଳ କରିବ।
1: ଦେଖିଲୁ ତ, ଭଲ ହେଲା। ମୋର ଏ ପରିସ୍ଥିତି ଦେଖିବାକୁ ଜମିଦାର ବାବୁ ନାହାନ୍ତି, ତାଙ୍କ ସ୍ୱପ୍ନ ଭାଙ୍ଗି ଯାଇଥାନ୍ତା।
0: ତୁ ସିନା ଅଭାବରେ ପଢ଼ିଲୁ, ଦେଖିବୁ ମନୁ ତୋ ପୁଅ ଝିଅ ଖୁବ୍ ଭଲରେ ରହିବେ। କଥାରେ ଅଛି ବାପର ସୁକୃତରୁ ପିଲା ସୁଖରେ ରୁହନ୍ତି।
1: ସେସବୁ ରାସ୍ତା ବନ୍ଦରେ ଦୀପୁ, ମୋ ପିଲା ଗାଁ ଛାଡ଼ି ସହରର ମୁହଁ ବି ଦେଖିପାରିବେନି। ଏବେ ବାପା ମାଙ୍କ ଚାଲିଚଳଣି ଉପରେ ପିଲାର ନାଁ ଲେଖା ହେଉଛି।
0: ସତେ ନା କଣ?
1: ଆଉ ଆମ ପିଲା ସେମାନଙ୍କ ସରିହେବେ କେମିତି? ସେମାନଙ୍କ ପିଲା ଭଲ ଘରେ ରହିବେ, ଭଲ ପୋଷାକ ପିନ୍ଧିବେ, ଭଲ ସ୍କୁଲରେ ପଢ଼ିବେ, ଭଲ ରୋଜଗାର ବି କରିବେ, ସବୁ ଆଗରୁ ନିର୍ଦ୍ଧାରିତ। ଆଉ ଆମ ପିଲା ଅଧା ପାଠୁଆ ହେଇ କୋଉଠି ଯାଇ ଗାଁରେ ରାଜନୀତି କରି ହଣାମରା ହେବେ, କି ଅତି ବେଶୀରେ କୋଉ କାରଖାନା କି ଚଟକଳାରେ ମଜୁରିଆ ହେବେ।
0: ଆରେ ଆଗରୁ ତ ତତେ ଏମିତି ଉତ୍ତେଜିତ ହେବା ମୁଁ କେବେ ଦେଖିନଥିଲି।
1: ସରି ଭାଇ ସରି। ଆରେ ତୁ ଭାବୁଛୁ ମୁଁ ଈର୍ଷା କରୁଛି ସେମାନଙ୍କୁ? ନାଇଁ, ଖାଲି ମୋ ଫିଲିଙ୍ଗସଟା ତତେ କହିଦେଲି ନା। ଆଉ ଅନେକ ଦିନୁ ଏମିତି ମୋ କଥା ଶୁଣିଲା ଭଳି ମଣିଷଟିଏ ପାଇନଥିଲି ତ।
0: ହଉ ଚାଲ ଆମ ଘରକୁ ଯିବା, ମା ତତେ ଦେଖିଲେ ଭାରି ଖୁସି ହବ।
1: ନାଇଁ ରେ, ମୁଁ ତାଙ୍କୁ ସାମ୍ନା କରିପାରିବିନି, ସେ ଦେବୀ ମୂର୍ତ୍ତି ଯାହା ଦେଖିଥିଲି ସେତିକି ସ୍ମୃତି ମୋ ପାଇଁ ଯଥେଷ୍ଟ, କାହିଁକି ତାଙ୍କୁ ଏ ବୟସରେ ଆଉ କଷ୍ଟ ଦେବି? ଆଜି ନୁହେଁ ଆଉ ଦିନେ ଯିବି, ଗାଁରେ ତ ଅଛି।
0: ଜାଣିଛୁ ମନୁ, ଆମ ଘରେ

0: କାମ କରୁଥିବା ଗୋପିଆ କଣ କହୁଛି?
1: କଣ କହୁଛି?
0: ତମେ ଆଉ ନାଲିଆକି ଦେଖେଇ ପାରିବନି ସାନ୍ତେ, ତମ ବାପା ଅଜା ଢେର କଷ୍ଟ ଦେଇଛନ୍ତି ଆମକୁ, ଏଣିକି ଆମ ସଂସାର।
1: ଆଉ ଜମିଦାର ଯେଉଁମାନଙ୍କ ଘରେ ବର୍ଷାଦିନିଆ ସଞ୍ଜବେଳେ ଚାଉଳ ପହଞ୍ଚାଇ ଦେଉଥିଲେ, ତାଙ୍କ ପିଲା ପାଠ ପଢିବା ପାଇଁ ଅବଧାନ ରଖି ଚାଟଶାଳି ବସେଇଥିଲେ, ସେମାନେ ପାସରି ଗଲେ ସେସବୁ?
0: ଏବେ ତ ନେତାମାନେ ତାଙ୍କର ଦେବତା, ଆମକୁ ପଚାରେ କିଏ? କିଏ କୂଅ ପୋଖରୀ କରେଇଦେବ, କିଏ ଚାକିରି କରେଇଦେବ, ସେଠି ଆମେ
1: ଠିକ କଥା।

0: ଆମକୁ ପଚାରେ କି କିଏ କୂଅ ପୋଖରୀ କରେଇଦେବ, କିଏ ଚାକିରି କରେଇଦେବ, ସେଠି ଆମେ
1: ଠିକ କଥା। ତାହେଲେ ମୁଁ ବି ତ କରିପାରିଥାନ୍ତି ଏଇଭଳି, କୋଉ ସଂସ୍ଥାରେ ମୁଣ୍ଡ ଗୁଞ୍ଜିଦେଲେ ଗୁଜୁରାଣ ମେଣ୍ଟି ଯାଇଥାନ୍ତା।
0: ଏ ମନୁ, ତୁ ପୁରା ଏତେ ପାଠ ପଢ଼ିଛୁ?
1: ହଁ, ମୋ ପାଠ, ମୋ ଫଟା ପାଦ, ଫଟା ଜାମା ଆଉ ନୁଖୁରା ମୁଣ୍ଡକୁ ଦେଖି ତୁ କିଛି ବୁଝିପାରୁନୁ? ଏଠି ଭଲ ମଣିଷ ହେବା ନିହାତି ବୋକାମି, ଇଚ୍ଛା କଲେ ବି ନିଜର ଦାବି ସାବ୍ୟସ୍ତ କରିପାରିବିନି। ଆରେ ତମେ ପରା ସୁନା ପିଲା।
0: ବ୍ୟସ୍ତ ନା ମନୁ, ଘରକୁ ଯା। ଆରେ ମୋର ବି ଇଆଡ଼େ କାମ ଥିଲା, କାଲି ବିଲ ଗଛ ଆରମ୍ଭ ହବ ତ। ହଉ ମୁଁ ଆସୁଛି ମନୁ, ମୁଁ ଆସୁଛି, ଆମ ଘରକୁ ଆସିବୁ।
1: ତୁ ତ ଭୋକରେ ରହିନୁ ଦୀପୁ, ତଥାପି ଏତେ ଦୁଃଖ। ଯାହାର ମା ଛିଣ୍ଡା ଲୁଗା ପିନ୍ଧୁଥିବ, ବାପା ଔଷଧ ଟିକିଏ ନ ପାଇ ବିଛଣାରୁ ଉଠିପାରୁନଥିବ, ଯୌତୁକ ପାଇଁ ଭଉଣୀ ଆତ୍ମହତ୍ୟା କରିଥିବ, ଘରେ ଦି ଦିନରେ ଥରେ ଚୁଲି ଜଳୁନଥିବ, ସେ କେତେ ଦୁଃଖୀ କହିଲୁ ଦୀପୁ।

0: ଭାଙ୍ଗି ପଡିବ।
1: ତୁମ ନନା ପୁଅଙ୍କର ସେ ପଣ୍ଡିତିଆ କଥା ଛାଡ଼, ମୁଁ ମୋର ଯାଉଛି, ତେଣେ କେତେ କାମ କରିଛି।
0: କି କାମ ମନ ବୋଉ, ରନ୍ଧା ତ କାଲିଠୁ ହେଇନି, ଅଇଁଠା ବାସନ ତ ନଥିବ, କୋଉ ଗାଈ ବାଛୁରୀ ଅଛନ୍ତି ନା ଗୁହାଳ ଗୋବର ଅଛି, କି କାମ ଅଛି କହି ଉଠି ଯାଉଛ କହିଲ ବୋଲ।
1: କାହିଁକି ତୁମେ ମତେ ଏତେ ନିଷ୍ଠୁର ହଉଛ କହିଲ, ସବୁ ଜାଣିଶୁଣି ଏତେ କଷ୍ଟ ଦେବାର ଅଭ୍ୟାସ ତୁମର ଗଲାନି, ଯାହା ଦେଖୁଛି ହେ ମା ଠାକୁରାଣୀ ଲ।
0: ଡାକ ଡାକ ସେଇ ଠାକୁରାଣୀଙ୍କୁ ଡାକ ମନୁ ବୋଉ, ସେ ଆମକୁ ବାଟ ଦେଖେଇବେ। ଆଜି ଯାଏ ଜାଣଥରେ ପାପ କରିନି, କାହା ମନରେ କଷ୍ଟ ଦେଇନି, ମଣିଷ ଆଗରେ ଦୁଃଖ ବଖାଣିନି, ସବୁ ତାକୁ ହିଁ ଜଣେଇଛି। ସେ ବୁଝନ୍ତୁ ନହେଲେ ଉଠେଇ ଦିଅନ୍ତୁ ଏ ସଂସାରରୁ, ତାଙ୍କ ବାନାରେ କଳଙ୍କ ଲାଗୁ ପଛେ ମନୁ ବୋଉ, ମତେ ଉଠେଇ ନିଅନ୍ତୁ।

0: ନୁ ପଢିବୁ ରେ ବାପା, ନ ଝୁଣ୍ଟିବୁ ଯେମିତି ସେମିତି ପଢ ପଢ।
1: ଓଂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗଦେବସ୍ୟ ଧୀମହି ଧିୟୋ ୟନଃ ପ୍ରଚୋଦୟାତ୍। ଓଂ
0: ଆଉ ଥରେ ଦି ଥର ପଢିଦେଲେ ହେଇଯିବ। ଆରମ୍ଭରେ ଓଂ, ଶେଷରେ ଓଂ ଉଚ୍ଚାରଣ କରିବୁ। କଣ ମୋ କଥା ମନେ ରହିଲା ତ?
1: ହଁ,
0: ଏଥର ପଇତା ମନ୍ତ୍ର ଶିଖିବୁ ଆଜିଠୁ। କିଏ କେତେବେଳେ ଆସୁଛନ୍ତି ପଇତା ମନ୍ତ୍ର କରିବାକୁ? କହ କହ କହ, କଣ କହୁଛୁ କହ। ମୋ ଦେହ ତ ଭଲ ରହୁନି, ତୁ ଶିଖିଥିଲେ ସିନା କରିବୁ।
1: ନନା, ମୁଁ ଯେତେବେଳେ ପିଲାଦିନେ ତମ ଚଣ୍ଡୀ ବହି ଓଲଟଉଥିଲି, ତମେ ମତେ ମନା କରୁଥିଲ କାହିଁକି? ଆଉ ଆଜି
0: ମୁଁ ଭୁଲ ବୁଝିଥିଲି ରେ ପୁଅ, ଭାବିଥିଲି ତୁ ମୂଳକୁ ଛାଡ଼ି ଆଗକୁ ମାଡ଼ିଯିବୁ, ହେଲେ ମୁଁ ଏଡ଼େ ହତଭାଗା ଜାଣିପାରିନଥିଲି। ଅର୍ଥ ପଛରେ ଗୋଡ଼େଇଲେ ଅର୍ଥ ଧରା ଦିଏ ନାହିଁ ବୋଲି। ଆରେ ବାପା, ଢେର ହେଇଗଲା ଢେର ହେଇଗଲା। ତୁ ଆମର ସେ ଠାକୁରାଣୀଙ୍କ ପାଖରେ ହାତ ପତେଇଲେ ମନ୍ଦ କଣ ହବ? ମନ୍ଦ କଣ ହବ କହିଲୁ? ଦୁଃଖୀ ରଙ୍କୀ ସୁଖୀ ଧନୀ ଦରିଦ୍ର ସମସ୍ତେ ତ ତା ପାଖରେ ଭିକାରୀ। ମଣିଷକୁ ହାତ ପତେଇଲେ ସିନା ଲାଜ ଲାଗିବ, ସେ ତ ସବୁରି ମା, ତା ପାଖରେ ଲାଜ ଗୋଟାଏ କଣ?
1: ନନା, ହେଲେ ବୋଉ ଶୁଣିଲୁଣି ନନା କଣ କହୁଛନ୍ତି?
2: କଣ କିରେ ମନୁ, କଣ କହୁଛନ୍ତି? ଆରେ ଗାଳି ଦେଉଥିବେ ରେ, ପଡି ପଡି ସବୁ ବିଛଣାରେ ଚିଡ଼ଚିଡ଼ି ହେଇଯାଉଛନ୍ତି।
0: ନାଇଁ ନାଇଁ ନାଇଁ ମନୁ, ବିବାହର ପ୍ରାୟ 10 ବର୍ଷ ପରେ ଠାକୁରାଣୀଙ୍କୁ ମାନସିକ କରି ପୁଅଟିଏ ପାଇଥିଲି, ଅତି ଆଦରରେ ନାଁ ରଖିଥିଲି ମାନସ। ମାନସ ସେ କଥା ତୁମର ମନେ ଅଛି ତ?
2: ସେଗୁଡାକ ଆଜି କାହିଁକି କହୁଛ?
0: ମୋ କଥା ଶୁଣ, ଶୁଣି ଦେଇଯା, ଆଉ ହୁଏ ତ ଶୁଣିବାକୁ ପାଇବନି। ସେଇ ମାନସ ପାଇଁ ମନରେ ମନରେ ମୋର ଢେର ଆଶା ଥିଲା, କିନ୍ତୁ ସେଥିରୁ ଗୋଟେ ହେଲା ପୂରଣ ହେଲାନି। ଠାକୁରାଣୀ ବି ଆଶା ରଖିଥିବ ମାନସ ଠାରୁ କିଛି ପାଇବାକୁ। ଜାଣିଲୁ ମାନସ, ତୋ ପାଖରୁ କିଛି ଆଶା କରିଛି।
1: ଠାକୁରାଣୀଙ୍କୁ ମୁଁ କଣ ଦେଇପାରିବି ନନା, ମୋର ସେ ସଖ୍ୟ କାହିଁ?
0: ଆରେ ପୂଜା ତ କରିପାରିବୁ, ସବୁଦିନେ ସକାଳୁ ଗାଇ ତ ପାରିବୁ, ସର୍ବମଙ୍ଗଳ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ସୃଷ୍ଟି ସ୍ଥିତି ବିନାଶନେ ଶକ୍ତିଭୂତା ସନାତନୀ ଗୁଣାଶ୍ରୟ ଗୁଣାମୟ ନାରାୟଣୀ ନମସ୍ତୁତେ।
1: ରହିଥା ନନା, ମୁଁ ଚଣ୍ଡୀ ବହିଟା ଆଣି ଆସେ ପଢିବା, ତମେ ଉଚ୍ଚାରଣ ବତେଇଦବ।
0: ବାଇଆଟା, ଆରେ ବତେଇଦେବି କଣ, ତତେ ଦାୟିତ୍ୱ ଦେଲେ ପରା ମୁଁ ଯିବି, ମାର ସେବା ପୂଜା ପୁଣି ଚାଲୁ ରହିବ କେମିତି?
1: ଯାଉଛି ନନା, ଅନ୍ଧାର ହେଲାଣି, କାଲି ସକାଳୁ ଗାଧୋଇ ତମ ପାଖରେ ବସି ଚଣ୍ଡୀ ଶ୍ଳୋକ ପଢିବ।
0: ହଁ ବାପା, ସେଇଆ କର, କୁଳ ବ୍ୟବସାୟ ଛାଡିଲେ କଣ କରିବୁ ଆଉ? ସେମିତି ମାତୃ ଆଶୀର୍ବାଦର ସିନ୍ଦୁର ଦଉଥିବୁ, ବେଲପତ୍ର ଦଉଥିବୁ, ତୋ ପାଖକୁ ଲମ୍ବି ଆସୁଥିବ କେତେ ହାତ, ତୁ କିନ୍ତୁ କୋଉଠି ହାତ ପତେଇବୁନି, ଏକଥା ତୋର ମନେ ରହିଲା ତ ବାପ?

ଆପଣମାନେ ଶୁଣିଥିଲେ ନାଟକ ଅଧାଦେଖା ସ୍ୱପ୍ନର ନକ୍ସା। ରଚନା କରିଥିଲେ ଡକ୍ଟର ସଂଘମିତ୍ର ମିଶ୍ର, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନନା ଶ୍ରୀ ଜଗନ୍ନାଥ ଦାସ, ବଡ଼ମନୁ ଶ୍ରୀ ଧୀରାଜ ଚୌଧୁରୀ, ରିମଦାର ଶ୍ରୀ ତପନ କୁମାର ସାବତ, ଭଦ୍ରଲୋକ ଶ୍ୟାମାପଦ ଚାଟ୍ଟାର୍ଜୀ, ବଡ଼ ପ୍ରତାପ ଦେବଦୟାଲ ଦେବ ବର୍ମା, ଦୀପକ ପାର୍ଥବୀର ଭୂୟାଁ, ବୋ ଆଶାଲତା ଦେବୀ, ବେବି ଆରତୀ ସାହୁ, ସାନ ଦୀପକ ପ୍ରୀତିଛନ୍ଦା ମିଶ୍ର, ସାନ ମନୁ ସ୍ୱୟଂଦୀପ୍ତ ସ୍ୱାଇଁ, ବଣ୍ଟି ଅର୍ପିତା ପ୍ରିୟଦର୍ଶିନୀ ଏବଂ ସାନ ପ୍ରତାପ କୁମକୁମ ଦାସ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅବଲାଗିତା ଆଜି ପାଇଁ ଏତିକି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଛନ୍ତି ରସାନନ୍ଦ ପାତ୍ର ଏବଂ ସାଥୀ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: ଗୁରୁ ପରମ ବ୍ରହ୍ମ ମନ୍ତ୍ର ଚୈତନ୍ୟ ଚୈତନ୍ୟ ପିତିଆର ଥିବୁ ଲାନ ଦେ କବା।

ଚିକ୍କଣ ସରଟିକୁ ଲକ୍ଷ୍ୟ କରି ଛାଡିବା ମାତ୍ରକେ ହଠାତ୍ ଯେତେବେଳେ ମୃଗ ସାପକ ଦେହରେ ବାଜି ଯାଇଛି, ତୀକ୍ଷ୍ଣ ସର ଆଘାତରେ ଧାର ଧାର ରକ୍ତ ବହିବାରେ ଚାଲିଛି, ମୃଗ ପଳାଇଛି, ରାଜା ପଛେ ପଛେ ଅନୁଧାବନ କରୁଛନ୍ତି।

0: ସୁବର୍ଣ୍ଣ ମୁକୁଟ କୁ ମସ୍ତକରେ ରାଜା ରଖିଦେଇ ପୁନର୍ବାର ମୁଗ ପଥରେ ଯିବା ସମୟରେ ଦେଖିଲେ ଜଣେ ଋଷି ବସି ତପସ୍ୟା କରୁଛନ୍ତି।
1: ନାରାୟଣ ନାରାୟଣ ନାରାୟଣ।
0: ଋଷିଙ୍କୁ ଦେଖି ରାଜା ଆଜି କହୁଛନ୍ତି କଣ?

0: ଏଇ ବାଟରେ ମୃଗସା ପଡିଯିବାର ଆପଣ ଦେଖିଛନ୍ତି କି?
1: ନାରାୟଣ ନାରାୟଣ।
0: ରାଜା ପ୍ରଶ୍ନ କଲେ, ଋଷିଙ୍କ କାନକୁ ଗଲା ନାହିଁ, ନଯିବାର କାରଣ।

0: ତୁମର କିଛି ଆସ୍ପର୍ଧା କମ ନୁହେଁ।
1: ନାରାୟଣ ନାରାୟଣ
0: ଧରିଥିବା ତୀକ୍ଷ୍ଣ ସ୍ୱରରେ କାନ୍ଧରୁ ମୁଣ୍ଡଟାକୁ ଖସାଇ ଦିଅନ୍ତି, ମାରିଲେ ଲାଭ ହେବ ନାହିଁ, କିନ୍ତୁ ତୁମ କର୍ମ ପାଇଁ ଉପଯୁକ୍ତ ମାୟାଟିଏ ରଖିଛି।

କ୍ରୋଧାନ୍ୱିତ ହୋଇ ଋଷିଙ୍କ ବେକରେ ମଲାସାପ ମାଳଟି ପକାଇ ଦେଇ ପୁନର୍ବାର ସେ ହସ୍ତିନାକଟକୁ ଫେରିଗଲେ। ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ଅତିବାହିତ ହେବାରେ ଚାଲିଛି। ତେଣୁ ଘଟଣାଟା ହେଲା କ'ଣ?

କୃଷି ପୁତ୍ର ଶୃଙ୍ଗି ଯଜ୍ଞ ସାମଗ୍ରୀ ସଂଗ୍ରହ କରି ଜଙ୍ଗଲ ଆଶ୍ରମକୁ ଫେରି ଆସନ୍ତି। ପିତାଙ୍କ ବେକରେ ମଳା ସର୍ପ ମାଳଟା, ମଳା ସର୍ପ ମାଳକୁ ଦେଖି କ୍ରୋଧାନ୍ୱିତ ହୋଇ କହୁଛନ୍ତି।

0: ତୁ ଆଜି ଏଇ ଦୁଷ୍କର୍ମ କରିପାରିଛୁ, ଯାହାଙ୍କୁ ଦେଖିଲେ ବେଦପତି ବ୍ରହ୍ମା ସ୍ୱୟଂ ନାରାୟଣ ଦେବଦେବ ମହାଦେବ
1: ନମସ୍କାର କରନ୍ତି,
0: ତାଙ୍କ ବେକରେ ପୁନର୍ବାର ପୁଣି ମଳା ସାପ।

0: ତୁମ ବାପାଙ୍କ ବେକରେ ମଲା ସର୍ପ ମାରଟି ପକାଇଛୁ,
1: ତତେ
0: ମୁଁ ଏଇ ଡମ ବିଷ ଦେଉଛି। ସାତ ଦିନ ସାତ ରାତ୍ର ଶେଷରେ ଯେତେବେଳେ ଋଷି ପୁତ୍ର ଆଜି ବ୍ରହ୍ମ ବିଷାପ ଦେଇଛନ୍ତି, ଋଷିଙ୍କର ତପସ୍ୟା ଭାଙ୍ଗିଗଲା। ଡାକିଲେ ଶୃଙ୍ଗୀ, କଣ କରୁ ଶୃଙ୍ଗୀ? ମହାରାଜା ପରୀକ୍ଷିତ, ମୁଁ ବ୍ରହ୍ମ ବିଷାପ ଦେଇପାରିଲୁ।
1: ବାପା ଆପଣ କହୁଛନ୍ତି ଧର୍ମପରାୟଣ ରାଜା, ଧର୍ମପରାୟଣ ରାଜା ହୋଇଛି, କଣ ଆପଣଙ୍କ ବେକରେ ମଲା ସାପ ମାଳ ପକେଇଥାନ୍ତେ?
0: ରାଜାଙ୍କର କୌଣସି ପ୍ରକାର ଦୋଷ ନାହିଁ।
1: କାହିଁକି ବାପା?

ଶୃଙ୍ଗୀ କଳି ଅନେକ ଦିନ ଧରି ଅପେକ୍ଷା କରି ରହିଲା, ହସିନା କଟକର ଗୋଡି ମାଟି ସମସ୍ତ ହେଲା ଧର୍ମ, ପ୍ରବେଶ କରିପାରିଲା ନାହିଁ। ନୀଳଙ୍କର ସିଂହଦ୍ୱାର ସମ୍ମୁଖରେ ଛୋଟ ବୃଷଭକୁ ଲୁହା ଛଡ଼ ଧରି ପିଟିବା ସତ୍ତ୍ୱେ ରାଜା ଯେତେବେଳେ ସ୍ୱର ଉତ୍ତୋଳନ କରିଛନ୍ତି, କଳି ରାଜାଙ୍କ ପାଦ ତଳେ ପଡିଯାଇଛି। କଳି ଆଜି କହୁଛି କଣ, ପାଷାଣ୍ଡ ବର୍ବର।

0: ମୁଁ ଜଣେ ନିରାଶ୍ରୟ ଜଣ, ମୋତେ ଆପଣ ଟିକେ ଆଶ୍ରୟ ଦିଅନ୍ତୁ।
1: ତୁମେ ଆସିଛ କୁଆଡେ, ତମ ନାଁ କଣ, ତମ ଘର କେଉଁଠି?
0: ପରିଚୟ ମାଗିବା ମାତ୍ରକେ କଳି ନିଜର ନିଜ ରୂପ ଦେଖାଇଦେଲେ। ରାଜା ଭୟଭୀତ ହୋଇ କଳିକୁ ଆଜି ଆଶ୍ରୟ ଦେଇଛନ୍ତି। ରାଜା

କଳି ଆଶ୍ରୟ ପାଇବା ମାତ୍ରକେ ରାଜାଙ୍କ ଆଗେ ଆଗେ କାନ୍ଦନରେ ମୃଗ ରୂପ ଧାରଣ କରି ପୁରିଲା। ରାଜା ଯେତେବେଳେ ମୃଗ ପଛରେ ଅନୁଧାବନ କଲେ ସୁବର୍ଣ୍ଣ ମୁକୁଟ ହୋଇଗଲା। ରାଜା ଏଇ ସୁବର୍ଣ୍ଣ ମୁକୁଟ ମସ୍ତକରେ ରଖିବା ସତ୍ତ୍ୱେ କଳି ପ୍ରବେଶ କରି ଏ କର୍ମ କରିଛି। ଭାଗବତରେ ଜଗନ୍ନାଥ ଦାସ ଲେଖନ୍ତି।

0: ଅଙ୍ଗୀ ରାଜାଙ୍କର କୌଣସି ପ୍ରକାର ଦୋଷ ନାହିଁ। ଧର୍ମପରାୟଣ ରାଜାଙ୍କୁ ଯଦି ବ୍ରହ୍ମ ଅଭିଶାପରୁ ଉଦ୍ଧାର ନ କରୁ ପୁଅ ବୋଲି ମୁଁ ଗ୍ରହଣ କରିବି ନାହିଁ।
1: ବର୍ତ୍ତମାନ ରାତି ଅଧିକ ହୋଇଗଲାଣି
0: ବାପା, ପାଇଗଲେ ବି

ପାଇ ଯାଇଛି ପ୍ରଭାତରୁ ଉଠି ଋଷି ପୁତ୍ର ଶୃଙ୍ଗି ହସ୍ତିନା କଟକର ସିଂହଦ୍ୱାର ନିକଟରେ ବ୍ରହ୍ମବେତା ଉଚ୍ଚାରଣ କରିଛନ୍ତି ଧର୍ମପରାୟଣ ରାଜା ସିଂହାସନ ଭିତରେ ବାହାରି ଆସିଛନ୍ତି ଦେଖିଲେ ଜଣେ ଋଷି ସନ୍ମୁଖରେ ଠିଆ ହୋଇଛନ୍ତି ଋଷିଙ୍କୁ ଦେଖିବା ମାତ୍ରକେ ଆଜ୍ଞା।

0: ରାଜା ମୁଁ ଭିକ୍ଷା ପାଇଁ ଆସି ନାହିଁ,
1: ଆଉ କୁଆଡେ ଆସିଛ?
0: ଆସିଛି କେବଳ ତୁମକୁ ମୁଁ ଭ୍ରମ ଅଭିଶାପରୁ ମୁକ୍ତ କରିବା ପାଇଁ।
1: କଣ ହେଲା ମୋତେ ପୁଣି ଭ୍ରମ ଅଭିଶାପ?
0: ଆପଣ କାଲି ମୃଗ ଶିକାର କରିବା ପାଇଁ କାନନକୁ ଯାଇଥିଲେ, ପିତାଙ୍କ ବେକରେ ଯେଉଁ ମଲାସାର ପମାଳଟି ପକାଇଲେ, ସନ୍ଧ୍ୟାବେଳେ ଆଶ୍ରମକୁ ଆସି ଦେଖିଲି ପିତାଙ୍କ ବେକରେ ମଲାସାର ପମାଳ ଦେଖିବା ମାତ୍ର କେ ହତଜ୍ଞାନ ହୋଇଗଲି, ହଠାତ୍ ତୁମକୁ ମୁଁ ଭ୍ରମ ଅଭିଶାପ ଦେଇଛି। ତେଣୁ ପିତା ମୋତେ ଆଦେଶ ଦେଇଛନ୍ତି ତୁମକୁ ବ୍ରହ୍ମ ଅଭିଶାପରୁ ମୁକ୍ତ କରିବା ପାଇଁ। ଶୁଣିବା ମାତ୍ର କେ ଦୁଃଖ ପ୍ରକାଶ କରି
1: ରାଜା କହୁଛନ୍ତି।

ଧୈର୍ଯ୍ୟ ହରା ହୁଅନ୍ତୁ ନାହିଁ ଋଷି, ପିତା ମତେ ନିର୍ଦ୍ଦେଶ ଦେଇଛନ୍ତି, ସମୟ ଅଛି, ଗଙ୍ଗା ନଦୀ କୂଳରେ ଗଡ ତିଆରି କରି ଆପଣ ଯଦି ମହାଜ୍ଞାନୀ ଶୁକମୁନିକୁ ନିମନ୍ତ୍ରଣ କରାଇ ସାତ ଦିନ ସାତ ରାତି ଭାଗବତ ଶ୍ରବଣ କରନ୍ତି, ବ୍ରହ୍ମ ବିଶା ପ୍ରଖଣ୍ଡ ରାଜାଙ୍କର।

0: ସମୟରେ ଆମ ଆଜ୍ଞାନୀ ଶୁକମୁନି ନିମନ୍ତ୍ରଣ ପାଇ ଆସି ପହଞ୍ଚିଯାଇଛନ୍ତି। ଭାଗବତୀ ପୋଥୀ ନେଇ ପହଞ୍ଚିଲେ ରାଜାଙ୍କର ଦୁଃସହବାରତାକୁ ପାଇ ଅନ୍ୟାନ୍ୟ ମୁନି ଋଷିମାନେ ଆସି ସମସ୍ତେ ପହଞ୍ଚିଲେ
1: କୁଶାସନରେ ବସିଲେ।
0: ପବିତ୍ର ଜଳରେ ପାଦହତ କରାଇ କୁଶାସନରେ ବସିଲେ ଏବଂ କୁଶକେତୁ ଆସନର ପାଦରେ ମନୋନିବେଶନ କରି ଭାଗବତ ଅଧ୍ୟୟନ ଆରମ୍ଭ କଲେ। ଯେତେବେଳେ ଆଜ୍ଞା ଭାଗବତ ଆରମ୍ଭ କରିଛନ୍ତି ମହାରାଜା ପରୀକ୍ଷିତଙ୍କର ବ୍ରହ୍ମ ବିଷାପ ଖଣ୍ଡନ ହେବ ଦାନନ୍ଦେ କବା।

ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ରସାନନ୍ଦ ପାତ୍ର ଏବଂ ସାଥୀମାନେ ହେଲେ ଜିତେନ୍ଦ୍ର ସାମଲ, କୃଷ୍ଣଚନ୍ଦ୍ର ଚୌଧୁରୀ, ପ୍ରହ୍ଲାଦ ପଲେଇ, ପ୍ରମୋଦ କୁମାର ସ୍ୱାଇଁ ଏବଂ ମହେନ୍ଦ୍ର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ନାରାୟଣ ବାବୁ, ଆପଣ ପ୍ରଥମେ ଏସ୍ଏମ୍ଏସ୍ଟି ପଠାଇଛନ୍ତି, ଆପଣଙ୍କୁ ସ୍ୱାଗତ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ଲଭ୍ ଷ୍ଟୋରିରେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର ଗାଇଥିବା ଗୀତଟି ଶୁଣିବାକୁ ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ରାଇସଙ୍ଗଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୁନି ନିନି ଲିଟୁନି ବାପା ବୋଉ ଲେଖିଛନ୍ତି ପ୍ରଣାମ ଶୁଭ ମଧ୍ୟାହ୍ନ ସମସ୍ତଙ୍କୁ। ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ପ୍ରଣାମ ଶୁଭ ମଧ୍ୟାହ୍ନ। ଆପଣ ଆଜି ଅନୁରୋଧ କରିଛନ୍ତି ଫୁଲୋର କାଣ୍ଟେ କଥାଚିତ୍ରରେ ଅଲକା ଅଗ୍ନିକ ଏବଂ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ ପ୍ରେମୀ ଆଶିକ ଆୱାରା। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଗୀତଟିଏ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆମ ପାଖରେ ପହଞ୍ଚିଯାଇଛି। ପଠାଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ସୁଦାମ ଭାଇ ଏବଂ ରଥ ଭାଇ। ସବୁ ଭାଇମାନଙ୍କୁ ଆମର ନମସ୍କାର ଏବଂ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଆଜି ଅନୁରୋଧ କରିଛନ୍ତି ଡାଡି କଥା ଚିତ୍ରରେ ବିଭୁ କିଶୋର ଗାଇଥିବା ଗୀତଟି ଶୁଣିବା ପାଇଁ, ସମୟର ଏହି ମୋଡ଼ରେ ସୁନ୍ଦର ଗୀତଟି। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପୁଣି ଏକ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିଛି। ପଠାଇଛନ୍ତି ବାଙ୍କିରୁ ଆସିଛି ଏସ୍ଏମ୍ଏସ୍ଟି, ପଠାଇଛନ୍ତି ଟୁକୁ ଏବଂ ଲିଜା। ଟୁକୁବାବୁ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଅନେକ ଦିନ ହେଲାଣି ଆପଣଙ୍କର ଏସ୍ଏମ୍ଏସ୍ ଆମକୁ ମିଳିନଥିଲା, ବହୁତ ଦିନ ପରେ ଆପଣଙ୍କର ଏସ୍ଏମ୍ଏସ୍ଟି ଆମେ ପାଇଛୁ। ଆପଣ ଆଜି ଅନୁରୋଧ କରିଛନ୍ତି ଛଲିଆ କଥା ଚିତ୍ରରେ ମୁକେଶ ଗାଇଥିବା ଗୀତଟି, ବହୁତ ପୁରୁଣା ଚଳଚ୍ଚିତ୍ର ଏବଂ ସୁନ୍ଦର ଗୀତଟି। ଚଳଚ୍ଚିତ୍ରଟି 1950 ମସିହାରେ ରିଲିଜ୍ ହୋଇଥିଲା। ଗୀତଟିକୁ ସଙ୍ଗୀତରେ ସଜାଇଥିଲେ କଲ୍ୟାଣଜୀ ଏବଂ ଆନନ୍ଦଜୀ। ତାହେଲେ ଟୁକୁବାବୁ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି, ଡମ୍ ଡମ୍ ଟିଗା ଟିଗା।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିହ ସାହି, କାଦୁଆପଡ଼ା, ଜଗତସିଂହପୁରରୁ। ପ୍ରମୋଦ ଭାଇ, ଆପଣ ଆଜି ଅନୁରୋଧ କରିଛନ୍ତି ଦିଲ୍ ହେ ତୁମାରା କଥାଚିତ୍ରରେ ଅଲକା ଅଗ୍ନି, କୁମାର ସାନୁ ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟି ଶୁଣିବା ପାଇଁ। ଶୁଣିନିଅନ୍ତୁ ଆପଣଙ୍କର ଗୀତଟି।

ଝରଣା ବେହେରା ଆପଣ ଅନୁରୋଧ କରିଛନ୍ତି ଶେଷ ଶ୍ରାବଣ କଥାଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତା ଭଉଣୀ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ଏସ୍ଏମ୍ଏସ୍ଟି ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ ଏବଂ ପ୍ରଜ୍ଞା ବନ୍ଦନା ପଠାଇଛନ୍ତି ସୌରୀ ମହାସିଂହପୁର ବହୁଗ୍ରାମ ଜିଲ୍ଲା କଟକରୁ। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ଗିରଫଦାରରେ କିଶୋର କୁମାର ଏବଂ ଆଶା ଭୋସଲେ ଗାଇଥିବା ଗୀତଟି ଶୁଣିବା ପାଇଁ ଧୂପ ମେ ନିକଲା ନା କରୋ ରୂପ କି ରାନୀ। ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଏହି ସୁନ୍ଦର ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ଦିଲୀପ ନାୟକ ପାରାଦୀପରୁ। ଲେଖିଛନ୍ତି ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ଜୟ ଶ୍ରୀରାମ। ଦିଲୀପ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ସୁନୟନା କଥାଚିତ୍ରରେ ୟେସୁଦାସ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ପସନ୍ଦର ଗୀତଟିଏ।

ପରେ ପରେ ଆମ ପାଖରେ ପୁଣି ଏକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ପଠାଇଛନ୍ତି ବାମଦେବ ପୃଷ୍ଟି ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଲେଖିଛନ୍ତି ଶୁଭ ମଧ୍ୟାହ୍ନ, ନମସ୍କାର, ଜୟ ଜଗନ୍ନାଥ। ବାମଦେବ ଭାଇ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆପଣଙ୍କୁ ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ଭାଇ? ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ସୌତୁଣୀ କଥାଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ବାମଦେବ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ। ସ୍ୱାଗତ ଭାଇ, ଆପଣ ଆଜି ଅନୁରୋଧ କରିଛନ୍ତି ରାମ ତେରି ଗଙ୍ଗା ମିଲି କଥା ଚିତ୍ରରେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ। ୟାରା ଓ ୟାରା, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଗୋପାଳପୁର ନିଶ୍ଚନ୍ଦ କୋଇଲି କଟକରୁ ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଚନ୍ଦ୍ରକାନ୍ତ ଭାଇ ଆଜି ଆପଣ ଅନୁରୋଧ କରିଛନ୍ତି ମତ୍ସ୍ୟ ସାଧିକରୁ କି କଥାଚିତ୍ରରେ ସୋନୁ ନିଗମ ସୁନିଧି ଚୌହାନ ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ସୁନ୍ଦର ଗୀତଟିଏ।

ପରବର୍ତ୍ତୀ ସମେଷ୍ଟି ଆସିଛି ଦେଓକାଲି ସଙ୍କତରାସ କଟକରୁ। ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଲେଖିଛନ୍ତି ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ କୁଶଳରେ ଥିବେ। ପ୍ଲିଜ୍ ଏହି ଗୀତଟି ଶୁଣାଇବାକୁ ଅନୁରୋଧ। ସୁନୀଲ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆପଣ ଲେଖିଛନ୍ତି ପ୍ଲିଜ୍ ଶୁଣାଇବେ, ନିରାଶ କରିବେନି। ସୁନୀଲ ଭାଇ, ଆମେ ତ ଅପେକ୍ଷା କରି ରହିଛୁ ଆପଣଙ୍କର ଏସ୍ଏମ୍ଏସ୍ ଦେଖିବା ପାଇଁ, ଆପଣଙ୍କୁ ସୁନ୍ଦର ସୁନ୍ଦର ଗୀତ ଶୁଣାଇବା ପାଇଁ। ଥରେ କହିଥିଲି ନା, ଆପଣ ନଥିଲେ ଆମେ ନଥାନ୍ତୁ, କି ଆମେ ନଥିଲେ ଆପଣ ମଧ୍ୟ ନଥାନ୍ତେ। ଆପଣଙ୍କର ଭଲ ପାଇବା ଏମିତି ଆମ ପ୍ରତି ଥାଉ, ଆପଣ ଏମିତି ଆମକୁ ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍ ପଠାଉଥାନ୍ତୁ, ଆମକୁ ଭଲ ପାଉଥାନ୍ତୁ, ଆଉ ଆମେ ବି ଆପଣଙ୍କୁ ଏମିତି ସୁନ୍ଦର ଗୀତ ଶୁଣାଉଥାଉ। ଆଜି ଆପଣ ଅନୁରୋଧ କରିଛନ୍ତି ବାଜେ ବଇଁଶୀ ନାଚେ ଘୁଙ୍ଗୁର କଥା ଚିତ୍ରରେ ହୈମନ୍ଦୀ ଶୁକ୍ଳା ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ସୁନୀଲ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପଦ୍ମିନୀ ରାୟ ଏବଂ ରାଜେନ୍ଦ୍ର ରାୟ। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ରେହନା ହେ ତେରେ ଦିଲ ମେ। ଗୀତଟିକୁ ଗାଇଛନ୍ତି କେକେ ସଚ କେ ରାହା ହେ। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ସୂର୍ଯ୍ୟମୁଖୀ, ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ।

ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ଅକେଲେ ହମ୍ ଅକେଲେ ତୁମ୍। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଅଗ୍ନିକ।